ଆକାଶବାଣୀ ଜୟପୁର। ଆଜି ଶନିବାର 1948 ଶତାବ୍ଦ ଭାଦ୍ରପଦ 9 ଦିନ 2026 ମସିହା ଅଗଷ୍ଟ ମାସର 22 ତାରିଖ। ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ସହ ସ୍ୱାଗତ କରୁଛୁ ଆଜିକାର ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗା ହର୍ଟ୍ଜ ଯୋଗେ। ଆପଣ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ

ପ୍ରଥମେ ଶୁଣିଲେ ସଂସ୍କୃତ ଶ୍ଳୋକ। ପୁରାତନ ରଚନାରେ ଶିଳ୍ପୀ ଥିଲେ ସୁନନ୍ଦା ପଟ୍ଟନାୟକ। ଏଥର ନିଜସ୍ୱ ରଚନାରେ ଶିଳ୍ପୀ ହେଲେ ଲକ୍ଷ୍ମୀନାରାୟଣ ବେହେରା।

ଏଇଠି ଶେଷ କରୁଛୁ ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଜୟପୁର। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସୂଚନାଟି। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ଅଗଷ୍ଟ ମାସ 23 ତାରିଖ ରବିବାର ଅର୍ଥାତ୍ ଆସନ୍ତାକାଲି ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ପ୍ରଧାନମନ୍ତ୍ରୀ ଖାଦ୍ୟ ଉଦ୍ୟୋଗ ବୋଇଲେ କାଇଟା। ଏ ସମ୍ପର୍କରେ ଆପଣ ଅଗଷ୍ଟ ମାସର 23 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ବର ହେଲା 0685423060। ବିଷୟଟି ପୁଣି ଥରେ କହି ରଖୁଛୁ, ପ୍ରଧାନମନ୍ତ୍ରୀ ଖାଦ୍ୟ ଉଦ୍ୟୋଗ ବୋଇଲେ କାଇଟା। କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଧାରାବାହିକ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 115 ଭାଗ।

0: ଗୋସ୍ୱାମୀ ତୁଳସୀଦାସ ବିରଚିତ ଧାରାବାହିକ ରାମଚରିତ ମାନସର 115ତମ ଭାଗ ଶୁଣିଲେ। ବର୍ତ୍ତମାନ ଭେଟି ଦେଉଛୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା ଅଶୋକ ମିଶ୍ର।
1: ଅୟଂ ନିଜଃ ବୀତି ଗଣନା ଲଘୁ ଚେତସାମ୍ ଉଦାର ଚିତ୍ତାନାମ୍ ତୁ ବସୁଧୈବ କୁଟୁମ୍ବକମ୍। ଏହି ଶ୍ଳୋକଟିର ଅର୍ଥ ହେଲା, ଇଏ ମୋର ସେ ମୋର ନୁହେଁ, ଏଭଳି ସଂକୀର୍ଣ୍ଣ ମନା ଲୋକେ ଚିନ୍ତା କରନ୍ତି। ହେଲେ ଉଦାର ଚିତ୍ତ ବିଶିଷ୍ଟ ଲୋକେ ସମଗ୍ର ସଂସାରକୁ ମୋର କହନ୍ତି, ଅର୍ଥାତ୍ ସମଗ୍ର ସଂସାରବାସୀ ଗୋଟିଏ କୁଟୁମ୍ବର ବୋଲି ଚିନ୍ତା କରନ୍ତି। ଏସବୁ ପ୍ରବନ୍ଧରେ ଲେଖିଲେ ବଡ଼ ଚମତ୍କାର ଲାଗେ। ଭାଷଣରେ ବସୁଧୈବ କୁଟୁମ୍ବକମ୍ ବୋଲି କହିଲେ କହିବା ଲୋକ ଓ ଶୁଣିବା ଲୋକ ଉଭୟ ଆନନ୍ଦିତ ହୁଅନ୍ତି। କିନ୍ତୁ ଯାହାକୁ ଗୋଟିଏ କୁଟୁମ୍ବ ବୋଲି ଆମେ ପ୍ରକୃତରେ କହୁ, ସେଇଠି ପରା କେହି କାହାର ନୁହନ୍ତି। ଦୂରକୁ ଘର ପରି ଦିଶୁଥିଲେ ବି ଇଟା ସାଥିରେ ଇଟାର ସମ୍ପର୍କ ନଥାଏ, ସେଇଠି ମନ ସାଥିରେ ମନର ଯୋଡ଼ ନଥାଏ। ତେଣୁ ଚାହୁଁ ଚାହୁଁ ବିରାଟ ଦୁର୍ଗ ପରି ଦିଶୁଥିବା ଘରଟି ଭୁଶୁଡ଼ି ପଡ଼େ, ସବୁକିଛି ନଷ୍ଟଭ୍ରଷ୍ଟ ହୋଇଯାଏ। ସାମ୍ପ୍ରତିକ ସମୟରେ ସବୁଠାରୁ ବଡ଼ ସମସ୍ୟା ଏଇ ଅବୁଝାମଣାର ସମସ୍ୟା। ଆଜିକାଲି ଜଣେ ଅନ୍ୟ ଜଣଙ୍କର ସମସ୍ୟା ବୁଝିବାକୁ ନାରାଜ। ପୁଅ ଝିଅ କ'ଣ ଚାହାନ୍ତି, ସ୍ତ୍ରୀ କ'ଣ ଚାହେଁ ସେ କଥା ସ୍ୱାମୀ ବୁଝେ ନା, ସ୍ୱାମୀ କ'ଣ ଚାହେଁ ସେ କଥା ସ୍ତ୍ରୀ ବୁଝେ ନା, ବାପା ମା' କ'ଣ ଇଚ୍ଛା କରନ୍ତି କ'ଣ ଚାହାନ୍ତି ସେ କଥା ପୁଅ ଝିଅ ବୁଝନ୍ତି ନାହିଁ। କୁଟୁମ୍ବ ତ ବହୁତ ଦୂରର କଥା, ବସୁଧୈବ କୁଟୁମ୍ବକମ୍ ବୋଲି ଯେଉଁ କଥାଟି ଅଛି ତାକୁ କିଏ ପଚାରେ। ଛୋଟିଆ ପରିବାର, ଗୋଟିଏ ଛାତ ତଳେ ତିନି ଭାଇ ରହନ୍ତି, ସମସ୍ତେ ଅଲଗା ଅଲଗା। ଦୈବାତ ବାଟରେ ଭେଟାଭେଟି ହୋଇଗଲେ ହୁଏତ ବିନା ବାକ୍ୟ ବ୍ୟୟରେ ଜଣେ ଅନ୍ୟର ମୁହଁ ଚାହେଁ, ହେଲେ ଭାଇ ଭାଇ ବୋଲି ସମ୍ପର୍କ ମୂଳରୁ କିଛି ନାହିଁ। ସ୍ତ୍ରୀମାନେ ପରସ୍ପରକୁ ଦେଖି ସହନ୍ତି ନାହିଁ, ଛୋଟ ଛୋଟ କଥାକୁ କେନ୍ଦ୍ର କରି ନୀତି ତାଙ୍କ ଘରେ କଳିକଜିଆ ହୁଏ। ମଝିରେ ଦିନେ ଦାଣ୍ଡ ଅଗଣାରେ ଥିବା ସଜନା ଗଛରୁ ଜଣେ ଭାଇ ସଜନା ଶାଗ ତୋଳୁଥିଲା, ସେ କଥା ଆର ଭାଇର ସ୍ତ୍ରୀ ଦେଖିଲା, ତା ସ୍ୱାମୀକୁ କର୍ଣ୍ଣମନ୍ତ୍ରଣା ଦେଲା, ଅତେ ଆର ଭାଇ ଆଙ୍କୁଡ଼ି

0: ଦିଆଯାଏ। ଏହାପରେ 2 କିଲୋଗ୍ରାମ ସଜ ଗୋବର, 30 ଗ୍ରାମ ସୁପର ଫସ୍ଫେଟ୍ ସାରକୁ 1 ଲିଟର ପାଣିରେ ଗୋଳାଇ ଖାଲରେ ସମାନ ଭାବେ ଢଳାଯାଇଥାଏ। ଏଥିରେ 10 ଇଞ୍ଚ ସ୍ତର ପର୍ଯ୍ୟନ୍ତ ପାଣି ଭର୍ତ୍ତି କରାଯାଇଥାଏ। ଏହାପରେ 0.5 କିଲୋଗ୍ରାମରୁ 1 କିଲୋଗ୍ରାମ ପର୍ଯ୍ୟନ୍ତ ଆଜଲା ବିହନ ସେଥିରେ ଦିଆଯାଇଥାଏ। ମାତ୍ର 7ରୁ 10 ଦିନ ପରେ ଏଥିରୁ ପ୍ରତିଦିନ 0.5ରୁ 1 କିଲୋଗ୍ରାମ ପର୍ଯ୍ୟନ୍ତ ଆଜଲା ଉତ୍ପାଦନ ହୋଇଥାଏ। ପ୍ରତି 10 ଦିନ ଅନ୍ତରରେ 1 କିଲୋଗ୍ରାମ ଗୋବର ସହିତ 20 ଗ୍ରାମ ସୁପର ଫସ୍ଫେଟ୍ ପ୍ରୟୋଗ କଲେ ଅଧିକ ଅମଳ ମିଳିଥାଏ ଏବଂ 15 ଦିନରେ ଜଳ ବାହାର କରି ନୂତନ ଜଳ ଭର୍ତ୍ତି କରିବାକୁ ପଡ଼ିଥାଏ। ଆଜଲାକୁ ଏକ ବର୍ଗ ଯେମିତି ଜାଲି ବିଶିଷ୍ଟ ପ୍ଲାଷ୍ଟିକ୍ ଟ୍ରେରେ ଛାଣି ଅମଳ କରାଯାଏ। ଏହାକୁ ଭଲ ଭାବେ ଧୋଇ ସଫା କରି ଛାଇରେ ଶୁଖାଇ ଗୋବର ଗନ୍ଧ ବାହାରିଗଲା ପରେ ଖାଇବାକୁ ଦିଆଯାଏ। ଧୋଇବା ସମୟରେ ଏହାକୁ ଗୋଟିଏ କୁଣ୍ଡ ବା ବାଲ୍ଟି ଉପରେ ରଖିଦିଅନ୍ତୁ। ଧୋଇବା ସମୟରେ ଛୋଟ ଛୋଟ ଖଣ୍ଡ ଆଜଲା ପଡ଼ିଥାଏ, ଏହାକୁ ପୁଣି ମୂଳ ଆଜଲା କୁଣ୍ଡରେ ପକାଇଲେ ତାହା ଧୀରେ ଧୀରେ ବଢ଼ି ନୂଆ ଆଜଲାରେ ପରିଣତ ହୁଏ। ସାଧାରଣତଃ 14°-35°C ଉତ୍ତାପରେ ଆଜଲା ଭଲ ହୋଇଥାଏ। ଅଧିକ ଉତ୍ତାପ ବଢ଼ିଲେ ଏହା ଉପରେ ଛାଇର ବ୍ୟବସ୍ଥା କରିବା ଦରକାର। 6 ମାସ ଅନ୍ତରରେ କୁଣ୍ଡରୁ କିଛି କିଛି ମାଟି କାଢ଼ିଦେବେ। ଆଜଲାର ଚେର ସର୍ବଦା ଭାସମାନ ଅବସ୍ଥାରେ ରହିବା ଦରକାର। ଏଥିପାଇଁ ପାଣି ଅନ୍ତତଃ 8 ଇଞ୍ଚ ଉଚ୍ଚତା ରହିବା ଦରକାର। ଏହାର ଚେର ମାଟିରେ ବୁଡ଼ିଗଲେ ତାର ଶ୍ୱାସକ୍ରିୟା ହୋଇପାରିବ ନାହିଁ ଓ ଆଜଲା ମରିଯାଏ। ପ୍ରତି 6 ମାସରେ କୁଣ୍ଡକୁ ଶୁଖାଇ ପୁଣି ପାଣି, ମାଟି ଓ ନୂଆ ନୂଆ ଆଜଲା ଦେବା ଉଚିତ। 1 କିଲୋଗ୍ରାମ ଦାନାକୁ କମାଇ ପରିବର୍ତ୍ତିତ ଖାଦ୍ୟ ହିସାବରେ 1 କିଲୋଗ୍ରାମ ଆଜଲା ଦିଆଯାଇପାରିବ। ଏହା ଶତକଡ଼ା 50% ପର୍ଯ୍ୟନ୍ତ ଦାନାର ପରିମାଣକୁ କମାଯାଇପାରେ। ଖାଲି ଗାଈଗୋରୁ ନୁହନ୍ତି, ଛେଳି, ମେଣ୍ଢା, ଘୁଷୁରୀ, ଠେକୁଆ ଓ କୁକୁଡ଼ା ପାଇଁ ମଧ୍ୟ ଏହି ଆଜଲା ଏକ ଉତ୍ତମ ଖାଦ୍ୟ। ଆଜଲା ଚାଷ ହେଉଥିବା କୁଣ୍ଡରେ ପୋକ ନ ହେବା ପାଇଁ ନିମ୍ବ ଜାତୀୟ କୀଟନାଶକ ପ୍ରୟୋଗ କରନ୍ତୁ। ପଲିଥିନ୍ ବ୍ୟତୀତ ପକ୍କା କୁଣ୍ଡରେ ମଧ୍ୟ ଆଜଲା ଚାଷ କରାଯାଇପାରିବ। ଆଜଲା କୁଣ୍ଡରେ ଥିବା ପାଣି ସାମାନ୍ୟ କ୍ଷାରୀୟ ରହିଲେ ଭଲ ଆଜଲା ଉତ୍ପାଦିତ ହୋଇଥାଏ। କୁଣ୍ଡରେ ପାଣିର ସ୍ତର କମିଗଲେ ମଝିରେ ମଝିରେ ପାଣି ଭର୍ତ୍ତି କରିବା ଉଚିତ। ଜୁଆର ଓ ଶଙ୍କର ହାତିଆ ଘାସ ଆଦି ଶ୍ୱେତସାରଯୁକ୍ତ ଘାସ ସହିତ ଆଜଲା ମିଶାଇଦେଲେ ଗାଈର ପୁଷ୍ଟିସାରର ଆବଶ୍ୟକତା ପୂରଣ ହୋଇପାରିବ। ଆଜଲାକୁ କଟା ନଡ଼ା ଓ ଦାନା ସହିତ ମଧ୍ୟ ମିଶାଇ ଗାଈଗୋରୁଙ୍କୁ ଖାଇବାକୁ ଦେଇପାରିବା। ଆଜଲା କୁଣ୍ଡରେ ଅଣୁସାର ପ୍ରୟୋଗ କଲେ ମଧ୍ୟ ଅଧିକ ଆଜଲା ଉତ୍ପାଦିତ ହୋଇଥାଏ। ଅଧିକ ସବିଶେଷ ତଥ୍ୟ ପାଇଁ ନିକଟସ୍ଥ ପ୍ରାଣୀ ପାଳନ କର୍ମଚାରୀଙ୍କ ସହିତ ଯୋଗାଯୋଗ କରନ୍ତୁ।
1: ପ୍ରୋଟିନ୍ ଭରା ଗୋଖାଦ୍ୟ ଆଜଲାର ବ୍ୟବହାର, ଏ ସମ୍ପର୍କରେ ଶୁଣିଲେ ଆଜି ସକାଳର ଚାଷବାସ କଥାରେ। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରେଞ୍ଜୋଡ଼ି।
2: ବାହାଘର ସମୟର ଗୀତ। ଏହି ବାହାଘର ସମୟରେ ଉଭୟ ଧାଙ୍ଗଡ଼ା ଏବଂ ଧାଙ୍ଗଡ଼ି ଖୁସିରେ ଗୀତ ଗାଇ ନାଚନ୍ତି। ପରିବେଷଣ କରୁଛନ୍ତି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକର କୁସୁମପୁର ଗ୍ରାମର ଜଗନ୍ନାଥ ଗଣ୍ଡ ଏବଂ ସାଥୀ।

ବର୍ଷା ନହେଲେ ଭଲ ଫସଲ ହେବ ନାହିଁ। ତେଣୁ ବର୍ଷା ଆରମ୍ଭ ହେବା ପୂର୍ବରୁ ଗଣ୍ଡ ଭାଇ ଭଉଣୀମାନେ ଭଲ ବର୍ଷା ଏବଂ ଭଲ ଫସଲ ହେବା ପାଇଁ ଭୀମା ଦେବତାଙ୍କୁ ପୂଜା କରନ୍ତି। ଆଉ ସେ ସମୟରେ ସେମାନେ ଏ ଗୀତଟିକୁ ଗାଇଥାନ୍ତି। ପରିବେଷଣ କରୁଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ।

ଓଡ଼ିଆ କଥାଚିତ୍ର ଗୀତ ରାତି 7:05 ଏବଂ ରାତି 8:00 କିଷାନବାଣୀ ପ୍ରଚାର କରିବୁ ରାତି 7:30 ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 8:15 ଶୁଣିବେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଏଥିରେ ଶୁଣିବେ ସାକ୍ଷାତକାର ବିଷୟ ରହିଛି ନିମୋନିଆର କାରଣ ଓ ତାର ପ୍ରତିକାର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରାତି 8:35 ଏଥିରେ ସମ୍ପାଦନ ପରିବେଷଣ କରିଛନ୍ତି ପଣ୍ଡିତ ଶିବ କୁମାର ଶର୍ମା ଏଥିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏକକ ବାତ୍ୟାନ ଅନୁମୋଦନ କର୍ତ୍ତୃପକ୍ଷ ବୈଠକରେ 2,780 କୋଟି 10 ଲକ୍ଷ ଟଙ୍କାର 14 ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ 14,104 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିରେ ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଓ ପୋଷାକ, ରସାୟନିକ ଉତ୍ପାଦ, ଚିକିତ୍ସା ଉପକରଣ, ଇସ୍କାତ ଓ ଭିଭିଭୂମି ସମେତ ବିଭିନ୍ନ କ୍ଷେତ୍ରରୁ ଆସିଥିବା ପ୍ରସ୍ତାବଗୁଡ଼ିକ ଅନୁମୋଦନ ଲାଭ କରିଛି। ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲ୍ରେ ଶୁଣାଣି ହୋଇଛି। ଶୁଣାଣି ପରେ ଆଡ୍ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ଏହାର ସମାଧାନ ପାଇଁ କେନ୍ଦ୍ରୀୟ ଜଳ ଆୟୋଗ ବୈଷୟିକ ଟିମ୍ ଗଠନ କରି ବିଶ୍ଳେଷଣ କରୁଛନ୍ତି। ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଯୋଗୁଁ ସମାଧାନ ଆଶା ଉଜ୍ଜଳ ରହିଛି। ଆସନ୍ତା ମାସ 17 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାର, ପିଜି କାଉନ୍ସିଲ୍ ଅଧ୍ୟକ୍ଷମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା କର୍ମଚାରୀଙ୍କ ପଦବୀ ପୂରଣ, ନିଯୁକ୍ତି ପ୍ରକ୍ରିୟା ପାଇଁ ବିଷୟଭିତ୍ତିକ ଚୟନ କମିଟି ଗଠନ ତଥା ଆନୁଷଙ୍ଗିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା ହୋଇଥିଲା। ସମସ୍ତ ବିଶ୍ୱବିଦ୍ୟାଳୟରେ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସୁଦୃଢ଼ କରିବା ଉପରେ ଶ୍ରୀ ସୁରଜ ଗୁରୁତ୍ୱ ଦେଇଥିଲେ। ରାଜ୍ୟ ସରକାର ବରିଷ୍ଠ ପୁଲିସ୍ ଅଧିକାରୀ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। 6 ଜଣ ଆଇପିଏସ୍ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ସମ୍ଭଲପୁର ଉତ୍ତରାଞ୍ଚଳ ଆଇଜି ଥିବା ହିମାଂଶୁ ଲାଲ୍ଙ୍କୁ ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା ଏବଂ ଏସ୍ଟିଏଫ୍ ଆଇଜି ଭାବେ ନୂତନ ଦାୟିତ୍ୱ ମିଳିଛି। ସେହିଭଳି ସତ୍ୟବ୍ରତ ଭୋଇଙ୍କୁ ରାଜ୍ୟ ଗୁଇନ୍ଦା ବିଭାଗର ଆଇଜି, ଜୟନାରାୟଣ ପଙ୍କଜଙ୍କୁ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜି, ନୀତିଶେଖରଙ୍କୁ ରାଜ୍ୟ ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି। ନାବାର୍ଡ ସହାୟତାରେ ରାଜ୍ୟରେ ଚାଲିଥିବା ଗ୍ରାମୀଣ ଭିଭିଭୂମି ବିକାଶ ପାଣ୍ଠି ପ୍ରକଳ୍ପ କାର୍ଯ୍ୟକାରିତା ନେଇ ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି, ପୂର୍ବରୁ ଅନୁମୋଦିତ 192 ପ୍ରକଳ୍ପ ମଧ୍ୟରୁ 124 ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି, ତେବେ 68 ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି।

0: ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ନିର୍ମାଣ ବିଭାଗ ସଚିବ ସଞ୍ଜୟ କୁମାର ସିଂହ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ସହ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ସଚିବ ସୁଧାଂଶୁ ପନ୍ଥ ବୈଠକ କରି ରାଜ୍ୟ ଅନୁସୂଚିତ ଜନଜାତି ଅନୁସୂଚିତ ଜାତି ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା ହୋଇଥିଲା। ତାଳଚେର ବିମଳାଗଡ଼ ନୂତନ ବ୍ରଡ୍ଗେଜ୍ ରେଳପଥ ନିର୍ମାଣ ଜମି ଅଧିଗ୍ରହଣ ସମସ୍ୟାର ତ୍ୱରିତ ସମାଧାନ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ରେଳପଥ ପ୍ରକଳ୍ପର ଜମି ଅଧିଗ୍ରହଣ ସ୍ଥିତି ବିଚାରାଧୀନ ମାମଲା ଏବଂ ରେଳପଥ ନିର୍ମାଣ କାର୍ଯ୍ୟରେ ରହିଥିବା ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଗ୍ରାମାଞ୍ଚଳରେ ଥିବା ଘରୋଇ ରହଣୀ ହୋମ୍ଷ୍ଟେଗୁଡ଼ିକ କ୍ଷେତ୍ରରେ ବ୍ୟବସାୟ ଚଳାଇବା ପାଇଁ ହୋମ୍ଷ୍ଟେ ମାଲିକଙ୍କୁ ସମ୍ପୃକ୍ତ ପଞ୍ଚାୟତରୁ ଲାଇସେନ୍ସ ଆଣିବାକୁ ପଡ଼ିବ। ଯଦି ପଞ୍ଚାୟତ ଲାଇସେନ୍ସ ପ୍ରଦାନ ନ କରେ ତେବେ ଆବେଦନକାରୀଙ୍କୁ ପଞ୍ଚାୟତ ପାଖରେ ଏକ ଲିଖିତ ସ୍ୱୀକାରୋକ୍ତି ଦାଖଲ କରିବାକୁ ପଡ଼ିବ ବୋଲି ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ଅନ୍ତର୍ଗତ ମୁଦୁଲିପଡ଼ାସ୍ଥିତ ସୀତାକୁଣ୍ଡର ସାମଗ୍ରିକ ବିକାଶ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶେର୍କେ ସୀତାକୁଣ୍ଡ ବୁଲି ଦେଖିବା ସହ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟର ସୁରକ୍ଷା ଓ ପର୍ଯ୍ୟଟନ ଭିଭିଭୂମିର ବିକାଶ ନେଇ ଆଲୋଚନା କରିଛନ୍ତି। ଏହାସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲ୍ଭର ମିଟ୍ ଅନୁଷ୍ଠିତ ହେଉଛି। ପ୍ରତିଯୋଗିତାରେ 37 ଦେଶର 187 ଜଣ ଆଥଲେଟ୍ ଅଂଶଗ୍ରହଣ କରିବେ। ଏହି ଏକଦିବସୀୟ ପ୍ରତିଯୋଗିତାରେ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଭାବେ 18 ଇଭେଣ୍ଟ ରହିଛି। 2028 ମସିହାରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ୱ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିୟନ୍ସିପ୍ ଓ ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନ୍ସିପ୍ ପାଇଁ ଏହା ଏକ ବଡ଼ ପ୍ରସ୍ତୁତି ପଦକ୍ଷେପ। ପଶ୍ଚିମ କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆପେଣ୍ଡିସାଇଟିସ୍ର ଚିକିତ୍ସା। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରମୋଦ କୁମାର ସାମନ୍ତରାୟ।
2: ଆପେଣ୍ଡିସାଇଟିସ୍ ରୋଗ ସହିତ ଆମେ ପ୍ରାୟ ସମସ୍ତେ ସୁପରିଚିତ। ପେଟ ଭିତରେ କ୍ଷୁଦ୍ରାନ୍ତ୍ର ଏବଂ ବୃହଦାନ୍ତ୍ରର ସଙ୍ଗମ ସ୍ଥଳରେ ଗୋଟିଏ ମୋଟା ଜିଆ ଭଳି ଅଂଶକୁ ଆପେଣ୍ଡିକ୍ସ କୁହାଯାଏ। ଆମ ଦେହରେ ଏହା ଏକ ଭେଷ୍ଟିଜିଆଲ୍ ଅର୍ଗାନ୍। ତାର କାମ ପ୍ରାୟତଃ କିଛି ନାହିଁ, କିନ୍ତୁ ବୈଜ୍ଞାନିକମାନେ କହୁଛନ୍ତି ଆମର ଇମ୍ୟୁନିଟି ସିଷ୍ଟମ ପାଇଁ ଏହାର କିଛି ରୋଲ୍ ଅଛି। କୌଣସି କାରଣରୁ ଏଥିରେ ଜୀବାଣୁ ସଂକ୍ରମଣ ହେଲେ ଆମେ ଏହାକୁ ଆପେଣ୍ଡିସାଇଟିସ୍ କହିଥାଉ। ମୁଖ୍ୟତଃ ବର୍ଷେ 2 ବର୍ଷ ପର୍ଯ୍ୟନ୍ତ ପିଲାଙ୍କ କ୍ଷେତ୍ରରେ ଏହା ପ୍ରାୟତଃ ଦେଖାଦିଏ ନାହିଁ। କୈଶୋର ଅବସ୍ଥା ପର୍ଯ୍ୟନ୍ତ ପୁଅ ଝିଅ କ୍ଷେତ୍ରରେ ଏ ରୋଗ ସମାନ ପରିମାଣରେ ଦେଖାଦେଇଥାଏ। ଯୁବକ ଅବସ୍ଥାରେ ପୁଅମାନଙ୍କ କ୍ଷେତ୍ରରେ ଏହା ଟିକେ ଅଧିକା ଦେଖାଦିଏ। ଉତ୍ତର ବୟସରେ ଏ ରୋଗ କ୍ୱଚିତ୍ ଦେଖାଦିଏ ଏବଂ ବେଳେବେଳେ ଏ ରୋଗ ମାରାତ୍ମକ ରୂପରେ ପ୍ରକଟ ହୋଇଥାଏ। ଆଜିକାଲିର ଖାଦ୍ୟରେ ଆମର ଯେଉଁ ଡାଏଟାରୀ ଫାଇବର୍ସ କମ୍ ରହୁଛି, ଆମେ ବା ସେଲୁଲୋଜ୍ ଡାଏଟ୍ ଆମେ ବେଶୀ ଖାଉନୁ, ରିଫାଇଣ୍ଡ କାର୍ବୋହାଇଡ୍ରେଟ୍ ଅଧିକା ଖାଉଛୁ, ଆଉ ଯେଉଁ ଷ୍ଟ୍ରେସ୍ଫୁଲ୍ ଜୀବନରେ ଆମେ ବେଶୀ ଫାଷ୍ଟଫୁଡ୍ ସବୁ ଖାଉଛୁ, ତାହା ଆମକୁ ଏ ରୋଗ ଆଡ଼କୁ ଟାଣି ନେଉଛି। ଆପେଣ୍ଡିକ୍ସର ଗୋଟିଏ ମୁଣ୍ଡ ବନ୍ଦ ଏବଂ ଅନ୍ୟ ମୁଣ୍ଡଟି ସିକମ୍ ସହିତ ସଂଯୁକ୍ତ ଥାଏ। ଯଦି କୌଣସି କାରଣରୁ ତାର ଯେଉଁ ଫମ୍ପାଂଶ ବା ଲୁମେନ୍ଟା ବନ୍ଦ ହୋଇଯାଏ, ତାହା ମଧ୍ୟରେ ଥିବା ଜୀବାଣୁ ବହୁଗୁଣିତ ହୋଇ ଏହି ରୋଗ ସୃଷ୍ଟି କରିଥାନ୍ତି। କଠିନ ମଳ ସହିତ ଯେଉଁ ଆମର କାଲସିୟମ୍ ଫସ୍ଫେଟ୍ ଅଛି ସେଇଟା ମିଶିକରି ଆପେଣ୍ଡିକ୍ସର ଲୁମେନ୍କୁ ବନ୍ଦ କରିଦେବା ଫଳରେ ଇନ୍ଫେକ୍ସନ୍ ହୋଇ ଆପେଣ୍ଡିସାଇଟିସ୍ ହୋଇଥାଏ। ଏପରି ଦେଖାଯାଇଛି ଦଶିପୋକ ବା ଥ୍ରେଡ୍ ୱାର୍ମ ମେଞ୍ଚା ମେଞ୍ଚା ହୋଇ ଗୋଟେ ବଲ୍ କରି ସେ ମଧ୍ୟ ଆପେଣ୍ଡିକ୍ସର ଲୁମେନ୍କୁ ବନ୍ଦ କରିଦିଅନ୍ତି, ଯାହାଫଳରେ ଆପେଣ୍ଡିସାଇଟିସ୍ ହୋଇଥାଏ। ଏ ରୋଗର ଆରମ୍ଭରେ ନାଭି ଚାରିପଟରେ ଯନ୍ତ୍ରଣା ହୋଇଥାଏ, ପେଟ କାମୁଡ଼ି କାମୁଡ଼ି ହୁଏ। ଏହି ଯନ୍ତ୍ରଣା ଆସ୍ତେ ଆସ୍ତେ ଡାହାଣ ପଟ ତଳ ପେଟକୁ ବ୍ୟାପେ। ରୋଗୀର ଖାଦ୍ୟ ପ୍ରତି ଆଗ୍ରହ କମିଯାଏ ଏବଂ ବାନ୍ତି ବାନ୍ତି ଲାଗେ ତାକୁ। ବେଳେବେଳେ ଥରେ ଦୁଇଥର ବାନ୍ତି ମଧ୍ୟ ହୋଇଥାଏ। ଏଠି ମନେ ରଖିବା କଥା, ପ୍ରଥମେ କଷ୍ଟ ହୁଏ ଏବଂ ତାପରେ ବାନ୍ତି ହୁଏ। ରୋଗୀ ଦେହରେ ଅଳ୍ପ ମାତ୍ରାରେ ତାପମାତ୍ରା ଆସେ, ପରେ ପରେ ଡାହାଣ ତଳି ପେଟ ଦରଜ ହୋଇଯାଏ, ସେଠାରେ ମାଂସପେଶୀ ଟାଣ ହୋଇଯାଏ, ଯାହାକୁ ଆମେ କହୁ ରିଜିଡିଟି ବୋଲି। ହାତରେ ଚିପି କରି ଛାଡ଼ିଦେଲେ ରୋଗୀ ଯନ୍ତ୍ରଣାରେ ଚିତ୍କାର କରିଉଠେ। ଆପେଣ୍ଡିକ୍ସର ଅବସ୍ଥିତି ମଧ୍ୟ ରୋଗର ଲକ୍ଷଣକୁ ପ୍ରଭାବିତ କରିଥାଏ। ଯଦି ଏହା ପେଲ୍ଭିକ୍ ଆପେଣ୍ଡିକ୍ସ ବା ତଳପେଟ ଆଡ଼କୁ ଥାଏ, ବେଳେବେଳେ ମୃତ୍ୟୁ

0: ଅଣ୍ଡାଶୟ ସଂସ୍ପର୍ଶରେ ଆସିବା ଫଳରେ ରୋଗୀର ତ ତଳପେଟରେ ଯନ୍ତ୍ରଣା ହୁଏ, କିନ୍ତୁ ରୋଗୀକୁ ବାରମ୍ବାର ପରିସ୍ରା ଲାଗେ। ବେଳେବେଳେ ଏହା ସିକମ୍ ପାଖାପାଖି ଯେଉଁ ରହିଛି, ଯଦି ଆମର ସ୍ମଲ୍ ଇଣ୍ଟେଷ୍ଟାଇନ୍ ପାଖରେ ଯଦି ତା'ଦେହରେ ପୂଜ ହୋଇଗଲା କି ଇନ୍ଫେକ୍ସନ୍ ରହିଲା, ସେତେବେଳେ ରୋଗୀର ମଧ୍ୟ ଝାଡ଼ା ଅଧିକ ପରିମାଣରେ ତରଳ ଝାଡ଼ା ମଧ୍ୟ ହୋଇଥାଏ। ପଛପଟର ମାଂସପେଶୀର ପାଖାପାଖି ଯଦି ଆପେଣ୍ଡିକ୍ସ ଥିବ, ତାହେଲେ ସେ ପଛପଟର ମାଂସପେଶୀ ଉତ୍ତେଜିତ ହେବା ଫଳରେ ରୋଗୀର ଫ୍ଲେକ୍ସନ୍ ସ୍ପାଜମ୍ ହୁଏ, ଯାହା ରୋଗୀ ତା'ର ଜଙ୍ଘଟାକୁ ମଧ୍ୟ ଆଉ ସିଧା କରିପାରେନି। ଛୋଟ ପିଲାମାନଙ୍କ କ୍ଷେତ୍ରରେ କ'ଣ ହେଇଛି, ଗ୍ରେଟର ଓମେଣ୍ଟମ୍ ଯାହାର ଛୋଟ ଯେଉଁ ଚର୍ବି କମ୍ ଅଛି, ସେ କ୍ଷେତ୍ରରେ ଆପେଣ୍ଡିକ୍ସ ଥିବା ଯୋଗୁଁ ସେମାନେ ଆଉ ପ୍ରୋଟେକ୍ସନ୍ ନ ପାଇବା ଫଳରେ ଏହା ଖରାପ ରୂପ ମଧ୍ୟ ଧାରଣ କରିଥାଏ। ଜୀବାଣୁ ସଂକ୍ରମଣ ହୋଇ ଆପେଣ୍ଡିକ୍ସ ବେଳେବେଳେ ପଚିଯାଏ ଏବଂ ତା'ର ଚାରିପଟେ ପୂଜ ହୋଇ ଆପ୍ସିସ୍ ସୃଷ୍ଟି ହୋଇଥାଏ। କାହା କ୍ଷେତ୍ରରେ ଏଗୁଡ଼ାକ ବେଶୀ ଫାଟେ ସେସବୁ କଥା ଭାବିଲେ ଏଠି ମନେ ପଡ଼େ, ଯାହାର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବ ବା ସେ ଡାଇବେଟିସ୍ ରୋଗୀ ହୋଇଥିବ, ଫିକୋଲି ଦ୍ୱାରା ଅବଷ୍ଟ୍ରକ୍ସନ୍ ହୋଇଥିବ ଏବଂ ପେଟରେ ଯଦି ଅନ୍ୟାନ୍ୟ ଅପରେସନ୍ ହୋଇଥିବ, ସେ କ୍ଷେତ୍ରରେ ଆପେଣ୍ଡିକ୍ସ ଶୀଘ୍ର କଣା ହୋଇଯାଏ ଏବଂ ପୂଜ ବାହାରକୁ ନିର୍ଗତ ହୋଇଯାଏ। ଏ ରୋଗର ନିଦାନ ପାଇଁ ରୋଗର ଲକ୍ଷଣ ସହିତ ରୋଗୀର ଆମେ ଡିଫରେନ୍ସିଆଲ୍ କାଉଣ୍ଟ କରୁ, ଯେଉଁଥିରେ ନ୍ୟୁଟ୍ରୋଫିଲ୍ ଅଧିକା ଥାଏ, ଟୋଟାଲ୍ ଲିକୋସାଇଟ୍ କାଉଣ୍ଟ ମଧ୍ୟ ଅଧିକା ରହିଥାଏ ଏବଂ ଆଜିକାଲି ଅଧିକା ଶକ୍ତିଶାଳୀ ହାଇ ମେଗାହର୍ଜ ପ୍ରୋବ୍ ଦ୍ୱାରା ଅଲ୍ଟ୍ରାସାଉଣ୍ଡ କରିକି ଆମେ ଆପେଣ୍ଡିକ୍ସର ଉପସ୍ଥିତି ଏବଂ ଅନ୍ୟାନ୍ୟ ଉପସର୍ଗକୁ ମଧ୍ୟ ଜାଣିପାରୁଛୁ। ଯଦି ଅସୁବିଧା ଉପୁଜୁଛି, ଆମେ ସେ କ୍ଷେତ୍ରରେ କଣ୍ଟ୍ରାଷ୍ଟ ସିଟି ସ୍କାନ୍ ବା ସିଟି ସ୍କାନ୍ର ସାହାଯ୍ୟ ନେଉ। ପ୍ରାରମ୍ଭିକ ଅବସ୍ଥାରେ ଏ ରୋଗୀର ଚିକିତ୍ସା ଖୁବ୍ ସହଜ। ଆମେ ରୋଗୀକୁ ରେଷ୍ଟ ନେବାକୁ କହିଥାଉ, ତାକୁ ଲିକ୍ୱିଡ୍ ଡାଏଟ୍ରେ ରଖୁ, ଆଣ୍ଟିବାୟୋଟିକ୍ ଇଞ୍ଜେକ୍ସନ୍ ମଧ୍ୟ ଦେଇପାରୁ ଏବଂ ଅସ୍ତ୍ରୋପଚାର ହେଲା ତା'ର ମୁଖ୍ୟ ଚିକିତ୍ସା। ଆଜିକାଲି ଯେଉଁ ଲାପାରୋସ୍କୋପିକ୍ ସର୍ଜରୀ ପଦ୍ଧତି ଆସିଛି, ଯାହାର ଦ୍ୱାରା ଗୋଟେ ଛୋଟିଆ କଣା କରିକି ଆମେ ଆପେଣ୍ଡିକ୍ସକୁ କାଢ଼ିଦେଉ, ପୂଜ ଥିଲେ ତାକୁ ସଫା କରିଦେଉ ଏବଂ ରୋଗୀ ଦିନେ ଦୁଇ ଦିନ ମଧ୍ୟରେ ପୂର୍ବ ସୁସ୍ଥତା ଫେରିପାଉଛି।
1: ଆମର ସ୍ୱାସ୍ଥ୍ୟରେ ଆପେଣ୍ଡିସାଇଟ୍ସର ଚିକିତ୍ସା ସମ୍ପର୍କରେ କହିଲେ ଡାକ୍ତର ପ୍ରମୋଦ କୁମାର ସାମନ୍ତରାୟ। ଶ୍ରୋତାବନ୍ଧୁ, ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଭିନ୍ନ କ୍ଷେତ୍ରରେ ସଂସ୍କାର ବାଧ୍ୟତାମୂଳକ ନୁହେଁ, ଏହା ସରକାରଙ୍କ ପ୍ରତିବଦ୍ଧତା, କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଚିନି ମହଜୁଦ ଥିବା ସ୍ୱଷ୍ଟ କଲେ କେନ୍ଦ୍ର ସରକାର। ଭାରତ ନେପାଳ ସୀମା ପରିଚାଳନା ଓ ସୁରକ୍ଷା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କଲେ ଉଭୟ ଦେଶ। ବାଂଲାଦେଶର 23ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ମିର୍ଜା ଫଖରୁଲ ଇସଲାମ ଆଲମଗୀର। ଏବଂ ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ହେବ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସଂସ୍କାର କେବଳ ବାଧ୍ୟତାମୂଳକ ନୁହେଁ ବରଂ ସରକାରଙ୍କ ପ୍ରତିବଦ୍ଧତା। ଏହାର ନୀତି ଜନକୈନ୍ଦ୍ରିକ ତଥା ବିକାଶ ଏବଂ ଅଭିବୃଦ୍ଧିକୁ ସମର୍ଥନ କରିଥାଏ ବୋଲି ସେ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି କହିଛନ୍ତି, ସଂସ୍କାରମୂଳକ ପଦକ୍ଷେପ ଲାଗି ତାଙ୍କ ସରକାର ଏକ ସ୍ୱଷ୍ଟ ଦୃଷ୍ଟିକୋଣ ସୃଷ୍ଟି କରିଛନ୍ତି। ଦେଶର ଭବିଷ୍ୟତକୁ ସୁରକ୍ଷିତ ରଖିବା ଲାଗି ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ପରବର୍ତ୍ତୀ ପିଢ଼ି ପାଇଁ ସଂସ୍କାରମୂଳକ କାର୍ଯ୍ୟକୁ ପ୍ରାଧାନ୍ୟ ଦିଆଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
1: ହମ୍ନେ ରିଫର୍ମସ୍କୁ ଲେକର ଏକ କ୍ଲିୟର ରୋଡମ୍ୟାପ୍ ବନାୟା। ଇସ୍ ରୋଡମ୍ୟାପ୍ କି ପ୍ରମୁଖ ଦିଶା ରହି ହେଁ ଗଭର୍ଣ୍ଣାନ୍ସ ଲେଭେଲ କେ ରିଫର୍ମସ୍ ହୋ। ଇସ୍କେ ଲିଏ ଆଜ 21ଭି ସଦୀ କେ ଭାରତ ମେ ହମ୍ ସିର୍ଫ ରେଗୁଲେସନ୍ ନହିଁ ବଦଲ ରହେ, ହମ୍ ରେଗୁଲେସନ୍ କି ପୁରୀ ଫିଲୋସଫି ବଦଲ ରହେ।
0: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମାସ 5 ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ 48 ଜଣ ବିଦ୍ୟାଳୟ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ। ଶିକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ୱାରା ଜିଲ୍ଲା, ରାଜ୍ୟ ଏବଂ ଜାତୀୟ ସ୍ତରରେ 3 ପର୍ଯ୍ୟାୟ ଚୟନ ପ୍ରକ୍ରିୟା ମାଧ୍ୟମରେ ସ୍କୁଲ ଶିକ୍ଷକମାନଙ୍କୁ ଚୟନ କରାଯାଇଛି। ମନୋନୀତ 48 ଜଣ ସ୍କୁଲ ଶିକ୍ଷକ 27ଟି ରାଜ୍ୟ, 7ଟି କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ର ସରକାରଙ୍କ 6ଟି ସଂଗଠନରୁ ଚୟନ ହୋଇଛନ୍ତି। ସେମାନଙ୍କ ମଧ୍ୟରେ 26 ଜଣ ପୁରୁଷ ଏବଂ 22 ଜଣ ମହିଳା ଅଛନ୍ତି। ଜାତୀୟ ଶିକ୍ଷକ ପୁରସ୍କାର 2026 ପାଇଁ ଯୋଗ୍ୟ ଶିକ୍ଷକଙ୍କଠାରୁ ଅନ୍ଲାଇନ୍ ମାଧ୍ୟମରେ ସ୍ୱନାମାଙ୍କନ ଚଳିତ ବର୍ଷ ଜୁନ୍ 15ରୁ ଜୁଲାଇ 20 ପର୍ଯ୍ୟନ୍ତ ଆମନ୍ତ୍ରଣ କରାଯାଇଥିଲା। ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଦୂରଦର୍ଶନ ଏବଂ ଶିକ୍ଷା ମନ୍ତ୍ରଣାଳୟର ସ୍ୱୟଂପ୍ରଭା ଚ୍ୟାନେଲରେ ସିଧା ପ୍ରସାରଣ କରାଯିବ। ଭାରତ ଏବଂ ନେପାଳ ସୀମା ପରିଚାଳନା ଓ ସୁରକ୍ଷା

କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଡେରାଡୁନ୍ରେ ଅନୁଷ୍ଠିତ ଭାରତ ନେପାଳ ମିଳିତ କାର୍ଯ୍ୟଗୋଷ୍ଠୀର ଚତୁର୍ଦ୍ଦଶ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୌସୁମୀ ବସୁ ବୈଠକରେ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇଥିଲେ। ନେପାଳ ପକ୍ଷରୁ ସେଠାକାର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆନନ୍ଦ କାଫ୍ଲେ ନେତୃତ୍ୱ ନେଇଥିଲେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଦୁଇଦିନିଆ ବୈଠକରେ ସୀମାପାର ଅପରାଧ ଏବଂ ଅପରାଧିକ କାର୍ଯ୍ୟକଳାପର ସମାଧାନ କରିବା, ସୀମାନ୍ତ ଭିଭିଭୂମି, ରାସ୍ତା ଏବଂ ରେଳ ନେଟ୍ୱାର୍କର ସୁଦୃଢ଼ୀକରଣ ଓ ପ୍ରଭାବଶାଳୀ ବ୍ୟବହାର, ଜବରଦଖଲ ହଟାଇବା ଏବଂ ସୀମାସ୍ତମ୍ଭର ରକ୍ଷଣାବେକ୍ଷଣ ଉପରେ ଆଲୋଚନା ହୋଇଥିଲା। ଉଭୟ ପକ୍ଷ ବିଭିନ୍ନ କ୍ଷେତ୍ରରେ ସଂସ୍ଥାଗତ ସମନ୍ୱୟ ଏବଂ କ୍ଷମତା ନିର୍ମାଣକୁ ସୁଦୃଢ଼ କରିବା ଉପରେ ମଧ୍ୟ ମତ ବିନିମୟ କରିଥିଲେ। ଭାରତ ଏବଂ ୟୁକେ ଉଭୟ ଦେଶର ସଶସ୍ତ ବାହିନୀ ମଧ୍ୟରେ ମିଳିତ ଅଭ୍ୟାସ, ତାଲିମ ଏବଂ କ୍ଷମତା ନିର୍ମାଣ ମାଧ୍ୟମରେ ଦ୍ୱିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବାକୁ ସହମତ ହୋଇଛନ୍ତି। ଏନେଇ ଉଭୟ ଦେଶ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ବୈଠକରେ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ୟୁକେର ପ୍ରତିରକ୍ଷା ପାଇଁ ସ୍ଥାୟୀ ଉପସଚିବ ଜେରେମି ପୋକ୍ଲିଂଟନ୍ଙ୍କ ସହ 25ତମ ଭାରତ ୟୁକେ ପ୍ରତିରକ୍ଷା ପରାମର୍ଶଦାତା ଗୋଷ୍ଠୀ ବୈଠକରେ ସହଅଧ୍ୟକ୍ଷତା କରିଥିଲେ। ବୈଠକରେ ଉଭୟ ଦେଶ ଭାରତ ୟୁକେ ଦୃଷ୍ଟିକୋଣ 2035 ଏବଂ 10 ବର୍ଷୀୟ ପ୍ରତିରକ୍ଷା ଶିଳ୍ପ ରୋଡ୍ମ୍ୟାପ୍ ମାଧ୍ୟମରେ ଗବେଷଣା ଏବଂ ବିକାଶ ଉପରେ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଉଭୟ ପକ୍ଷ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆଞ୍ଚଳିକ ସାମୁଦ୍ରିକ ସୁରକ୍ଷା କେନ୍ଦ୍ର ପ୍ରତିଷ୍ଠା ସମେତ ସୁରକ୍ଷା ସହଯୋଗକୁ ଦୃଢ଼ କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଦେଶରେ ଘରୋଇ ଆବଶ୍ୟକତାକୁ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଚିନି ମହଜୁଦ ଅଛି ବୋଲି କେନ୍ଦ୍ର ସରକାର ସ୍ୱଷ୍ଟ କରିଛନ୍ତି। ବୃଦ୍ଧି ପାଉଥିବା ଚିନି ଦରକୁ ଦୃଷ୍ଟିରେ ରଖି ସରକାର ଚିନିର ଉପଲବ୍ଧତା ଏବଂ ଦର ନିୟନ୍ତ୍ରଣ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏ ସମ୍ପର୍କରେ ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସରକାର ନିୟମିତ ପରିସ୍ଥିତିର ସମୀକ୍ଷା କରୁଛନ୍ତି। କିଛି ସପ୍ତାହ ମଧ୍ୟରେ ଚିନିର ଦର ବୃଦ୍ଧି ପାଇଛି। ଚଳିତ ଋତୁରେ ଦେଶରେ 306 ଲକ୍ଷ ଟନ୍ ଚିନି ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି। ଢାକାର ବଙ୍ଗଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବାଂଲାଦେଶର 23ତମ ରାଷ୍ଟ୍ରପତି ଭାବେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ନେତା ମିର୍ଜା ଫକରୁଲ ଇସ୍ଲାମ ଆଲମଗୀର ଶପଥ ଗ୍ରହଣ କରିଛନ୍ତି। ସେଠାକାର ସଂସଦର ଉପବାଚସ୍କତି କାଇସର କମଲ ତାଙ୍କୁ ଶପଥପାଠ କରାଇଥିଲେ। ରାଷ୍ଟ୍ରପତି ନିର୍ବାଚନରେ ଆଲମଗୀର 255 ଖଣ୍ଡ ଭୋଟ୍ ପାଇ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ। ବିରୋଧୀ ପ୍ରାର୍ଥୀ ଓଲି ଅହମ୍ମଦଙ୍କୁ ମାତ୍ର 88 ଖଣ୍ଡ ଭୋଟ୍ ମିଳିଥିଲା। ଗତ 35 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ 1ରୁ ଅଧିକ ପ୍ରାର୍ଥୀ ବାଂଲାଦେଶର ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବାରୁ ଏହାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ସାହାବୁଦ୍ଦିନ ଗତ ମାସରେ ସ୍ୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେବା ପରେ ଏହି ନିର୍ବାଚନ ଜରୁରୀ ହୋଇପଡ଼ିଥିଲା। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ବ୍ରିକ୍ସ ଯୁବମନ୍ତ୍ରୀ ଏବଂ କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ ଭାରତ ଅଧ୍ୟକ୍ଷତାରେ ଆୟୋଜନ ହେବ। ଆଜି ବ୍ରିକ୍ସ ଯୁବମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ବ୍ରିକ୍ସ କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖଡ୍ସେ ଏଥିରେ ଯୋଗଦେବେ। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଯୁବମନ୍ତ୍ରୀଙ୍କ ବୈଠକରେ ଯୁବ ବିକାଶ ଏବଂ ସଶକ୍ତିକରଣରେ ସହଯୋଗକୁ ସୁଦୃଢ଼ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ। ବିଶେଷକରି ଏଥିରେ ଶିକ୍ଷା, ଦକ୍ଷତା ବିକାଶ, ଉଦ୍ୟୋଗିତା, କଲ୍ୟାଣ ଏବଂ ସ୍ଥାୟୀ ବିକାଶ ଉପରେ ଆଲୋଚନା ହେବ। କ୍ରୀଡ଼ାମନ୍ତ୍ରୀଙ୍କ ବୈଠକରେ 11ଟି ବ୍ରିକ୍ସ ସଦସ୍ୟ ଦେଶର କ୍ରୀଡ଼ାମନ୍ତ୍ରୀ ଏବଂ ପ୍ରତିନିଧିମଣ୍ଡଳର ମୁଖ୍ୟମାନେ ଯୋଗଦେବେ। ବୈଠକରେ କ୍ରୀଡ଼ା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ବିଚାର ବିମର୍ଶ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଭାରତର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଅନ୍ତର ହୃଦୟ କନେକ୍ଟ ମଲ୍ଲହାର କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି କହିଛନ୍ତି ସଂସ୍କୃତି ଏଭଳି ଏକ ଦୃଢ଼ ବନ୍ଧନ ଯାହା ଦେଶକୁ ଏକତ୍ରିତ କରିଥାଏ। ଉପରାଷ୍ଟ୍ରପତି ଯୁବପିଢ଼ିଙ୍କୁ ଧୈର୍ଯ୍ୟ ଏବଂ ଦାୟିତ୍ୱର ସହିତ ସଂସ୍କାର ଏବଂ ସୁଦୃଢ଼ୀକରଣ କରିବାରେ ଯୋଗଦାନ ଦେବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଭାରତର ଶାସ୍ତ୍ରୀୟ ସଙ୍ଗୀତ ପରମ୍ପରା ଶତାବ୍ଦୀ ଧରି ବଞ୍ଚି ରହିଛି। ସେ କହିଛନ୍ତି ସଙ୍ଗୀତ ସମସ୍ତଙ୍କ ପାଇଁ ସୁଗମ ହେବା ଉଚିତ କାରଣ ଏହା ଶାନ୍ତି ପ୍ରଦାନ କରିବା ସହ ବିଭିନ୍ନ ଅଞ୍ଚଳ, ଭାଷା ଏବଂ ସଂସ୍କୃତିର ଲୋକଙ୍କୁ ନିକଟତର କରିଥାଏ। ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ବୈଠକ ଜୟପୁର ଘୋଷଣାପତ୍ରକୁ ସର୍ବସମ୍ମତିକ୍ରମେ ଗ୍ରହଣ କରିବା ସହ ଶେଷ ହୋଇଛି। ଏହି ବୈଠକ ବ୍ରିକ୍ସ ସଦସ୍ୟ ଦେଶମାନଙ୍କ ମଧ୍ୟରେ ପର୍ଯ୍ୟଟନ ସହଯୋଗକୁ ସୁଦୃଢ଼ କରିବା ପାଇଁ ଏକ ଢାଞ୍ଚା ପ୍ରଦାନ କରିଛି। ଘୋଷଣାପତ୍ରରେ ପର୍ଯ୍ୟଟନରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର, ସ୍ଥାୟୀ ପର୍ଯ୍ୟଟନ ଅଭ୍ୟାସ, ଦକ୍ଷତା ବିକାଶ ଏବଂ ସୁଗମ ଯାତ୍ରା ସୁବିଧା ସମେତ

0: ଯୋଗର ପ୍ରମୁଖ କ୍ଷେତ୍ରଗୁଡ଼ିକୁ ସାମିଲ କରାଯାଇଛି। ରାଜସ୍ଥାନର ଜୟପୁରରେ କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଘୋଷଣାପତ୍ର ଚୂଡ଼ାନ୍ତ ହୋଇଥିଲା। ପର୍ଯ୍ୟଟନ ଭବିଷ୍ୟତକୁ ସହନଶୀଳ ନବସୃଜନ ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ନିର୍ମାଣ ବିଷୟବସ୍ତୁ ଅଧୀନରେ ଏହି ବୈଠକ ବସିଥିଲା। ମନ୍ତ୍ରୀ ଶ୍ରୀ ଶେଖାଓ୍ୱତ ବୈଠକକୁ ସମ୍ବୋଧିତ କରି କହିଛନ୍ତି ପର୍ଯ୍ୟଟନ କ୍ଷେତ୍ର 2047 ସୁଦ୍ଧା ବିକଶିତ ଭାରତ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଆଜି ବିଶ୍ୱ ଆଥ୍ଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲ୍ଭର ମିଟ୍ ଅନୁଷ୍ଠିତ ହେଉଛି। ପ୍ରତିଯୋଗିତାରେ 27ଟି ଦେଶର 187 ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ। ଏହି ଏକଦିବସୀୟ ପ୍ରତିଯୋଗିତାରେ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଭାବେ 18ଟି ଇଭେଣ୍ଟ ରହିଛି। 2028 ମସିହାରେ କଳିଙ୍ଗ ଷ୍ଟାଡିୟମ୍ରେ ହେବାକୁ ଥିବା ବିଶ୍ୱ ଆଥ୍ଲେଟିକ୍ସ ଇଣ୍ଡୋର ଚାମ୍ପିୟନ୍ସିପ୍ ଓ ଏସୀୟ ଇଣ୍ଡୋର ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ ପାଇଁ ଏହା ଏକ ବଡ଼ ପ୍ରସ୍ତୁତି ପଦକ୍ଷେପ। ଏଫ୍ଆଇଏଚ୍ ହକି ବିଶ୍ୱକପ୍ରେ ଭାରତୀୟ ପୁରୁଷ ଦଳ ଆଜି ଆୟୋଜକ ନେଦରଲ୍ୟାଣ୍ଡସ୍ ବିପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଆରମ୍ଭ କରିବ। ଭାରତୀୟ ସମୟ ସନ୍ଧ୍ୟା 7:30ରେ ମ୍ୟାଚ୍ ଆରମ୍ଭ ହେବ। ପୁଲ୍ ଡିରେ ଭାରତ 5-3 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରି ଦ୍ୱିତୀୟ ସ୍ଥାନରେ ରହିଛି। ଭାରତୀୟ ମହିଳା ଦଳ ଗତକାଲି ନେଦରଲ୍ୟାଣ୍ଡସ୍ ବିପକ୍ଷ ମ୍ୟାଚ୍ରେ 0-2 ଗୋଲ୍ରେ ପରାସ୍ତ ହୋଇଛି। ବିଡବ୍ଲ୍ୟଏଫ୍ ବ୍ୟାଡ୍ମିଣ୍ଟନ ବିଶ୍ୱ ଚମ୍ପିୟନ୍ସିପ୍ରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମ୍ରେ ସେମିଫାଇନାଲ୍ରେ ଭାରତୀୟ ମହିଳା ଡବଲ୍ସ ଯୋଡ଼ି ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ଚୀନ୍ର ଲିୟୁ ସେଙ୍ଗ୍ ସୁ ଏବଂ ଚୀନ୍ ନୁଙ୍କ ସହ ମୁକାବିଲା କରିବେ। ଏହି ଭାରତୀୟ ଯୋଡ଼ି ଚୀନ୍ର ଜିଆଇ ଫାନ୍ ଏବଂ ଝାଙ୍ଗ୍ ସୁଜିଆନ୍ଙ୍କୁ 16-21, 21-15 ଓ 21-13 ସେଟ୍ରେ ପରାସ୍ତ କରି ସେମିଫାଇନାଲ୍କୁ ଉନ୍ନୀତ ହୋଇଥିଲେ। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ଚୀନ୍ ଯୋଡ଼ିଙ୍କଠାରୁ ପରାଜିତ ହୋଇ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି। ବିଭିନ୍ନ କ୍ଷେତ୍ରରେ ସଂସ୍କାର ବାଧ୍ୟତାମୂଳକ ନୁହେଁ, ଏହା ସରକାରଙ୍କ ପ୍ରତିବଦ୍ଧତା, କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଚିନି ମହଜୁଦ ଥିବା ସ୍ୱଷ୍ଟ କଲେ କେନ୍ଦ୍ର ସରକାର। ଭାରତ ନେପାଳ ସୀମା ପରିଚାଳନା ଓ ସୁରକ୍ଷା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କଲେ ଉଭୟ ଦେଶ। ବାଂଲାଦେଶର 23ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ମିର୍ଜା ଫକରୁଲ ଇସ୍ଲାମ ଆଲମଗୀର। ଏବଂ ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱ ଆଥ୍ଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲ୍ଭର ମିଟ୍। ସମ୍ବାଦ ଶେଷ ହେଲା।
1: ଏତେବେଳେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଭେଟି ଦେଉଛୁ ଆମ କାର୍ଯ୍ୟକ୍ରମ ସମ୍ଭାବନା। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ରଞ୍ଜନ କୁମାର ବେହେରା ଏବଂ ସୁରଭି ସାହୁ।

0: ପ୍ରେମ ଯେ କବିର କବିତାଟି ପରି ଯାହା ମନର ଗଭୀର ଅନୁଭୂତିକୁ ଶବ୍ଦରେ ସଜେଇ ଦେଇଥାଏ।
1: ଏହା ଯେ କେବଳ ଦୁଇଟି ମନର ସମ୍ପର୍କ ନୁହେଁ, ବରଂ ଭରସା, ବିଶ୍ୱାସ ଆଉ ନିରବ ଭାବନାର ଏକ ସୁନ୍ଦର ସମନ୍ୱୟ।
0: ପ୍ରେମ ଜୀବନକୁ ମଧୁରତାରେ ଭରିଦିଏ, ବଞ୍ଚିବା ପାଇଁ ରାହା ଦିଏ, ସାଥୀ ହୋଇ ଆଗକୁ ବଢ଼ିବା ପାଇଁ ହାତ ବଢ଼ାଇଥାଏ।
1: ଯେମିତି ସାଥୀଟିର ପ୍ରତ୍ୟେକ ମିଠା ମିଠା କଥା ମନରେ ସ୍ମୃତି ହୋଇ ରହିଯାଏ, ତାର ରାଗ ଅଭିମାନ ଭରା ଆଖିର ଇସାରା, ତାର ପ୍ରତ୍ୟେକ ସ୍ପର୍ଶ ନୂଆ ଏକ ଅନୁଭୂତି ଆଣେ ଜୀବନରେ।
0: ଏହିଭଳି ମିଠା ମିଠା କଥା ସହିତ ସମ୍ଭାବନା ଅଗଣାରୁ ଆମେ ଦୁହେଁ।
1: ମୁଁ ରଞ୍ଜନ,
0: ମୁଁ ସୁରଭି।

0: ଯେମିତି ମାଟି, ପାଣି, ପବନ, ବାୟୁ, ସୂର୍ଯ୍ୟାଲୋକର ସମନ୍ୱୟରେ ବଡ଼ ଗଛଟି ସୃଷ୍ଟି ହୋଇଥାଏ, ସେମିତି ବର୍ଷା ଆଉ ଚାଷୀର ପରିଶ୍ରମ ଏକାଠି ହେଲେ ସୁନାର କ୍ଷେତରେ ଫସଲ ଫଳେ। ଏହା ପ୍ରକୃତି ଆମକୁ ଶିଖେଇଥାଏ ଯେ ଏକାକୀ ଶକ୍ତି ଠାରୁ ସମନ୍ୱିତ ଶକ୍ତି ଅଧିକ ପ୍ରଭାବଶାଳୀ। ନା କଣ କହୁଛନ୍ତି?
1: ଠିକ କହିଲ ସୁରଭି। ଏହି ପ୍ରକୃତି ମଧ୍ୟ ଅନେକ ଶକ୍ତିର ସମନ୍ୱୟରେ ସୃଷ୍ଟି ହୋଇପାରିଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ଯଦି ଆମେ ଦେଖିବା, ଶିକ୍ଷକଙ୍କର ଜ୍ଞାନ ଆଉ ଛାତ୍ରଙ୍କର ଅଧ୍ୟବସାୟର ମିଳନରେ ଶିକ୍ଷାର ପ୍ରକୃତ ଲକ୍ଷ୍ୟ ଛାତ୍ରଟେ ପାଇପାରେ। ଶିକ୍ଷକ ଛାତ୍ରଙ୍କୁ ପ୍ରକୃତ ମାର୍ଗ ଦେଖାନ୍ତି ଆଉ ଛାତ୍ର ସେହି ଦିଗରେ ଆଗକୁ ବଢ଼ିପାରେ।
0: ସତ କଥା, ଆଜିର ପ୍ରତିଯୋଗିତାମୟ ଜୀବନରେ ଏହାର ଆବଶ୍ୟକତା ଆହୁରି ବଢ଼ିଯାଇଛି। ପ୍ରତିଭା ସହିତ ପିଲାମାନଙ୍କୁ ଦରକାର ଶୃଙ୍ଖଳା, ସ୍ୱପ୍ନ ସହିତ ପରିଶ୍ରମ, ଜ୍ଞାନ ସହିତ ନମ୍ରତା ଆଉ ସଫଳତା ସହିତ ମାନବିକତା ରହିଲେ ହିଁ ଜୀବନ ଆହୁରି ଆହୁରି ସୁନ୍ଦର ହୋଇପାରିବ।
1: କେବଳ ଗୋଟିଏ ଗୁଣ ମଣିଷକୁ ସମ୍ପୂର୍ଣ୍ଣ କରେ ନାହିଁ, ବିଭିନ୍ନ ଉତ୍ତମ ଗୁଣର ମିଶ୍ରଣ ତାର ବ୍ୟକ୍ତିତ୍ୱକୁ ମହାନ କରେ। ତାଙ୍କ ପ୍ରତି ସମସ୍ତେ ଆକର୍ଷିତ ହୁଅନ୍ତି। ଜଣେ ବ୍ୟକ୍ତିର ଭଲ ଚିନ୍ତା ଆଉ ଅନ୍ୟ ଜଣଙ୍କର କାର୍ଯ୍ୟଦକ୍ଷତା ଏକାଠି ହେଲେ ଗୋଟିଏ ମହତ୍ କାର୍ଯ୍ୟ ସଫଳ ହୋଇପାରିବ।
0: ଦେଶର ସ୍ୱାଧୀନତା ସଂଗ୍ରାମରେ ଅନେକ ଲୋକ ଅଂଶଗ୍ରହଣ କରିଥିଲେ, ବଳିଦାନ ଦେଇଥିଲେ, କିନ୍ତୁ ଲାଲ ବାଲ ପାଲଙ୍କର ଯୋଗଦାନ ଅବିସ୍ମରଣୀୟ ହୋଇ ରହିଯାଇଛି। ବିଦେଶୀ ଦ୍ରବ୍ୟ ବର୍ଜନ ପୁଣି ସ୍ୱଦେଶୀ ଦ୍ରବ୍ୟର ବ୍ୟବହାର ଦ୍ୱାରା ଆମେ ଆତ୍ମନିର୍ଭରତା କ'ଣ ବୁଝିପାରିଲୁ। ଏହି ଆତ୍ମନିର୍ଭରତା ବୃଦ୍ଧି ପାଇବା ଯୋଗୁଁ ଆଜି ଭାରତ ଆତ୍ମନିର୍ଭର ଭାରତରେ ପରିଣତ ହୋଇପାରିଛି। ଏହି ତିନି ଜଣଙ୍କର ସମନ୍ୱୟକୁ ମଣିକାଞ୍ଚନ ଯୋଗ ବୋଲି ଆମେ କହିପାରିବା। ସମାଜର ବିକାଶ ପାଇଁ ଏକତା, ସହଯୋଗ, ଦାୟିତ୍ୱବୋଧ ଆଉ ପରସ୍ପର ପ୍ରତି ସମ୍ମାନ ରହିବା ଆବଶ୍ୟକ।
1: ଏହି ଗୁଣଗୁଡ଼ିକର ସମନ୍ୱୟ ସମାଜକୁ ଶକ୍ତିଶାଳୀ କରିଥାଏ। ଆଜି ଏହିଭଳି କିଛି କଥାକୁ ନେଇ ଆମେ ସମ୍ଭାବନାର ବିଷୟ ରଖିଛୁ, ମଣିକାଞ୍ଚନ ଯୋଗ। ଏ ସମ୍ପର୍କରେ ଶ୍ରୋତାମାନେ କ'ଣ ସବୁ ମତ ରଖିଛନ୍ତି, ଆସନ୍ତୁ ଶୁଣିବା।
2: ମୁଁ ବିକ୍ରମ ଆଚାର୍ଯ୍ୟ, ବଲାଙ୍ଗୀର ଜିଲ୍ଲାର ପାଟନାଗଡ଼ରେ ମୁଁ ରହେ। ମୁଁ ଜଣେ ଶିକ୍ଷକ।
3: ମଣିକାଞ୍ଚନ ଯୋଗର ଅର୍ଥ ଆମେ କ'ଣ ବୁଝିବା?
2: ଆମର ଓଡ଼ିଆ ଭାଷା ଯେତେ ରିଦ୍ଧିମନ୍ତ ସକଳ ଭୂପୃଷ୍ଠରେ, ତାଠୁ ଆଉ ଭଲ ଭାଷା ମାନେ ତୁଳନା କରି ଦେଖିଲେ ଆଉ ମିଳିବନି। ସେଇ ଭାଷାର ଇଏ କଥାରେ ଗୋଟେ ଅଛି ଯେ ମଣିକାଞ୍ଚନ ଯୋଗ। ମଣିକାଞ୍ଚନ ଯୋଗର ମୋଟାମୋଟି ଅର୍ଥ ହେଲା, ତ ଯେତେବେଳେ ଆମେ ଯାହା ଖୋଜୁଥାଉ ତାଠୁ ଅଧିକ ମିଳିଯାଏ, ମାନେ ଅନୁକୂଳ ହିଁ ଅନୁକୂଳ, ଲାଭ ହିଁ ଲାଭ। ଯେତେବେଳେ ଦୁଇଟି ପଜିଟିଭ କଥା ବା ଯୁକ୍ତାତ୍ମକ ବିଚାର, ଗଠନାତ୍ମକ ସୃଷ୍ଟି ଧାରା ପୃଷ୍ଠରେ ଯେତେବେଳେ ଦୁଇଟା ଗଠନାତ୍ମକ କଥା ମିଶିଯିବ, ତାକୁ କୁହାଯିବ ମଣିକାଞ୍ଚନ ଯୋଗ। ଯେମିତି ଗୁଜୁରାଟର କାଠିଆୱାଡ଼ରେ ଜନ୍ମ ହୋଇଥିବା ଜଣେ ବ୍ରାହ୍ମଣ ପରିବାରର ବାଳକ, ପରବର୍ତ୍ତୀ କାଳରେ ସେ ତାଙ୍କର ନାଁ ଥିଲା ଶଙ୍କର, ପରବର୍ତ୍ତୀ କାଳରେ ସ୍ୱାମୀ ଦୟାନନ୍ଦ ହେଲେ। ସେ ମହର୍ଷି ଦୟାନନ୍ଦ ନିଜେ ବାଲ୍ୟକାଳରୁ ବହୁତ ଜ୍ଞାନୀ ଥିଲେ, କିନ୍ତୁ ସେ ଖୋଜୁଥିଲେ ଈଶ୍ୱର କୋଉଠି ଅଛନ୍ତି। ଅନେକ ଗୁରୁ, ସେ ପ୍ରାୟ କୁହାଯାଏ ଯେ 26 ଜଣଙ୍କ ପାଖକୁ ସେ ଯାଇଥିଲେ ଏଇ କଥା ପଚାରିବା ପାଇଁ। ପରିଶେଷରେ ପରମପିତା ପରମେଶ୍ୱରଙ୍କର ଅପାର କରୁଣାରୁ ସେ ବ୍ୟାକରଣ ସୂର୍ଯ୍ୟ, ଯାହାଙ୍କର ପ୍ରଜ୍ଞା ଚକ୍ଷୁ ଥିଲା, ଏହି ପ୍ରକାର ସ୍ୱାମୀ ବିରଜାନନ୍ଦ ସରସ୍ୱତୀ, ତ ବିରଜାନନ୍ଦଙ୍କର ପାଖକୁ ଯେତେବେଳେ ସେ ପଳେଇଲେ, ସେ ପରବର୍ତ୍ତୀ କାଳରେ ବିରଜାନନ୍ଦଙ୍କର ମାନେ ଯେମିତି ଗୁରୁକୁ ସେମିତି ଶିଷ୍ୟ ମିଳିଗଲା କାରଣରୁ ସେ ପରବର୍ତ୍ତୀ କାଳରେ ଭାରତର ସ୍ୱାଧୀନତା ସଂଗ୍ରାମ ହେଲେ। ଏଇ ଯୋଉ ଆପଣ ଲାଲା ଲଜପତ ରାୟ ନାଁ ଶୁଣିଛନ୍ତି, ସ୍ୱାଧୀନତା ସଂଗ୍ରାମର ଜଣେ ମହାନ ତାରକା, ଲାଲା ଲଜପତ ରାୟଙ୍କୁ ସେ ତିଆରି କରିଛନ୍ତି। ଆର୍ଯ୍ୟ ସମାଜ ଖାଲି ପ୍ରତିଷ୍ଠା କଲେ ଦୟାନନ୍ଦ ନୁହେଁ, ବିରଜାନନ୍ଦଙ୍କର ପ୍ରେରଣାରେ ଆଉ ଇଏ ହେଲା। ସେମିତି ଆଉ ଗୋଟେ ଉଦାହରଣ ଦେଇପାରିବା, ରାମକୃଷ୍ଣ ପରମହଂସ ଆଉ ବିବେକାନନ୍ଦ। ନରେନ୍ଦ୍ର ଜଣେ ବହୁତ ବଡ଼ ପ୍ରତିଷ୍ଠିତ ପରିବାରର ପୁଅ, ନିଜେ ଉଚ୍ଚ ଶିକ୍ଷିତ, ଆଉ ରାମକୃଷ୍ଣ ପରମହଂସଙ୍କ ସହିତ ସାନ୍ନିଧ୍ୟରେ ଆସିକରି ସେ ହେଇଗଲେ ବିବେକାନନ୍ଦ। ସେ ଖାଲି ଭାରତକୁ ଏଇ ମୋଗଲମାନଙ୍କ ହାତରୁ ରକ୍ଷା କଲେ ନୁହେଁ, ସାରା ପୃଥିବୀରେ ଭାରତର ହିନ୍ଦୁ ଧର୍ମକୁ ପୁନଃ ପ୍ରତିଷ୍ଠା କରିବାରେ ଯୋଉ ବହୁତ ବଡ଼ ଯୋଗଦାନ କଲେ ବିବେକାନନ୍ଦ, ରାମକୃଷ୍ଣ ପରମହଂସଙ୍କର ସାହଚର୍ଯ୍ୟରେ ଆସିକରି। ସେମିତି ଆମେ ଅନେକ ଉଦାହରଣ ନେଇପାରିବା। ଆପଣ ଦେଖନ୍ତୁ, ସମର୍ଥ ଗୁରୁ ରାମଦାସ ଆଉ ଶିବାଜୀ, ଛତ୍ରପତି ଶିବାଜୀ ମା ଜିଜାବାଇଙ୍କ ଦ୍ୱାରା ନିର୍ମାଣ ହେଲେ, କିନ୍ତୁ ଛତ୍ରପତି ଶିବାଜୀଙ୍କ ସହିତ ଯେତେବେଳେ ସମର୍ଥ ଗୁରୁ ରାମଦାସ ସମ୍ପର୍କରେ ଆସିଗଲେ, ସେଇଟା ହେଇଗଲା ମଣିକାଞ୍ଚନ ଯୋଗ। ସମର୍ଥ ଗୁରୁ ରାମଦାସଙ୍କ ଦ୍ୱାରା ସେ ରାଷ୍ଟ୍ର ରକ୍ଷା ପାଇଁ ଆଉ ପ୍ରତିଜ୍ଞାବଦ୍ଧ ହେଲେ, ଆଉ ଶେଷ ପର୍ଯ୍ୟନ୍ତ ସନ୍ନ୍ୟାସୀ ଭଳି।

ଆଉ ଜୀବନ ଯାପନ କଲେ। ଏଭଳି ଆମେ ଅନେକ ଉଦାହରଣ ଦେଇପାରିବା। ଆଉ ଆମର ସମୁଦ୍ର ଗୁପ୍ତ ସମୟର କଥା, ଭାରତ ଯେତେବେଳେ ଅନ୍ଧକାରମୟ ହେବାକୁ ବସିଥିଲା, ଭାରତର ଚତୁର୍ଦ୍ଦିଗରୁ ଯେତେବେଳେ ବିଦେଶ ଆକ୍ରମଣକାରୀ ଆଉ ଆକ୍ରମଣ କରିବା ପାଇଁ ମସୁଧା କରୁଥିଲେ, ଆକ୍ରମଣ କରିସାରିଥିଲେ ମଧ୍ୟ, ସେତେବେଳେ ବିଳାସରେ ବୁଡ଼ି ରହିଥିବା ଜଳ ପଡ଼ି ରହିଥିବା ଏହି ସମ୍ରାଟ ମାନଙ୍କୁ ଆଉ ଉନ୍ମୂଳନ କଲେ ଜଣେ ଚଣକଙ୍କ ପୁତ୍ର, ତାଙ୍କର ନାଁ ହେଲା ଚାଣକ୍ୟ। ସେଇ ଚଣକଙ୍କ ପୁତ୍ର ଆଉ ଏ ଚନ୍ଦ୍ରଗୁପ୍ତ, ଏ ଦୁଇ ଜଣଙ୍କର ଯୋଉ ଭେଟ ହେଲା, ୟାକୁ କୁହାଯାଏ ମଣିକାଞ୍ଚନ ଯୋଗ। ଏହି ପ୍ରକାର ଦୁଇଟି ଯେତେବେଳେ ଶକ୍ତି, ଦୁଇଟି ଯେତେବେଳେ ଗଠନାତ୍ମକ ଶକ୍ତି, ପଜିଟିଭ ଶକ୍ତି ଏକତ୍ର ହେଇଯାଏ, ସେତେବେଳେ ଆଶା ଠାରୁ ବହୁ ଗୁଣରେ ଗଠନାତ୍ମକ କ୍ରିୟାଶୀଳ ହେଇଥାଏ, ତାଦ୍ୱାରା ସମାଜର ଇଏ ହୁଏ। ସେମିତି ବ୍ୟକ୍ତିଗତ କ୍ଷେତ୍ରରେ ମଧ୍ୟ ଦେଖିବା, ଅନେକ ଯେତେବେଳେ ଆମେ ଯାହା ଖୋଜୁଥାଉ, ଯାହା ପାଉଥାଉ, ତାଠାରୁ ଅଧିକ ମିଳିଯାଏ ଈଶ୍ୱରଙ୍କର ଦୟାରେ, ତାକୁ ଆମେ ମଣିକାଞ୍ଚନ ଯୋଗ ବୋଲି କହୁ।

ଦୀପ୍ତି ମିଶ୍ର ବାରିପଦା ମୟୂରଭଞ୍ଜରୁ କହୁଛି। ମଣିକାଞ୍ଚନ ଯୋଗ କହିଲେ ସାଧାରଣତଃ ମଣି ମଧ୍ୟ ଗୋଟିଏ ମୂଲ୍ୟବାନ ରତ୍ନ, କାଞ୍ଚନ ମଧ୍ୟ ଗୋଟିଏ ମୂଲ୍ୟବାନ ରତ୍ନ। ଏହି ଦୁଇଟି ମୂଲ୍ୟବାନ ରତ୍ନର ସମିଶ୍ରଣ ବା ସମନ୍ୱୟକୁ ବୁଝାଏ ମଣିକାଞ୍ଚନ ଯୋଗ। ଧରାଯାଉ ଆମେ ଗୋଟେ ସଙ୍ଗୀତ ଶୁଣୁଛୁ, ବେଳେବେଳେ ଦେଖାଯାଏ ଗୋଟେ ସଙ୍ଗୀତ ଏତେ ସୁନ୍ଦର ହେଇଥାଏ ତାହା ଯୁଗ ଯୁଗ ଧରିକି ଜୀବନ୍ତ ହେଇକି ରହେ। ଯେମିତିକି ତାର ରଚନା, ଯିଏ ସଙ୍ଗୀତ ରଚନା କରିଛନ୍ତି ତାକୁ ଯିଏ ସ୍ୱର ସଂଯୋଜନା ଦେଇଛନ୍ତି ବା ତାକୁ ଯିଏ ଗାଇଛନ୍ତି ଏତେ ସୁନ୍ଦର ହେଇଥାଏ ଯେ ସିଏ କାଳଜୟୀ ହେଇକି ରହିଯାଏ। ତେଣୁ ତାର ଲେଖା ଏବଂ ଆକର୍ଷଣୀୟ ସ୍ୱର ସତରେ ପ୍ରତ୍ୟେକ ଶ୍ରୋତାଙ୍କ ମନରେ ଅପୂର୍ବ ଉଲ୍ଲାସ ଭରି ଦେଇଥାଏ। ୟାକୁ ଆମେ କହିବା ମଣିକାଞ୍ଚନ ଯୋଗ। ସୁନ୍ଦର ଗୀତିକାର ଆଉ ସୁନ୍ଦର ସଙ୍ଗୀତକାର, ତାଙ୍କର ସମନ୍ୱୟ। ଠିକ୍ ସେହିପରି ପ୍ରତ୍ୟେକ କାର୍ଯ୍ୟକୁ ଯେତେବେଳେ ସୁନ୍ଦର ବା ଗୋଟେ ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ପଡ଼େ, ପ୍ରତ୍ୟେକ କାର୍ଯ୍ୟକୁ କରିବା ବେଳେ ଦୁଇ ଜଣ ସମନ୍ୱୟ ସୁନ୍ଦର କାର୍ଯ୍ୟ କରୁଥିବାର ଦୁଇ ଜଣ ବ୍ୟକ୍ତି, ଜଣେ ହୁଏତ ବୁଦ୍ଧିରେ ଜ୍ଞାନରେ ଭଲ ଥିବ ଆଉ ଜଣେ କାର୍ଯ୍ୟ ମାନେ ଶାରୀରିକ କାର୍ଯ୍ୟ କରିବାରେ ସକ୍ଷମ ଥିବ, ସେଇ ଦୁଇ ଜଣ ଯେତେବେଳେ ମିଶିଯିବେ ସେଇ କାମଟି ନିଶ୍ଚିତ ଭାବରେ ପ୍ରଶଂସନୀୟ ହେଇଥାଏ। ଯେମିତିକି ଧରାଯାଉ ଜଣେ ବ୍ୟକ୍ତି ପାଖରେ ବହୁତ ଜ୍ଞାନ ଅଛି କିନ୍ତୁ ତାକୁ କାମରେ ଲଗେଇବା ପାଇଁ ସେମିତି କିଛି ଅଭିଜ୍ଞତା ତା ପାଖରେ ନାହିଁ, ଜଣଙ୍କ ପାଖରେ ଅପାର ଅଭିଜ୍ଞତା ଅଛି କିନ୍ତୁ ତା ପାଖରେ ଜ୍ଞାନ କିଛି ନାହିଁ, ସେ ସେତେ ଜ୍ଞାନୀ ନୁହେଁ। ଯଦି ଏଇ ଦୁଇ ପ୍ରକାର ବ୍ୟକ୍ତି ଭିତରେ ସମ୍ପର୍କ ବା ବନ୍ଧୁତା ବଢ଼ିଯାଏ, ସେମାନେ ଦୁଇ ଜଣ ମିଶି ଯେଉଁ କାର୍ଯ୍ୟ କରନ୍ତି ତାହା ଯୁଗ ଯୁଗକୁ ସ୍ମରଣୀୟ ହୋଇକି ରହେ। ସବୁ ଲୋକମାନେ ତାକୁ ପ୍ରଶଂସା କରନ୍ତି, ଦୁନିଆ ତାକୁ ଧନ୍ୟବାଦ ଦେଇଥାଏ ଆଉ ଭୁରି ଭୁରି ପ୍ରଶଂସା ମିଳିଥାଏ ସେଇ କାର୍ଯ୍ୟକୁ। ଠିକ୍ ସେହିପରି ଯେତେବେଳେ ଆମେ ଦେଖୁ ଜଣେ ଜଣେ ଜ୍ୟୋତିଷ କହନ୍ତି ଆରେ ଏଇ ଝିଅ ହାତରେ ନା ଲକ୍ଷ୍ମୀ ଆଉ ସରସ୍ୱତୀ ଉଭୟ ଅଛନ୍ତି, ମା ସରସ୍ୱତୀ ହେଉଛନ୍ତି ଜ୍ଞାନଦାତ୍ରୀ ବିଦ୍ୟା ପ୍ରଦାୟିନୀ ଆଉ ମା ଲକ୍ଷ୍ମୀ ହେଉଛନ୍ତି ସମୃଦ୍ଧିର ଶୀର୍ଷରେ ସେ ପହଞ୍ଚେଇଥାନ୍ତି। ତେଣୁ ଯେଉଁଠି ମା ସରସ୍ୱତୀଙ୍କ ବିଦ୍ୟା ମା ଲକ୍ଷ୍ମୀଙ୍କ ସମୃଦ୍ଧି ଜଣଙ୍କ ପାଖରେ ଥାଏ ତାହାକୁ ମଧ୍ୟ ମଣିକାଞ୍ଚନ ଯୋଗ ଆମେ କହିପାରିବା।

0: ପାରିବାରିକ ଜୀବନରେ ମଧ୍ୟ ମଣିକାଞ୍ଚନ ଯୋଗର ଅନେକ ଉଦାହରଣ ରହିଛି। ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଭଲ ପାଇବା, ଉତ୍ତମ ବୁଝାମଣା, ପିଲାଙ୍କ ପ୍ରତି ସ୍ନେହ ଆଉ ପିତାମାତାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଥାଏ, ତେବେ ସେହି ପରିବାରକୁ ଆମେ ସୁଖୀ ପରିବାରଟି ବୋଲି କହିବା। ପରସ୍ପର ପ୍ରତି ବିଶ୍ୱାସ ଆଉ ସହଯୋଗ ରହିଲେ ହିଁ ସେମାନେ ସମସ୍ତ ବିପଦକୁ ସାହସର ସହିତ ସାମ୍ନା କରିପାରିବେ।
1: ଡକ୍ଟର ପ୍ରମୋଦିନୀ ହୋତା, ମୁଁ ଜଣେ ପ୍ରଫେସର, ରିଟାୟାର୍ଡ ପ୍ରଫେସର। ମଣି କାଞ୍ଚନ ଯୋଗ ଏକ ଚିହ୍ନ ରୂପକ ଶବ୍ଦ, ଯାହାର ଅର୍ଥ ହେଉଛି ମଣି ହେଉଛି ରତ୍ନ ଓ କାଞ୍ଚନ ହେଉଛି ସୁନା। ସୁନା ଓ ରତ୍ନର ମିଳନ ଏହାର ଅର୍ଥ। ଅତି ସୁନ୍ଦର ଭାବରେ ଏବଂ ଏହି ମୂଲ୍ୟବାନ ଦୁଇଟି ଜିନିଷ ସହିତ ଆଉ ଏକ ସୁନ୍ଦର ବସ୍ତୁର ମେଳ ବା ଦୁଇଟି ମହାନ ଗୁଣ କିମ୍ବା ବ୍ୟକ୍ତିର ଅପୂର୍ବ ଓ ସୁନ୍ଦର ସଂଯୋଗ କରାଯାଇଥାଏ। ଏକଦା ମନ୍ଦିରରେ ଭକ୍ତି ଆନ୍ଦୋଳନର ପୁରୋଧା ଶ୍ରୀ ଚୈତନ୍ୟ ଦେବ ମାନସ ପୂଜା କରୁଥିବା ସମୟରେ ନିଜ ହାତ ତିଆରି ଗେଣ୍ଡୁ ଫୁଲମାନ ଜଗନ୍ନାଥଙ୍କୁ ଲାଗି କଲାବେଳେ ତାହା ମହାପ୍ରଭୁଙ୍କ ମସ୍ତକରେ ଯାଉଥାଏ। ଏହା ଭାବି ଚୈତନ୍ୟ ଦେବ ବ୍ୟସ୍ତ ଓ ବିବ୍ରତ ହେଉଥିବା ବେଳେ ତାଙ୍କ ପଛରୁ ଭକ୍ତ ଜଗନ୍ନାଥ ଦାସ ଆସି ପିଠିରେ ହାତ ମାରି କହିଲେ, ଆପଣ ଫୁଲମାଳକୁ ଖୋଲି ଦେଇ ମହାପ୍ରଭୁଙ୍କ ଶ୍ରୀହସ୍ତରେ ଦେଇ ଦିଅନ୍ତୁ, ଏହା ଆରାମରେ ଶ୍ରୀଅଙ୍ଗ ଲାଗି ହେଇଯିବ। ଏହା ଶୁଣି ଚୈତନ୍ୟ ଦେବ ଆଶ୍ଚର୍ଯ୍ୟ ହେଇଗଲେ। ସେ ତ ମାନସ ପୂଜା କରୁଥିଲେ, ତାଙ୍କ ମନର କଥା ଜଗନ୍ନାଥ ଦାସ କେମିତି ଜାଣିଲେ? ତେଣୁ ଜଗନ୍ନାଥ ଦାସଙ୍କୁ ଅତି ବଡ଼ି ଭାବେ ସମ୍ବୋଧନ କରାଯାଏ। ପରେ ପରେ ଦୁହେଁ ଦୁହିଁଙ୍କୁ ଗୁରୁ ଶିଷ୍ୟ ବୋଲି ମାନି ଆସିଥିଲେ। ଆମ ଓଡ଼ିଶାର ଭକ୍ତି ମାର୍ଗର ଲୋକମାନେ ଏହାକୁ ମଣି କାଞ୍ଚନ ଯୋଗ କହିଥାନ୍ତି। କାଞ୍ଚନ ରତ୍ନ ପାଇଁ ମଣିର ସୌନ୍ଦର୍ଯ୍ୟ ବଢ଼ିଥାଏ। ସେହି ଢଙ୍ଗରେ ଆମ ସମାଜ ମଧ୍ୟରେ ଉଭୟ ମଣି ଓ ସୁନାର ଚରିତ୍ର ଭଳି ଲୋକମାନେ ଅଛନ୍ତି। ବ୍ୟକ୍ତିଗତ ଭାବେ ସେମାନେ ସେମାନଙ୍କର ଐଶ୍ୱର୍ଯ୍ୟ ଓ ଅନେକ ଅଦ୍ୱିତୀୟ ଗୁଣର ଅଧିକାରୀ ହୋଇଥାନ୍ତି। ସେମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କିମ୍ବା ମିଳନ ହୋଇଗଲେ ଉଭୟ ମହାପୁରୁଷ ବା ମହନୀୟ ବ୍ୟକ୍ତିତ୍ୱ ହୋଇଯାଆନ୍ତି। ଗୁରୁ ରାମକୃଷ୍ଣ ପରମହଂସଙ୍କୁ ନରେନ୍ଦ୍ର ପଚାରିଥିଲେ, ଆପଣ ଭଗବାନଙ୍କୁ ଦେଖିଛନ୍ତି? ଗୁରୁ ତା ଉତ୍ତରରେ କହିଥିଲେ, ଆରେ ଦେଖିଛି କଣ ବୋଲି ପଚାରୁଛୁ, ତୁମ ସହ ଯେମିତି କଥା ହେଉଛି ସେମିତି କଥା ହୋଇଛି। ପ୍ରଶ୍ନକାରୀ ନରେନ୍ଦ୍ର ବନିଗଲେ, ବିବେକାନନ୍ଦ ହିନ୍ଦୁ ଧର୍ମର ସାର ଗର୍ଭକ ବାଣୀ ସାରା ବିଶ୍ୱରେ ବାଣ୍ଟିବା ପାଇଁ ପ୍ରୟାସ କରି ଚାଲିଥିଲେ। ଏହାକୁ ମଣି କାଞ୍ଚନ ଯୋଗ ବୋଲି କୁହାଯାଏ। ଆଉ ଗୋଟେ କଥା, ଆମ ଓଡ଼ିଶାର ରଘୁନାଥ ପାଣିଗ୍ରାହୀ ଏବଂ ସଂଯୁକ୍ତ ପାଣିଗ୍ରାହୀଙ୍କ ବିବାହ ମଧ୍ୟ ମଣି କାଞ୍ଚନ ଯୋଗ ବୋଲି କୁହାଯାଏ। ଜ୍ୟୋତିବା ଫୁଲେ ଯେତେବେଳେ ଦଳିତ ମାନଙ୍କ ଅଧିକାର ପାଇଁ ଲଢେଇ କରିଥିଲେ, ତାଙ୍କ ସହିତ ତାଙ୍କ ସ୍ତ୍ରୀ ସାବିତ୍ରୀବାଈ ଫୁଲେ ଯୋଗ ଦେଇ ସ୍ୱାମୀଙ୍କ ଲଢେଇକୁ ଆହୁରି ଶାଣିତ କରାଇଥିଲେ। ଏଥିରୁ ଜଣାପଡୁଛି ଏସବୁ ହଉଛି ମଣି କାଞ୍ଚନ ଯୋଗର ଗୋଟିଏ ଗୋଟିଏ ଉଦାହରଣ।

ଆଜ୍ଞା, ମୁଁ ଉମେଶ ଲେଙ୍କା କୋରବିରି ବରିକିନା ଜଗତସିଂହପୁର କହୁଥିଲି। ଆମର ବିଶିଷ୍ଟ କବି ରାଧାମୋହନ ଗଣ୍ଡାୟତଙ୍କ ରଚିତ ପ୍ରସିଦ୍ଧ କବିତା ମଣିକାଞ୍ଚନଜଙ୍କୁ ଓଡ଼ିଶାର ଗଜପତି ମହାରାଜା ଯେତେବେଳେ ପୁରୁଷୋତ୍ତମ ଦେବ ଏବଂ କାଞ୍ଚି ଅଭିଯାନର ଏକ ଐତିହାସିକ ଭାବପୂର୍ଣ୍ଣ କାହାଣୀ ଉପରେ ପର୍ଯ୍ୟବେସିତ। ମଣି ଆଉ କାଞ୍ଚନ, ଯାହାକି ସୁନାର ମିଳନ ପରି, ଏଥିରେ ରାଜାଙ୍କ କ୍ଷତ୍ରିୟତ ଆଉ ଭକ୍ତିର ଏକ ଅପୂର୍ବ ସମନ୍ୱୟ ଘଟିଛି। କାଞ୍ଚି ଅଭିଯାନ ଓଡ଼ିଶାର ସୂର୍ଯ୍ୟବଂଶୀ ରାଜା ପୁରୁଷୋତ୍ତମ ଦେବ କାଞ୍ଚି ରାଜାଙ୍କ କନ୍ୟା ପଦ୍ମାବତୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। କାଞ୍ଚି ରାଜା ପୁରୁଷୋତ୍ତମ ଦେବଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ, ଯାହାକୁ ଗଜପତି ନିଜର ଓ ଓଡ଼ିଶାର ସମ୍ମାନ ଓ ଅପମାନ ବୋଲି ଭାବି କାଞ୍ଚି ଉପରେ ଆକ୍ରମଣ କରିଥିଲେ। ଏହି ସମୟରେ ପ୍ରଭୁ ଜଗନ୍ନାଥ ଆଉ ବଳଭଦ୍ର ଓଡ଼ିଶା ସୈନ୍ୟଙ୍କ ସାଥିରେ ହୋଇ କଳା ଓ ଧଳା ଘୋଡ଼ାରେ ଚଢ଼ି ଯୁଦ୍ଧକୁ ଯାଇଥିଲେ ବୋଲି ଯାହା ଆମର ଜନଶ୍ରୁତି ଅଛି। ମଣିକାଞ୍ଚନ ଯୁଗର ମାର୍ମିକ ଦିଗ କହିଲେ ରାଜାର ଗର୍ବ ଓ ଅଭିମାନ ସାଙ୍ଗକୁ ମହାପ୍ରଭୁଙ୍କ ପ୍ରତି ସମର୍ପଣ ଏଥିରେ ପ୍ରକାଶ ପାଇଛି। ମଣି ଏବଂ ସୁନା ଯେପରି ଏକାଠି ହେଲେ ସେଗୁଡ଼ିକର ଶୋଭା ବୃଦ୍ଧି ପାଏ, ସେପରି ମାନବ ଜୀବନରେ ବୀରତ୍ୱ ସହିତ ଦୈବିକୃପା ଓ ଭକ୍ତିର ମିଳନକୁ କବି ମଣିକାଞ୍ଚନ ଯୋଗ ଭାବେ ଅଭିହିତ କରିଛନ୍ତି। ଆମ ଜୀବନରେ ତ ଅନେକ କିଛି ଘଟଣା ଘଟୁଛି, ଏଇ ମଣି ଆଉ କାଞ୍ଚନ ପରି ଯଦି ଆମେ ସମସ୍ତେ ସେଇ ଟାଇପ୍ର ହେବା ତାହେଲେ ହୁଏତ ଆମେ ମଣିକାଞ୍ଚନ ପରି ହୋଇପାରିବା। ଭଲ ଚରିତ୍ର, ଭଲ ଆଚାର ବ୍ୟବହାର, ଏହା ହିଁ ମଣିଷର ପ୍ରକୃତ ପରିଚୟ ଏବଂ ମଣିକାଞ୍ଚନ ଯୁଗର ଏକ ଉଦାହରଣ କହିଲେ।

0: ଜଣେ ମଣିଷ ନୀତିବାନ ହେଲେ ମଧ୍ୟ ସେ ଯଦି ନିଷ୍ଠାର ସହିତ ନିଜ କର୍ତ୍ତବ୍ୟକୁ ପାଳନ କରୁନାହାନ୍ତି ତାହେଲେ ସେ ଜଣେ ଆଦର୍ଶ ବ୍ୟକ୍ତି ନୁହନ୍ତି। ନୀତି ଆଉ ନିଷ୍ଠା ଏକାଠି ହେଲେ ଜଣେ ମଣିଷ ଆଦର୍ଶ ଚରିତ୍ରର ଅଧିକାରୀ ହୋଇପାରନ୍ତି। ଏହି ଗୁଣର ମିଳନକୁ ମଧ୍ୟ ମଣିକାଞ୍ଚନ ଯୋଗ ବୋଲି କହିପାରିବା।
1: ମୁଁ ରବି ଶତପଥୀ କୋରାପୁଟ। ଦେଖନ୍ତୁ, ମଣିକାଞ୍ଚନ ଯୋଗ ଗୋଟେ ସୌଭାଗ୍ୟ ଅର୍ଥରେ ଆମେ ତାକୁ ବ୍ୟବହାର କରିଛୁ। ଯଦି ତାକୁ ଆମେ ଜ୍ୟୋତିଷ ଶାସ୍ତ୍ର ଭିତରକୁ ନବା, ଆପଣ ଜାଣିଥିବେ ଯଦି ବୃହସ୍ପତି ସାଥିରେ ଶୁକ୍ରଙ୍କର ଗୋଟେ ଏମିତି ସ୍ଥିତି ଆସି ପହଞ୍ଚେ, ତାହେଲେ ତାକୁ ଆମେ ଜ୍ୟୋତିଷ ଶାସ୍ତ୍ରରେ ମଣିକାଞ୍ଚନ ଯୋଗ ବୋଲି କହୁ। କିନ୍ତୁ ଯେତେବେଳେ ସାଧାରଣ ଅର୍ଥରେ ଆମେ ତାକୁ ବ୍ୟବହାର କରୁଛୁ, ବା ବିଭିନ୍ନ ସ୍ତରରେ ବା ଗାଁ ଗହଳି ଲୋକମାନେ ମଧ୍ୟ ତାକୁ ଗୋଟେ ପ୍ରବାଦ ଭାବରେ ବ୍ୟବହାର କରୁଛନ୍ତି, ତାହେଲେ ତଥ୍ୟ ମଣିକାଞ୍ଚନ ଯୋଗ ଅଛି ରେ। ତ ମଣିଟା ଦେଖନ୍ତୁ କେତେ ମୂଲ୍ୟବାନ, ଏବଂ ଯାହା ଦୁର୍ଲଭ ତା ସାଥିରେ କାଞ୍ଚନ ଅର୍ଥ ହଉଛି ସୁନା। ତେଣୁ ଯିଏ ମଣି ପାଉଛି, ଯଦି ତା ସାଥିରେ ସେ ପୁଣି କାଞ୍ଚନ ସୁନା ପାଉଛି, ତାର ଆମେ ଜାଣୁଛୁ ଯେ ତାର ସୌଭାଗ୍ୟ ବା ତାର ସମ୍ମାନ ବହୁଗୁଣିତ ହଉଛି। ତେଣୁ ଆମେ ବେଳେ ବେଳେ ଲକ୍ଷ୍ୟ କରିଛୁ ଯେ ସମ୍ମାନ ବା ସୌଭାଗ୍ୟ ବାରମ୍ବାର ଆସେ ନାହିଁ, ବା ବେଳେ ବେଳେ କିଛି ଲୋକମାନଙ୍କ ପାଇଁ ସୌଭାଗ୍ୟ ଓ ସମ୍ମାନ ଉପର ପରେ ଉପରେ ଆସେ, ଯାହା ଅର୍ଥ ଆମେ ଗୋଟିଏ ସାଥିରେ ଆଉ ଗୋଟିଏ କଥା ଆସେ। ଆପଣ ଦେଖନ୍ତୁ, ଆମେ ଯେମିତି କହିବା ଯେ ମଣିକାଞ୍ଚନ ଯୋଗରେ ଯଦି ଆମେ କହିବା ଗୋଟେ ବ୍ୟବସାୟ, ଜଣେ ବ୍ୟବସାୟ ବ୍ୟବସାୟ କରୁଛି, ଏବଂ ତା ବ୍ୟବସାୟ ଭିତରେ ଯଦି ତାକୁ ଆହୁରି ସୌଭାଗ୍ୟ ମିଳୁଛି ତାର ବ୍ୟବସାୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଆଗକୁ ଯିବା ପାଇଁ, ତାକୁ ଆମେ ସେଠି କହୁଛୁ ବାବୁରେ ତୋ ବ୍ୟବସାୟରେ ତ ମଣିକାଞ୍ଚନ ଯୋଗରେ ତୁ ବ୍ୟବସାୟ କରୁଥିଲୁ, ପୁଣି ଆହୁରି ବ୍ୟବସାୟ ଅଧିକରୁ ଅଧିକ କରିବା ପାଇଁ ସୁଯୋଗ ମିଳିଲା। ଚାକିରି କ୍ଷେତ୍ରରେ ଆମେ କହିବା ଜଣେ ଗୋଟେ ଅଫିସର ହେଲା, ଅଧିକାରୀ ହେଲା, ଯଦି ଗୋଟେ ବଡ଼ ଅଧିକାରୀ ହେଲା ତା ଜିଲ୍ଲାରେ ସେ ଚାକିରି ପାଇଲା, ତ ଆମେ ଖୁସି ହେଉଛୁ ଯେ ବଡ଼ ଚାକିରିଟେ ପାଇଲା ପୁଣି ତା ଜିଲ୍ଲାରେ ପାଇଲା। ତେଣୁ ଏଇ ଯୋଉ ସୌଭାଗ୍ୟ ପରେ ସୌଭାଗ୍ୟ ବା ସମ୍ମାନ ପରେ ସମ୍ମାନ ବା ସୁଯୋଗ ପରେ ସୁଯୋଗ ମିଳେ, ତାକୁ ସେଇଠି ଆମେ ମଣିକାଞ୍ଚନ ଯୋଗ ବୋଲି କହୁ। ଗୋଟେ ପାରିବାରିକ କ୍ଷେତ୍ର ମଧ୍ୟ ହଉଛି, ବେଳେବେଳେ ଅନେକ ପାରିବାରିକ କ୍ଷେତ୍ରରେ ଗୋଟେ ପରିସ୍ଥିତି ଥିବ, ଗୋଟେ ସୁଯୋଗ ଆସି ପହଞ୍ଚିବ, ଯୋଉଟା ତାର ସୌଭାଗ୍ୟ ବୋଲି ଆମେ ବିଚାର କରିବା, ପୁଣି ସେ ସୌଭାଗ୍ୟ ଉପରେ ଆଉ ଗୋଟେ ସୌଭାଗ୍ୟ ଆସିକି ପହଞ୍ଚିବ। କହିବାର ଉଦ୍ଦେଶ୍ୟ ହଉଛି ଧନ ପ୍ରାପ୍ତି ହଉ କି ଗୋଟେ ପୁତ୍ର କନ୍ୟା ସନ୍ତାନ ମାନଙ୍କର ଉନ୍ନତି ହଉ, ଏହାକୁ ମଧ୍ୟ ଆମେ ବେଳେବେଳେ କଣ କହୁଛେ ନା ପାରିବାରିକ ସ୍ତରରେ ମଧ୍ୟ କହୁଛେ ମଣିକାଞ୍ଚନ ଯୋଗ। ତେଣୁ ମଣିକାଞ୍ଚନ ଯୋଗଟି ଆମେ ଯଦି କହିବା, ତା ଭିତରେ ଧନ ଆସିଲା, ଧନ ପରେ ଯଦି ଧନ ମିଳିଲା ତାକୁ ଆମେ କହୁଛେ ମଣିକାଞ୍ଚନ ଯୋଗ, ସମ୍ମାନ ପରେ ଯଦି ସମ୍ମାନ ମିଳିଲା ତାକୁ ଆମେ କହୁଛେ ମଧ୍ୟ ମଣିକାଞ୍ଚନ ଯୋଗ, ସୁଖ ପରେ ଯଦି ଆହୁରି ଅଧିକ ସୁଖ ମିଳିଲା ତାକୁ ଆମେ କହୁଛେ ମଣିକାଞ୍ଚନ ଯୋଗ। ତେଣୁ ମଣିକାଞ୍ଚନ ଯୋଗଟିକୁ ଆମେ କଣ କହୁଛେ,

ସୌଭାଗ୍ୟ ସମ୍ମାନ ଇତ୍ୟାଦି ବୃଦ୍ଧି ହେଲେ ବା ଗୋଟିଏ ସେଥିରେ ଆଉ ଗୋଟିଏ ମିଶିଲେ ତାକୁ ଆମେ ଅଣିକାଞ୍ଚନ ଯୋଗ ବୋଲି କହୁଛେ, ଯାହା ସମସ୍ତଙ୍କ ଭାଗ୍ୟରେ ନଥାଏ। ଏବଂ ଏହିସବୁ ଘଟଣା ପ୍ରକୃତିରେ କିଞ୍ଚିତ ଲୋକମାନଙ୍କ କ୍ଷେତ୍ରରେ ଘଟେ ବା ବିରଳ ବୋଲି ଆମେ ଲକ୍ଷ୍ୟ କରିଛୁ। ତେଣୁକରି ଯେତେବେଳେ ଏହିସବୁ ସୁଯୋଗଟି ଗୋଟେ ବ୍ୟକ୍ତି ବିଶେଷ ବା ଗୋଟେ ଗୋଷ୍ଠୀ ବିଶେଷ ବା ଗୋଟେ ସମାଜ ପାଏ, ତାକୁ ଆମେ କହୁ ସେଠି ଭାବରେ ତେବେ ମଣିକାଞ୍ଚନ ଯୋଗ ହିଁ ହେଇଛି। ତେଣୁ ପ୍ରକୃତରେ ଏହି ଉଦ୍ଦେଶ୍ୟରେ ଆମେ ଯେତିକି ବିଚାର କରୁଛୁ ସାଧାରଣ ଅର୍ଥରେ ବା ଯୋଉ ସାଧାରଣ ଅର୍ଥରେ ଆମେ ବ୍ୟବହାର କରୁଛୁ, ଗାଁ ଗହଳି ଲୋକମାନେ ମଧ୍ୟ ବ୍ୟବହାର କରନ୍ତି, ବା ଯଦି କୌଣସି ପରିବେଶରେ ଆମେ ଶବ୍ଦଟିକୁ ବ୍ୟବହାର କରୁ ଯେ ମଣିକାଞ୍ଚନ ଯୋଗ ମିଳିଲା ବୋଲି, ଏଇଥିରୁ ଆମେ ମୁଁ ଭାବୁଛି ଆମେ ଏତିକି ହିଁ ବୁଝୁ ଯେ ଯୋଉଟା ସମ୍ମାନ ପରେ ସମ୍ମାନ ବା ସୌଭାଗ୍ୟ ପରେ ସୌଭାଗ୍ୟ ବା ଭାଗ୍ୟ ଖୋଲି ଯାଇଥିବ ତାପରେ ଆଉ ଗୋଟେ ସୁଯୋଗ ଆସିଛି, ତା ଭାଗ୍ୟ ତାକୁ ଆଉ ଟିକେ ଆଗକୁ ନେବ। ଏହିସବୁ କ୍ଷେତ୍ରରେ ଆମେ ମଣିକାଞ୍ଚନ ଯୋଗ ତାକୁ ହେଇଛି ବା ମଣିକାଞ୍ଚନ ଯୋଗ ତାକୁ ଜୁଟିଛି ବୋଲି ଆମେ କହିଛୁ।

0: ମୁଁ ଡକ୍ଟର ପ୍ରଦୀପ କୁମାର ମିଶ୍ର, ସାହିତ୍ୟିକ ଏବଂ ଶିକ୍ଷାବିତ।
1: ମଣିକାଞ୍ଚନ ଯୋଗର ଅର୍ଥ ଆମେ କଣ ବୁଝିବା?
0: ମଣିକାଞ୍ଚନ ମଣି ଗୋଟେ ମୂଲ୍ୟବାନ ରତ୍ନ, ଏବଂ କାଞ୍ଚନ କହିଲେ ସୁନା, ସୁନା ବି ଏକ ମୂଲ୍ୟବାନ ରତ୍ନ। ଏ ଦିଟାର ଯେତେବେଳେ ସଂଯୋଗ ହେଇଯାଏ ସେତେବେଳେ ବ୍ୟକ୍ତି ଧନୀ ହେଇଯାଏ, ବ୍ୟକ୍ତି ପାଖରେ ଐଶ୍ୱର୍ଯ୍ୟ ଠୁଳ ହେଲା ବୋଲି କୁହାଯାଏ। ଇଏ ହେଲା ଗୋଟେ ଭୌତିକ ସଂସାରର କଥା। ଗୋଟେ ଆତ୍ମିକ ସଂସାର ସମ୍ପର୍କର ଯୋଉ ଗୋଟେ ଆତ୍ମୀୟ ରଜୁ ରହିଛି, ବେଳେବେଳେ କିଛି ଦୁର୍ଲଭ ମଣିଷ ଯେତେବେଳେ ଏକାଠି ହେଇଯାଆନ୍ତି ସେତେବେଳେ ଆମେ କହୁ ଯେ ମଣିକାଞ୍ଚର ସଂଯୋଗ ହେଲା। ଦୁଇଟି ଅନୁକୂଳ ପରିସ୍ଥିତି ଯେତେବେଳେ ଏକାଠି ହେଇଯାଏ ଆମେ କହୁ ଯେ ଇଏ ଏକ ମଣିକାଞ୍ଚନର ସଂଯୋଗ ଭଳି। ତେଣୁ ଓଡ଼ିଆ ଲୋକୋକ୍ତି ଲୋକବାଣୀରେ ମଣିକାଞ୍ଚନର ସଂଯୋଗ ସବୁବେଳେ ଏକ ସକାରାତ୍ମକ ବିଚାର, ଏକ ଉଚ୍ଚକୋଟିର ଦର୍ଶନର ଦ୍ୟୋତକ ଭାବରେ ଆମେ ଗ୍ରହଣ କରୁ। ସ୍ୱାମୀ ବିବେକାନନ୍ଦ ଏବଂ ରାମକୃଷ୍ଣ ପରମହଂସ ଉଭୟଙ୍କର ସାକ୍ଷାତ, ଯେତେବେଳେ ସ୍ୱାମୀଜୀ ସେତେବେଳେ ନରେନ୍ଦ୍ରନାଥ ଦତ୍ତ ରାମକୃଷ୍ଣ ପରମହଂସଙ୍କର ସାନ୍ନିଧ୍ୟରେ ଆସିଲେ ସେତେବେଳେ ଏହାକୁ କୁହାଗଲା କି ମଣିକାଞ୍ଚନର ସଂଯୋଗ, ସ୍ୱାମୀ ବିବେକାନନ୍ଦ ଏବଂ ରାମକୃଷ୍ଣ ପରମହଂସଙ୍କର ସାକ୍ଷାତ। ସେମିତି ଦୁର୍ଲଭ ବ୍ୟକ୍ତି ଯେତେବେଳେ ପରସ୍ପର ସଂସ୍ପର୍ଶରେ ଆସନ୍ତି, ଆମେ ଏଇ ଉପମା ଦେଇ କଥାଟିକୁ ବା ପରିସ୍ଥିତିଟିକୁ ବର୍ଣ୍ଣନା କରୁ। ଏ ହେଲା ମଣିକାଞ୍ଚନର ସଂଯୋଗ। ଏବଂ ଶୈଳେ ଶୈଳେ ନମାଣିଙ୍କ ବୋଲି ଆମେ କହୁ, ମୁକ୍ତିକଂ ନ ଗଜି ଗଜି ସାଧବ ନହିଁ ସର୍ବତ୍ର ଚନ୍ଦନ ନ ବନେ ବନେ। ଚନ୍ଦନ, ସାଧବ, ମଣି, କାଞ୍ଚନ, ଅର୍ଣ୍ଣ ଏଗୁଡ଼ିକ ହଉଛି ସଂସାରରେ ସବୁ ଦୁର୍ଲଭ କଥା। ଏ ଦୁର୍ଲଭ କଥା ଗୁଡିକ ଯେତେବେଳେ ଏକାଠି ହେଇଯାଆନ୍ତି ନା ସେତେବେଳେ ନିଶ୍ଚିତ ଭାବରେ ସୌଭାଗ୍ୟର ଉଦୟ ହୁଏ, ପରିସ୍ଥିତି ଅନୁକୂଳ ହେଇଯାଏ ଏବଂ ଜୀବନ ସତ୍ୟ ଶିବ ସୁନ୍ଦର ପରିଣତ ହେଇଯାଏ।
1: ସାଧାରଣ ଜୀବନରେ ଆମେ ମଣିକାଞ୍ଚନ ଯୋଗକୁ କେମିତି ବୁଝିବା?
0: ବାସ୍, ବହୁତ ବଢିଆ କଥା। ସାଧାରଣ ଜୀବନ କହିଲେ ଆମେ ଯେତେବେଳେ ଗୋଟେ ଅନୁକୂଳ ପରିସ୍ଥିତିରେ ଗୋଟେ ଭଲ ମାନେ ସ୍ୱଚ୍ଛଳ ପରିସ୍ଥିତି ଆସିଯାଏ, କିଛି ଅପ୍ରାପ୍ୟ ଜିନିଷ ଆମକୁ ମିଳିଯାଏ, ଏକାବେଳକେ ମିଳିଯାଏ, ଧନ ଆସିଗଲା, କନ୍ୟା ସନ୍ତାନ ବି ଜନ୍ମ ହେଇଗଲା, ମଣିକାଞ୍ଚନର ସଂଯୋଗ ବୋଲି କହିବା। ଧନ ଆସିଗଲା ତା ସାଙ୍ଗକୁ ବିଦ୍ୟା ଆସିଗଲା, ମଣିକାଞ୍ଚନର ସଂଯୋଗ, କାରଣ ଧନ ତାର ବି ମୂଲ୍ୟ ରହିଛି ଜୀବନରେ ଏବଂ ବିଦ୍ୟାର ତ ମୂଲ୍ୟ ତାଠାରୁ ମଧ୍ୟ ଯଥେଷ୍ଟ। ଏସବୁ ଯେତେବେଳେ ସଂଯୋଗ ଘଟିଯାଏ ନା ଜୀବନରେ ଆମେ ଏହାକୁ ମଣିକାଞ୍ଚନର ସଂଯୋଗ ବୋଲି କହିପାରିବା। ତ ଏଭଳି ଗୋଟେ ପରିସ୍ଥିତିରେ ସବୁବେଳେ ଏଇ ଲୋକୋକ୍ତିଟି କେବଳ ସକାରାତ୍ମକ ବିଚାର ହିଁ ପ୍ରକ୍ଷେପଣ କରିଥାଏ ଜୀବନରେ, ଏବଂ ଯେତେବେଳେ କିଛି ନା କିଛି ସୁଯୋଗ ଆସିକିରି ଗୋଟିଏ ସମୟରେ ଏକାବେଳକେ ଦୁଇଟା ସୁଯୋଗ ଜୁଟିଯାଏ, ସେ ସୁଯୋଗର ମିଳନଟାକୁ ଗୋଟେ ମହାମିଳନ ଭାବରେ ଆମେ ଗ୍ରହଣ କରୁ, ଏବଂ ତାକୁ ବି ଉପସ୍ଥାପନ କରିବା ପାଇଁ ଆମେ ମଣିକାଞ୍ଚନ ସଂଯୋଗ

ମଣିଷ ତା ଜୀବନରେ ଅନେକ ପ୍ରକାରର ସମ୍ପର୍କ, ସହଯୋଗ ଆଉ ସମନ୍ୱୟ ଦେଖିବାକୁ ପାଇଥାଏ। କିଛି ସମ୍ପର୍କ ସାଧାରଣ ହୋଇଥାଏ ତ ଆଉ କିଛି ସମ୍ପର୍କ ଜୀବନକୁ

0: ମଣିଷ ତା ଜୀବନରେ ଅନେକ ପ୍ରକାରର ସମ୍ପର୍କ, ସହଯୋଗ ଆଉ ସମନ୍ୱୟ ଦେଖିବାକୁ ପାଇଥାଏ। କିଛି ସମ୍ପର୍କ ସାଧାରଣ ହୋଇଥାଏ ତ ଆଉ କିଛି ସମ୍ପର୍କ ଜୀବନକୁ ସଫଳତା ସୌନ୍ଦର୍ଯ୍ୟରେ ଭରିଦିଏ। ଦୁଇଟି ମୂଲ୍ୟବାନ ବସ୍ତୁ ବା ଉତ୍କୃଷ୍ଟ ବସ୍ତୁ, ବ୍ୟକ୍ତି ବା ଗୁଣର ମହତ୍ତ୍ୱପୂର୍ଣ୍ଣ ମିଳନକୁ ମଣିକାଞ୍ଚନ ଯୋଗ ବୋଲି ଆମେ କହିବା। ମଣିକାଞ୍ଚନ ଯେପରି ଦୁଇଟି ମୂଲ୍ୟବାନ ପଦାର୍ଥ, ସେହିପରି ଦୁଇଟି ଶ୍ରେଷ୍ଠ ଗୁଣର ସମନ୍ୱୟ ଆମ ଜୀବନରେ ଅପୂର୍ବ ଫଳ ଆଣିଦେଇଥାଏ।
1: ତେବେ ଏ ଥିଲା ସମ୍ଭାବନାର ବିଷୟ, ମଣିକାଞ୍ଚନ ଯୋଗ। ଯେଉଁ ଶ୍ରୋତାମାନେ ଆଜି ଏଥିରେ ଅଂଶଗ୍ରହଣ କରିଥିଲେ ଆଉ ଯେଉଁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସମସ୍ତଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ।

0: ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣିଲେ ଆମ କାର୍ଯ୍ୟକ୍ରମ ସମ୍ଭାବନା। ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ ସୁରଭି ସାହୁ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର, ଆସନ୍ତୁ ଶୁଣିବା ଆମର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ। ଆଜି ସକାଳ 8:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଲାଇଭଲିହୁଡ୍ ମିଶନ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କନ୍ଧଭାଷାର କାର୍ଯ୍ୟକ୍ରମ ପୁନେ ଲେଞ୍ଜୁ ଶୁଣିବେ ପୂର୍ବାହ୍ନ 10:40। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ପୂର୍ବାହ୍ନ 11:00। 11:30 ପ୍ରଚାର କରିବୁ ରୂପକ ନନ୍ଦପୁର, ରଚନା ଅଶୋକ ମିଶ୍ର, ପ୍ରଯୋଜନା ସୁଜିତ ଦାସ। ଏକ ଭାରତ ଶ୍ରେଷ୍ଠ ଭାରତ ଏହି କାର୍ଯ୍ୟକ୍ରମ ଶୁଣିବେ ମଧ୍ୟାହ୍ନ 12:30। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଭକ୍ତିଗୀତ ଶୁଣିବେ 12:50। ଶିଳ୍ପୀମାନେ ହେଲେ ସନ୍ତୋଷ କୁମାର ଦାସ ଏବଂ ଶ୍ୟାମାମଣି ଦେବୀ। ଦିନ 1:05 ପ୍ରାନ୍ତୀୟ ଲୋକଗୀତର କାର୍ଯ୍ୟକ୍ରମ ଗୀତି ଭାରତୀ। ଏଥିରେ ରହିଛି ପାହାଡ଼ି ଲୋକଗୀତ ଏବଂ ହରିୟାଣବୀ ଲୋକଗୀତ। କିଶୋର ଭାରତୀ କାର୍ଯ୍ୟକ୍ରମ ଦିନ 1:20। ଏଥିରେ ଶୁଣିବେ ସାକ୍ଷାତକାର, କିଶୋର କିଶୋରୀଙ୍କ ପାଇଁ ପ୍ରାଥମିକ ଚିକିତ୍ସା ଶିକ୍ଷାର ଆବଶ୍ୟକତା, ଏ ସମ୍ପର୍କରେ ବି ଗୋବିନ୍ଦ ରାଓଙ୍କ ସହ ସାକ୍ଷାତକାର। ଦିନ 2:15 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ରହିଛି ସାକ୍ଷାତକାର,

0: ଏଥିଲା ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଆଜି ପାଇଁ ଶିଳ୍ପୀମାନେ ଥିଲେ ଲିଭିଂଷ୍ଟୋନ୍ ଖୋସଲା ଏବଂ ଚର୍ଚ୍ଚିକା ନାୟକ। ଗୀତ ରଚନା କରିଥିଲେ ଧର୍ମାନନ୍ଦ ବେହେରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଲଘୁ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ପାମେଲା ଜୈନ, ଶିଳ୍ପୀଙ୍କ କଣ୍ଠରେ ନରେନ୍ଦ୍ର ବେହେରାଙ୍କ ରଚନା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଲଘୁସଙ୍ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ଭେଟି ଦେଉଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ଗୀତିଧାରା।

ଗୀତିଧାରାର ପ୍ରଥମ ଗୀତଟି ଥିଲା ହମ୍ ଦିଲ୍ ଦେ ଚୁକେ ସନମ୍, ଏହି ଚଳଚ୍ଚିତ୍ରରୁ। ମେହବୁବଙ୍କ ରଚନାରେ ଶିଳ୍ପୀମାନେ ଥିଲେ କୁମାର ସାନୁ, କବିତା କୃଷ୍ଣମୂର୍ତ୍ତି ଏବଂ ସାଥୀ। ସଙ୍ଗୀତ ପରିଚାଳନା କରିଥିଲେ ଇସ୍ମାଇଲ ଦରବାର। ଏଥର ସମୀରଙ୍କ ରଚନାରେ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଶ୍ରେୟା ଘୋଷାଲ। ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ। ଚଳଚ୍ଚିତ୍ର ତୁମସା ନହିଁ ଦେଖା ଏ ଲଭ୍ ଷ୍ଟୋରୀ।

ଶେଷରେ ସମୀରଙ୍କ ରଚନାରେ ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ, ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ, ଚଳଚ୍ଚିତ୍ର ୟେ ଦିଲ ଆଶିକାନା।

ଏଥିଲା ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ଗୀତିଧାରା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ ଭେଟି ସପ୍ତଧାରା। ଏହି କ୍ରମରେ ଆପଣଙ୍କ ପାଇଁ ନେଇ ଆସିଛୁ କେତୋଟି ଗୀତ ଓଡ଼ିଆ ଚଳଚ୍ଚିତ୍ରରୁ।

ସପ୍ତଧାରାର ପ୍ରଥମ ଗୀତଟି ଥିଲା ମୁଁ ଦିୱାନା ତୋ ପାଇଁ ଏହି ଚଳଚ୍ଚିତ୍ରରୁ। ଅରୁଣ ମନ୍ତ୍ରୀଙ୍କ ରଚନାରେ ଶିଳ୍ପୀମାନେ ଥିଲେ ଉଦିତ ନାରାୟଣ ଏବଂ ଅନ୍ତରା। ସଙ୍ଗୀତ ପରିଚାଳନା କରିଥିଲେ ଅଗ୍ନିରାଜ। କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନାଟି ଶୁଣନ୍ତୁ। ଆସନ୍ତାକାଲି ଅର୍ଥାତ୍ ରବିବାର ମଧ୍ୟାହ୍ନ 12ଟାରେ ପ୍ରଚାର କରିବୁ ପ୍ରଣବ କିଶୋର ପଟ୍ଟନାୟକଙ୍କ ସକାଶେ ଏକ ବିଶେଷ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସଙ୍ଗୀତର ପ୍ରବାହ ପ୍ରଣବ। ଶୁଣିବାକୁ ଭୁଲିବେନି ଆସନ୍ତାକାଲି ମଧ୍ୟାହ୍ନ 12ଟାରେ। କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସୂଚନା ଏତିକିରେ ଶେଷ ହେଲା। ଏଥର ବାପୁ ଗୋସ୍ୱାମୀଙ୍କ ରଚନାରେ ଶିଳ୍ପୀମାନେ ହେଲେ ସୌରେନ ଭଟ୍ଟ ଏବଂ ନିବେଦିତା। ସଙ୍ଗୀତ ପରିଚାଳନା ବିକାଶ ଦାସ। ଚଳଚ୍ଚିତ୍ର ପ୍ରେମରେ ପ୍ରେମରେ।

ନିଜମ ରାତିର ସାଥୀ ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ଶିଳ୍ପୀ ହ୍ୟୁମାନ ସାଗର ଏବଂ ଇରା ମହାନ୍ତି। ଗୀତଟି ଥିଲା ଅରୁଣ ମନ୍ତ୍ରୀଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଥିଲେ ମଳୟ ମିଶ୍ର। କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀମାନେ ହେଲେ ସୋନୁ ନିଗମ ଏବଂ ପାୱେଲା ଜୈନ। ଗୀତ ରଚନା ଦେବଦାସ ଛୋଟରାୟ। ସଙ୍ଗୀତ ପରିଚାଳନା ଦୀପକ କୁମାର। ଚଳଚ୍ଚିତ୍ର ତୋ ଆଖି ମୋ ଆଇନା।

ପାଗଳ କରିଛୁ ତୁ। ଏହି ଚଳଚ୍ଚିତ୍ରରେ ଶ୍ରୀକାନ୍ତ ଗୌତମଙ୍କ ରଚନାରେ ଶିଳ୍ପୀମାନେ ଥିଲେ ବିନୋଦ ରାଠୋଡ ଏବଂ ନିବେଦିତା। ସଙ୍ଗୀତ ପରିଚାଳନା କରିଥିଲେ ବିକାଶ ଦାସ। ଶେଷରେ ଆଲୋକ ଦେବଙ୍କ ରଚନାରେ ଶିଳ୍ପୀମାନେ ହେଲେ ସୌରଭ ନାୟକ ଏବଂ ମୋନାଲିସା। ସଙ୍ଗୀତ ପରିଚାଳନା ବିଦ୍ୟାଧର ସାହୁ। ଚଳଚ୍ଚିତ୍ର ମୁଁ ଗୋଟିଏ ଦୁଷ୍ଟ ପିଲା।

କମିଲ୍ଙ୍କ ରଚନାରେ ଶିଳ୍ପୀମାନେ ଥିଲେ ନୀତିମୋହନ, ବିଶାଲ ଦାଦଲାନୀ, କେକେ ଏବଂ ଶଙ୍କର ମହାଦେବନ। ସଙ୍ଗୀତ ପରିଚାଳନା କରିଥିଲେ ବିଶାଲ ଶେଖର। କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ରାହତ ଫତେହ ଅଲ୍ଲୀ ଖାନ। ଗୀତ ରଚନା ଜୟଦୀପ ସାହାନୀ ଏବଂ ପିୟୁଷ ମିଶ୍ର। ସଙ୍ଗୀତ ପରିଚାଳନା ସଲିମ ସୁଲେମାନ। ଚଳଚ୍ଚିତ୍ର ଆଜା ନଚଲେ।

ଝୁମ୍ ବରାବର ଝୁମ୍ ଏହି ଚଳଚ୍ଚିତ୍ରରେ ଗୁଲଜାରଙ୍କ ରଚନାରେ ଶିଳ୍ପୀମାନେ ଥିଲେ ରାହତ ଫତେହ ଅଲ୍ଲୀ ଖାନ୍ ଏବଂ ମହାଲକ୍ଷ୍ମୀ ଆୟର। ସଙ୍ଗୀତ ପରିଚାଳନା କରିଥିଲେ ଶଙ୍କର ଏହସାନ ଲୟ। ଶେଷରେ କୌଶିର ମୁନିରଙ୍କ ରଚନାରେ ଶିଳ୍ପୀମାନେ ହେଲେ ମୋହିତ ଚୌହାନ ଏବଂ ତରନ୍ନମ ମଲ୍ଲିକ। ସଙ୍ଗୀତ ପରିଚାଳନା ସୋହେଲ ସେନ। ଚଳଚ୍ଚିତ୍ର ଏକ ଥା ଟାଇଗର।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

ବର୍ତ୍ତମାନ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସୂଚନାଟି। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତ୍ୟଜାନ କାର୍ଯ୍ୟକ୍ରମରେ ଅଗଷ୍ଟ ମାସ 23 ତାରିଖ ରବିବାର ଅର୍ଥାତ୍ ଆସନ୍ତାକାଲି ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ପ୍ରଧାନମନ୍ତ୍ରୀ ଖାଦ୍ୟ ଉଦ୍ୟୋଗ ବୋଇଲେ କାଇଟା। ଏ ସମ୍ପର୍କରେ ଆପଣ ଅଗଷ୍ଟ ମାସର 23 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ପ୍ରଧାନମନ୍ତ୍ରୀ ଖାଦ୍ୟ ଉଦ୍ୟୋଗ ବୋଇଲେ କାଇଟା। କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସୂଚନାଟି ଏତିକିରେ ଶେଷ ହେଲା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ବନ୍ଦା ପଞ୍ଚାୟତ ତରଫରୁ ହାଜା ଆପେ ବ୍ଲକ ତା ହାଜା ଆପେ ମାତ୍ର ଏଚେ ବେଲେ ତା ପଲ୍ଲୀସଭା ହେନେ ଏ ସମୟ ତମର ନାଙ୍ଗିଆ ଏ ନାନୁର ମାଛ ଚାଷ କି ଇଞ୍ଜ ଅଳ୍ପା ମାଛି ସାରେ ମିରୁ ମଞ୍ଜା ଏ ପଲ୍ଲୀସଭା ତା ଏମ୍ବା ମଞ୍ଜାର ଦରଖାସ୍ତ ହି ଦେରି ଗୋଟେ ଦରଖାସ୍ତ ହି ହାଁ ହାଁ ଏ ଦିହା ଯାହା ଡାଇ ମଞ୍ଜା ହାଁ ଏ ଦରଖାସ୍ତ ପଞ୍ଚାୟତ ହି ଦେରି ପଞ୍ଚାୟତ ବ୍ଲକ ତାହେନେ ବ୍ଲକ ତାଇ ଜିଲ୍ଲା ତାହେନେ ଏମ୍ବାଟେ ମଞ୍ଜା ମାଙ୍ଗେ ର ବାନ୍ଧା କାରହାଲି ର ପୋଖରୀ କାରହାଲି ତା କିଞ୍ଜ ହିଁ ଏଚେ ବେଳେ ତା ବାତ ଏଥର ମାର ଏ ପୋଖରୀତେ କାରୁ କି ନାହିଁ ହେଲେ ସରକାର ତରଫରୁ ମାର ଯଦି କିନ ଅଛି ସାରେ ମାଛ ଚାଷ କିନ ଅଛି ସାରେ ତ ବାନ୍ଧା କିହାଲେ ମାନେ ଗୋଟେ ଏଇ ସ୍କେମାନେ ମାନେ ବାନ୍ଧା କରା ସାରେ ତ ଚାଷ କିହାଲେ ଆଡ଼ାଏ ଅଲଗା ପ୍ରକାର ତ ମଞ୍ଜା ନାହିଁ ଏଦି ବୈଜ୍ଞାନିକ ପଦ୍ଧତି ଏଦାଣି ମାର ଏଚା ଡାବୁ ମାଙ୍ଗେ ହିଲା ହଉ ଏଦା ପାଇଁ ଉଣା ଡାବୁ ଲୋକ ଯେହେତୁ ମାର
1: କୁଇନର
0: ମାଙ୍ଗେ ଡାବୁ କାସୁସ୍ କେ ହିଲା ହଉ ଏଦା ତାକି ସରକାର ତା ପୋଖରୀ ତୁ ମାର କାର କିନ ଅଛି ସାରେ ଏଦି ବା ଏଇ ଏଦି ବା ଏଇ ଯୋଡ଼ ନଦୀ ମାନେ ଯଦି ହିଲା ହଉ ସାରେ ଦାରି ମାନେ ଆମେ କାଡ଼ା କି ର ନାଡ଼ା ମାନେ ଇଚ୍ଛାରେ ଏଦି ମାତେ ଏଇସ୍କେ ମଝେ ମଝେରେ ବର୍ତ୍ତି କିନାଦି ମାନେ ଏଇ ଉଣା ଅଛାରେ ଏନା କିଛି କାରାବେଳା ଟିକେ ଏଇସ୍କେ ଦରକାର ମାନେ କ୍ୟା
1: କାରାବେଳା ଏଇ ଚିସାରେ ଏ ବାନ୍ଧା ଏଇ ଜାକା ଧୀରେ ଧୀରେ ବା ଏହା ଜୀବନ ବିନୁ କ୍ୟା ଏ
0: ଇଲେ କାମାର ଯଦି ମାଛ ଚାଷ କିନ ଅଛି ସାରେ ନେହେଁ ଗୋଟେ ମାଛ ଚାଷ କରନ୍ତି ଅର୍ଥକାରୀ ଚାଷ ଏଦା ତାକି ମାଛ ଚାଷ ଇଚ୍ଛାରେ ମିଳିକା ଚାଷ ଇ ଚାଷ କେ ଇଦରଣ୍ଡି ଲାଭଦାୟ ଚାଷ ମାତ୍ର ମା କୁଇ ରଚେକା ଇଦାଣି ଯଦି ଇଣ୍ଟରେଷ୍ଟ ଆଙ୍କି ନଅଛି ସାରେ ଉଣା ଜାଗାତେ ଆନେ ଭୂମି ତା ଏନା କି ଚାରେ କୁଲି ମାଣ୍ଡିଆ ମାଟା ତୁନ ଅଛାରେ ମାଙ୍ଗେ ଏକର ଏକର ଦରକାର ମାତ୍ର ଇଦି ବା ମିମ୍ବୁ ଯଦି ର ଦଶ ସେଣ୍ଟ ତାସ୍କେ ଆପେ କି ର ପଚାଶ ସେଣ୍ଟ ତାସ୍କେ ଆପେ ତଲି ମୁଲୁ ମାର ଚେଷ୍ଟା କିନ ଉଣା ଜାଗାତେ କେ ହେଲେ ଉଣା ବାନ୍ଧା ଦଶ ବାଇ ଦଶ ସ୍କେ କିନ ଡାଇ ମଞ୍ଜା ହାଁ ଚାଳିଶ ବାଇ ଚାଳିଶ ଆପେ ଡାଇ ମଞ୍ଜା ପଚାଶ ବାଇ ପଚାଶ ଇଲା ହେ ନାନୁ ମେସା ମାଇ ମା ସାଙ୍ଗ ତାନୁ ମଞ୍ଜା ତଲି ସେ ଉଣା ବାନ୍ଧା କେତେ ସି ଏମଟେ ଏଦା ଆସ ସରକାର ତାଣ୍ଟି ଲୋନ୍ ସ୍କେ ମେଡ଼ା ହେନେ ମାଛ ଚାଷ କି ହାଲ ତାକେ
1: ଋଣ
0: ଋଣ ମେଡ଼ା ନେ ଏମଟେ ଋଣ ଚାଷ କେ ମିମୁ କେତେ ଲକ୍ଷେ ଆପେ କି ର ଦୁଇ ଲକ୍ଷ ଯାହାର ନିଜର ଶକ୍ତି ଅନୁସାରେ ଗୋଟେ ଏ ବାନ୍ଧା ଅନୁସାରେ ଏବର୍ଷ କେ ହିଆଣ୍ରେ ଗୋଟେ ହିଆ ସାରେ ନା କି ନାଇଁ ମାର ଦିମା ଏ ଚାଷ ମାତ୍ର ନିହି କିନା ଦି ମାନେ ଗୋଟେ ଆମନି ଲୋକ ପୁଞ୍ଜା ଲୋ ସାରେ ତାନି ପାଇଁ ଯେ ତାଲିମ ଦରକାର ଜାପି ନାଇଁ ମାନେ ତାଙ୍କୁ ଟ୍ରେନିଂସ୍ କେ ହିଆଣ୍ରେ ଟ୍ରେନିଂସ୍ କେ ତାଙ୍କୁ ଜାଫାଣ୍ରେ ଯେ ଏନି ଏଚେ ବେଲେ ତା ମାର ପିହ୍ନାଇ ଏନିକି ଯାତନା କି ନାଇ ମାର ତ ଉଣା ଉଣା ଏ ମାଛ ବିହନ ତା ନାଇ ହାଜା ହାଁ ମା ଦାରି ଏନା କି ଛାରେ ଜୟପୁର ମାଞ୍ଜା ଆନେ ଏ ଜୟପୁର ମାଛ ବିହନ ସରକାର ତରଫରୁ ସ୍କେ ମେଡ଼ା ଆନେ ଏଦି ବା ହାଜା ହାଁ ମାର ମାଛ ବିହନ ସ୍କେ ଚାଚା ହାଁ ମା ତାଣୁ ଚାଷ କି ନାଇ ଗୋଟେ ମାଛ ତିସ୍ କେ ପ୍ରକାର ଏଚର ପ୍ରକାର ମାଞ୍ଜା ଆନୁ ଆମେ ଗୋଟେ ମାଛ କି ଏବେ ଲାଖ ଲାଖ ଏଇ ତା ଲାଖ ଲାଖ ମାଣବିନୁ ଅର୍ଡ଼ର ପ୍ରକାର ମାଞ୍ଜା ଆନୁ ଏବେ ମାଦି ମାଦି ଡୋଇନୁ ଅର ପ୍ରକାର ମାନନ ରୋକି ରୋକି ତାଲେ ଡୋଇନୁ ଏବେ ମଜା ଚଞ୍ଜା ଆଉ ଏବା ମଜା ଆମ୍ବାରେ ଆସିଲେ ଆଡ଼ରେ ଏନା କି ଚଞ୍ଜା ଆଉ ଏବେ ଇଲା ହେସ୍କେ ମାର ଚାଷ କି ଚାରେ ତିନି ରକମ ତି ଚାଷ କି ନାଇଁ ଏନା ଲାଖ ମାଦି ଅଡ଼ କି ମାଣବିନ ଏତେ ବଢିଆ ଆନେ କେତେ ଅଜିନ କି ଆଏ
1: ବେଶୀ ଅଜିନ ମାର ଯଦି ମେଡ଼ିକା ଚାଷ କି ନଇଛି ସାରେ ମାର ଉଣା ଉଣା କଡା ନା ତା ଚାନା ଚାଷ କି ନ
0: ଗୋଟେ ମଞ୍ଜା ତାମି ପାଇଁ ଯେ କାଦ୍ୟ ପଦ୍ଧତି ସ୍କେ ମଞ୍ଜା ନାଇଁ ମାର ପଡ଼ୁ ହି ନାଇଁ କିଡ଼ା ପି ନାଇଁ କି ଇରୁଆଟ ନାଇଁ ଏଦା ତାଲିମ ତା ବ୍ୟସ୍ତାନରେ ଟ୍ରେନିଂ ତା ବ୍ୟସ୍ତରେ ଏ ଅନୁସାରେ କା ନାଇଁ ଗୋଟେ ମଞ୍ଜା ସରୁ ଡଙ୍ଗା ତାକି ଅନେରେଞ୍ଜି ତାନି ଉପରେ ସ୍କେ କିନାଟି ବାଉଁଶ ଅନେରେ ମା ଦେରକା ହଁ ଏଦାଣି ସ୍କେ ତାନି ଲାଖ ଇଟି ସାର ଗୋଟେ ଡଙ୍ଗା ସ୍କେ ଅହଲା ଡରେ ଇଲା ହିଁ ଯଦି ମାର କିନ ଅଛି ସାରେ ଗାଡ଼ିଆ ଏତାଇ ର ଶହ ଲେଞ୍ଜ ଆଠ ଲେଞ୍ଜ ଗୋଟେ ହେଇତୁ ସାରେ ଏ ମିଳିକା ମଜା କାଜା ଆହାନୁ ଆତୁଛି ସାରେ ମାର ମଜା ଏଚେ ବାଲା ତା ଏବା ମାର ପାର୍ଚାଲ ଆଶା ନା ମାର ପାର୍ଚାଲ ଆଡ଼େ ନାଇଁ ଏନା କିଛାରେ ମାର ହାଜା ହାଁ ଯଦି ର କେଜି ଅନୁସାରେ ମାର ପାର ନ ଅଛି ସାରେ ହାରକ ତାକ ଆଜିକାଲି ତ ପୁଞ୍ଜା ନାଇଁ ର କେଜି ତାକି ଇଚି ଆଛା ରବାନ୍ଧା ପଚାଶ ଶହେ ପଚାଶ ଦୁଇଶହ ମିଳିକା ମାଞ୍ଜା ଆନୁର ନେହି ମିଳିକା ତାନି ରକମ ଅନୁସାରେ ଏ ବି ରିବାନ୍ଧା ତାକି ଦୁଇଶହ ସ୍କେ ମାଞ୍ଜା ଆନୁ କେତେ ଲାଭ କେଜି ତାକି ଯଦି ମାର ଗାଡ଼ୁଆ ଆତିସ୍କେ ର ଦେଢ଼ଶହ ପାରନୁ ହାଏ ଶହେ ପଚାଶ ତାକି ସାର ଇଚି ଏଦିମା ସିନିକିନ ଏଚର କୁଇଣ୍ଟାଲ ହଉଛି ନୁ ଏଦିମା
1: ହଁ ଏଚକ ପିହ୍ନେ
0: ହତେ ଏଚାର ମାର ଏଦି ମାସକେ ଗାଡ଼ି ଆତିସ୍କେ ଏଦି ମା ମାର ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ବର୍ଷା ଥାକି ମାଛ ଚାଷ ଅନୁସାରେ ମାର ଚାଷ ଖେଳ ଆଡ଼ ନାହିଁ ଏମାଟେ ମଜା ଏଚେ ବେଳେ ତା ଯଦି ଗାଡ଼ୁଆ ହାଚୁ ଗାଡ଼ୁଆ ଆତୁଛି ସାରେ ହଁ ଗୋଟେ ଲାଭବାନ ଅଛାର ଗୋଟେ ବାନ୍ଧାତି କାଜାଏ କି ନା ମାନେ ନହେଲେ ଅରଣ୍ଡାଣି ତାନିଖା କାଜାଣିସ୍କେ କେହେଲା ନାହିଁ ଗୋଟେ ଋଣତି ସୁଜ ଆନ ରାତେ ଏଚି ସାରେ ଗୋଟେ ସରକାର କାଜାଣି ହି ଆଣ୍ରେ ନେ ମଜାର ପଚାଶ ସେଣ୍ଟ ତାକି ହାଁ ଜାଣ୍ରେ ସାରେ ଅର୍ଡ଼ର ଶହେ ସେଣ୍ଟ ତାକି ଅରଣ୍ଡାଣି ହି ଆଣ୍ରେ
1: ହଁ ହିଆ ନେରେ ସରକାର
0: ତ ଇଲା ହିଁ ଯଦି ମାର
1: ମେଡ଼ିକା ଚାଷ କି ନଇଛି ସାର।

0: ମାଙ୍କ ଲାଭବାନ ମେଡ଼ାୟା ନେ
1: ଇମିଣ କାଚା ଚଷ୍କେ ମାରନି ହିଁ ଡବ କାସ ବେଟା ନାହିଁ ହେମାଟେ ମଞ୍ଝା ମା ଜୀବନ ଜୀବନ ଅଜିନେ ମା କକର ପଦାଂସ୍କେ ପାଠ ପଢ଼ କି ନାହିଁ କାନି ପରେ ମା ତିନାଇ ମାନାଇସ୍କେ ଅଜିନେ ମା ଇଲୁସ୍କେ ନିହି ଡୋଇନେ
0: ଇମିଡ଼ି କାଚା ବିଷୟ ତରେ ବେସିଲ ତାକିଂ ଜି ର ଆଜ୍ଞା ମାନି ତାନ ଦୌରୁ ଆତେ ବିଜୁ ମାଝି
1: ଏ ଆଜ୍ଞା ତାଣ୍ଟି ମାର ବେନ
2: ଜୁହାର ଆଜ୍ଞା
3: ଜୁହାର ଦିଦି
2: ଆଜ୍ଞା ନି ପରିଚୟ ଟିକେ ହିଆ ମୁଁ
3: ନା ଦୌରୁ ବିଜୁ ମାଝି ନା ନାଟ ଆହିନେ ବଡମାଠି ବ୍ଲକ ଆହିନେ କାଶୀପୁର ଡିଷ୍ଟ୍ରିକ୍ଟ ରାୟଗଡ଼ା
2: ଆଜ୍ଞା ନିନୁ ଏ ନା ଚାଷ କି ହିଁ ଜି
3: ନା ନଇଲା ହି ଧାନ ଚାଷ ମାଣ୍ଡିଆ ଚାଷ ବାସ ହେଲାଇ ଏମିତି କୁଲି ଜନା ବାଦାମକା ଏମିତି ହେଲାଇ ମିଡ଼ିକା ଚାଷ ଯାକ କିଏ ହେଇନି
2: ଆତେ ମିଡ଼ିକା ଏନିକି ଚାଷ କି ହିଁ ଜିରୁ ମିରୁ
3: ମିଡ଼ିକା ଗୋଟେ ମିଡ଼ିକା ତାନ ଉଣା ଉଣା ଯାହା ଯାଉଁଲା ଆଣିଥିଲି ଯାଉଁଲା ଯାହା ତାଙ୍କୁ ଇଲା କି ମାବୁ ଜୟପୁର ଆପେ କି ମାନେ ଭାଇ କଲାହାଣ୍ଡି ଇଲା ହି ଯଦି ମାନେ ଚାଷ କିଲି ମାନଙ୍କ ଇଚ୍ଛା ମାନେ ସେ ପାକା ହାଜି ନବୁ କିଛି ଦୁଇ ତିନି ହଜାର ଇଲା ତାପିଆ ହିଁ ଯାଉଁଲା ଯାହା ତାତି ପରେ ଏବା ମିଡ଼ିକା ରି ପ୍ରକାର ରହିନୁ ରୋଇ ବାକୁର ଏ ରୋଇ ଆହିନୁ ଟିକେ ବେଗି ବଡ଼ବାନୁ ବାକୁର ଯାକ ଟିକେ ବେଗି ବଡ଼ବାନୁ ଏବା ଟିକେ ଉଣା ଖାଇଛି ବାକୁ ଇ ରୋଇ ଆହିନୁ କାଚା ଖାଇଛି ହିଁ ଏବା ଯାକ ବାଛି ପୁନାନ୍ଦେ ମାନେ ରି ପ୍ରକାର ରହିନି ରି ତିନି ପ୍ରକାର ରହିନୁ
2: ହଁ
3: ପରେ ପନ୍ଦର ଦିନ ହାତି ପରେ ଯଦି ପିଡ଼ିଆ ଇ ବାଦାମ ପିଡ଼ିଆ ପେ କି ସୂର୍ଯ୍ୟମୁଖୀ ପିଡ଼ିଆ ପେ କି ଆମେ ପିଡ଼ିଆ କାମ୍ବଲି ଜିନିଷ ଆନନ୍ଦେ ମାନେ ତମକୁ ଭିଟାମିନ ଟିକେ ଅଲଗା ଦେବେ ମେନ୍ ଆହିଁ କାମ୍ବଲି ଯଦି ପୋକ କାହାଦି କାମ୍ବଲି ଇ କାର ପେ କି ଏନି କାମ୍ବଲି ଆନି ଜିନିଷ ପୋକ କିଛି ସେ ଏବା କି ମାନେ ହା ହା ନୁ ନହେଲେ ଅଧରା ହି ଉଷ୍ଟ ପୁଷ୍ଟ ଆହନା କାର୍ଯ୍ୟ ହେଲେ ହାଡୁ
2: ପିଡ଼ିଆ ଦେଲେ ତାମ୍ବୁ କାର୍ଯ୍ୟ
3: ପିଡ଼ିଆ ପିଡ଼ିଆ ଇ ବାଦାମ ପିଡ଼ିଆ ଆଡେ ବେଗି ପଡ଼ା ହାନୁନି ସବୁ ପତ୍ର ମେଥାହାତି ସାରେ ଏଦାନି ଚିନ୍ଦିଲି ପୁନୁ ଏଦାନି ଗାମଲା ତେ ପତ୍ର କାହି ଟୁଠି ଦି ପତ୍ର କେଦି ପତ୍ର ଖାନା ସବୁ ଜାଲିଭରି ବନ୍ଧା ହେଲେ ମାନେ ସବୁ ଜାଲିଲେ ଆଦିତି ପରେ ଏମିତି ର ପନ୍ଦର ଦିନ ହାତେ ପରେ ଏମିତି ଓର ର ଯଦି ଏଇଟା ପନ୍ଦର ଦିନ ହାତେ ପନ୍ଦର ଦିନ ହାତ ଜାନେ ଆର ମାସାକା ଗୋଟେ ଆତେ ହିସରେ ଓର ହିଲ ପଡ଼ବାନି ତାହେଲେ ବର୍ଷାକା ଯଦି ହେଲା କି ମାର ହିଲ ଆଡ଼ିତେ ହିସରେ ମିଡ଼ିକା ତାରା ବେଗି ପଡ଼ା ହବା ନୁନି କଥା
2: ବର୍ଷ ଭିତରେ ଏଚାକା ଦବା ତାଙ୍କ ହିପକିଆ ହିଁ ମାନବିନେ
3: ବର୍ଷ ଭିତରେ ବାର ମାସକୁ ମାସକୁ ମାସ ବାର ମାସ ହିଲ ପଡ଼ବାନି ଏନିକି ନହେଲେ ମିଡ଼ିକା ଖାଦ୍ୟ ହି ପଡ଼ା ହେଲେ ଆଡୁ ଖାଦ୍ୟ ଯଦି ଠିକ ବେଟା ତିନିଦିଲି ଯଦି ଠିକ ବେଟା ହେସରେ ଟିକେ ପଡ଼ା ହଉ ଯେତିକି ନିନୁ ତିନିଦିଲି ହି ଦି ଖାଦ୍ୟ ତାଙ୍କ ହିସାବରେ ଏଚାକା ବେଗି ମିଡ଼ିକା ପଡ଼ା ହନୁ କିଛି ବର୍ଷକୁ ରୁଣ୍ଡି ରୁଣ୍ଡି ଦେଢ କିଲୋ ଯାକବାନେ କିଲେ ଯାକବାନେ ଅଧା କେ ଜି ଯାକବାନେ ଇଲା ହେଲେ ଯାକବାନେ ଏବା ତାନେ ମିଡ଼ିକା ଭେରାଇଟିରେ ମାନେ ବିନେ କଥା ଭେରାଇଟି ଅନୁସାରେ ଏବା ଅଧରେ ହି ପଡ଼ା ହନୁ ଗୋଟେ ଯଦି ଭେରାଇଟି ଯଦି ତାଙ୍କ ପୂର୍ଣ୍ଣ ଅତି ମାନେ ଠିକ ବିହନ ଅଜର ଦାହା ନିହି ବିହନ ତା ଚାଣବ ଅତି ସେ ଏଚାକା ନିନୁ ମାନେ ଖାଦ୍ୟ ହିତେ ଯାକେ ଏବା ଉଷ୍ଟ ପୁଷ୍ଟ ହନା ପଡ଼ା ହେଲେ ଆଡୁ ତା ମିଡ଼ିକା ଯାକ ରି ତିନ ପ୍ରକାର ମାନି
2: ଧନ୍ୟବାଦ
4: ଗଣ୍ଡା

0: କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରାର ପଞ୍ଚମ କିସ୍ତି ବାବଦକୁ ମିଳିବ 5,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି। ଏହି ସହାୟତା ଦେବ ନୂଆ ଶକ୍ତି, ନୂଆ ଆଶା, ନୂଆ ସମ୍ଭାବନା।
1: ଜୀବିକାରୁ ସମୃଦ୍ଧିର ଯାତ୍ରା ସୁଭଦ୍ରା, ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଆଧୁନିକ ଗୀତ। ପ୍ରଥମେ ଶିଳ୍ପୀ ହେଲେ ଅକ୍ଷୟ ମହାନ୍ତି। ଶିଳ୍ପୀଙ୍କ କଣ୍ଠରେ ଶିବବ୍ରତ ଦାସଙ୍କ ରଚନା।

0: କନ୍ଧମାସର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଏକ ଐତିହାସିକ ପଦକ୍ଷେପ ଲେଖୁଛି ସଫଳତାର କାହାଣୀ ସୁଭଦ୍ରା।
2: ଚାରୋଟି କିସ୍ତିର ସଫଳ ବିତରଣ ସହ 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଜୀବନରେ ଆସିଛି ସ୍ୱାବଲମ୍ବନର ନୂଆ ପରିଚୟ। ଜୀବିକା ବିକାଶରୁ ରୋଜଗାର, ଉଦ୍ୟମରୁ ଆତ୍ମବିଶ୍ୱାସ, ସୁଭଦ୍ରା ଗଢୁଛି ସମୃଦ୍ଧ ଓଡ଼ିଶାର ନୂଆ ଭବିଷ୍ୟତ। ଆସନ୍ତା ଅଗଷ୍ଟ 28 ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ 1

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପାଇଁ ଶିଳ୍ପୀ ହେଲେ ସୁବୀର କୁମାର ଦାସ। ଗୀତ ରଚନା ବନବିହାରୀ ପଣ୍ଡା। ସଙ୍ଗୀତ ପରିଚାଳନା ବାସୁଦେବ ରଥ।

ଆଜିକାଲି ଯିଏ ଦିଏ କହୁଛି ମୁଁ କାଳେ ତତେ ଭଲ ପାଉଛି, ମତେ ଦେଖି କିଏ ମୁହ ମୋଡ଼ୁଛି କିଏ ବାରାଗରେ ଜଳି ଯାଉଛି। ଆଜିକାଲି ଯିଏ ଦିଏ କହୁଛି ମୁଁ କାଳେ ତତେ ଭଲ ପାଉଛି।

ଏଥର ଶିଳ୍ପୀ ହେଲେ ତୃପ୍ତି ଦାସ ଏବଂ ଗୀତା ପଟ୍ଟନାୟକ। ସଙ୍ଗୀତ ପରିଚାଳନା ଏବଂ ଗୀତ ରଚନା ଅକ୍ଷୟ ମହାନ୍ତି।

ঘড়ি কে বাদামি সোফা।

0: ହାୟ, ପଥର ହେଲେ କଥା କହିପାରୁଥାନ୍ତା, କିନ୍ତୁ ନା, ପଥର କଥା କହେ ନା, କଥା କହିପାରେ ନା। ଇତିହାସର ଅନେକ ସ୍ୱାକ୍ଷର ବହନ କରିଥିଲେ ସୁଦ୍ଧା ପଥର ସଦା ନୀରବ। ତା ଛାତିରେ ଅନେକ କଥା ଅଙ୍କା ଯାଇଥିଲେ ସୁଦ୍ଧା, ଅନେକ ଅକ୍ଷର ଲେଖା ଯାଇଥିଲେ ସୁଦ୍ଧା, ଆସ୍ତେ ଆସ୍ତେ ସେସବୁ ଲିଭିଯାଏ, ହଜିଯାଏ। ଯେମିତି ଭିତରଗଡ଼ ନନ୍ଦପୁରରେ ଥିବା ହାତୀ ପାଖନାର ପିଠି ସରି ଆସିଛି ଲାଞ୍ଜପଟକୁ, ସେ ହାତୀର ପ୍ରତିମୂର୍ତ୍ତି କି ଆଜି ଯଦି ନନ୍ଦପୁରର ଅତୀତ ଇତିହାସର କଥା ପଚରାଯାଏ, ତେବେ ସେ କ'ଣ କହିପାରିବ ନନ୍ଦପୁରର ଅତୀତର ଇତିହାସ ସମ୍ପର୍କରେ। ଶିମିଳିଗୁଡ଼ା ପଟୁ ନନ୍ଦପୁରକୁ ପ୍ରବେଶ କଲେ ପଡ଼େ କାଉଡ଼ି ଡଙ୍ଗର, ସତେ ଯେମିତି ଭାରୁଆର ଭାରର ଦୁଇପଟେ ଶିକାରେ ଥୁଆ ହୋଇଥିବା ସାମାନ ବୁଝ। ସେପଟେ ପ୍ରାଚୀର ପରି ଠିଆ ହୋଇଛି କୁଟ୍ନିମାଲ ପାହାଡ଼, ନନ୍ଦପୁରର ଇତିହାସର ମୁଗ ସାକ୍ଷୀ। ଚତୁର୍ଦ୍ଦିଗରେ ପାହାଡ଼, ମଝିରେ ନନ୍ଦପୁର ବସ୍ତି। ପାହାଡ଼ ଡଙ୍ଗରରେ ଆଦିବାସୀ ଅଣାଦିବାସୀ କେତେ ପ୍ରକାରର ବାସିନ୍ଦା। ଦିନେ ରଜା ଘରେ ହୁଏତ ବେଠି ଖଟୁଥିବେ, ରଜାଙ୍କର ପାଇକ ହୋଇଥିବେ ତାଙ୍କର ପୂର୍ବପୁରୁଷମାନେ। କେତେ ଯୁଦ୍ଧ ଜିତିଥିବେ, କେତେ ଯୁଦ୍ଧ ହାରିଥିବେ, କେତେ ଅତ୍ୟାଚାରିତ ହୋଇଥିବେ, ଲହୁଲୁହାଣ ହୋଇଥିବେ, ଲନ୍ଦା ପିଣ୍ଡମ ସଲପ ଖାଇ କେତେ ନାଚିଥିବେ, ଗାଇଥିବେ, କେତେ ଧାଙ୍ଗିଡ଼ି ଶତ୍ରୁ ହାତରେ ଖେଳନା ସାଜିଥିବେ। ହେଲେ ସେ କାହାଣୀ ଆଜି ଆମକୁ କହିବ କିଏ?
1: ମୋ ନାଁ ବିଜୟ କୁମାର ପାଢ଼ୀ, ମୁଁ ଶିକ୍ଷକତା କରୁଥିଲି, ବର୍ତ୍ତମାନ ଅବସରପ୍ରାପ୍ତ। ଏଇଠି ଦୁଇଟା ପୁଅ ଝିଅ ଜନ୍ମି ବାଘଗୁଆରେ ମିଳିଥିଲେ ବେନେଙ୍ଗପୁର ଯାକୁ, ସିଏ ପ୍ରତିପାଳନ କରିଥିଲେ। ଲାବାନ୍ୟ ନାମକ ଜଣେ ବଣିକ ତାଙ୍କମାନଙ୍କୁ ସାହାଯ୍ୟ କରିକିରି ଯୁଦ୍ଧ ବିଦ୍ୟା ଶିଖିବା ପାଇଁ ଗଣେଶ ପ୍ରତିମା ଗୋଟେ ତିଆରି କରାହେଲା। ତାଙ୍କେ ଭାଇ ଭଉଣୀ ଦି ଜଣ ଥିଲେ, ଭଉଣୀ ପିଲାମାନେ ସାଙ୍ଗେ କନ୍ଧ ଛୁଆମାନେ ସାଙ୍ଗରେ ମିଶିକିରି ସିଏ ଖେଳ ଖେଳୁଥିଲେ ସବୁବେଳେ। ଧାନ କୁଟିବା, ମାଣ୍ଡିଆ ଘୋରିବା, ଏସବୁ ଯାକ ଆଦିବାସୀମାନଙ୍କର ପରମ୍ପରା। କୁଟିବା ପାଇଁ ବୋଲି ଗୋଟେ ପଥର ଇଏରେ କୁଟୁଣି କରିକିରି ତାକୁ କହନ୍ତି କୁଟୁଣି ମାଳା ବୋଲି। ଆଉ ସେ ଝିଅ ଖେଳୁଥିଲେ, ଯେତେବେଳେ ଭାଇ ଦୂରରୁ ଦେଖିଲେ ଭାଇ ଭଉଣୀ ଅସଞ୍ଜତ ଅବସ୍ଥାରେ ଅଛନ୍ତି, ସିଏ ତୀରବିଦ୍ଧ କରିକି ଜଣେଇଲେ ଯେ ମୁଁ ଆସୁଛି। ଭଉଣୀ ତରବର ହେଇକିରି ଉଠି ପଡ଼ିଲା ବେଳକୁ ତାଙ୍କର ଗୋଡ଼ ଖସିଗଲା, ସିଏ ନଦୀରେ ପଡ଼ିଗଲେ। ସେଇଟାକୁ କୁହାଗଲା ରାଣୀ ଡୁଡୁମା ବୋଲି।
2: ଭୁବନେଶ୍ୱର ଦ୍ରୌପଦୀ, ମୁଁ ନନ୍ଦପୁର ପର୍ଯ୍ୟଟନ ବିକାଶ ପରିଷଦର ବି ଯୁଗ୍ମ ସମ୍ପାଦକ ଅଛି। ସେଇ କାଉଡ଼ି ଡଙ୍ଗରଟା ଆଜ୍ଞା, ମାନେ ପାହାଡ଼ଟା ଆମେ ଯେତେ ଦୂରକୁ ପାଖରୁ ଦେଖିଲେ ବି ସମାନ ଦେଖାଯିବ ନାହିଁ, ଉଚ୍ଚା ନିଚା ଦେଖାଯିବ। ସେ ଦୁଇଟା ପାହାଡ଼ ତୁମେ ଯେଉଁପୁରୁ ଚାରିଦିଗରୁ ବୁଲିକି ଦେଖିଲେ ମଧ୍ୟ ବି ସମାନକା ଦେଖାଯାଉଛି, ହେଁ କାଉଡ଼ି ଭଳିଆ। ଯେତେବେଳକୁ ରଜା ଯେତେବେଳକୁ ଆସୁଥିଲେ, ଆସିଲା ବେଳକୁ କାଉଡ଼ି ଧରିକି ଆସୁଥିଲେ, ହେଁ କାଉଡ଼ି ଧରିକି ଆସିଲା ବେଳକୁ ତାକୁ କାଉଡ଼ି ଡଙ୍ଗର ବୋଲି କହିଲେ। ସେତେବେଳକୁ ସେଠୁ ଗୋଟେ ତୀର ମାରିଲେ, ଯେଉଁ ତୀରଟା ଯାଇକିନା ରାଣୀ ଡୁଡ଼ୁମାରେ ପଡ଼ିଲା। ଭଉଣୀ ଯେତେବେଳେ ଧାନ କୁଟୁଥିଲେ, ସେ ଦେଖିଲେ ଭାଇ ମୋତେ ଦେଖିଦେଲେ ବୋଲି ସେ ଯେତେବେଳେ ନିଜର ଜୀବନଟାକୁ ବିସର୍ଜନ କରିଦେଲେ ଜଳପ୍ରପାତରେ, ସେହି ସମୟରେ ସେ ଯେଉଁ ସରଟା ପଡ଼ିଲା, ସର ନାଁରେ ସରବତୀ ବୋଲି ନାଁ ରଖାଗଲା, କାଉଡ଼ି ଆଣୁଥିଲେ ବୋଲିକିନା କାଉଡ଼ି ଡଙ୍ଗର, ଯାହାକି ଆପଣ ଦେଖିପାରିବେ ଏବେ ଯେଉଁଟା ନନ୍ଦପୁରରେ ଗୋଟେ କଲେଜ ଯେଉଁଟା ହେଇଛି ସେନ୍ଧ୍ୟାଦେବୀ ମହାବିଦ୍ୟାଳୟ, ସେ କାଉଡ଼ି ଡଙ୍ଗର ତଳେ ସେଇଟା ହେଇଛି।

ବିଭିନ୍ନ ସମୟରେ ମତ୍ସ୍ୟବଂଶୀ, ଶୀଳବଂଶୀ, ନାଗବଂଶୀ, ସୂର୍ଯ୍ୟବଂଶୀ ରାଜାଗଣ ନନ୍ଦପୁରକୁ ଶାସନ କରିଯାଇଛନ୍ତି ବୋଲି ଇତିହାସ ଏବଂ କିମ୍ବଦନ୍ତୀ କହେ। ପ୍ରତାପଶାଳୀ ଦଳିତ ବର୍ଗର ଲୋକେ ବି ନନ୍ଦପୁରକୁ ଶାସନ କରିଛନ୍ତି। ନନ୍ଦପୁର ରାଜ୍ୟ କହିଲେ ବିସ୍ତୃତ ଅବିଭକ୍ତ କୋରାପୁଟ ଅଞ୍ଚଳକୁ ବୁଝାଯାଏ। ଅନେକ ପ୍ରାଚୀନ ଏହାର ଇତିହାସ। ସମୁଦ୍ରଗୁପ୍ତଙ୍କ ଦାକ୍ଷିଣାତ୍ୟ ବିଜୟ ସମୟରେ ବି ନନ୍ଦପୁରରେ ମତ୍ସ୍ୟବଂଶୀ ରାଜାମାନେ ଶାସନ କରୁଥିଲେ ବୋଲି କିଛି ଗବେଷକ ମତ ଦିଅନ୍ତି। ସମୁଦ୍ରଗୁପ୍ତ ମହାକାନ୍ତାର ଜୟ କରି ଅଗନାଗନି ବନସ୍ଥ ଭିତରେ ଲୁଚି ରହିଥିବା ମତ୍ସ୍ୟଦେଶକୁ ମଧ୍ୟ କରାୟତ୍ତ କଲେ। ସେଇ ମତ୍ସ୍ୟଦେଶ ହିଁ ଆଜିର ନନ୍ଦପୁର। ସମୁଦ୍ରଗୁପ୍ତ ମତ୍ସ୍ୟଦେଶ ଜୟ କରି ସେଇଠି ନିର୍ମାଣ କରିଥିଲେ 32 ପାବଚ୍ଛ ବିଶିଷ୍ଟ ସିଂହାସନ। ତାପରେ ସେ ମତ୍ସ୍ୟରାଜଙ୍କୁ ରାଜ୍ୟ ସମର୍ପି ଦେଇ ଚାଲିଗଲେ ଦକ୍ଷିଣ ଦିଗକୁ ରାଜ୍ୟ ଜୟ ପାଇଁ। ଏଭଳି ମତ ଦିଅନ୍ତି କେତେକ ଗବେଷକ। ନନ୍ଦପୁରର ସବୁଠାରୁ ଦୃଷ୍ଟି ଆକର୍ଷଣକାରୀ ସ୍ଥାନଟି 32 ସିଂହାସନ।

0: ହେଲେ ତା ପୂର୍ବରୁ ନନ୍ଦପୁରର ନାମ କ'ଣ ଥିଲା ସେ ବିଷୟରେ ଇତିହାସ କଥା କାହାଣୀ କିମ୍ବଦନ୍ତୀ ସବୁକିଛି ନିରବ। ଆଉ ଇତିହାସର ଅନେକ ସଙ୍କେତ ବହନ କରୁଥିବା ପଥର ଯେ କଥା କହିପାରେ ନା, ତଥାପି ବି ନନ୍ଦପୁର ବିଷୟରେ କିଛି ନା କିଛି ତ ଜାଣିବାକୁ ହେବ।
1: ଏଇଠି ପ୍ରଥମେ ଆସିଲେ ଆମର ବିନାୟକ ଦେଓ, ପ୍ରଥମେ ନନ୍ଦପୁରରେ ଯୋଉ ଦଳିତ ସମାଜ ରାଜତ୍ୱ କରୁଥିଲେ, ତାଙ୍କର ଡମ୍ବଗଡ଼ ବୋଲି ଗୋଟିଏ ଏଠି ଗଡ଼ ଅଛି, ତାଙ୍କର ଇଷ୍ଟଦେବୀ ମଧ୍ୟ ଅଛି, ସେଇ ତାଙ୍କ ସାଇରେ ଅଛନ୍ତି। ଚନ୍ଦ୍ରମଣି ନାମକ ଜଣେ ଦଳିତଙ୍କୁ ପରାସ୍ତ କରି ସେ ନନ୍ଦପୁର ରାଜା ପ୍ରଥମେ ରାଜତ୍ୱ ଆରମ୍ଭ କରିଥିଲେ। ଏଇଠି 1571 ପର୍ଯ୍ୟନ୍ତ ଶାସନ ଚାଲିଥିଲା ସୂର୍ଯ୍ୟବଂଶୀଙ୍କୁ, ତାପରେ ଯାଇ ଶିଳାବଂଶୀୟ ଆସିକିରି ଜୟପୁରରେ ସେମାନେ ରାଜା ରାଜତ୍ୱ ଇଏ କଲେ। ଏମାନେ ଯେହେତୁ ନିପୁତ୍ରିକ ହେଲେ, ତେଣୁ ଶିଳାବଂଶୀୟ କନ୍ୟା ଆଣିକିରି ବାହା ହେଇଥିଲେ, ତେଣୁ ସେମାନେ ଭାବି ସମ୍ରାଟ ହିସାବରେ ରାଜକାଲୀ ବୁଝିଲେ।
2: ମୋ ପରିଚୟ ହେଲା, ମୁଁ ରବି ଶତପଥୀ, ଏ ନନ୍ଦପୁର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଭାବରେ ମୁଁ କାମ କରୁଛି। ଯେ ଏହା ହେଉଛି ମନ୍ଦିର ମାଳିନୀ ଗାଁ, ଅନେକ ଗୁଡ଼ିଏ ମନ୍ଦିରକୁ ନେଇ ଏ ନନ୍ଦପୁର ପ୍ରତିଷ୍ଠିତ ହୋଇଛି। ଯାହା କୁହାଯାଏ, ଯେତେବେଳେ ରାଜା ବିନାୟକ ଦେବ ରାଜୁତି କରୁଥିଲେ ସେ ସମୟରେ ମନ୍ଦିର ଗୁଡ଼ିକର ସ୍ଥାପନା କରାଯାଇଥିବା କଥା କୁହାଯାଏ।
0: ଭିତରଗଡ଼, ଯାହାକି ବର୍ତ୍ତମାନର ନନ୍ଦପୁର ଗ୍ରାମଠାରୁ ପ୍ରାୟ 2.5 କିଲୋମିଟର ଦୂରରେ ଅବସ୍ଥିତ, ଯେଉଁଠି ଆଜି ବି ପଥର ଖଣ୍ଡେ ଗୋଟେଇଲେ ଲାଗେ ତା ହୁଏତ ଦିନେ କେଉଁ ଏକ ମୂର୍ତ୍ତିର ଅଂଶବିଶେଷ ଥିଲା। ସେଇଠି କେଉଁ ରାଜବଂଶର ଲୋକେ ଗଡ଼ ସ୍ଥାପନ କରିଥିଲେ?
3: ମୋ ନାଁ କମଳାପାଲି, ଜନ୍ମସ୍ଥାନ ନନ୍ଦପୁର। ଏଇଟା ହେଉଛି ଗୋଟେ ଐତିହାସିକ ସ୍ଥାନ, ଭିତରଗଡ଼ ନନ୍ଦପୁର ଗ୍ରାମର ପୂର୍ବରେ ଅଛି, 2 କିଲୋମିଟର ଭିତରକୁ ଯିବାକୁ ପଡ଼ିବ। ଯେଉଁ ରୁବୁଣା, ଯେଉଁ ଘୁରୁଣା ଆଉ ଶିଳ ଶିଳ୍ପା ଏଇ ଆକାରର ସବୁ ରହିଛି। ସେଠିକେ ରାଜୁତି କରୁଥିଲେ ଆଉ ଲୋକ ବସବାସ କରୁଥିଲେ, ତେଣୁ ତାକୁ ସେ ଟିକେ ଭିତରକୁ ରହିଛି। ଆଗରୁ ଭିତରଗଡ଼ରେ ନାମିତ ହେଇଛି କିମ୍ବା ଏବେ ନାମିତ ହେଇଛି ସେଟା ତ କହିହବନି। 3ଟି ଭୈରବ ମନ୍ଦିର ସେଠି ଅଛି, ସେଠିକି ଯାଇ ପୂଜାପାତି କରୁଥିଲେ, ସେ ସ୍ଥାନଟାକୁ ପସନ୍ଦ କରୁଥିଲେ। ସେଠି ସବୁ ପ୍ରକାର ଦେବାଦେବୀ ଗାଁଟାକୁ କେମିତି ଚଳେଇ ପାରିବେ, ଗୋଟେ ସ୍ଥାନଟା କେମିତି ସୁଚାରୁ ରୂପେ ରହିପାରିବେ ସେ ଭିତରେ ବୋଧେ ରହିଥିଲା। ଚନ୍ଦ୍ରମଣିଙ୍କର ଆକ୍ରମଣ ଯୋଗୁଁ ହଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଦୃଷ୍ଟିରୁ, ପର୍ବତ ଖସିବା ହେତୁ କିମ୍ବା କୌଣସି କାରଣରୁ ସେଟା ଲୋପ ହେଇଗଲା। ଭିତରେ 3ଟି ଭୈରବ ମନ୍ଦିର, ବନଦୁର୍ଗା ମନ୍ଦିର, ସେ ହାତୀ ପଥର ଅଛି, ସେ ପାଖରେ ଅଛି ନନା ନାନୀ ମନ୍ଦିର, ସେଠି ନାରାୟଣୀ ମନ୍ଦିର ବୋଲି ଅଛି, ଏଇଠି ନନ୍ଦପୁର ଠାକୁରାଣୀ ମନ୍ଦିରର ତାଙ୍କ ଭଉଣୀ ସେଠି ରହନ୍ତି ବୋଲି ଲୋକଙ୍କର ବିଶ୍ୱାସ। ପ୍ରତିବର୍ଷ ସେଠିରୁ ଶ୍ରାବଣ ମାସରେ ଇଏ ଆସିକି ଠାକୁରାଣୀ ଯାତ୍ରା ହୁଏ, ପୁଣି 9 ଦିନ ଯାତ୍ରା ସରିଲା ପରେ ପୁଣି ସେଠିକି ନେଇକି ସ୍ଥାପନ କରାଯାଏ। ବନଦୁର୍ଗାଙ୍କର ନଦୀରେ, ନଦୀ କୂଳରେ ତ ସେଟା ଅଛି, ଗଙ୍ଗାଶଣୀ ନଦୀ କୂଳରେ ସେ ବନଦୁର୍ଗା ମନ୍ଦିର ମସ୍ତକହୀନ ଅବସ୍ଥାରେ ଅଛି ଅଛି ତା ଭିତରେ ଥିଲା କମଳାବାଡ଼ ଛଲା, ଚନ୍ଦନ ବାଡ଼, ବହୁତ ଚନ୍ଦନ ଗଛ ଥିଲା, ନାନା ପ୍ରକାର ଫୁଲ ଏବେ ପର୍ଯ୍ୟନ୍ତ ଥିଲା, ଖୋଳିଲା ବେଳେ ସୁନା ରୂପା ଜିନିଷ ମଧ୍ୟ ସବୁ।
4: ମୋ ନାଁ ବିଶ୍ୱନାଥ ସିସା, ମୋର ଗାଁ ଅଛି ସରବତୀ, ଭିତରଗଡ଼ ବୋଲେ ଆଗେ କୋତିକୁଟ ବୋଲି ସେଠି ଅଛି, ସେଠି ଆମେ ଛୋଟ ଛୋଟ ଥିଲା ବେଲେ କାନ୍ଥ ବି ଦେଖିଛୁ, ଶିଲ ବାଟବା ନୁନ ମରିଚ ବାଟବା ଶିଲ ମନ ମିଶା ଆମେ ପାଇଲୁ, ପାଇକରିକି ସେ ଭିତରେ ଆମର ଅଜା ବାପା ମାନେ କହୁଥିଲେ ଯେ ଏଠି ଗୋଟେ ରଜା ଥିଲା।
0: କୋଉ ଦୁଇ ରାଜାଙ୍କର ସନ୍ଧିପତ୍ର ଯାହାକି ପ୍ରସ୍ତର ଗାତ୍ରରେ ଖୋଦିତ ହେଇଥିଲା?
4: ଶିଲବଂଶୀ ରଜା ଥିଲା, ଦିନେ ସେମାନେ ବସ୍ତର ରଜା ସହିତ ଭେଟଘାଟ ହେଲେ, ସେମାନେ କହିଲେ ଯେ ଅମୁକ ଦିନେ ତମର ନନ୍ଦପୁର ମାରବାକୁ ଆଇବୁ ବୋଲିକି ବସ୍ତର ରଜା ଅର୍ଡର କଲା। ଆଇଲା ପରେ ବସ୍ତର ଲୋକ ଏଠି ଆଇଲେ, ଭିତରଗଡ଼ର ଲୋକ ଗଲେ ବସ୍ତର, ଯୁଦ୍ଧ କରିକି ଆଇଲା ବେଲେ ମଝିରେ ଗୋଟେ ଆଥାପାକାନ ବୋଲିକି ଅଛି, 2ଟା ଚନ୍ଦ୍ରବଂଶ ରଜାର ଚିହ୍ନ ଗୋଟେ, ସୂର୍ଯ୍ୟବଂଶ ରଜାର ଚିହ୍ନ ଗୋଟେ, ସେଠି ଭେଟଘାଟ ହେଲେ, ପୁଣି ତାଙ୍କର ବସ୍ତରରୁ ନନ୍ଦପୁର ବାଲା ଆଇଲା ବେଲେ ଏମାନେ ବାହାରୁଥିଲେ, ସେମାନେ ଆସି ପହଞ୍ଚିଲେ, ସେମାନେ କହିଲେ ଯେ ଯା ଥର ବସ୍ତରଗଡ଼ ଆମେ ବିଲାଇ ଦେଲୁ ବୋଲିକି ନନ୍ଦପୁର ଲୋକ କହିଲେ। ସେମାନେ କହିଲେ ଆମେ ମିଶାନ ତମ ନନ୍ଦପୁରକୁ ମାରିଦେଇକି ଯାଉଛୁ। ସେତେବେଳେ ଦୁଇ ରଜା କଥା ହେଲେ ଯେ ଆଜିର ନି ବନ୍ଧୁ ହେବା, ସିନା ଯୁଦ୍ଧ କରିକି ଆମେ ନଷ୍ଟ ହେବା ନାହିଁ ବୋଲିକି ସେଠି ଗୋଟେ ପ୍ରମାଣ କଲେ, ପ୍ରମାଣ କରିକି ସୂର୍ଯ୍ୟବଂଶର ଚିହ୍ନ ଗୋଟେ ଦେଲେ, ଚନ୍ଦ୍ରବଂଶର ଚିହ୍ନ ଗୋଟେ ଦେଲେ। ସେମାନେ କହିଲେ କେମିତି ପ୍ରମାଣ କରିବା? ବସ୍ତର ରଜା କହିଲା ମୁଇଁ

0: ନନ୍ଦପୁରରେ ଯୁଦ୍ଧ ଯିବି ବୋଲେ ବେଟାର ମୁଣ୍ଡ କାଇଲି। ନନ୍ଦପୁରର ଜାପନୀ କହିଲା, ମୁଇଁ ଯଦି ତୁମର ବସ୍ତରରେ ଯୁଦ୍ଧରେ ଆଇବି ବୋଲି କହିଲେ ପିଟାର ମୁଣ୍ଡ କାଇଲି ବୋଲି ବି ସେ ପ୍ରମାଣ କଲା। ପିଟା ବୋଲେ ତାଙ୍କର ମାଣ୍ଡିଆ ସୁନା ପିଟା ଆମେ ତିଆରି କରିବୁ ନାହିଁ କି, ସିଏ ପିଟା ପଡ଼ାଇ କରିକି ସେ ବସ୍ତର ଯାଇପାରିବ, ବସ୍ତର ଯାଇଟି ଆଇଲେ ତାର ବେଟା ମରିଯିବ। ବାଉଣ୍ଡରୀଟା ଯେଉଁ ବରିଗୁମା ପାଖେ ନାହିଁ କି, ସନ୍ଧି ସେଠି ତିଆରି କଲେ ଯେ ସେଠିଠୁ ଆମେ ନନ୍ଦପୁର ବାଲା ସେବା ଡେଇବୁ ନାହିଁ ଯୁଦ୍ଧକେ ଯିବାରେ, ହେଲେ ସେ ବସ୍ତର ବାଲା ମିଶା ଏପଟେ ଆସିପାରିବେ ନାହିଁ। ସେତେବେଳେ ସୋର ବଜାର ନାହିଁ, କାଲି ଫିରି ଦାବ ଫିରି ପୁଣି ଚାଉଣି କରିକି ରହୁଥିଲେ, ମାନେ କଣ୍ଡରା ମୁଟା ଏରିଆର ଲୋକ ସବୁ ଆସିକିରି ରଜାର ଗୋର ଛପର କରିକି ଯିବାର ବେଟି କାନ୍ତ ବି ଆମେ କେତେଟା ବସଲାଇ କରି ଦେଖିଲୁ ଆଛୁ ଆମେ। ନାଇଁ ନାଇଁ ଏମାନେ ତ ଏ ପଦାରେ ପୁଣି ଏଠି ଆମ ରଜା ବାପା ମାନେ କହିବାର, ନନ୍ଦପୁରରେ ପୁଣି ସେ ଆଗେ ନଥିଲେ, ସେମାନେ ଭିତରେ ଆକା ଥିଲେ।
1: ଦିନେ ହୁଏତ ନାଗବଂଶୀମାନେ ମଧ୍ୟ ନନ୍ଦପୁର ରାଜ୍ୟକୁ କିଛି କାଳ ପାଇଁ ଶାସନ କରିଥିଲେ। ଗଦବା, ପରଜା, ରଣା, ପାଇକ ସେହି ଶାସକଙ୍କୁ ରଜା ମହାପ୍ରୁ କହି ଜୁହାର ହେଉଥିଲେ, ତାଙ୍କ ପାଦ ତଳେ ପଡ଼ୁଥିଲେ, ତାଙ୍କ ସୈନ୍ୟ ସାଜୁଥିଲେ, ସେମାନଙ୍କୁ ନେଇ ଭେଟି ଦେଉଥିଲେ। କଦଳୀଗାଡ଼ା, କାକଡ଼ି, କୁମ୍ଡା, ଛେଳି, କୁକୁଡ଼ା ଏସବୁ ନେଇ ତାଙ୍କ ଦୁଆରରେ, ତାଙ୍କ ଗଡ଼ ମୁହଁରେ ସେମାନେ ପହଞ୍ଚୁଥିଲେ, ହାଜର ହେଉଥିଲେ। ସେ ଗଡ଼ ସତରେ ଥିଲା କେଉଁଠି, ଭିତରଗଡ଼ରେ ନା ବର୍ତ୍ତମାନର ନନ୍ଦପୁରରେ? ସତରେ କ'ଣ ଭିତରଗଡ଼ ପାଖରେ ଥିବା ଗୋଟିଏ ଗାଁରେ ବାରକୋଡ଼ି ବିବାହିତା ବାଘରାଣ୍ଡି ସାଜିଥିଲେ? ସେମାନଙ୍କର ସ୍ୱାମୀମାନେ ସତରେ କ'ଣ ଦିନେ ବାଘ ଆକ୍ରମଣର ଶିକାର ହୋଇଥିଲେ, ପ୍ରାଣ ଦେଇଥିଲେ ବାଘ ଆକ୍ରମଣରେ? ନନ୍ଦପୁରର ପଥର ସତରେ କ'ଣ ଏଇ କାହାଣୀ କହିବା ସମ୍ଭବ ନା? ତେଣୁ ନନ୍ଦପୁରର ବର୍ତ୍ତମାନ ଯେଉଁ କାହାଣୀ ବୟାନ କରେ ତା ଆମେ ଶୁଣିବାକୁ ବାଧ୍ୟ।
2: ସେଠି ଯେଉଁ କୋଟିଣୀମାଳାଟା ଅଛି, କୋଟିଣୀମାଳା ଯେଉଁ ଧାନଟା ବାହାରୁଛି, ଗାଉଁଟି ଆସିବି କହୁଛି, ପୃଥିବୀରେ ସବୁଠୁ ପ୍ରଥମ ଧାନ ସୃଷ୍ଟି ହେଇଥିଲା ନନ୍ଦପୁରର। ସେଇ ଧାନ ମାନେ ମଣିଷ ମଣିଷ ବୋଲି ଜାଣିନଥିଲା ସେଇ ପୂର୍ବରୁ ବି ଧାନ, ଏବେ ବି କିମ୍ବଦନ୍ତ ଅଛି ଆମର ଏଇ ଯେଉଁ ପାହାଡ଼ ଯେଉଁଠି ଭୁଲିଲେ ମଧ୍ୟ ନେଇକି କିଛିଟା ଏମିତି ଦୁବ ଘାସ ଭଳିଆ ଶୁମ୍ଭ ବୁଟା ଭଳିଆ ଧାନ ଗଛ ବାହାରି ଥାଉଛି, ସେଇଠୁ ଧାନ ଆସେ। ରଜା ଯେତେବେଳେ ସ୍ଥାନାନ୍ତରିତ ହେଇଗଲେ ଜୟପୁରକୁ, ନନ୍ଦପୁରରୁ ଆମର କିଛି ପାରମ୍ପରିକ ଜିନିଷ ଅଛି, ସେଇ ଧାନ ସେସା ପରିବାର ଅଛନ୍ତି ଡାରେଙ୍ଗବା ଆଉ ସରବତୀ, ସେମାନେ ସେଠୁ ଧାନ ଧରିକି ଆସନ୍ତି। ବିଭିନ୍ନ ଅଞ୍ଚଳର ଆମର ନନ୍ଦପୁର ଭିତରେ ଯେଉଁ ଅତି ପୁରାତନ ଅଛନ୍ତି ପାରମ୍ପରିକ ହିସାବରେ ଯେଉଁ ସେବାୟତ ଅଛନ୍ତି, କିଏ କଦଳୀଘାଡ଼ା, କିଏ ରଙ୍ଗମାଟି ଗେରୁମାଟି ବୋଲି ପ୍ରସିଦ୍ଧ, ସେଇ ଜିନିଷ ଏଇସବୁ ଯାକ ପ୍ରତିମା ଆମ ଦଳପତି ଘରକୁ ଆସେ। ଏଇଠୁ ନେଇକି ଅଷ୍ଟମୀ ଦିନ ପୂଜା ହୁଏ, ନବମୀ ସକାଳୁ ବାହାରିବୁ, ଦଶମୀ ସନ୍ଧ୍ୟା ସୁଦ୍ଧା ଜୟପୁର ପହଞ୍ଚିବୁ, ଜୟପୁର ରଜା ଘରେ କନକ ଦୁର୍ଗା ପାଖରେ ପୂଜା ହେବ।
1: ମନ୍ଦିର ମାଳିନୀ ନନ୍ଦପୁର, ଚତୁର୍ଦ୍ଦିଗରେ ମନ୍ଦିର, ମନ୍ଦିର ଯେତିକି କଥା କିମ୍ବଦନ୍ତୀ ମଧ୍ୟ ସେତିକି, ଭୈରବ ଭୈରବୀ ନାମରେ ପୂଜିତ ମୂର୍ତ୍ତିମାନେ କ'ଣ ଜୈନ ମୂର୍ତ୍ତି ଥିଲେ? କେତେ ଗବେଷକଙ୍କର ଏଭଳି ମଧ୍ୟ ମତ ରହିଛି। ବିଭିନ୍ନ ମତ, ବିଭିନ୍ନ କିମ୍ବଦନ୍ତୀକୁ ଆଧାର କରି ହିଁ ଆଗେଇବାକୁ ପଡ଼େ ନନ୍ଦପୁରରେ। ଇତିହାସର ସାକ୍ଷୀ ପଥର ଯେ ନିର୍ବାକ, ସେ ଯେ କଥା କହିପାରେ ନା।
3: ବୁଢ଼ା ଭୈରବ, ବେତାଳ ଭୈରବ, ମଠ ଭୈରବ, ତିନିଟା ମନ୍ଦିର ଏପଟକୁ ଆସିଲେ ଗାଁର ଦୁଆର ଶୁଣି ଏଇ ଯେଉଁ ପାଖରେ, ତାପରେ ଗୋଟେ ପିପଳ ଗଛ ତଳେ ଗଣେଶ ମୂର୍ତ୍ତି ଗୋଟେ ସ୍ଥାପନ କରାହେଇଛି, ମାନେ ଛୋଟିଆ ଗଣେଶ ମୂର୍ତ୍ତି। ସେଠୁ ଆସିଲେ ଜଗନ୍ନାଥ ମନ୍ଦିର, ବ୍ଲକ ଅଫିସ ଥିଲା ସେଟା, ଗୋଟେ କଚେରୀ, ରାଜାଙ୍କର କଚେରୀ ବୋଲିକିରି କୁହାଯାଉଥିଲା ଯେତେବେଳେ ଛୋଟ ଥିଲା ବେଳେ, ତାକୁ ଆଉ ଥରେ ବନ୍ଧା ହେଇକି ସେଠି ପଞ୍ଚାୟତ ସମିତି କାର୍ଯ୍ୟାଳୟ କରାହେଇଛି। ତା ପାଖରେ ପଦ୍ମନାଭ ମନ୍ଦିର, ସେପଟକୁ ରାମ ମନ୍ଦିର, ଏପଟେ ନୀଳକଣ୍ଠେଶ୍ୱର, ହନୁମାନ ମନ୍ଦିର, ଆଉ ଗୋଟେ ବିଷ୍ଣୁଙ୍କର ମନ୍ଦିର ଅଛି ପଦ୍ମନାଭଙ୍କ ମନ୍ଦିର, ସେ ସାମ୍ନାରେ ରାଧାକୃଷ୍ଣ ମନ୍ଦିର, ସେ ଗ୍ରାମ ମଝିରେ ଗୋଟେ ଠାକୁରାଣୀ ମନ୍ଦିର,
4: ଏମିତି ବହୁତ ଗୁଡ଼ିଏ ମନ୍ଦିର କେବଳ ଦିଶୁଛି ବର୍ତ୍ତମାନ ସୁଦ୍ଧା, ଆଉ ରାଜାଙ୍କର ଆଉ କିଛି ନଥିଲା। ସୂର୍ଯ୍ୟବଂଶୀରୁ ହିଁ ଆମର ନନ୍ଦପୁର ସବୁ ଦେବାଦେବୀ ଇଏ ହେଇଛି, ସେଇଟା ସଠିକ ଭାବେ କହିବନି ସାର, କିନ୍ତୁ 1400ରୁ 1500 ଖ୍ରୀଷ୍ଟାବ୍ଦ ଭିତରେ ହିଁ ଏସବୁ ଯାକ ମନ୍ଦିର ଏଷ୍ଟାବ୍ଲିଶ ହେଇଛି।
2: ରାଣୀ ଡୁଡ଼ୁମା ବୋଲି ଗୋଟେ ଆଉ ଗୋଟେ ୱାଟରଫଲ ଯେଉଁଟା ଅଛି ଜଳପ୍ରପାତ, ତାପରେ ବନଦୁର୍ଗା ଅଛି, ତା ପାଖକୁ ଅଛି ଗଙ୍ଗାସୁଣ୍ଡ ନଦୀଟା ଗୋଟେ ବହିଯାଇଛି ଯାହାକି କଲାବରେ ମିଶିଛି, ଆଉ ସେଠି ଗଲାବେଳକୁ ହତା ପକନା, ଯେଉଁଟାକି ଆମର ଭାଷାରେ ହତା ପକନା ବୋଲି କହୁଛୁ, ଯେଉଁଟାକି ରଜା ଶପଥ କରିଥିଲେ ନନ୍ଦପୁରକୁ ଆଉ ଥରେ ଆସିବିନି ବୋଲିକିନା, ତାଙ୍କର ସୂର୍ଯ୍ୟବଂଶ ରଜା, ଆଜି ବି ଲୋକ ବିଶ୍ୱାସ ଅଛି ସୂର୍ଯ୍ୟବଂଶ ରଜା କେହି ବି ନନ୍ଦପୁର ଆସିବେ ନାହିଁ। ଭଣ୍ଡାରଘରଣୀ,

ଠାକୁରାଣୀ, ଦୁଆର ବନ୍ଧାଣୀ, ଦୁଆର ଶୁଣି, ଗର୍ଭ ନିଶାଣୀ, ମାନେ ଯେଉଁଟାକି ଆମର ଘରୁ ପିଲାବେଳୁ ଦୁଆର ବନ୍ଧ ଯେମିତି ଥାଉଛି ବାଟରେ ଯେଉଁଟା ଏଣ୍ଟ୍ରାନ୍ସଟା, ସିଏ ହେଉଛି ଦୁଆରଶୁଣୀ। ଦୁଆରଶୁଣୀ ମାନେ ଦୁଆରପାଳକୁ ପ୍ରଥମେ ଭେଟିକିନା ଏକା ଗାଁ ଭିତରୁ ପ୍ରବେଶ ହୁଏ। ଆଉ ତାପରେ ପ୍ରତ୍ୟେକ ଗାଁ ବସ୍ତିରେ ଯେମିତି ଆମର ସଦର ରହୁଛି, ସେମିତି ଗାଁର ପ୍ରମୁଖ ମୁଖ୍ୟ ସ୍ଥାନ ହେଉଛି, ପ୍ରବେଶ ପଥଟା ହେଉଛି ଦୁଆରଶୁଣୀ। ପୂର୍ବରୁ ତ ସାର୍ ରାଜର ଯେଉଁ ଆମର ଗୋଟେ କଥାକୁ ପାଦକୁ ବଳି ଥିଲା, ହଁ ପୂର୍ବରୁ ଯାହା ଶୁଣିବାଟା ଥିଲା ନରବଳି, ଏବେ ନରବଳି ବଦଳରେ ବୁଢ଼ା ଭୈରବ ପାଖରେ ଚୈତ୍ର ଅଷ୍ଟମୀ ଆଉ ଦଶହରା ଅଷ୍ଟମୀରେ ଗୋଟେ ନରବଳି ଉଠିଯିବା ପରେ ଗୋଟେ ପୋଡ଼କୁ ବଳି ଦିଆହେଉଥିଲା। ଏବେ ବର୍ତ୍ତମାନ ଗୋଟେ ଛେଳିଟାକୁ ତାକୁ ଭଣ୍ଡାରେ ଆସିକିନା ମୁଣ୍ଡର ବାଳ କାଟିବ, ଆଉ ମେରିଆ ଦରା ବୋଲି ଜଣେ ଅଛି ଯିଏକି ଆଗରେ ନରବଳି କରିଥିଲେ, ତାଙ୍କର ପାରମ୍ପରିକ ଲୋକ ଅଛନ୍ତି, ସେମାନେ ଆସିକିନା ତାକୁ ଛେଳି ଇଏ କରିବେ, ଆଉ ମୁଣ୍ଡୁଛୁନୁ ଘାସି ବୋଲି ଜଣେ ଅଛନ୍ତି, ତାଙ୍କୁ ମୁଣ୍ଡୁଛୁନୁ ଯେଉଁ ବଳି ପଡ଼ିଲେ ମୁଣ୍ଡଟା ତଳେ ପଡ଼ିବନି, ସେ ମୁଣ୍ଡକୁ ମାନେ ଆଜିରେ କ୍ୟାଚ୍ କରିବ, ସେ ମୁଣ୍ଡକୁ ଛିନିବ ବୋଲି କଥା। ତାକୁ ଯେଉଁ ଗୋଟେ ପଥର ଗୋଟେ ଭୈରବ ମନ୍ଦିର ସାମ୍ନାରେ ଅଛି, ସେ ପଥର ଦ୍ୱାରା ନାଇଁ ଗୁମ୍ଫା ଟାଇପ୍ର ଅଛି, ସେଇଠି ସେ ମୁଣ୍ଡଟା ପଡ଼ିଯିବ। ଏବେ ଗୋଟେ ପଶୁଟାକୁ ଛେଳିଟାକୁ ନର ହିସାବରେ, ତା'ପରେ ମେରିଆ ଫୁଲ ବୋଲି ଗୋଟେ ଜିନିଷ ଅଛି ଯେଉଁଟାକି ନରକୁ ନର ବୋଳିକି ମେରିଆ ବୋଲି କୁହାଯାଏ, ସେ ମେରିଆ ଫୁଲଟା ଦଶହରା ମାସର ଇ ପ୍ରତିପଦାରୁ ଦଶମୀ ଭିତରେ ହିଁ ସେ ଫୁଲଟା ଜୋରସୋର ଫୁଟିବ, ଆଉ ଅଷ୍ଟମୀରୁ ଦଶମୀ ଭିତରେ ଯେଉଁ ତିନି ଦିନ ଭିତରେ ଫୁଲର ମାନେ ତା ଫୁଲର ଗୋଟେ ଚିତ୍ରଟା ଗୋଟେ ଅନ୍ୟ ପ୍ରକାର ଦେଖାଯିବ, ସେହି ଫୁଲଟାକୁ ନେଇକି ନରବଳି ବୋଲିକିନା ତାକୁ ପକା ହେବ। ଆମର ସାଧାରଣତଃ ତ କାକୁଡ଼ି ନରବଳି ବୋଲି ପୂଜା କରାହେଉଛି, କିନ୍ତୁ ସେଇଠି ନେଇକି ଇଏ ଆମର ମେରିଆ ଫୁଲକୁ ରଖିକିନା ପୂଜା ହେବ।

0: ବତ୍ରିଶ ସିଂହାସନର ସ୍ରଷ୍ଟା ଯିଏ କେହି ବି ହୋଇଥାଇପାରନ୍ତି। ବତ୍ରିଶ ସିଂହାସନ ଯେତେ ବି କୁଶାସନ ସୁଶାସନ ଦେଇଥାଇପାରେ ସ୍ଥାନୀୟ ଜନତାଙ୍କର ପୂର୍ବପୁରୁଷଙ୍କୁ, ବର୍ତ୍ତମାନର ଜନତା କିନ୍ତୁ ସେସବୁକୁ ଭୁଲିଛି। ଆଜି ବି ସ୍ଥାନୀୟ ଜନତା ନତମସ୍ତକ ବତ୍ରିଶ ସିଂହାସନ ନିକଟରେ। ପଥର ତ କଥା କହିପାରିଲା, ତଥାପି ବି ପଥର ହୁଏତ ସ୍ଥାନୀୟ ଜନତାଙ୍କୁ ଏବେ ବି କିଛି କୁହେ।
1: ଆଉ ଅଭିଭକ୍ତ କୋରାପୁଟ ଜିଲ୍ଲାରୁ ଆଜି ସୁଦ୍ଧା ବି ଆମର ଯେଉଁମାନେ ଅଛନ୍ତି ଟ୍ରାଇବାଲ ଲୋକମାନେ ଯେଉଁ ଅଛନ୍ତି, ଯେଉଁମାନେ ଓବିସି ଲୋକମାନେ ଯେଉଁ ଅଛନ୍ତି, କି ଯେଉଁମାନେ କି କୋରାପୁଟ ଜିଲ୍ଲାରେ ଯେଉଁମାନେ ବସବାସ କରୁଛନ୍ତି, ଆଜି ସୁଦ୍ଧା ବି ଯେ ବତିଶ ସିଂହାସନର ମାଟି ନେଇକି ସେମାନେ ଘର ପ୍ରତିଷ୍ଠା କରୁଛନ୍ତି, ଯା କିଛି ଗୋଟେ ଭଲ ମଧ୍ୟରେ ସେମାନେ ଲଗାଉଛନ୍ତି। ଆପଣଙ୍କର କୋଟପାଟ ଧରିକିରି, ଆପଣଙ୍କ ବରିଗମା ଧରିକିରି, ଆପଣଙ୍କର ନାରାୟଣପାଟଣା ଧରିକିରି, ଆପଣଙ୍କର ଗୁଣପୁର ସହିତ ଆସିକିରି ଏଠୁ ନେଉଛନ୍ତି। ବତିଶ ସିଂହାସନ ଆପଣଙ୍କର ଠିକ ଅମାବାସ୍ୟା ପୂର୍ଣ୍ଣମୀ ମାନେ ଶୁଣଶାନ ରାତ୍ରିରେ ସେ ଗୋଟେ ଶବ୍ଦ ହେଉଛି, ଏଇଠି ଝୁମ୍ ଝୁମ୍ ଝୁମ୍ ଝୁମ୍ ଗୋଟେ ଶବ୍ଦ ହେବ। ତାପରେ ସେ କେତେବେଳେ ଯେ ବାଘ ହେଇକି ବାହାରୁଛି, କେତେବେଳେ ଛୋଟ ଛୁଆ ହେଇକି ମାନେ ଛୋଟ ଗୋଟେ ଦଶ ବର୍ଷର ଝିଅ ବୋଲି ହେଇକି ଚାଲୁଥିବ, ସେ ଗେଟ୍ ପର୍ଯ୍ୟନ୍ତ ଯାଉଛି, ତାପରେ ସେ ମାୟା ହେଇଯାଉଛି। ଅଧିକାଂଶ ଲୋକ ନନ୍ଫଲ ଲୋକ ଦେଖିଛନ୍ତି, କେତେବେଳେ ଘୁଷୁରୀ ବୋଲି ବି ପଳେଇ ଆସୁଛି। ଯଦି ଘୁଷୁରୀ ବେଳେ ଯଦି ଗୋଡ଼ ତଳେ ଯଦି ପଶିଯିବ ବୋଲି ସେ ରକ୍ତ ବାନ୍ଧି ମରିଯାଉଛି।

0: ଇତିହାସ କିଛି କହୁ ବା ନ କହୁ ତଥାପି ବି ନନ୍ଦପୁର ତା ଆଖପାଖର ସମଗ୍ର ଅଞ୍ଚଳ ହୁଏତ ଆଜି ବି ସମସ୍ତଙ୍କୁ ହାତ ଠାରି ଡାକେ, କହେ ମୋତେ ଦେଖ, ମୋତେ ଖୋଜ, ମୋ ଭିତରେ ଅନେକ କଥା ଅଛି, ଜାଣିବାକୁ ଚେଷ୍ଟା କର ମୋତେ।
1: ମୁକ୍ତିଆମ ବୋଲି ଗୋଟେ ଆନ୍ଧ୍ର ଓଡ଼ିଶା ବର୍ଡର ମାଛକୁଣ୍ଡ ନଦୀ ତଳେ ରହିଛି, ସେଠି ଗୋଟେ ବାଲ୍ମିକୀ ଆଶ୍ରମ ରହିଛି। ବାଲ୍ମିକୀ ତଳେ ହେଉଛି ମାଛକୁଣ୍ଡ ନଦୀ, ପ୍ରାୟ 30 ଏକର ଜମି ବି ଅଛି ସେଠି। କିଛି ଦୂର ଚଢ଼ିଲା ପରେ ଆପଣ 400 ଫୁଟର ଲମ୍ବାର ଗୋଟେ ଗୁମ୍ଫା ବି ଅଛି, ରାଜ ଗୁମ୍ଫା। ଆପଣଙ୍କର ରେକର୍ଡ଼ରେ ବି ଅଛି 400 ଗୁମ୍ଫା, ମାନେ ରାଜ ଗୁମ୍ଫା ବୋଲିକି ଅଛି, ମାନେ 35 ଫୁଟ ଚଢ଼ା ଅଛି, 20 ଫୁଟ ହାଇଟ୍ ଅଛି, 3 ମହଲା ଗୁମ୍ଫା ଅଛି। ତାକୁ ପୁନରୁଦ୍ଧାର କରାହେଇଛି ସେ ବାଲ୍ମିକୀ ଆଶ୍ରମକୁ। ସେଇଟା ହେଉଛି ଆପଣଙ୍କର କୋରାପୁଟ ଜିଲ୍ଲାର ହେଉଛି 12 ନମ୍ବର ହେଉଛି ସେଇଟା ଟୁରିଷ୍ଟ ସେଣ୍ଟର।
2: କିନ୍ତୁ ଗୁମ୍ଫା ଯେଉଁଟା ଅଛି ରାନୀଡୁମା ଭିତରେ ଅଛି, ବୈରାଗୀ ପାର ବୋଲି ଅଛି, ବେଦଝଲା ଅଛି, ଦମକ ବୋଲି ଗୋଟେ ଜିନିଷ ଅଛି, ପାହାଡ଼ ଉପରେ ଲଣ୍ଡା ପାହାଡ଼ ଉପରେ ପ୍ଲେନ୍ ହେଇକିନା ପାହାଡ଼ ଉପରେ ଏତେ ପ୍ଲେନ୍ ଅଛି, ମଝିରେ ଗୋଟେ ପୋଖରୀ ଅଛି, ତାପରେ ନନ୍ଦପୁରରୁ ଆହୁରି 12-15 କିଲୋମିଟର ପରେ ବାଲ୍ଡା କେବ୍ ଗୋଟେ ଅଛି, ସେଠି ନାଗେଶ୍ୱର ଗୁମ୍ଫା, ସେଇଟା ଗୋଟେ ବଡ଼ ବିରାଟ ବଡ଼ ପାହାଡ଼। ତା ନନ୍ଦପୁର ବ୍ଲକର ମଧ୍ୟ ଆଉ ଗୋଟେ ଅଣ୍ଡରଗୁଡ଼ା ଯେଉଁଟା ଅଛି, ସେଇଠି ବାଲ୍ମିକୀ ଆଶ୍ରମ ଅଛି, ବାଲ୍ମିକୀ ଗୁମ୍ଫା, ଯେଉଁଟା ଅତି ପ୍ରାଚୀନ ରାମାୟଣ ଯୁଗର ଇତିହାସ ସେଠି କହେ।
3: ଏବେ ବି ପ୍ରସିଦ୍ଧି ଲାଭ କରିଛି ଗୋଟିଏ ପଥରରେ ତିଆରି ନନ୍ଦପୁରର ଗଣେଶ ମନ୍ଦିର, ଯେଉଁଠିକୁ ଦେଖିବା ପାଇଁ

0: ପର୍ଯ୍ୟଟକମାନେ ବାହାରୁ ଆସନ୍ତି ଏ ଅଞ୍ଚଳର ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁତ ଲୋକ ଯାହା ଯେମାନେ ଦେଖିନାହାନ୍ତି ସେମାନେ ବି ବର୍ଷର ପ୍ରତି ସମୟରେ ଏ ଗଣେଶ ମନ୍ଦିର ଦେଖିବାକୁ ଆସନ୍ତି।
1: ଏବେ ବର୍ତ୍ତମାନ ଯେଉଁ ନନ୍ଦପୁର ଛକ କହୁଛୁ ସେଠି ଯୁଦ୍ଧକ୍ଷେତ୍ର ଥିଲା, ସେଇପଟ ଥିଲେ ଡମ୍ବଗଡ଼ରେ ଡମ୍ବରଜା ବୋଲିକିନା, ଏଇପଟେ ଆମର ଏ ରଜା ଥିଲେ ବତିଶାସନରେ, ଦୁଇ ଲୋକର ଯୁଦ୍ଧ ବି ସେଇ ପଡ଼ିଆରେ ହେଇଥିଲା।
2: କାଳର କରାଳ ଚକ୍ର ସବୁକିଛିକୁ ନିଶ୍ଚିହ୍ନ କରିଦିଏ, ସବୁକିଛି କି ହଜେଇ ଦିଏ।

0: ଚିତ୍ତରଗଡ଼ର ହାତୀପାଖନାର ହାତୀର ପିଠି ଟାଙ୍ଗିଆ ଧାର କରି କରି ସରିଯିବ। ରକ୍ଷଣାବେକ୍ଷଣର ଅଭାବରେ ସବୁକିଛି କୁଆଡ଼େ ଉଭେଇଯିବ। ନନ୍ଦପୁରର ଇତିହାସର ସ୍ୱାକ୍ଷର ବହନକାରୀ ପ୍ରତିଟି ପଥର ସେଥିପାଇଁ ଆଜି ହୁଏତ ଆକୁଳ କଣ୍ଠରେ ଚିତ୍କାର କରୁଛି, କହୁଛି, ଆସ ମୋତେ ରକ୍ଷା କର, ମୋତେ ରକ୍ଷା କର, ମୋତେ ରକ୍ଷା କର।
1: ମୁଁ 20 ବର୍ଷ ଭିତରେ ନନ୍ଦପୁରକୁ ଯେତିକି ଦେଖିଛି, ମୁଁ ଲକ୍ଷ୍ୟ କରିଛି ପ୍ରକୃତରେ ଗୋଟେ ଐତିହାସିକ ସ୍ଥାନ ହିସାବରେ ନନ୍ଦପୁରର ଗୁରୁତ୍ୱ ବହୁତ ଅଧିକା। ଏବେ ଯଦି ଶହ ଶହ ହଜାର ହଜାର ପର୍ଯ୍ୟଟକ ଆସନ୍ତି ନନ୍ଦପୁରକୁ, ତାହାର ମୁଖ୍ୟ ଆକର୍ଷଣ ହେଉଛି 32 ସିଂହାସନ। ଏ 32 ସିଂହାସନର ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ଆଗ ଯେତିକି ଆମେ 20 ବର୍ଷ ବା 25 ବର୍ଷ ବା 50 ବର୍ଷ ତଳେ ଯେମିତି ଦେଖୁଥିଲୁ 32 ସିଂହାସନକୁ, ତାର ଭିତରେ ଗୋଟେ ବ୍ୟାପକ ପରିବର୍ତ୍ତନ ଆସିଛି। ତାର ସୌନ୍ଦର୍ଯ୍ୟକରଣ କରାଯାଇଛି, ତାର ଚାରିପାଖରେ ଗଛଲତା ଫୁଲ ଗଛ ଲଗାଯାଇଛି। ଅନେକ ବର୍ଷ ଧରି ଯାହା ସାଧାରଣ ଭାବରେ ତାର ପାହାଚ ଗୁଡ଼ାକ ଥିଲା, ତାକୁ ସିମେଣ୍ଟରେ ଲଗାଇକିରି ତାକୁ ସୁନ୍ଦର କରାଯାଇପାରିଛି। ତାର ଜଗାରଖା ପାଇଁ ତାର ବ୍ୟବସ୍ଥା କରାଯାଇଛି। ଏଠି ନନ୍ଦପୁରର ଜନସାଧାରଣ ତାଙ୍କ ସଂସ୍କୃତିର ସୁରକ୍ଷା ପାଇଁ ବେଶ ସଚେତନ ଅଛନ୍ତି କିଛି ବର୍ଷ ହେଲା, ତାହା ମୁଁ ଲକ୍ଷ୍ୟ କରୁଛି।
2: ଆଉ ନନ୍ଦପୁରରେ ସାର୍ ଗୋଟେ ଜିନିଷ, ଏଠି ରହିବାର ବନ୍ଦୋବସ୍ତ ସେତେ କିଛି ହେଇପାରି ନାହିଁ, କାହିଁକିନା ସକାଳୁ ଆସି ସନ୍ଧ୍ୟା ଭିତରେ ଲୋକ ଚାଲି ଯାଉଛନ୍ତି। ସମ୍ପୂର୍ଣ୍ଣ ଭାବେ ତ ଦେଖିବେ ବୋଲି ମୁଁ କହିପାରୁନି ସାର୍, ଯେତିକି ଦେଖିବା ଜିନିଷ ଅଛି ସେମାନେ ସପ୍ତାହଟି କି 10 ଦିନ ଭୁଲିଲେ ମାତ୍ର ଦେଖିପାରିବେ ନାହିଁ। ପର୍ଯ୍ୟଟନ ବିକାଶ ପରିଷଦ ମାଧ୍ୟମରେ ମଧ୍ୟ ବି କିଛି 10-12 ଜଣ ପିଲା ବି ରଖାହେଇଛି, ସେମାନେ କିଛି ଯିଏ ବି ବାହାରୁ ଆସନ୍ତି ସେମାନଙ୍କୁ ଭୁଲାଭୁଲି କରିବା ପାଇଁ, ଦେଖାଇବା ପାଇଁ, ତାଙ୍କୁ ଯେମିତି ସୁରକ୍ଷିତରେ ନେଇକିନା ଭୁଲେଇକି ଆଣିବା ପାଇଁ ସେ ବନ୍ଦୋବସ୍ତଟା ପରିଷଦଟା ସେଇଟା କରିଛନ୍ତି।
3: ମୋ ନାଁ ମନୋଜ କୁମାର ନାୟକ, ମୋତେ ଏଠି ବିଡ଼ିଓ ଇନ୍ଚାର୍ଜ ନନ୍ଦପୁର ଦିଆହେଇଛି, ଜୁନ୍ 19ରୁ ମୁଁ ଜଏନ୍ କରିଛି। ଆକ୍ଚୁଆଲି ରକ୍ଷଣାବେକ୍ଷଣ ପାଇଁ ସରକାରଙ୍କ ହାତକୁ ଏହା କିଛି ଯାଇନାହିଁ ଏପର୍ଯ୍ୟନ୍ତ, ଯଦିଓ ସେଇଟା ଚିହ୍ନଟ କରାଯାଇଅଛି। ତ ବହୁ ନିକଟରେ ମୁଁ ଯାହା ଶୁଣିବାକୁ ପାଇଛି, ଏହା ASIଙ୍କୁ ହସ୍ତାନ୍ତର ହେଉଛି, ଆଉ ତାପରେ ତା ରକ୍ଷଣାବେକ୍ଷଣ ଦାୟିତ୍ୱ ସେ ଏହାକୁ କରିବେ।

କିନ୍ତୁ ହାୟ, ପଥର କଥା କହେ ନା, କଥା କହିପାରେ ନା, କହିପାରୁଥିଲେ ହୁଏତ ଏ କାହାଣୀର କାୟାକଳ୍ପ ଭିନ୍ନ ରକମର ହୋଇଥାନ୍ତା। ହୁଏତ ଆହୁରି ଅନେକ ଗୋପନ କାହାଣୀ ଆଜି ମୁଁ ଏଇଠି ଆପଣମାନଙ୍କୁ ଶୁଣେଇ ପାରିଥାନ୍ତେ। ଯାଆନ୍ତୁ ଥରେ ନନ୍ଦପୁର, ସେଠାକାର ପ୍ରତିଟି ପଥର ହାତଠାରି ଡାକୁଛି ଯେ।

0: ଶୁଣିଲେ ରୂପକ ନନ୍ଦପୁର ରଚନା ଓ ବର୍ଣ୍ଣନା କରିଥିଲେ ଅଶୋକ ମିଶ୍ର ପରିଚାଳନା ସୁଜିତ ଦାସ ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା ଆସନ୍ତାକାଲି ରବିବାର ମଧ୍ୟାହ୍ନ 12ଟାରେ ପ୍ରଚାର କରିବୁ ପ୍ରଣବ କିଶୋର ପଟ୍ଟନାୟକଙ୍କ ସକାଶେ ଏକ ବିଶେଷ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସଙ୍ଗୀତର ପ୍ରବାହ ପ୍ରଣବ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଥମ ଗୀତଟି ଶୁଣନ୍ତୁ ହିନ୍ଦୁସ୍ତାନ କି କସମ ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ମନ୍ନା ଦେ ଗୀତିକାର କୈଫି ଆଜମି ସଙ୍ଗୀତ ନିର୍ଦ୍ଦେଶନା ମଦନ ମୋହନ
1: ହର ତରଫ।

0: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ପରବର୍ତ୍ତୀ ଗୀତଟି ଶର୍ମିଳେ ଚଳଚ୍ଚିତ୍ରରୁ, ଶିଳ୍ପୀ କିଶୋର କୁମାର, ଗୀତିକାର ନିରଜ, ସଙ୍ଗୀତ ନିର୍ଦ୍ଦେଶନା ଏଚ୍ ଟି ବର୍ମନ।

ପରିଚୟ। ଏହି ଚଳଚ୍ଚିତ୍ରରୁ ଶିଳ୍ପୀ କିଶୋର କୁମାର, ଗୀତିକାର ଗୁଲଜର, ସଙ୍ଗୀତ ନିର୍ଦ୍ଦେଶନା ରାହୁଲ ଦେବ ବର୍ମନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆୟା ସାୱନ ଝୁମ୍କେ ଏହି ଚଳଚ୍ଚିତ୍ରଟି ପାଇଁ ଶିଳ୍ପୀ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଏଥର ସୀତା ଔର ଗୀତା ଏହି ଚଳଚ୍ଚିତ୍ରଟି ପାଇଁ ଶିଳ୍ପୀ ହେଲେ ଆଶା ଭୋସଲେ ଏବଂ କିଶୋର କୁମାର, ଗୀତିକାର ଗୁଲସନ ବୌରା, ସଙ୍ଗୀତ ନିର୍ଦ୍ଦେଶନା ରାହୁଲ ଦେବ ବର୍ମନ।

ପରବର୍ତ୍ତୀ ଚଳଚ୍ଚିତ୍ରଟି ପାକିଜା, ଶିଳ୍ପୀ ଲତା ମଙ୍ଗେସ୍କର, ଗୀତିକାର କୈଫି ଆଜମୀ, ସଙ୍ଗୀତ ନିର୍ଦ୍ଦେଶନା ଗୁଲାମ ମହମ୍ମଦ।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା ଆସନ୍ତାକାଲି ରବିବାର ମଧ୍ୟାହ୍ନ 12ଟାରେ ପ୍ରଚାର କରିବୁ ପ୍ରଣବ କିଶୋର ପଟ୍ଟନାୟକଙ୍କ ସକାଶେ ଏକ ବିଶେଷ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସଙ୍ଗୀତର ପ୍ରବାହ ପ୍ରଣବ ଆସନ୍ତୁ ଶୁଣିବା ଏକ ଭାରତ ଶ୍ରେଷ୍ଠ ଭାରତ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି ସମୟ ପରେ।

ଇତିହାସର ପୃଷ୍ଠା ଓଲଟେଇଲେ ଆମେ ଏମିତି ଏକ ଅଧ୍ୟାୟ ଦେଖିବାକୁ ପାଉ ଯେଉଁଠି ଭାରତର ମାଟି ଉପରେ ବିଦେଶୀ ଶାସନର ଛାୟା ଧୀରେ ଧୀରେ ଘନୀଭୂତ ହୋଇଥିଲା। ଇଂରେଜମାନେ କେବଳ ଭାରତର ସମ୍ପତ୍ତି ଉପରେ ନିଜର ଅଧିକାର ସ୍ଥାପନ କରିନଥିଲେ, ନିଜ ଶାସନକୁ ଦୀର୍ଘ କରିବା ନିମନ୍ତେ ଭାରତର ସାମାଜିକ ଓ ରାଜନୈତିକ ଭିନ୍ନତାକୁ ମଧ୍ୟ ନିଜ ସ୍ୱାର୍ଥରେ ବ୍ୟବହାର କରିଥିଲେ। ସେତେବେଳେ ଭାରତର ଏକତାର ମାଟିରେ ପଡ଼ିଥିଲା ବିଭାଜନର ବୀଜ। କିନ୍ତୁ ଯେଉଁମାନେ ଭାବିଥିଲେ ଭିନ୍ନତାରେ ଏହି ମହାନ ଦେଶକୁ ଦୁର୍ବଳ କରିହେବ, ସେହି ଭିନ୍ନତା ମଧ୍ୟରୁ ହିଁ ସ୍ୱାଧୀନତାର ଆକାଂକ୍ଷା ଆହୁରି ତୀବ୍ର ହୋଇଉଠିଲା।

କୋଣ ଅନୁକୋଣରୁ ତେଜିଲେ ସଂଗ୍ରାମୀ, ଭାରତ ମା'ର ଯୋଗ୍ୟ ସନ୍ତାନମାନେ କରିଲେ ପଣ। ସହଜରେ ନୁହେଁ, ବହୁ ପରିଶ୍ରମର ଫଳ ହେଉଛି ଏହି ସ୍ୱାଧୀନତା। ପରାଧୀନତାର ଶିକୁଳିରୁ ମୁକୁଳି ସ୍ୱାଧୀନତାର ଆକାଶରେ ଉଡ଼ିବା ସ୍ୱପ୍ନ ଥିଲା ସତ, କିନ୍ତୁ ଆମ ଦେଶର ସ୍ୱାଧୀନତା ସଂଗ୍ରାମୀମାନେ ସ୍ୱାଧୀନତାର ସେହି ସ୍ୱପ୍ନକୁ କରିଥିଲେ ସତ। ଦୀର୍ଘ 200 ବର୍ଷ ଧରି ଇଂରେଜମାନେ ଭାରତରେ ଚଳାଇଥିଲେ ଶାସନ, ଯେଉଁ କଠୋର ଶାସନ ନିୟମ ଭାଙ୍ଗିବାକୁ ଭାରତବାସୀଙ୍କର ଚାଲିଥିଲା ଆପ୍ରାଣ ଉଦ୍ୟମ। ଭାରତକୁ ଇଂରେଜ ଶାସନରୁ ମୁକ୍ତ କରିବା ନିମନ୍ତେ ଦେଶର ପ୍ରତିଟି କୋଣ ଅନୁକୋଣରୁ ସ୍ୱର ତୀବ୍ର ହୋଇଥିଲା। ତେବେ ଏହି ସଂଗ୍ରାମରେ ମହାରାଷ୍ଟ୍ରର ଭୂମିକା ଥିଲା ଅନ୍ୟତମ।

0: ମହାରାଷ୍ଟ୍ର ନାଁଟି ଶୁଣିଲା ମାତ୍ରେ ମନେ ପଡ଼େ ସାହ୍ୟାଦ୍ରୀର ଦୁର୍ଗମ ପାହାଡ଼, ସମୁଦ୍ରର ଲୁଣିଆ ପବନ, ଆଉ ଇତିହାସର ସେହି ଅଧ୍ୟାୟ ଯେଉଁଠି ସ୍ୱାଭିମାନ ଓ ସ୍ୱରାଜର ସ୍ୱପ୍ନ ନୂଆ ଅର୍ଥ ପାଇଥିଲା। ଛତ୍ରପତି ଶିବାଜୀ ମହାରାଜଙ୍କ ନାମ ସହିତ ମହାରାଷ୍ଟ୍ରର ଇତିହାସ ଅବିଚ୍ଛିନ୍ନ ଭାବେ ଜଡ଼ିତ। ସ୍ୱରାଜ, ସାହସ ଓ ଲୋକ କଲ୍ୟାଣର ଚିନ୍ତାଧାରା ତାଙ୍କ ଇତିହାସର ଏକ ବଡ଼ ଅଂଶ। ଆଧୁନିକ ଭାରତ ଗଢ଼ିବାର ଯାତ୍ରାରେ ମଧ୍ୟ ମହାରାଷ୍ଟ୍ରର ଅବଦାନ ଖୁବ୍ ଗଭୀର। ସାମାଜିକ ସଂସ୍କାର, ଶିକ୍ଷା, ନାରୀ ଅଧିକାର ବିଷୟରେ ଅନେକ ସ୍ୱର ଏହି ମାଟିରୁ ତୀବ୍ର ହୋଇ ଉଠିଛି। ଏଠିକାର ଲୋକଗୀତ, ଲୋକ ସଂସ୍କୃତି, ପରମ୍ପରା ସବୁ ନିଆରା। ତେବେ ଏହି ବିଷୟରେ ଅଧିକ ଶୁଣିବା ଆଜିର ଆଲୋଚନାରେ। ଆଜିର ଆଲୋଚନାର ବିଷୟ ରହିଛି ଭାରତର ସ୍ୱାଧୀନତା ଆନ୍ଦୋଳନରେ ମହାରାଷ୍ଟ୍ରର ଭୂମିକା, ଯାହାକୁ ଆଲୋଚନା କରିଛନ୍ତି ଡକ୍ଟର ପ୍ରଶାନ୍ତ କୁମାର ପ୍ରଧାନ।
1: ମହାରାଷ୍ଟ୍ର ହେଉଛି ବୀର ମରାଠାମାନଙ୍କର ପ୍ରଦେଶ। ସପ୍ତଦଶ ଶତାବ୍ଦୀରେ ଛତ୍ରପତି ଶିବାଜୀ ଧର୍ମାନ୍ଧ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ବିରୁଦ୍ଧରେ ଏକ ସ୍ୱାଧୀନତା ସଂଗ୍ରାମ ଆରମ୍ଭ କରି ସ୍ୱରାଜ୍ୟ ସ୍ଥାପନ କରିଥିଲେ। ଜ୍ଞାନେଶ୍ୱର, ଏକନାଥ, ତୁକାରାମ, ନାମଦେବ ଓ ସମର୍ଥ ରାମଦାସଙ୍କ ପରି ପ୍ରଖ୍ୟାତ ଭକ୍ତି ସନ୍ଥମାନଙ୍କର ଭୂମି ହେଉଛି ମହାରାଷ୍ଟ୍ର। ମଧ୍ୟଯୁଗରେ ଏ ସନ୍ଥମାନେ ଆରମ୍ଭ କରିଥିଲେ ମହାରାଷ୍ଟ୍ର ଧର୍ମ ନାମରେ ଏକ ସାଂସ୍କୃତିକ ଜନ ଆନ୍ଦୋଳନ। ଏହାର ରାଜନୈତିକ ସଫଳତା ବିରାଟ ମରାଠା ରାଷ୍ଟ୍ରସଂଘ ବା ମରାଠା କନ୍ଫେଡେରାସି ପ୍ରତିଷ୍ଠାରେ ସମ୍ଭବ ହୋଇଥିଲା ଅଷ୍ଟାଦଶ ଶତାବ୍ଦୀରେ ବୀର ମରାଠା ସର୍ଦ୍ଦାରମାନଙ୍କ ଦ୍ୱାରା। ବିଦେଶୀ ଶାସନ ଓ ଶୋଷଣ ବିରୁଦ୍ଧରେ ଭାରତୀୟମାନଙ୍କର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୁଏ 1857 ମସିହାର ମହାନ ବିପ୍ଳବରୁ। ମରାଠା ବୀର ନାନା ସାହେବ ପେଶୱା, ତାତ୍ୟା ଟୋପେ ଓ ବୀରାଙ୍ଗନା ଲକ୍ଷ୍ମୀବାଈ ଏହାର ନେତୃତ୍ୱ ନେଇଥିଲେ ଓ ବ୍ରିଟିଶ ସାମ୍ରାଜ୍ୟର ମୂଳଦୁଆକୁ ଦୋହଲାଇ ଦେବାରେ ସକ୍ଷମ ହୋଇଥିଲେ। ସତାରା, କୋହ୍ଲାପୁର, ବେଲଗାଓଁ ଆଦି ଅଞ୍ଚଳରେ ମଧ୍ୟ ଏ ସଂଗ୍ରାମ ତୀବ୍ର ରୂପ ଧାରଣ କରିଥିଲା। ମରାଠାମାନଙ୍କର ଅପୂର୍ବ ବଳିଦାନ ପରବର୍ତ୍ତୀ ସ୍ୱାଧୀନତା ସଂଗ୍ରାମର ଭୂମି ପ୍ରସ୍ତୁତ କରିଥିଲା। ଭାରତର ସ୍ୱାଧୀନତା ସଂଗ୍ରାମର ଶେଷ ପର୍ବ ଆରମ୍ଭ ହୁଏ ଜାତୀୟ କଂଗ୍ରେସର ଗଠନରୁ। 1885 ମସିହା ଡିସେମ୍ବର 28 ତାରିଖ ଦିନ ବମ୍ବେର ଗୋକୁଲ ଦାସ ତେଜପାଲ ସଂସ୍କୃତ ମହାବିଦ୍ୟାଳୟର ପରିସରରେ ଏହାର ଜନ୍ମ ହୋଇଥିଲା। ଏହା ଥିଲା ପ୍ରଥମ ସର୍ବଭାରତୀୟ ସଂଗଠନ। ପ୍ରାରମ୍ଭିକ ସ୍ତରରେ ଯେଉଁମାନେ କଂଗ୍ରେସର ନେତୃତ୍ୱ ନେଇଥିଲେ ସେମାନଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ମଧ୍ୟ ବହୁ ଜନନାୟକ ଥିଲେ। ସେମାନେ ହେଲେ ମହାଦେବ ଗୋବିନ୍ଦ ରାନାଡ଼େ, ଗୋପାଳ କୃଷ୍ଣ ଗୋଖଲେ, ବାଲ ଗଙ୍ଗାଧର ତିଲକ ଆଦି। ରାନାଡ଼େ ଜଣେ ପ୍ରସିଦ୍ଧ ବିଦ୍ୱାନ ଓ ସମାଜ ସଂସ୍କାରକ ଥିଲେ। ପୁନା ସାର୍ବଜନୀନ ସଭା, ପ୍ରାର୍ଥନା ସମାଜ ଆଦିର ସେ ଥିଲେ ଅନ୍ୟତମ ସଂସ୍ଥାପକ। ଏସବୁ ସଂଗଠନ ଭାରତବର୍ଷରେ ଏକ ସାଂସ୍କୃତିକ ନବଜାଗରଣ ସୃଷ୍ଟି କରିଥିଲା। ଗୋଖଲେ ସର୍ଭାଣ୍ଟସ୍ ଅଫ୍ ଇଣ୍ଡିଆ ସୋସାଇଟିର ସ୍ଥାପନା କରିଥିଲେ। ସେ ଜଣେ ନରମପନ୍ଥୀ ଜାତୀୟତାବାଦୀ ଥିଲାବେଳେ ଲୋକମାନ୍ୟ ବାଲ ଗଙ୍ଗାଧର ଥିଲେ ଜଣେ ଚରମପନ୍ଥୀ ଦେଶପ୍ରେମୀ। ତିଲକଙ୍କ ପ୍ରସିଦ୍ଧ ଉକ୍ତି "ସ୍ୱାଧୀନତା ମୋର ଜନ୍ମସିଦ୍ଧ ଅଧିକାର" ସଂଗ୍ରାମ

ମାନଙ୍କୁ ବହୁ ଭାବରେ ଉତ୍ସାହିତ କରିଥିଲା। ଉଭୟ ଅକ୍ଳାନ୍ତ ପରିଶ୍ରମ ଓ ଚରମ ତ୍ୟାଗ କରି କଂଗ୍ରେସକୁ ପରବର୍ତ୍ତୀ ଆନ୍ଦୋଳନ ପାଇଁ ପ୍ରସ୍ତୁତ କରିଥିଲେ। ମହାରାଷ୍ଟ୍ରରେ ହୋମ୍ ରୁଲ୍ ଆନ୍ଦୋଳନ ଚଳାଇ ରଖିଥିଲେ ତିଲକ 1916-1918 ପର୍ଯ୍ୟନ୍ତ। ତାଙ୍କୁ ଫାଦର ଅଫ୍ ଇଣ୍ଡିଆନ୍ ଅନ୍ରେଷ୍ଟ କୁହାଯାଏ। ମହାତ୍ମା ଗାନ୍ଧୀ ତାଙ୍କୁ ଆଧୁନିକ ଭାରତର ନିର୍ମାତା ବା ମେକର୍ ଅଫ୍ ମଡର୍ଣ୍ଣ ଇଣ୍ଡିଆ ବୋଲି କହୁଥିଲେ। ଗୋଖଲେଙ୍କ ସବୁଠାରୁ ବଡ଼ ଅବଦାନ ହେଉଛି ଯେ ସେ ଦକ୍ଷିଣ ଆଫ୍ରିକାରେ ସଂଗ୍ରାମ କରୁଥିବା ଗାନ୍ଧୀଙ୍କୁ ଭାରତକୁ ଆମନ୍ତ୍ରଣ କରିଥିଲେ। ତାଙ୍କରି ଉପଦେଶକୁ ମାନି ଗାନ୍ଧୀ ଭାରତରେ ତାଙ୍କର ସଂଗ୍ରାମୀ ଜୀବନ ଆରମ୍ଭ କରିଥିଲେ ଓ ସ୍ୱାଧୀନତା ଆନ୍ଦୋଳନକୁ ଚୂଡ଼ାନ୍ତ ରୂପ ଦେଇଥିଲେ। 1920-1947 ସ୍ୱାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ଏହି ସମୟକୁ ଗାନ୍ଧୀ ଯୁଗ କୁହାଯାଏ। ମହାରାଷ୍ଟ୍ର ମଧ୍ୟ ନିଜର ସମସ୍ତ ଶକ୍ତି ଦେଇ ଗାନ୍ଧୀଙ୍କ ଆନ୍ଦୋଳନକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ବିନୋବା ଭାବେ, କିଶୋରଲାଲ ମସ୍ରୁୱାଲା, ସଦାଶିବ କାନୋଜୀ ପାତିଲ, ବସନ୍ତ ଦାଦା ପାତିଲ ଓ ଅଚ୍ୟୁତ ପଟବର୍ଦ୍ଧନଙ୍କ ପରି ସମାଜବାଦୀ ମହାରାଷ୍ଟ୍ରର ସନ୍ତାନ ହେଲେ ମଧ୍ୟ ଏମାନେ ସମଗ୍ର ଭାରତବର୍ଷକୁ ନେତୃତ୍ୱ ଦେଇଥିଲେ। 1920 କଂଗ୍ରେସର ନାଗପୁର ଅଧିବେଶନରେ ଅସହଯୋଗ ଆନ୍ଦୋଳନର ଜନ୍ମ ହୋଇଥିଲା। ଗାନ୍ଧୀଙ୍କ ଏ ଅନନ୍ୟ ଆନ୍ଦୋଳନକୁ ସମର୍ଥନ କରି ଶହ ଶହ ଯୁବକ, ଛାତ୍ର, ଗ୍ରାମୀଣ କୃଷକ ଏଥିରେ ଯୋଗ ଦେଇଥିଲେ। ସ୍କୁଲ, କଲେଜ, କୋର୍ଟ ଓ ବିଦେଶୀ ଦ୍ରବ୍ୟ ବର୍ଜନ କରାଯାଇଥିଲା। ସରକାରୀ ଶିକ୍ଷା ଛାଡ଼ୁଥିବା ଛାତ୍ରମାନଙ୍କ ପାଇଁ ପ୍ରତିଷ୍ଠା କରାଯାଇଥିଲା ପ୍ରସିଦ୍ଧ ଜାତୀୟ ଅନୁଷ୍ଠାନ ତିଳକ ମହାରାଷ୍ଟ୍ର ବିଦ୍ୟାପୀଠ। ଗଠନ କରାଯାଇଥିଲା ତିଲକ ସ୍ୱରାଜ ଫଣ୍ଡ। ଗଠନମୂଳକ କାର୍ଯ୍ୟକ୍ରମ ଜରିଆରେ ଭାରତୀୟଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବାକୁ ପ୍ରୟାସ କରାଯାଇଥିଲା। 1930-1934 ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ବ୍ୟାପକ ହୋଇଥିଲା ପ୍ରସିଦ୍ଧ ଲବଣ ସତ୍ୟାଗ୍ରହ ବା ଆଇନ ଅମାନ୍ୟ ଆନ୍ଦୋଳନ। ଯେତେବେଳେ 1930 ମାର୍ଚ୍ଚ 12 ଦିନ ମହାତ୍ମା ସାବରମତୀରୁ ଦାଣ୍ଡିଯାତ୍ରା ଆରମ୍ଭ କଲେ, ପଡ଼ୋଶୀ ମହାରାଷ୍ଟ୍ରରେ ବି ବିଭିନ୍ନ ସ୍ଥାନରେ ପଦଯାତ୍ରାମାନ ବାହାରିଥିଲା। ମହାରାଷ୍ଟ୍ରର ସମୁଦ୍ରକୂଳର ଗ୍ରାମମାନଙ୍କରୁ ହଜାର ହଜାର ସାଧାରଣ ମଣିଷ ଲୁଣ ମାରିଥିଲେ ଓ ପୋଲିସର ଅକଥନୀୟ ଅତ୍ୟାଚାରକୁ ସାମ୍ନା କରିଥିଲେ। ସତାରା, ଜଲଗାଓଁ, ଅହମ୍ମଦନଗର, ଥାନେ, ପୁନେ, ରାୟଗଡ଼ା ଆଦି ସ୍ଥାନରେ ଲୋକମାନେ ବିଭିନ୍ନ ସରକାରୀ ଆଇନ ଭାଙ୍ଗିଥିଲେ। ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରୁ ବମ୍ବେ ଅଭିମୁଖେ ପଦଯାତ୍ରାମାନ ସଂଗଠିତ ହୋଇଥିଲା। ବମ୍ବେ ନଗରୀ ଏହି ଆନ୍ଦୋଳନର ପ୍ରାଣକେନ୍ଦ୍ର ପାଲଟି ଯାଇଥିଲା। ଶଙ୍କର ରାଓ ଦେଓ, ସଦାଶିବ କାନୋଜୀ ପାତିଲ, ଯମୁନାଲାଲ ବଜାଜ, ଖୁର୍ସିଦ ନରିମାନ ଆଦି ବ୍ୟକ୍ତିମାନେ ଏ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ବମ୍ବେର ଜୁହୁଠାରେ 1930 ଏପ୍ରିଲ 6 ଦିନ ହଜାର ହଜାର ସତ୍ୟାଗ୍ରହୀ ରୁଣ୍ଡ ହେଲେ। ସେମାନେ ପ୍ରାର୍ଥନା ସାରି ସମୁଦ୍ରରୁ ଲୁଣ ମାରିଲେ, ନିଜେ କସ୍ତୁରବା ପାଖରେ ଥାଇ ସତ୍ୟାଗ୍ରହୀମାନଙ୍କୁ ଉତ୍ସାହିତ କରୁଥିଲେ। 1934 ମହାରାଷ୍ଟ୍ରର ୱାର୍ଧାର ଥିବା ସେବାଗ୍ରାମଠାରେ ଗାନ୍ଧୀ ନିଜର ନୂଆ ଆଶ୍ରମ ପ୍ରତିଷ୍ଠା କଲେ। ତାଙ୍କର ପରମ ଶିଷ୍ୟ ବିନୋବା ନିକଟସ୍ଥ ପୌନାରଠାରେ ପ୍ରତିଷ୍ଠା କଲେ ପରମଧାମ ଆଶ୍ରମ। ସେବାଗ୍ରାମ ପାଲଟି ଯାଇଥିଲା ଭାରତୀୟ ଜନ ଆନ୍ଦୋଳନର କେନ୍ଦ୍ରବିନ୍ଦୁ। ଏଠାରେ ଶହ ଶହ ସତ୍ୟାଗ୍ରହୀଙ୍କୁ ଅଭିଜ୍ଞ ଶିକ୍ଷକମାନଙ୍କ ଦ୍ୱାରା ସ୍ୱାବଲମ୍ବୀ ହେବାର ପ୍ରଶିକ୍ଷଣ ଦିଆଗଲା। ଅଗଷ୍ଟ ବିପ୍ଳବ ବା 1942 ପ୍ରସିଦ୍ଧ ଭାରତ ଛାଡ଼ ଆନ୍ଦୋଳନର ପ୍ରଥମ ଯୁଦ୍ଧ ଘୋଷ ମଧ୍ୟ ବାଜି ଉଠିଥିଲା ପୁଣି ମହାରାଷ୍ଟ୍ରରେ। ବମ୍ବେର ଗୋଆଲିଆ ପୁଷ୍କରିଣୀ ପାଖ ମଇଦାନରେ ସଭା କରି କଂଗ୍ରେସ ସଂଗଠନ ଗାନ୍ଧୀଙ୍କର ଭାରତ ଛାଡ଼ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲା। ପୂର୍ବରୁ 14 ଜୁଲାଇରେ ୱାର୍ଧାଠାରେ କଂଗ୍ରେସ କାର୍ଯ୍ୟକାରିଣୀ ସମିତି ମହାତ୍ମାକୁ ଏକ ନୂଆ ସଂଗ୍ରାମ ଆରମ୍ଭ କରିବାକୁ ଅନୁରୋଧ କରିଥିଲା। 9 ଅଗଷ୍ଟରେ ଆରମ୍ଭ ହେଲା ପୃଥିବୀ ବିଖ୍ୟାତ ଭାରତ ଛାଡ଼ ଗଣ ଆନ୍ଦୋଳନ। ଗାନ୍ଧୀଙ୍କ କର ବା ମର ଆହ୍ୱାନ ବିଜୁଳି ବେଗରେ ସମଗ୍ର ମହାରାଷ୍ଟ୍ରରେ ବ୍ୟାପି ଯାଇଥିଲା। ୱାର୍ଧା ନିକଟସ୍ଥ ଅସ୍ଥି ନାମକ ସ୍ଥାନରେ ପୋଲିସର ଗୁଳିମାଡ଼ରେ ବହୁ ସତ୍ୟାଗ୍ରହୀ ଟଳି ପଡ଼ିଥିଲେ। ସତାରାଠାରେ ସତ୍ୟାଗ୍ରହୀମାନେ ସ୍ଥାପନା କରିଥିଲେ ଏକ ସମାନ୍ତରାଳ ସ୍ୱାଧୀନ ସରକାର। ଏହାର ନେତୃତ୍ୱ ନେଇଥିଲେ ନାନା ପାଟିଲ ଓ ନାଗନାଥ ନାଇକୱାଡ଼ି। କୋହ୍ଲାପୁର, ସୋଲାପୁର ଆଦି ସ୍ଥାନରେ ଆନ୍ଦୋଳନ ତୀବ୍ର ରୂପ ନେଇଥିଲା। ସୋଲାପୁରର ଲୁଗାକଳର ଶ୍ରମିକମାନେ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପୁନେର ଆଗାଖାଁ ପ୍ରାସାଦରେ ଗାନ୍ଧୀ, କସ୍ତୁରବା ଓ ମହାଦେବ ଦେଶାଇଙ୍କୁ ବନ୍ଦୀ କରାଯାଇଥିଲା। ସରୋଜିନୀ ନାଇଡୁ ମଧ୍ୟ ଏଠାରେ ବନ୍ଦୀ ହୋଇଥିଲେ। ଏଠାରେ କସ୍ତୁରବା ଓ ମହାଦେବ ଦେଶାଇ ମୃତ୍ୟୁବରଣ କରିଥିଲେ। ଭାରତ ଛାଡ଼ ଆନ୍ଦୋଳନ ପରେ ମଧ୍ୟ ମହାରାଷ୍ଟ୍ରରେ ବିପ୍ଳବ

ବହ୍ନି ପ୍ରଶମିତ ହୋଇନଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜାଦ ହିନ୍ଦ ଫୌଜର ସୈନ୍ୟମାନଙ୍କୁ ବନ୍ଦୀ କରି ଇଂରେଜ ସରକାର ସେମାନଙ୍କର ବିଚାର ଆରମ୍ଭ କରିଥିଲା। ଇଂରେଜ ସରକାରଙ୍କ ସୈନ୍ୟ ହୋଇ ବି ଇଂରେଜମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିବାରୁ ସେମାନଙ୍କ ଉପରେ ବିଶ୍ୱାସଘାତକତାର ଦୋଷ ଲଦି ବିଚାର କରାଯାଇଥିଲା। ବମ୍ବେ ସମୁଦ୍ର କୂଳରେ ଥିବା ବ୍ରିଟିଶ ନୌବାହିନୀର ସୈନ୍ୟମାନେ ଏଥିରେ କ୍ଷୁବ୍ଧ ହୋଇ ଆଜାଦ ହିନ୍ଦ ସେନାର ସୈନ୍ୟମାନଙ୍କୁ ସମର୍ଥନ କରି ବିଦ୍ରୋହ କରିଥିଲେ। ଏମାନଙ୍କ ସହ ଆଲୋଚନା କରି ବହୁ କଷ୍ଟରେ ଇଂରେଜମାନେ ଏ ବିଦ୍ରୋହକୁ ଶାନ୍ତ କରିଥିଲେ। ମାତ୍ର ଏସବୁ ବିପ୍ଳବ ଯୋଗୁଁ ଇଂରେଜମାନେ ଜାଣିପାରିଥିଲେ ଯେ ଭାରତରେ ସେମାନଙ୍କର ସମୟକାଳ ସରିଆସୁଛି। ମହାରାଷ୍ଟ୍ରର ଜଣେ ପ୍ରଖ୍ୟାତ ବରପୁତ୍ର ହେଉଛନ୍ତି ବୀର ଦାମୋଦର ସାଭରକର। ଦେଶ ପାଇଁ ତାଙ୍କର ବଳିଦାନ ଅତୁଳନୀୟ। ସେ ସଶସ୍ତ୍ର ବିପ୍ଳବରେ ବିଶ୍ୱାସୀ ଥିଲେ ଓ ହିନ୍ଦୁ ମହାସଭାର ଜଣେ ସକ୍ରିୟ ସଦସ୍ୟ ଥିଲେ। ସେ ତାଙ୍କ ଭାଇଙ୍କ ସହ ମିଶି ଗଠନ କରିଥିଲେ ଅଭିନବ ଭାରତ ସୋସାଇଟି। ବ୍ରିଟିଶ ଶାସନ ବିରୁଦ୍ଧରେ ଷଡ଼ଯନ୍ତ୍ର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ ଆଣ୍ଡାମାନର କୁଖ୍ୟାତ ସେଲୁଲାର ଜେଲ୍କୁ ପଠାଇ ଦିଆଯାଇଥିଲା। ଏସବୁ ଛଡ଼ା ମହାରାଷ୍ଟ୍ର ଥିଲା ସାମାଜିକ ସମତା ଓ ନ୍ୟାୟ ଆନ୍ଦୋଳନର ଅଗ୍ରଣୀ ଜନନେତା ମହାତ୍ମା ଜ୍ୟୋତିବା ଫୁଲେ ଓ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ କର୍ମଭୂମି। ଭାରତର ସ୍ୱାଧୀନତା ସଂଗ୍ରାମରେ ମହାରାଷ୍ଟ୍ରର ଅବଦାନ ସ୍ୱର୍ଣ୍ଣାକ୍ଷରରେ ଲିଖିତ।

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ।

ଉପଯୁକ୍ତ ଏବଂ ପ୍ରଭାବଶାଳୀ ଉପାୟ ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

0: ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଏଥର ଶୁଣନ୍ତୁ ଲକ୍ଷ୍ମୀନାରାୟଣ ଦତ୍ତଙ୍କ କଣ୍ଠରେ।

0: ପ୍ରଚାର କଲୁ ପ୍ରାନ୍ତୀୟ ଲୋକଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଆସନ୍ତୁ ଜାଣିବା ଜିଆ ଖତ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ। ଆମେ ଋତୁ ଅନୁସାରେ ବିଭିନ୍ନ ପ୍ରକାର ଚାଷ କରୁଛେ। ଫସଲର ଅଭିବୃଦ୍ଧି ତଥା ଅଧିକା ଉତ୍ପାଦନ ପାଇଁ ଅନୁମୋଦିତ ପରିମାଣର ଜୈବିକ ଖତ ସାଙ୍ଗକୁ ଜୈବ ସାର ଓ ରାସାୟନିକ ସାର ପ୍ରୟୋଗ କରିବା ନିହାତି ଜରୁରୀ। ଆମର ଚାଷୀ ଭାଇ ଭଉଣୀମାନେ ଜାଣିଛନ୍ତି, ଜୈବିକ ଖତ ବ୍ୟବହାର କଲେ ମାଟିର ଭୌତିକ ଗଠନରେ ଉନ୍ନତି ଆସିଥାଏ, ଫସଲରେ ଉଣା ଅଧିକ ଅଣୁସାର ମଧ୍ୟ ପାଇଥାଏ, ମାଟିର ଜଳଧାରଣ ଶକ୍ତି ବଢ଼ିଥାଏ, ମାଟିର ବତର ମଧ୍ୟ ଠିକ୍ ରହେ, ମାଟିରେ ଉପକାରୀ ଜୀବାଣୁମାନଙ୍କର ସଂଖ୍ୟା ଅଧିକ ହୁଏ। ତେଣୁ ଉନ୍ନତ ପ୍ରଣାଳୀରେ ଜୈବିକ ଖତ ତିଆରି କରି ଫସଲରେ ଆମେ ବ୍ୟବହାର କରିବା ଦରକାର। ବର୍ତ୍ତମାନର ଚାଷ ପଦ୍ଧତି କହୁଛି, ଆମେ ଚାଷୀ ଭାଇ ଭଉଣୀମାନେ ଯେତେ ସମ୍ଭବ ରାସାୟନିକ ସାରଠାରୁ ଦୂରେଇ ରହି ଜୈବିକ ଚାଷକୁ ଆପଣେଇବା। ତେଣୁ ଯେତେ ସମ୍ଭବ ରାସାୟନିକ ସାର କମ୍ ବ୍ୟବହାର କରି ଗୋବର ଖତ, କମ୍ପୋଷ୍ଟ ଖତ, ସବୁଜ ସାର, ନିମ ପିଡ଼ିଆ ଇତ୍ୟାଦିକୁ ଆମେ ବ୍ୟବହାର କରିବା। ପ୍ରଥମତଃ ପରିବେଶ ଠିକ୍ ରହିବ, ଆଉ ଆମେ ବି ସୁସ୍ଥ ରହିବା, ତା ସହିତ ଆମର ଆଗାମୀ ପିଢ଼ି ମଧ୍ୟ ସୁସ୍ଥ ରହିବେ। ସବୁଠାରୁ ମୁଖ୍ୟ କଥା ହେଲା, ଆମେ ଯାହା ବି ଅମଳ ପାଇବା ନିରୋଗ

0: ଉତ୍ପାଦନ ପାଇପାରିବା, ଯାହାକି ରାସାୟନିକ ଖତ ସାର ପ୍ରୟୋଗ କରି ଉତ୍ପାଦିତ ଶସ୍ୟ ହେଉ କି ପନିପରିବା ହେଉ, ତାହା ତୁଳନାରେ ଜୈବିକ ଖତରେ ଉତ୍ପାଦିତ ଫସଲର ମାନ ନିଶ୍ଚିତ ରୂପେ ବହୁତ ଅଧିକା ରହିବ। ତାହେଲେ ବର୍ତ୍ତମାନ ଜାଣିବା ଉନ୍ନତ ଉପାୟରେ କିପରି ଆମେ ଏହି ଜିଆ ଖତ ତିଆରି କରିବା। ଆମ ଚାଷୀ ଭାଇ ଭଉଣୀମାନେ ତ ଗାତ ଖୋଳି କମ୍ପୋଷ୍ଟ ଖତ, ଗୋବର ଖତ ତିଆରି କରୁଛନ୍ତି। ସେହିପରି ଅଦରକାରୀ ଜୈବିକ ଜିନିଷକୁ ଏକ ନିର୍ଦ୍ଧାରିତ ପ୍ରଣାଳୀରେ ଗଦା କରି ସେଥିରେ ଜିଆ ଛାଡ଼ିଦେଲେ 2-3 ମାସ ମଧ୍ୟରେ ଯେଉଁ ଉତ୍କୃଷ୍ଟ ମାନର ଜୈବିକ ଖତ ମିଳେ, ତାକୁ ହିଁ ଜିଆ ଖତ କହିବା। ଜିଆ ଖତ ଅନ୍ୟ ଖତ ତୁଳନାରେ ଅତି ଉତ୍କୃଷ୍ଟ ହୋଇଥାଏ। ଜିଆ ଖତ ଗାଁ ଗହଳିରେ ତିଆରି ହେଉଥିବା କମ୍ପୋଷ୍ଟ ଖତଠାରୁ ପ୍ରାୟ 2 ଗୁଣ ଅଧିକ ଖାଦ୍ୟ ଉପାଦାନ ଥିବା ସଙ୍ଗେ ସଙ୍ଗେ ଏଥିରେ ସବୁ ପ୍ରକାର ଉପକାରୀ ଅଣୁସାର ଭରପୁର ରହିଛି। ନିୟମିତ ଜିଆ ଖତ ବ୍ୟବହାର କଲେ ଫସଲ ପାଇଁ ରାସାୟନିକ ସାରର ଆବଶ୍ୟକତା କମ୍ ହୋଇଥାଏ, ଫଳରେ ସାର ବାବଦକୁ ଚାଷୀ ଭାଇକୁ ଖର୍ଚ୍ଚ ମଧ୍ୟ କମ୍ ପଡ଼ିଥାଏ। ଜମି ଓ ବାଡ଼ି ବଗିଚାରୁ ମିଳୁଥିବା ଜୈବ ପଦାର୍ଥକୁ ସଦୁପଯୋଗ ହୋଇ ପରିବେଶ ନିର୍ମଳ ରହେ। ଜିଆର ବଂଶ ବିସ୍ତାର 6 ମାସରେ ପ୍ରାୟ 35 ଗୁଣ ବଢ଼ିଥାଏ। ଏକ ଉଚ୍ଚ ଛାଇ ଜାଗାରେ 10 ଫୁଟ ଲମ୍ବା, 4 ଫୁଟ ଚଉଡ଼ା ଆଉ 1.5 ଫୁଟ ଇଟା ଯୋଡ଼ି କୁଣ୍ଡଟିଏ ତିଆରି କରିବା। କୁଣ୍ଡର ତଳଭାଗରେ 3 ଇଞ୍ଚ ବହଳର ବାଲି ଆଉ ସାନ ସାନ ପଥରର ସ୍ତର କରିଦେବା। ତାପରେ 6 ଇଞ୍ଚ ବହଳର ଦୋରସା ମାଟି ଦେଇ ପୂର୍ବରୁ ଗଚ୍ଛିତ ରଖିଥିବା ସେହି ସଢ଼ା ଜୈବିକ ପଦାର୍ଥକୁ ସ୍ତର ସ୍ତର କରି ସଜାଡ଼ି ଦେବା। 8 ଇଞ୍ଚ ବହଳର ଜୈବିକ ସ୍ତର ଉପରେ କିଛି ଶୁଖିଲା ଗୋବର, କରଞ୍ଜ ପିଡ଼ିଆ ଆଉ ମାଟି ମିଶାଇ ଘୋଡ଼ାଇ ଦେବା। 10 କିଲୋଗ୍ରାମ ଜୈବିକ ପଦାର୍ଥ ପାଇଁ 50 ଗ୍ରାମ କରଞ୍ଜ ପିଡ଼ିଆ ଆଉ 250 ଗ୍ରାମ ମାଟି ଦରକାର ପଡ଼ିଥାଏ। ଆଉ ତା ଉପରେ 2-3 କିଲୋଗ୍ରାମ ଜିଆ ଛାଡ଼ିବାର ବ୍ୟବସ୍ଥା କରନ୍ତୁ। ଏହିପରି ସ୍ତରଗୁଡ଼ିକୁ ସଜାଡ଼ି 3 ଫୁଟ ଉଚ୍ଚତାର ଗଦା ତିଆରି କରନ୍ତୁ। ପ୍ରତିଦିନ ଏହି ଗଦା ଉପରେ ପାଣି ସିଞ୍ଚନ କରନ୍ତୁ, ଯେମିତିକି ଶତକଡ଼ା 50% ଜଳୀୟ ଅଂଶ ରହିବ। 20-30 ଦିନରେ ଗଦା ଭାଙ୍ଗି ଉପର ତଳ କରନ୍ତୁ। 3 ମାସ ମଧ୍ୟରେ ଏହି ଜିଆ ଖତ ପ୍ରସ୍ତୁତ ହୋଇଯିବ। ଆପଣମାନେ ଜିଆ ଖତ ପ୍ରସ୍ତୁତି ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ସ୍ଥାନୀୟ ସହକାରୀ କୃଷି ଅଧିକାରୀ କିମ୍ବା ଜିଲ୍ଲା କୃଷି ଅଧିକାରୀଙ୍କ ସହିତ ପରାମର୍ଶ କରନ୍ତୁ। ଯୋଗାଯୋଗ କରି ଜିଆ ଖତ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ।
1: ଚାଷବାସ କଥା ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର।

ପିଲାମାନେ, ତୁମେ ହେଉଛ ଏ ଦେଶର ଭବିଷ୍ୟତ। ତୁମରି ହାତରେ ସୁନାର ଭାରତ ଗଠିତ ହେବ। ଏଇଥିପାଇଁ ଏବେଠାରୁ ତୁମେମାନେ ଚେଷ୍ଟା କରିବା ଆବଶ୍ୟକ। ତୁମମାନଙ୍କ ଭିତରେ ଲୁଚି ରହିଛି ବୈଜ୍ଞାନିକ, ଡାକ୍ତର, ଇଞ୍ଜିନିୟର, ଶିକ୍ଷକ, ଦେଶସେବକ, ସମାଜ ସଂସ୍କାରକ, ଏମିତି କେତେ କ'ଣ। ଭଲ ଭାବରେ ନିଜକୁ ତିଆରି କରିପାରିଲେ ଦେଶ ମଧ୍ୟ ଠିକ୍ ସେମିତି ନିର୍ମିତ ହେବ। ଶୃଙ୍ଖଳିତ ଜୀବନଯାପନ ସମସ୍ତଙ୍କ ପାଇଁ ଖୁବ୍ ଜରୁରୀ। ପୁଣି ସେମିତି ଆବଶ୍ୟକ ସ୍ୱାସ୍ଥ୍ୟବାନ ହେବା। ସୁସ୍ଥ ଶରୀର ଭିତରେ ଏକ ସୁସ୍ଥ ମସ୍ତିଷ୍କ ରହିଥାଏ, ଯାହାର ନିର୍ଦ୍ଦେଶରେ ସବୁ କାମ ପରିଚାଳିତ ହୋଇଥାଏ। ସୁସ୍ଥ ରହିବା ପାଇଁ ପ୍ରତିଦିନ କିଛି ଯୋଗ, ପ୍ରାଣାୟାମ ଆଉ ବ୍ୟାୟାମ କରିବ। ସକାଳୁ ରାତି ପର୍ଯ୍ୟନ୍ତ ଗୋଟିଏ ସମୟ ସାରିଣୀ ନିର୍ଦ୍ଧାରଣ କରି ତାରି ଅନୁସାରେ

କାମ କରିବ। ସୁସ୍ଥ ରହିବା ପାଇଁ ସେମିତି ଖାଦ୍ୟର ମଧ୍ୟ ଆବଶ୍ୟକତା ରହିଛି ପିଲାଏ। ତେଣୁ ତଟକା ଖାଦ୍ୟ ଖାଇବ, ଘରୋଇ ଖାଦ୍ୟକୁ ଅଧିକ ଗୁରୁତ୍ୱ ଦେଇ ଖାଇବ, ଉଷୁମ ପାଣି ପିଇବ ଆଉ ଠିକ୍ ସମୟରେ ଖାଇବ ମଧ୍ୟ। କିଛି ସମୟ ଖେଳିବ, ଧ୍ୟାନ, ପୂଜା, ଆରାଧନା ମଧ୍ୟ କରିବ। ଆଗରୁ ଯଦି କରିନାହଁ ତେବେ ଆଜିଠାରୁ ଆରମ୍ଭ କରିବ। ପିଲାଏ, ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମରେ ବହୁତ କଥା ତୁମେମାନେ ଶୁଣିବ। ତେବେ ଚାଲ ପ୍ରଥମେ ଶୁଣିବା ଗୀତଟିଏ।

0: ପିଲାଏ ଭଲ ପିଲା ହେବା ଯେତିକି ଜରୁରୀ ସେତିକି ଜରୁରୀ ହେଉଛି ସ୍ୱାସ୍ଥ୍ୟବାନ ହେବା। ଅନ୍ୟକୁ ସାହାଯ୍ୟ କରିବା ଆଉ ଏକ ଭଲ ଗୁଣ। ଆମେ ଦେଖୁ ରାସ୍ତାରେ ଅନେକ ପ୍ରକାରର ଘଟଣା ଦୁର୍ଘଟଣା ହେବାର, ହେଲେ ସାମାନ୍ୟ ବିଳମ୍ବ ହେଉ ବା ପ୍ରାଥମିକ ସହଯୋଗର ଅଭାବରେ ହେଉ ଅନେକ ଜୀବନ ହାନି ହେବାର ନଜିର ରହିଛି। ପ୍ରତ୍ୟେକ ମଣିଷ ଏହି ଉପାୟକୁ ଶିକ୍ଷା କରିବା ଉଚିତ ଯେ ଯଦି କିଛି ଦୁର୍ଘଟଣା ଘଟେ ତେବେ ପ୍ରାଥମିକ ସ୍ତରରେ ଆମେ ସେଠାରେ କ'ଣ ସବୁ ସହଯୋଗ କରିପାରିବା। ତେବେ ପିଲାଏ ଆଜି ଆମେ ଏସବୁ ଜଣାଇବା ପାଇଁ ରଖିଛୁ ଗୋଟିଏ ସାକ୍ଷାତକାର, ତାହେଲେ ଚାଲ ଶୁଣିବା।
1: ସାର୍ ନମସ୍କାର, ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। ପ୍ରଥମେ ଆପଣଙ୍କର ପରିଚୟ ଦିଅନ୍ତୁ।
2: ନମସ୍କାର, ମୁଁ ବି ଗୋବିନ୍ଦ ରାଓ, ପୂର୍ବତନ ଅଧ୍ୟକ୍ଷ ତଥା ଫାଷ୍ଟ ଏଡ୍ର ମୁଁ ଜଣେ ପ୍ରଶିକ୍ଷକ।
1: ତେବେ ଆଜି ଆପଣଙ୍କ ପାଇଁ ଆମେ ବିଷୟ ରଖିଛୁ କିଶୋର କିଶୋରୀମାନଙ୍କ ପାଇଁ ପ୍ରାଥମିକ ଚିକିତ୍ସା ଶିକ୍ଷାର ଆବଶ୍ୟକତା ରହିଛି କି। ତ ପ୍ରଥମେ କୁହନ୍ତୁ ଆପଣ ଯେ ପ୍ରାଥମିକ ଚିକିତ୍ସା କହିଲେ ଆମେ କ'ଣ ବୁଝିବା ଆଉ ପିଲାମାନେ କ'ଣ ବୁଝିବେ?
2: ପ୍ରାଥମିକ ଚିକିତ୍ସା ଆମେ ତାକୁ କହିବାନି, କାହିଁକି ନା ଚିକିତ୍ସା ଡାକ୍ତରମାନେ କରିବେ। ଆମର ଇଂରାଜୀରେ ରହିଛି ଇଏ ଫାଷ୍ଟ ଏଡ୍, ଏଡ୍ ମାନେ ସାହାଯ୍ୟ କରିବା, ସହାୟତା, ସେଥିପାଇଁ ୟାକୁ କହିବେ ପ୍ରାଥମିକ ସହାୟତା। ୟାର ଠିକ ସଂଜ୍ଞା ଯଦି ଆମେ ନିରୂପଣ କରିବା, ଦୁର୍ଘଟଣାରେ ଆହତ କିମ୍ବା ଅସୁସ୍ଥ ହୋଇ ପଡ଼ିଥିବା ବ୍ୟକ୍ତିକୁ ଡାକ୍ତରୀ ଚିକିତ୍ସା ମିଳିବା ପୂର୍ବରୁ ତତ୍କ୍ଷଣାତ୍ ଉଚିତ ପ୍ରଣାଳୀରେ ଉଚିତ କୌଶଳରେ ଆବଶ୍ୟକୀୟ ସହାୟତା ପ୍ରଦାନ ସହିତ ପରବର୍ତ୍ତୀ ଡାକ୍ତରୀ ଚିକିତ୍ସା ନିମିତ୍ତ ଉପଯୋଗୀ କରିବା। ଏଥିରେ ଆମର ଚାରୋଟି ଉଦ୍ଦେଶ୍ୟ ରହିଛି। ପ୍ରଥମ ଉଦ୍ଦେଶ୍ୟ ହେଲା ରୋଗୀ ବା ଆହତଙ୍କ ଜୀବନ ରକ୍ଷା କରିବା। ଦ୍ୱିତୀୟ ହେଲା ଆହତ ବ୍ୟକ୍ତିର କ୍ଷତକୁ ପ୍ରତିରୋଧ କରିବା ବା ସଙ୍କଟାପନ୍ନ ହେବାକୁ ନ ଦେବା। ତୃତୀୟ ହେଲା ଆହତ ବ୍ୟକ୍ତିର ଅବସ୍ଥାରେ ଉନ୍ନତି ଆଣିବା ବା ଆଶୁ ଆରୋଗ୍ୟ ଲାଭ କରିବା। ଏବଂ ଚତୁର୍ଥ ହେଲା ଯଥାସମ୍ଭବ କାଳ ବିଳମ୍ବ ନ କରି ଆମ୍ବୁଲାନ୍ସ କିମ୍ବା କୌଣସି ଗାଡ଼ିରେ ଆମେ ଡାକ୍ତରଖାନାକୁ ପହଞ୍ଚାଇ ଦେବା। ଏ ଚାରିଟି ଉଦ୍ଦେଶ୍ୟ ନେଇକରି ଆମେ ପ୍ରଥମେ ଦେଖିବାକୁ ପଡିବ ପ୍ରାଥମିକ ସହାୟତା ଯାହାକୁ କହୁଛନ୍ତି ତାର ସଂଜ୍ଞାଟା ଆମକୁ ନିରୂପଣ କରିବାକୁ ପଡିବ।

0: ତେବେ ପ୍ରାଥମିକ ସହାୟତା ଆପଣ ଯୋଉ କହିଲେ ଫାଷ୍ଟ ଏଡ୍, କୋଉ କୋଉ କ୍ଷେତ୍ରରେ ଆମେ କରିପାରିବା?
1: ବିଶେଷ ଭାବରେ ବାଳକ ବାଳିକା ମାନଙ୍କ ପାଇଁ, କିଶୋର କିଶୋର ମାନଙ୍କ କଥା ଯଦି ଆମେ ଦେଖିବା, ସେମାନଙ୍କ ପାଇଁ ଗୋଟେ କିଛି ରହିଛି। ଆପଣମାନେ ପ୍ରଥମେ ଦେଖିବେ, ଯୋଉମାନେ ସ୍କୁଲରେ ପାଠ ପଢ଼ନ୍ତି, ପିଲାମାନେ ହଠାତ୍ ଅଚେତ ହେଇକି ତଳେ ପଡ଼ିଯାଆନ୍ତି। ଅଚେତ ହେଲେ ଦୌଡ଼ି ଯାଆନ୍ତି ସବୁ ପାଣି ଆଣିବା ପାଇଁ, ମୁହଁରେ ପାଣି ଛାଟନ୍ତି, ପାଣି ଜବରଦସ୍ତ ପିଆନ୍ତି। ଏଗୁଡାକୁ ଆମେ କରିବା ନାହିଁ। ତ ପ୍ରାର୍ଥନା ଶ୍ରେଣୀରେ ଯଦି ଅଚେତ ଜଣେ ହେଇଯିବ, ଆମେ କ'ଣ କରିବା? ପ୍ରଥମେ ସେଇ ଅଚେତ ହେବା ପିଲାଟିକୁ ଆମେ ଚିତ୍ କରି ଶୁଆଇ ଦେବା, ଛାଇ ଜାଗାକୁ କିମ୍ବା ପଙ୍ଖା ତଳକୁ ଆମେ ନେଇଯିବା, କିମ୍ବା ପଙ୍ଖା କରିବା, ପିନ୍ଧିଥିବା ଜାମକୁ ଆମେ ଢିଲା କରିଦେବା। ପ୍ରାଥମିକ ସହାୟତା ଦେବା ବ୍ୟକ୍ତି ଗୋଟିଏ ଆଣ୍ଠୁ ଉପରକୁ ଉଠାଇ ବସିଯିବ ଏବଂ ଅଚେତ ପିଲାର ଗୋଡ ଦୁଇଟିକୁ ଉପରକୁ ଉଠାଇ ଆଣ୍ଠୁ ଉପରେ ରଖିବ, କିମ୍ବା ଗୋଟେ ଚେୟାର ଥିଲେ ମଧ୍ୟ ବହୁତ ଭଲ, ଚେୟାର ଉପରେ ସେ ଗୋଡ ଦୁଇଟି ରଖିଦେବ, ଯାହାଫଳରେ ଅଚେତ ପିଲାର ମୁଣ୍ଡକୁ ଭଲ ଭାବେ ରକ୍ତ ପ୍ରବାହିତ ହେବ ଏବଂ 3 ମିନିଟ ମଧ୍ୟରେ ଆପଣ ଦେଖିବେ ଚେତା ଫେରିଆସିବ। ମନେ ରଖିବେ, ପାଣି ହଠାତ୍ ଛାଟିବେନି ଏବଂ ଅଚେତ ଅବସ୍ଥାରେ ପାଣି କେବେ ହେଲେ ପିଇବେନି। ଦୁର୍ଘଟଣାରେ ଆହତ ହେବା ଲୋକକୁ ମଧ୍ୟ ଲୋକେ, ସେ ଯଦି ଅଚେତ ହେଇକି ଯଦି ପଡ଼ିଥିବେ, ଲୋକେ ଦୌଡ଼ିବେ ପାଣି ପାଣି ବୋଲିକିରି, କିନ୍ତୁ ଏଇଟା ମୋଟେ କରିବା କଥା ନୁହଁ। ଚେତା ଫେରିବା ପରେ ତାକୁ ଆରାମଦାୟକ ଅବସ୍ଥାରେ ଆମେ ତାକୁ ରଖିଦେବା, ଯାହାଫଳରେ ତାକୁ ବହୁତ ଭଲ ଲାଗିବ। ଦ୍ୱିତୀୟ କଥା ହେଲା, ରକ୍ତସ୍ରାବ ହେଲେ କ'ଣ କରିବା? ଘରେ ଯଦି ପନିପରିବା କାଟୁଥାନ୍ତି ବା ଅନ୍ୟ କୌଣସି କାରଣ ବଶତଃ ଯଦି ହାତ କଟିଯାଏ ରକ୍ତସ୍ରାବ ହୁଏ, କିମ୍ବା ଗୋଡ଼ କଟିକିରି ଯଦି ରକ୍ତସ୍ରାବ ହୁଏ, ଆପଣ ଦେଖିଥିବେ କିଛି ଲୋକ କଟା ହାତକୁ ପାଟି ଭିତରେ ପୁରେଇଦେବେ, ସେମିତି ମୋଟେ କରିବା କଥା ନୁହଁ। ଯଦି ସେମିତି ହୁଏ ତାହେଲେ ସଂକ୍ରମଣ ହେବାର ବହୁତ ସମ୍ଭାବନା ଥାଏ। ରକ୍ତସ୍ରାବର ଏକ ବାର୍ତ୍ତା ହେଲା ପ୍ରେସ୍ ଆଣ୍ଡ ରିଜ୍, ଅର୍ଥାତ୍ କଟା ଜାଗାକୁ ଚିପିକିରି ଧରିବ ଏବଂ ହାତ ଉପରକୁ ଉଠିବ। କେତେ ଉପରକୁ? ଆମର ହାର୍ଟ ଉପରକୁ ହାତ ଉଠିବ। ଯଦି ହାର୍ଟ ଉପରକୁ ହାତ ଉଠେ ତାହେଲେ ଅଧିକ ରକ୍ତସ୍ରାବ ଆସ୍ତେ ଆସ୍ତେ କମି ଆସିବ। ତାପରେ କଟା ଜାଗାରେ ଗୋଟିଏ ପ୍ୟାଡ୍ ଦେଇ, କିମ୍ବା ଘରେ ପ୍ୟାଡ୍ ନଥିଲେ ମଧ୍ୟ ଗୋଟେ ରୁମାଲ ଦେଇଦେବ, କିମ୍ବା ଛୋଟ କନାଟେ ଗୋଟେ ଦେଇଦେବ, ତା ଉପରେ ଘରେ ଥିବା ଚୁନି କିମ୍ବା ଗୋଟେ ଗାମୁଛାରେ ତାକୁ ଜୋରକିରି ବାନ୍ଧିଦେବ। କାରଣ ରକ୍ତସ୍ରାବ ଜାଗାରେ ଯଦି ବାନ୍ଧିବା ତାହେଲେ ରକ୍ତସ୍ରାବଟା ବନ୍ଦ ହେବ। ଆମର ମୁଖ୍ୟ ଉଦ୍ଦେଶ୍ୟ ହେଲା ରକ୍ତସ୍ରାବଟା ବନ୍ଦ ହେବ। ଅଧିକ ରକ୍ତସ୍ରାବ ଯଦି ହେବ ତାହେଲେ ତାର ଅବସ୍ଥା ସାଂଘାତିକ ଆଡ଼କୁ ଯିବ। ଯେତେବେଳେ ଗଣ୍ଠି ପକେଇବେ, ଯୋଉଠି ରକ୍ତସ୍ରାବ ହେବ ତା ଉପରେ ଗଣ୍ଠି ପକେଇବେ, କାରଣ ପ୍ରେସର ଚାପଟା ଠିକ ଭାବେ ରହିବ, ସେଠି ରକ୍ତସ୍ରାବରେ ବନ୍ଦ ହେବାର ବହୁତ ସମ୍ଭାବନା ଥିବ। ତାପରେ ତାକୁ ଡାକ୍ତରଖାନା ନିଶ୍ଚିତ ଭାବେ ନେଇଯିବେ। ପୋଡ଼ିଗଲେ କ'ଣ କରିବେ? ହାତରେ ଗୋଡ଼ରେ ଯଦି ଗରମ ପେଜ ପଡ଼ିଗଲା, ଗରମ ପାଣି ପଡ଼ିଗଲା, ଗରମ ଚାହା ପଡ଼ିଗଲା, କିମ୍ବା ଚୁଲି ଉପରେ କଡ଼େଇ ରଖିଥିବେ, ଅଜାଣତରେ ଯଦି ଖାଲି ହାତରେ ଯଦି ଧରିଲେ ସେଟା ଫୋଟକା ହେଇଯାଏ। ସବୁବେଳେ ମନେ ରଖିବେ, ପୋଡ଼ିଯିବା ଜାଗାରେ ୱାଟର ୱାଟର ଆଣ୍ଡ ୱାଟର, ମାନେ ପାଣି ଅଜସ୍ର ଢାଳିବ। ଅଧିକାଂଶ ଲୋକ କହନ୍ତି ପାଣି ଢାଳିଲେ ଫୋଟକା ହେଇଯିବ। କାହିଁକି ଫୋଟକା ହେଇଯିବ? ନା ପାଣି ଯଦି ଟିକେ ଢାଳିଦେଲେ ରଖିଦେଲେ ଫୋଟକା ହେଇଯିବ, କିନ୍ତୁ ପାଣି ଯୋଉଟା ଢାଳିବେ ଆପଣ, ଅଧଘଣ୍ଟାରୁ 45 ମିନିଟ ପର୍ଯ୍ୟନ୍ତ ସେ ହାତକୁ ପାଣି ଭିତରେ ରଖିବେ, ହାତ ବାହାର କରିବେନି। ଯଦି ବାହାର କଲେ ପୋଡ଼ା ଜଳା ହେବ, ଯଦି ଭିତରେ ରଖିଲେ ଥଣ୍ଡା ଲାଗିବ। କିଛି ନାହିଁ, ଆମ ପାଖରେ ଗୋଟେ ମାଠିଆରେ ପାଣି ଅଛି, ସେ ମାଠିଆ ଭିତରେ ହାତଟା ବୁଡ଼େଇଦେବ, ତଳକୁ ଉପରୁ କରିବ, କହିଲେ କ'ଣ ହବ? ପାଣି ଭିତରକୁ ଗଲେ ଥଣ୍ଡା ଲାଗିବ, ଉପରକୁ ଆସିଲେ ଅମ୍ଳଜାନ ଲାଗିବ, ଯାହାଫଳରେ ଆପଣ ଦେଖିବେ ଏଟା ପରୀକ୍ଷିତ ବହୁଳ ଭାବେ ଆମେ ମଧ୍ୟ ଦେଖିଛୁ, ମୋଟେ ମାନେ ପଡ଼ିବାରେ କିଛି ଜଣାପଡ଼ିବନି। ଜଳାପଡ଼ାଟା ଯଦି ବନ୍ଦ ହେଲା, ଫୋଟକା ଆଉ ସେଇଠି ହବନି। କିଛି ଜାଗାରେ କ'ଣ କରନ୍ତି, ପାଣି ଟିକେ ଢାଳି ଦିଅନ୍ତି, ସେ ଉପରେ ପେଷ୍ଟ ଲଗେଇ ଦିଅନ୍ତି, ଆଳୁ ବାଟିକିରି ଲଗେଇ ଦିଅନ୍ତି, କିଛି ଲୋକ ସେ ଉପରେ ଚାଉଳ ପକେଇ ଦିଅନ୍ତି। ସବୁ ପ୍ରକାର କାରଣ କ'ଣ? ଥଣ୍ଡା ଲାଗିବ, ଚାଉଳ ପକାଅ, ପେଷ୍ଟ ଲଗାଅ, ଆଳୁ ବାଟିକିରି ଲଗାଅ, ସେ ଫୋଟକା ହେବାଟା ନିଶ୍ଚିତ। ସାମୟିକ ଥଣ୍ଡା ପାଇଁ ସେତିକି କରନ୍ତି, କିନ୍ତୁ ପୁରାପୁରି ଥଣ୍ଡା ପାଇଁ ପାଣି, ଏଇଟା କେତେ ସମୟ ପରେ ପୋଡ଼ା ଜଳା ବନ୍ଦ ହେବା ପର୍ଯ୍ୟନ୍ତ ଚାଲୁ ରଖିବେ। ଯେମିତି ଗୋଟେ ଝିଅ ଜାଗାରେ ଗରମ ଡାଲମା ପୁରା ପକେଇଦେଲା ଦେହ ଉପରେ, ତାକୁ ମୁଁ କ'ଣ କଲି, ସିଧା ନେଇକିରି ପାଣିକୁଣ୍ଡ ଭିତରେ ପକେଇଦେବି। ସେ ପାଣିକୁଣ୍ଡ ଭିତରେ ତାକୁ କହିଲେ ଘଣ୍ଟାଟିଏ ଭିତରେ, ମାନେ ପଛପଟୁ ଟ୍ୟାପ୍ଟା ଖୋଲିଦେଲୁ କୁଣ୍ଡର, ଏପଟେ ଛାଡ଼ିଦେଲୁ ପାଣି, କାହିଁକିନା ପାଣି

0: ପାଉଥିବ ଏପଟେ ପାଣି ପଶୁଥିବ, ସେଇ ଯଥାରୀତି ତାର ବାଲାନ୍ସଟା ମେଣ୍ଟେନ୍ କଲା, ଯାହାଫଳରେ ତାକୁ ପ୍ରାୟ 85 ମିନିଟ ସେ ଝିଅ ଭିତରେ ରହିଲା। ତାକୁ ପଦାକୁ ବାହାର କଲା ପରେ ପଡ଼ିବାରେ କିଛି ମଧ୍ୟ ତା ପାଖରେ ଅଂଶ ଦେଖା କଲା, ନହେଲେ ବଡ଼ ବଡ଼ ଫୋଟକା ହେଇକରି ତା ଅବସ୍ଥା ସାଙ୍ଘାତିକ ହେଇଯାଇଥାନ୍ତା। ଯଦି ଫୋଟକା ହେଇଗଲା କୌଣସି କାରଣବଶତଃ, ତାହେଲେ ସେ ଫୋଟକାକୁ କେବେ ହେଲେ ଫଟେଇବେନି, ତା ଉପରେ ଗୋଟେ ନରମ କପଡ଼ା ଗୋଟେ ପକେଇକିରି ତାକୁ ଠିକ ଆସ୍ତେ କରି ଗୁଡ଼େଇ ଦେବେ, ତାକୁ ଡାକ୍ତରଖାନାକୁ ନେଇଯିବେ। ଏବଂ ମନେ ରଖନ୍ତୁ, ଜଣେ ଫାର୍ଷ୍ଟ ଏଡର୍ ବା ପ୍ରାଥମିକ ସହାୟକ ମୋର ଦେନ୍ ଦି ଡକ୍ଟର, ଡାକ୍ତରରୁ ଅଧିକ, କାରଣ କେହି ଜାଗାରେ ସେ ଯୋଉ ପ୍ରକାର ସାହାଯ୍ୟ କରିକି ତାକୁ ଡାକ୍ତରଖାନାକୁ ନେଇଥିବ, ଡାକ୍ତର ଟ୍ରିଟମେଣ୍ଟ କରିବା ପାଇଁ ସହଜ ତାଙ୍କୁ ହେଇଯିବ, କାରଣ ସେ ଜୀବନ ବଞ୍ଚାଇବା ପାଇଁ ଯଥାରୀତି ସିଏ ଚେଷ୍ଟା କରୁଛି। ଇଏ ହେଲା ପଡ଼ିଗଲେ କଣ କରିବ। ତୃତୀୟ କଥା ହେଲା ହାତ କିମ୍ବା ଗୋଡ଼ ଭାଙ୍ଗିଗଲେ କଣ କରିବ। ସାଧାରଣତଃ ପିଲାମାନେ ଖେଳାଖେଳି କରୁଥିବେ ବା ସ୍ପ୍ରେନ୍ ମଧ୍ୟ ମକଚି ହେଇଗଲା, ଘରେ ଆମେ ସାଧାରଣତଃ ସେଇଟାକୁ ଦେଖୁ, ମକଚି ହେଇଗଲେ ବା ଫୁଲିଗଲେ ସେ କଣ ହବ ସେଠି ନା, ପ୍ରଥମେ ଦେଖିବେ ସ୍ପ୍ରେନ୍ ଯଦି ହେଇଯାଇଛି ବା ମୋଡ଼ି ହେଇଯାଇଛି ସେଇ ଜାଗାରେ ପ୍ରଚୁର ଆଇସ୍ ଦେବେ, ଆଇସ୍ ଆଇସ୍ ଆଣ୍ଡ ଆଇସ୍, ଏବଂ ଯୋଉ ଜାଗାଟା ମକଚି ହେଇଯାଇଛି ତାକୁ ସଫିସିଏଣ୍ଟ ରେଷ୍ଟ, ଆମର ଗୋଟେ ଆର୍ ଆଇ ସିଇ ରାଇସ୍ ଅଛି, ଆର୍ ବୋଲେ କମ୍ପ୍ଲିଟ ରେଷ୍ଟ ତାକୁ ଦେବେ, ଆଇ ମାନେ ତାକୁ ଆଇସ୍ ଦେବେ, ସି ମାନେ କମ୍ପ୍ରେସନ ତାକୁ ଟାଇଟ୍ କରିବେ, ଏବଂ ଇ ମାନେ ଏଲିଭେସନ ମାନେ ତାକୁ ଟିକେ ଉପରକୁ ଟେକିକି ରଖିବେ। ଗୋଡ ଯଦି ଫୁଲି ଯାଉଛି, ଖଟରେ ଯଦି ଶୋଇଛନ୍ତି, ସେ ଗୋଡକୁ ଟେକିକି ରଖିବ, ଯାହାଫଳରେ ସେ ଫୁଲାଟା ତାର କମିବ ସେଥିରେ। ଇଏ ହେଲା ତା ସ୍ପ୍ରେନ୍ ପାଇଁ। କିନ୍ତୁ ଭାଙ୍ଗିଗଲେ କଣ କରିବେ, ପ୍ରଥମେ ଆମେ ଦେଖିବା ଅସ୍ଥି ଭାଙ୍ଗିଛି ବୋଲିକି ଆମେ କେମିତି ଜାଣିବା। ପ୍ରଥମ ହେଲା ଭାଙ୍ଗିବା ଜାଗାଟା ଫୁଲିଯିବ, ଦ୍ୱିତୀୟ ହେଲା ପ୍ରବଳ ଯନ୍ତ୍ରଣା ହେବ, ତୃତୀୟ ହେଲା ଭାଙ୍ଗିବା ଜାଗା ସେତା ପଡ଼ିଯିବ, ଟିକେ ରକ୍ତ ପେଲ ହେଇଯିବ ସେଇଟା ମାନେ ଉପର ଚମଡାଟା, ଏବଂ କିଛି ଜାଗାରେ ହାତ କିମ୍ବା ଗୋଡ ଅଙ୍କା ବଙ୍କା ମଧ୍ୟ ହେଇଯିବ, କିମ୍ବା ଯଦି ହାଡ଼କୁ ହାଡ଼ ଲାଗିକରି ଠକ୍ ଠକ୍ ମଧ୍ୟ ହେଇପାରେ। ପ୍ରଥମ ହେଲା ଯଦି ଭାଙ୍ଗିଛି ଯେକୌଣସି ଅଂଶ, ସେ ଅଂଶକୁ ଇମୋବିଲାଇଜେସନ ମାନେ ଭାଙ୍ଗିବା ଅଂଶକୁ ଅଚଳ କରିଦେବା। ତ କେମିତି ଅଚଳ କରିବା, ହାତ ଯଦି ଭାଙ୍ଗୁଛି ହାତକୁ ଆସ୍ତେ ଝୁଲାଇ ରଖିକି ତଳ ଅଂଶରେ ଗୋଟିଏ ବାଉଁଶ କିମ୍ବା ମୋଟା ପେପର କିମ୍ବା ଖାତା ରଖି, ଇଂରାଜୀରେ ତାକୁ ସ୍ପ୍ଲିଣ୍ଟ ବୋଲି କହିବେ, ଓଡ଼ିଆରେ ତାକୁ ଚାପୁଆଣି ବୋଲେ ସପୋର୍ଟ ଦେବ ତାକୁ, ସେଇଟା ରଖିକି ହାତ କଚି ପାଖରେ ଗୋଟେ ରୁମାଲ ବାନ୍ଧିବେ, ହାତ କୋଣି ପାଖରେ ଗୋଟେ ରୁମାଲ ବାନ୍ଧିବେ, ମୋ ଯୋଉଠି ଭାଙ୍ଗି ଯାଇଛି ସେ ଉପରେ ଇଏ କରିବେନି, କାହିଁକି ନା ଆମେ ତାକୁ କଣ କରିବା, ଅଚଳ କରିବା ପାଇଁ ଚେଷ୍ଟା କରିବା ଏବଂ ତାକୁ ସଫିସିଏଣ୍ଟ ରେଷ୍ଟ ଦେବା ପାଇଁ ଚେଷ୍ଟା କରିବା। ଗୋଟେ ଟ୍ରାଇଆଙ୍ଗୁଲାର ବ୍ୟାଣ୍ଡେଜ ଅଛି କିମ୍ବା ତାର ଗାମୁଛା କିମ୍ବା ଚୁନି, ତାକୁ ହାତକୁ ଉଡେଇକି ତାକୁ କଣ କର ବେକକୁ ନେଇକିରି ବାନ୍ଧିଦେବେ, ଯୋଉଟା ଝୁଲେଇକି ରହିବ, ଏ ଯୋଉ ଝୁଲିକି ରହିଲେ ତାକୁ ଆରାମ ଲାଗିବ, ତାକୁ ପେନ୍ ଲାଗିବନି। ଆପଣ ଦେଖିବେ ମେଡିକାଲରେ ଲୋକର ହାତ ଭାଙ୍ଗିଥିବ, ଲୋକେ ସେମିତି ମଧ୍ୟ ଝୁଲେଇକିରି ମଧ୍ୟ ଧରିକି ଆସ
1: ବେକରେ ବାନ୍ଧି ଦିଅନ୍ତି,
0: ବେକରେ ବାନ୍ଧି ଦିଅନ୍ତି। ଆଚ୍ଛା, ସେଭଳି ଗୋଡ଼ ଭାଙ୍ଗିଲେ କଣ କରିବା ନା, ଗୋଡ଼ ଯଦି ଭାଙ୍ଗି ଯାଇଛି ଏଇଟା ଅତି ଗୁରୁତ୍ୱପୂର୍ଣ୍ଣ କଥା, ଆମର ଯଦି ଦୁଇଟା ଯାକ ଗୋଡ଼ ଭାଙ୍ଗି ଯାଉଛି ତାହେଲେ ଦୁଇ ପଟ ଗୋଡ଼କୁ ବଡ଼ ବଡ଼ ଲମ୍ବା ଲମ୍ବା ପଟା ଆଣିକିରି ତାକୁ କନାରେ ମାନେ ଗାମୁଛାରେ ଗୁଡ଼ାଇବାକୁ ପଡିବ। ଯଦି ଗୋଟେ ଗୋଡ ଭାଙ୍ଗିଛି ଅନ୍ୟ ଗୋଟେ ଗୋଡ଼ ତାର ସ୍ପ୍ଲିଣ୍ଟ ହବ, କାହିଁକିନା ତାର ସପୋର୍ଟ ଦବ, ଗୋଡ଼ଟା ଯେମିତି ଅଛି ସେମିତି ରହିବ, ଏବଂ ଆଉ ଗୋଟେ ଗୋଡ଼କୁ ସେ ଭଙ୍ଗା ଗୋଡ଼ ସହିତ ଆସିକି ମିଶେଇଦେବ, କିନ୍ତୁ ଭଙ୍ଗା ଗୋଡ଼କୁ କେବେ ହେଲେ ମିଶେଇବେନି। ତ ଭଙ୍ଗା ଗୋଡ଼କୁ ମିଶେଇ ଦେବା ପରେ ତାକୁ ଇମୋବିଲାଇଜେସନ କରିବା ପାଇଁ କଣ ହବ, ଗୋଡ଼ର ଦୁଇଟି ପାଦକୁ ପ୍ରଥମେ ବାନ୍ଧିଦେବେ କୌଣସି ଗାମୁଛାରେ କିମ୍ବା ଚୁନିରେ, ଦୁଇଟି ଯାକ ପାଦ ପାଖରେ ଯୋଉ ରହିଛି କଚି ତାକୁ ବାନ୍ଧିବେ, ଭଙ୍ଗା ଅଂଶଟାକୁ ଛାଡିକିରି ତା ଉପରକୁ ଆଣ୍ଠୁ ତଳକୁ ସେମିତି ଦୁଇଟି ବାନ୍ଧିବେ, ଏବଂ ଜଙ୍ଘ ଉପରକୁ ବାନ୍ଧିବେ। ବାନ୍ଧିଦେଲେ ପୁରା ଗୋଡ ଦୁଇଟା ପୁରା ଷ୍ଟ୍ରେଟ୍ ରହିଲା, ଏବଂ ବାନ୍ଧିବା ପୂର୍ବରୁ ଦୁଇଟି ଗୋଡ ମଝିରେ ଗୋଟେ ବେଡସିଟ୍ ଦେଇଦେବେ, କାହିଁକି ନା ସେଟା ଟାଇଟ୍ ରହିବ, ନହେଲେ ସେଟା ହୁଗୁଳା ହେଇଯିବ। ସେ ଜାଗାରେ କଣ କରିବାକୁ ପଡିବ, ତାକୁ ଉପଯୁକ୍ତ କୌଶଳରେ ତାକୁ ଟେକିକି ନେଇକି ଆମେ ତାକୁ ଆମ୍ବୁଲାନ୍ସ ନେଇପାରିବା କିମ୍ବା କୌଣସି ଗାଡ଼ିରେ ମଧ୍ୟ ନେଇଯାଇପାରିବା। ଅଧିକାଂଶ ଜାଗାରେ ଯେତେବେଳେ ଦୁର୍ଘଟଣା ସବୁ ହୁଏ, ଲୋକେ ଦେଖିଥିବେ ଇଆଡେ ଗୋଡ ଭାଙ୍ଗିଥିବ କି ହାତ ଭାଙ୍ଗିଛି ଆମେ ଜାଣିନେ, ଆମେ ଦେଖୁଛେ ହାତ ଦୁଇଟା ଜଣେ ଧରିବ, ଗୋଡ଼ ଦୁଇଟା ଜଣେ ଧରିବ, ଯଦି ତାର ମେରୁଦଣ୍ଡ ଭାଙ୍ଗି ଯାଇଥିବ ତାର ଆଉ ଟିକେ ଅବସ୍ଥା ସଂକଟାପନ୍ନ ହେଇଯିବ। ସେଥିପାଇଁ ୟାର ଦେଖିବା କୌଶଳ, କାହିଁକିନା ପ୍ରାଥମିକ ସହାୟତା ଯୋଉଟା ରହିଛି ଏଇଟା ପ୍ରଶିକ୍ଷଣ ଦେଲା ବେଳକୁ ନ ଦେଖିଲେ ୟାକୁ କେହି ହେଲେ ମଧ୍ୟ ଜାଣିପାରିବେନି, ତାକୁ ପ୍ରାକ୍ଟିସ ପ୍ରାକ୍ଟିସ ଆଣ୍ଡ ପ୍ରାକ୍ଟିସ ଅଭ୍ୟାସ କଲେ ହିଁ ଏଇଟା ଠିକ ଭାବରେ ହେବାକୁ ପଡିବ।

0: ବର୍ଷ ପରେ ଏଇଟା ବାହାରିଥାଏ, ହଠାତ୍ ତଳେ ପଡିଯିବ, ସେ ଛଟପଟ ହବ, ଲୋକେ ଅପସ୍ମାର ବୋଲିକିରି କହିବେ। କଣ କରିବେ, କିଏ ଆସିକିରି ଚପଲ ସଂଘେଇବ, କିଏ ଆସିକି ଲୁହା ଧରେଇବ, ଏସବୁ ଗୁଡାକ ଭୁଲ। ଆପଣ ମନେ ରଖନ୍ତୁ, ଅପସ୍ମାର ଇଂରାଜୀରେ କହିବା ତାକୁ ଇପିଲିପ୍ସ, ଇଟ୍ ଆ ମ୍ୟାଟର ଅଫ ଦି 3 ମିନିଟ। 3 ମିନିଟ ହିଁ ତାର କେବଳ ପ୍ରତିକ୍ରିୟା ପ୍ରକାଶ କରିବ, 3 ମିନିଟ ପରେ ସେ ନର୍ମାଲ ଷ୍ଟେଜକୁ ଆସିବ। ତାହେଲେ କଣ କରିବ, ସେ ଯୋଉ ନର୍ମାଲ ଷ୍ଟେଜକୁ ଆସିବ, ଲୋକେ ଇ ଯୋଉ ଲୁହା ଧରିଥିବେ ସେଇ 3 ମିନିଟ ପରେ ହିଁ ସେ ଠିକ ହବ। ଲୋକେ ଭାବିବେ ଲୁହା ଧରା ହେଲା ସେଥିପାଇଁ ତାର ଠିକ ହେଲା ବୋଲି କହିବେ, କିନ୍ତୁ ସେମିତି ନୁହଁ, ସେଇ ରୋଗଟା ହିଁ ସେଇ ସମୟରେ ଆପେ ଆପେ ଭଲ ହବ। ଆମକୁ କଣ କରିବାକୁ ପଡିବ, ଯଦି ଆମେ ଦେଖିଲେ ଭିଡ଼ ଲାଗିଛି ଚାରିଆଡେ, ସେ ଭିଡ଼କୁ ଟିକେ ଭାଙ୍ଗିବାକୁ ପଡିବ, ଲୋକକୁ ଟିକେ ପବନ ଦେବାକୁ ପଡିବ, ଏବଂ ମୁଣ୍ଡ ତଳେ କୌଣସି ନରମ ତକିଆ ଦେଇପାରିବ, ଗୋଟେ ବେଡସିଟ୍ ଦେଇପାରିବ, କିମ୍ବା ଗାମୁଛା ଗୋଟେ ଦେବ। କାରଣ ସେ ଯୋଉ ମୁଣ୍ଡଟା ବାଡ଼େଇ ହୁଏ, ମୁଣ୍ଡଟା ବାଡ଼େଇ ହେଲେ ରାସ୍ତା କଡ଼ରେ କୌଣସି ଗୋଡ଼ି ଇଟା ମଧ୍ୟ ପଥର ମଧ୍ୟ ତା ମୁଣ୍ଡକୁ ବାଜିକିରି ତାକୁ କ୍ଷତାକ୍ତ କରିପାରେ। ଦେଖିବ ତାର ଅବସ୍ଥା କଣ ହେବା ପାଇଁ ଯାଉଛି, ତାପରେ 3 ମିନିଟ ପରେ ଆପଣ ଦେଖିବେ ତାର ସିଏ ଆସ୍ତେ ଆସ୍ତେ ନର୍ମାଲ ଷ୍ଟେଜକୁ ଆସିବ। ଯେତେବେଳେ ନର୍ମାଲ ଷ୍ଟେଜକୁ ଆସିବ, ଆପଣ ଦେଖିବେ ଏଇ ଭଳିଆ ରୋଗୀର ପାଟିରୁ ପ୍ରବଳ ଜାବଲାଳ ଗୁଡାକ ବାହାରି, ତ କଣ କରିବାକୁ ପଡିବ, ଏଇ ଜାବଲାଳ ଗୁଡାକ ଯଦି ଚିତ୍ ହେଇକିରି ସେ ଚିତ୍ ହେଇକିରି ଥିବ, ଯଦି ଚିତ୍ ହେଇକି ରହିଲା, ଜାବଲାଳ ଯଦି ବାହାରିଲା, ସେଇଟା ପାଟି ଭିତରେ ପଶିକିରି ତାର ଲଙ୍ଗସ ଫୁସ୍ଫୁସ୍କୁ ଯାଇପାରେ, ତାର ଅବସ୍ଥା ସାଙ୍ଘାତିକ ହେଇପାରେ। ସେଥିପାଇଁ କଣ କରିବାକୁ ପଡିବ, ତାକୁ ଆରାମଦାୟକ ଅବସ୍ଥାକୁ ନେଇଯିବାକୁ ପଡିବ। ଗଡ଼େଇ ଦେଇକିରି ଯୋଉ ହାତଟା କାନ ପାଖରେ ଥିବ ତାର ମୁଣ୍ଡକୁ ଟିକେ ଉପରକୁ ଟେକିଦେବ, ପାଟିଟା ତଳକୁ ରହିବ। ପାଟିଟା ତଳକୁ ରହିଲେ ସେ ପାଟିର ଲାଳ ଗୁଡାକ, ଜାବଲାଳ ଯାହା କିଛି ତଳକୁ ପଳେଇବ। କିନ୍ତୁ ଗୋଟିଏ କଥା ଆମକୁ ମନେ ରଖିବାକୁ ପଡିବ, ଯାହାର ଏଇ ରୋଗ ଥିବ ଯଦି ଜଣା ପଡୁଥିବ, ତାହେଲେ ମନେ ରଖିବ ଏଭଳି ଲୋକକୁ ଏକୁଟିଆ କେବେ ହେଲେ ଛାଡ଼ିବନି, ନଦୀ ପୋଖରୀକୁ ଯିବାକୁ ଦେବନି, ସେଇଠି ଗାଧେଇବାକୁ ଦେବନି, ଏବଂ ତାକୁ ଗାଡି ଚଲେଇବାକୁ ମଧ୍ୟ ଦେବନି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସାପ କାମୁଡ଼ିଲେ କଣ କରିବା। ଆଜିକାଲି ବର୍ଷା ଦିନ ଆପଣ ଦେଖୁଥିବେ, ଅଧିକାଂଶ ଗାଁ ମାନଙ୍କରେ ଖବର ଗୁଡାକ ମଧ୍ୟ ଆସୁଛି, ଚିଟି ସାପ କାମୁଡ଼ାରେ ମା ପୁଅ ମଲେ, ବାପା ପୁଅ ମଲେ, ଏମିତି ଗୁଡାକ ବହୁତ ଗୁଡ଼ିଏ ଘଟଣା ଦେଖୁଛେ। ମନେ ରଖନ୍ତୁ, ଚିଟି ସାପଟା ଅତି ଡେଞ୍ଜର, ଆମେ ଚିଟି ସାପଟା ଏତେ ଛୋଟିଆଟା, ଏ ଚିଟି ସାପ କାମୁଡ଼ିଲେ କାହିଁକି ଜଲ୍ଦି ମରିଯାଉଛନ୍ତି ନା, କାରଣ ଏଇ ସାପ ଗୁଡାକ ଟିକେ ଉଷୁମ ପ୍ରିୟ। ବର୍ଷା ହେଲେ ବାହାରେ ତାଙ୍କର ରହିବା ଜାଗା ମାନଙ୍କରେ ପାଣି ପଶିଲା, ସେମାନେ ଘରେ ପଶିଯାଆନ୍ତି, ସେମାନେ ବେଡସିଟ୍ ତଳେ ଥିବେ, ପଟି ତଳେ ଥିବେ, କିମ୍ବା ତଳେ ଯେତେବେଳେ ଲୋକ ଶୋଇଥିବେ, ଏ ଚିଟି ସାପ ତାକୁ ଟିକେ ଉଷୁମ ଦରକାର ବୋଲି ସେ ପାଖରେ ଆସି ଶୋଇଥିବ। ଲୋକଟା ଯେତେବେଳେ କଡ଼ଲ ଉଠେଇବ, ସାପ ଉପରେ ତାର ଗୋଡ଼ ପଡିଲା କିମ୍ବା ଦେହଟା ପଡିଲା, ଏ ସାପ କଣ କାମୁଡ଼ିଦେଲା, କାମୁଡ଼ି ଦେଇକିରି ସେ କୋ ଭିତରେ ଯାଇକିରି ଘର ସନ୍ଦେହ ରହିଯିବ, ଆମେ ସେଠି ଜାଣିପାରିବାନି। ଚିଟି ସାପଟା କାମୁଡ଼ିଲେ ହଠାତ୍ ଜଣା ପଡିବନି, କଣ ପିମ୍ପୁଡ଼ି ଚୋବେଲା ଭଳିଆ ଲାଗିବ। ଏ ଲୋକ କଣ କରିବ, ପିମ୍ପୁଡ଼ି ଚୋବେଲା ବୋଲିକିରି ଟିକେ ତୁକୁ ଆଡ଼େଇ ଦବ, ଆଉ ତୋର ଶୋଇପଡିବ। ସେ ଶୋଇପଡିବାଟା ହଉଛି ତା ପାଇଁ କାଳ, ଶୋଇପଡିଲେ ଆସ୍ତେ ଆସ୍ତେ ସେଟା ରିଏକ୍ସନ ଆରମ୍ଭ ହବ, ରିଏକ୍ସନ ଆରମ୍ଭ ହେଲା ବେଳକୁ କଣ ସେ ପର୍ଯ୍ୟନ୍ତ ଜାଣିପାରିବନି ଯେ ସାପ କାମୁଡୁଛି ବୋଲିକି। ଏଭଳି ଜାଗାରେ ପ୍ରଥମେ ଦେଖିବାକୁ ପଡିବ, ଯଦି ସାପ କାମୁଡୁଛି, ସାପ କାମୁଡ଼ାର ଗୋଟେ ଗୋଲ୍ଡ ନେବାର ଅଛି, 1 ଘଣ୍ଟା, 1 ଘଣ୍ଟା ଭିତରେ ଯଦି ଆମେ ଠିକ ଭାବରେ ଆମେ ଯଦି ମେଡିକାଲକୁ ନେଇଯିବା, ତାହେଲେ 100% ସେ ବଞ୍ଚିଯିବାର ବହୁତ ସମ୍ଭାବନା ରହିଛି।
1: ତେବେ କଣ ପ୍ରତିକ୍ରିୟା ଦେଖାଯାଏ ସାର, ସେ
0: ପ୍ରତିକ୍ରିୟା କଣ ମାନେ, ଏ ଯୋଉ ସାପଟା ଯେତେବେଳେ କାମୁଡ଼ି ଦେଲେ ତାକୁ ବାନ୍ତି ହବ, ତାକୁ ଆଖିକୁ ଝାପ୍ସା ଦେଖାଯିବ, ନିଶ୍ୱାସ ପ୍ରଶ୍ୱାସ ନେବାରେ ତାକୁ କଷ୍ଟ ହବ, ତ ସେଇଠି ଆମେ ବାନ୍ତି ତ ନିଶ୍ଚିତ ଭାବେ ହବ, ଯେହେତୁ ବିଷଟା ଉପରକୁ କାହିଁକିନା ୱାନ୍ସ ବିଷ ଯଦି ହାର୍ଟକୁ ପଳେଇଗଲା ତାକୁ ଆଉ ବଞ୍ଚି ପାରିବନି। ସେଇଥିପାଇଁ ସାପ କାମୁଡ଼ିବାର 1 ନମ୍ବର ଫାଷ୍ଟ ଏଡ୍ ହେଲା ରିଏସ୍ୟୁରାନ୍ସ, ମାନେ ଆଶ୍ୱାସନା। ଅଧିକାଂଶ ଲୋକ ସାପ କାମୁଡ଼ି ଦେଲେ ଭୟରେ ମରିଯାନ୍ତି, ନାଇଁ ତାକୁ ଆଶ୍ୱାସନା ଦେବାକୁ ପଡିବ, ଯେମିତି ସେଥିରେ ବିଷଧର ସାପ ନା ବିଷ ନଥିବା ସାପ। ଆପଣ ଦେଖିବେ ଯୋଉ ସାପର ମୁଣ୍ଡଟା ଟିକେ ଗୋଜିଆ ହେଇକି ଥିବ ସେଇଟା ବିଷ ନୁହଁ, ଯୋଉ ସାପର ମୁଣ୍ଡଟା ଟିକେ ଗୋଲାକାର ହେଇକି ଥିବ ସେଇଟା ହଉଛି ବିଷ। ଆମର ଯେମିତି ଚିଟି ସାପ ଆମ ଏରିଆରେ ବେଶୀ ଚିଟି ସାପ ଦେଖାଯାଆନ୍ତି, ରଣା ସାପ ଦେଖାଯାଆନ୍ତି, ନାଗ ସାପ ଦେଖାଯାଆନ୍ତି, ଏଗୁଡାକ ବିଷଧର ସାପ ଗୁଡାକ। ତ ଆମେ ନାଗ ସାପ କାମୁଡ଼ିଦେଲା ଜାଣିବା ଯେ ହଁ ଏଇଟା ନାଗ ସାପ ମାରିଦେଲା, ନାଗ ସାପ ତ ହଠାତ୍ କାମୁଡ଼ିନି ଚୋଟ ମାରେ। ଚିଟି ସାପ କାମୁଡ଼େ କିମ୍ବା ରଣା ସାପଟା ମଧ୍ୟ କାମୁଡ଼ିଲେ ମନେ ରଖିବେ ତାର ଫ୍ୟାଙ୍କ ମାନେ ଯୋଉଟାକି 2 ଯୋଉ ବିଷ ଦାନ୍ତ ଅଛି, ଯଦି ବିଷଧର ସାପ ହେଇଥିବ ସେଇ ଜାଗାରେ ଆପଣ ଦେଖିବେ 2 ଛିଦ୍ର ରହିବ, ଯଦି ଟିକେ ରକ୍ତ ବାହାରିଥିବ ସେଥିରୁ। ଯଦି ସାପଟା କାମୁଡ଼ିଛି ତାହେଲେ କୁଳାଏ ଦାନ୍ତ ପଶିଥିବ, ସେଇ ଜାଗାରେ ସବୁ କଣ କରିବ, ଆମର ଫାଷ୍ଟ ଏଡ୍ ହେଲା ତା ପାଇଁ ବୋଲିକି ବିଲର ହଉ ଘର ହଉ ଯୋଉଠି ହଉ ଦୌଡ଼ିବନି, କେବଳ ପାଟି କରିବ ସାପ କାମୁଡ଼ିବ।

0: ଦେଲା ବୋଲି ଏବଂ ଯୋଉ ଅଂଶଟାକୁ ସାପ କାମୁଡିଛି ସେଇଠି ବସିଯିବ ଏବଂ ସେ ଅଚଳ କରିଦେବ ତାକୁ। ଲୋକେ କଣ କରନ୍ତି ନା ଯୋଉଠି କାମୁଡ଼େ କିମ୍ବା ମାରିଦିଏ ସାପ ତା ଉପରେ କଷିକିରି ଦଉଡ଼ି ବାନ୍ଧି ଦିଅନ୍ତି, ସେଇ ଜାଗାରେ ଲୋକଟା ମରିଯିବାର ବହୁତ ସମ୍ଭାବନା ଅଛି। କାରଣ ଯେତେବେଳେ ଗୁଣିଆ ପାଖକୁ ନିଅନ୍ତି ଗୁଣିଆ ସେଇଟା ଖୋଲିବ, ଏଇଠି ରକ୍ତଟା କଣ ପୁରା ଚାପ ହେଇକିରି ଥିବ, ହଠାତ୍ ସିଏ କଣ ରକ୍ତ ପ୍ରବାହଟା ହାର୍ଟ ଭିତରକୁ ଯିବ, ଗଲେ ସିଏ ସେଇଠି ମରିଯିବ। କିମ୍ବା ଡାକ୍ତରଖାନା ଗଲେ ଡାକ୍ତର ମଧ୍ୟ ଟ୍ରିଟମେଣ୍ଟ କରିବା ପାଇଁ ତାକୁ ଖୋଲିଲେ, ଖୋଲିଲା ବେଳକୁ ସିଏ ସ୍ପିଡ୍ରେ ସେଇଠୁ ପଳେଇବ। ସେଇଥିପାଇଁ ଏ ସାପ କାମୁଡ଼ି ଦେଲେ ମନେ ରଖିବେ କଣ କରିବେନି। ପ୍ରଥମ କଥା ହେଲା କାମୁଡ଼ିବା ଉପର ଅଂଶକୁ କଷିକିରି କୌଣସି ଦଉଡ଼ିରେ କିମ୍ବା ଗାମୁଛାରେ ବାନ୍ଧିବେନି, ଯୋଉଠି ମାରିଥିବ ସେଟାକୁ କାଟିବେନି। ଅଧିକାଂଶ ଲୋକ ବିଷ ବାହାରିବା ପାଇଁ କାଟି ଦିଅନ୍ତି। ସିନେମାରେ ହିରୋ ହିରୋଇନ ଯେମିତି ବିଷ ଗୁଡାକ ସତେ କାଢିଲା ଭଳି ଆମେ ଯୋଉ ଦେଖୁଛେ ଏସବୁ ମିଛ ଗୁଡାକ, ସେଇଭଳି ବିଷ ଶୋଷିକିରି ବାହାର କରିବେନି, ତାକୁ ସାବୁନରେ ଧୋଇବେନି, କୌଣସି ପାଣିରେ ଧୋଇବେନି। ସାପ କାମୁଡ଼ିଲେ ତାକୁ ପ୍ରବଳ ଶୋଷ ହୁଏ, ତାକୁ ପିଇବାକୁ ପାଣି ଦେବେନି। ଯଦି ପାଣି ପିଇବାକୁ ଦେଲେ ବିଷଟା ଜଲ୍ଦି ଦେହ ଭିତରକୁ ପଳେଇବ। ଯଦି ଦରକାର ପଡେ ଗୋଟେ ତୁଳାରେ ତା ଓଠକୁ ତୁଳାରେ ତାକୁ ଟିକେ ଛାପି ଦେବେ। ସର୍ବୋପରି ତାକୁ ଶୋଇବାକୁ ଦେବେନି, ତା ସହିତ କଥା ଜାରି ରଖିବେ। କାହିଁକିନା ଶୋଇ ପଡିଲେ ଯେମିତି ମୁଁ କହୁଥିଲି ଚିଟି ସାପଟା କାମୁଡ଼ି ଦେଲେ ଯଦି ଶୋଇ ପଡୁଛି ବୋଲେ ତାର ଅବସ୍ଥା ସାଂଘାତିକ, କାହିଁକିନା ସେ ବିଷ ସେଇ ଭିତରେ ହାତକୁ ପଳେଇଥିବ। ତ ସେ ଆଡକୁ ନେବା ପାଇଁ କେବେ ହେଲେ ମଧ୍ୟ ଦବାନି। ମାନେ ଅଧିକାଂଶ ଲୋକ ଗୁଣିଆ ପାଖକୁ ନେଇକିରି ମରିଯାଉଛନ୍ତି।
1: ସଚେତନତାର ଅଭାବ ଯୋଗୁଁ ଏମିତି ବି ଗାଁ ଗହଳି ମାନଙ୍କରେ ବିଶେଷ କରି ହୁଏ।

0: ତେବେ ବିଦ୍ୟାଳୟ ମାନଙ୍କରେ ଆପଣ ସେମିତି କିଛି ତାଲିମ ଦଉଛନ୍ତି ପିଲାମାନଙ୍କୁ?
1: ହଁ, ନିଶ୍ଚିତ ଭାବରେ ଆମର ବିଦ୍ୟାଳୟ ମହାବିଦ୍ୟାଳୟ ମାନଙ୍କରେ ଆମର ଯୋଉ ରେଡକ୍ରସରେ ଯୋଉ ସାର୍ ମ୍ୟାଡମ୍ ମାନେ ସବୁ ରହିଛନ୍ତି, ତାଙ୍କୁ ଆମେ ସବୁ ତାଲିମ ଦଉ। ତାଲିମ ଭିତରେ ଯେଉଁମାନେ ତାଲିମ ଦିଅନ୍ତି ତାଙ୍କ ପାଇଁ ଅଲଗା ପ୍ରକାର ତାଲିମ ରହେ, କାହିଁକି ନା ଏଇଟା 4ଟି ସ୍ତର ଦେଇକରି ତାଲିମ ହେଇଥାଏ। ବାରମ୍ବାର ତାକୁ ତାଲିମ ଦେଲା ପରେ, କାହିଁକିନା ଯେହେତୁ ଏଇଟା ଡାକ୍ତରୀ କୌଶଳ ସହିତ ସବୁ ରିଲେଟ୍ ହେଇକିରି ଥିବ, ଯଥା ଆପଣଙ୍କର ହାର୍ଟ ଆଟାକ୍ ହେଲା, ହାର୍ଟ ଆଟାକ୍ ହେଇଛି ବୋଲି ଚିହ୍ନିବ କେମିତି, ସେଇଟା ହଉଛି ପ୍ରକୃତ କଥା। କାହିଁକି ନା ଅଧିକାଂଶ ଜାଗାରେ ଗ୍ୟାଷ୍ଟ୍ରିକ ହାର୍ଟ ଆଟାକ୍ ଗୋଟିଏ ପ୍ରକାର ଲକ୍ଷଣ ସବୁ ଦେଖାଯିବ, କିନ୍ତୁ ହାର୍ଟ ଆଟାକ୍ର ଲକ୍ଷଣଟାକୁ ଆପଣ ଦେଖିବେ, ତାର ବାମ ପଟକୁ ହାତଟା ଏତେ ଜୋର ଟାଣିବ କହିବାକୁ ନାହିଁ, ଛାତିଟା ଗ୍ୟାଷ୍ଟ୍ରିକରେ ଯେମିତି ଜଳିବ ହାର୍ଟ ଆଟାକ୍ରେ ସେମିତି ଜଳିବ, ଗ୍ୟାଷ୍ଟ୍ରିକରେ ଯେମିତି ଛାତି କାଟିବ ହାର୍ଟ ଆଟାକ୍ରେ ମଧ୍ୟ କାଟିବ, କିନ୍ତୁ ଏଇ ଯୋଉ ଧକ୍କା ମାରୁଥିବ ଗ୍ୟାଷ୍ଟ୍ରିକରେ ଯେମିତି ଦେହରୁ ଝାଳ ବାହାରିବ ହାର୍ଟ ଆଟାକ୍ରେ ମଧ୍ୟ ସେମିତି ଝାଳ ବାହାରିବ। କିନ୍ତୁ ଚିହ୍ନିବା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏ ଗ୍ୟାଷ୍ଟ୍ରିକରେ ହାତଟା ଟାଣିବନି, କିନ୍ତୁ ଏଇଟା ହାତଟାକୁ କରେଣ୍ଟ ମାରିଲା ଭଳିଆ ଲାଗେ ପୁରା ବାଁ ହାତକୁ, ଏବଂ ଥରେ ପିଠିକୁ ଯିବ, ତାର ଉପରକୁ କାନ୍ଧକୁ ଯିବ, ଏଇଭଳି ଗୁଡାକ ଯଦି ମାରୁଛି ସେଟା ହାର୍ଟ ଆଟାକ୍ ବୋଲି ଜାଣିବା। ତ ଅଧିକାଂଶ ଲୋକ କଣ କରୁଛନ୍ତି, ହାର୍ଟ ଆଟାକ୍ ଲୋକ ସେ ଠିକ ଥିବ, ତାକୁ ଚଲେଇ ଚଲେଇ ମେଡିକାଲ ନେବେ, ସେ ଚାଲିବାକୁ ସକ୍ଷମ ହଉଥିବ, ସେଇଠି ତା ପାଇଁ ବିପଦ କଥା। ହାର୍ଟ ଆଟାକ୍ର ସିମ୍ପଟମ ଯଦି ଆସିଲା ତାକୁ ସିଧା ଗୋଟେ ଚେୟାରରେ ବସେଇଦେବେ, ସେ ଚେୟାର ସହିତ ଟେକିକି ଧରି ପଳେଇବେ, ତାକୁ ଚାଲିବା ପାଇଁ ମୋଟେ ହେଲେ ଦେବେନି। କିମ୍ବା ତାର ଗୋଟେ କୌଶଳ ଅଛି ପ୍ରାକ୍ଟିକାଲରେ ଯାହା ଦେଖେଇ ହୁଏ, ଦୁଇ ହାତକୁ ଜଣେ ଜାବୁଡ଼ିକିରି ଛାତି ସହିତ ଧରିବ, ଆଉ ଜଣେ ଦୁଇ ଆଣ୍ଠୁକୁ ଧରିବ, ସେମିତି ଟେକିକି ନେଇଯିବ ମେଡିକାଲ। ଆପଣ ଦେଖିବେ ଯେ କୌଶଳ ଶିଖିଛେ, ଡାକ୍ତର ଯଦି ଦେଖିବେ ଏଇ କୌଶଳରେ ଯଦି ଆଣିଛନ୍ତି, ସେ କହିବେ ଇଏ ଫାର୍ଷ୍ଟ ଇୟର ଟ୍ରେନିଂ ନେଇଛନ୍ତି ବୋଲି ସେ କହିବେ। ସେଥିପାଇଁ ଏଟା ଅତି ଗୁରୁତ୍ୱପୂର୍ଣ୍ଣ କଥା। ଅଧିକାଂଶ ଲୋକ ଭାବନ୍ତି କଣ ଷ୍ଟ୍ରୋକ୍ ହେଇଗଲା, ହାର୍ଟ ଷ୍ଟ୍ରୋକ୍ ହେଇଗଲା, ହାର୍ଟ ଷ୍ଟ୍ରୋକ୍ ନାହିଁ, ଷ୍ଟ୍ରୋକ୍ଟା ମସ୍ତିଷ୍କ ବ୍ରେନ୍କୁ ରିଲେଟ୍ କରୁଛି, ଯାହାକୁ ପକ୍ଷାଘାତ ରୋଗ ହେଇଯାଉଛି, ବ୍ରେନ୍ ଷ୍ଟ୍ରୋକ୍ ହେଲା ବୋଲିକରି ତାକୁ କହିବେ। ତ ଏ ଷ୍ଟ୍ରୋକ୍ ହେଇଛି ବୋଲିକରି ଆମେ କେମିତି ଜାଣିବା, ଆମେ ଦେଖିବା ଲୋକଟି ବସିଥିବ, ଆମର ଗୋଟେ ଅଛି ଫାଷ୍ଟ ଏଫ୍ ମାନେ ଫେସ୍, ତାର ମୁହଁଟା ଦେଖିବେ ପ୍ରଥମେ, ସେ କଥା କହିଲା ବେଳକୁ ଟିକେ ତାକୁ ପାଟିଟା ଏପଟ ସେପଟ, ମୁହଁଟା ଟିକେ ଅଙ୍କା ବଙ୍କା ଭଳିଆ ଲାଗିବ। ଏ ମାନେ ଆର୍ମ, ତା ହାତଟା ଯେତେବେଳେ ଉପରକୁ ଉଠିବ ହାତ ଆଉ ଉପରକୁ ଉଠିବନି। ତାପରେ ଏସ୍, ଏସ୍ ମାନେ ସ୍ଲୋର ସ୍ପିଚ୍ ମାନେ କଥା କହିବାଟା ଜାଡୁ ଜାଡୁ ହବ, ଏବଂ ଟି, ତାକୁ ଶୀଘ୍ରାତି ଶୀଘ୍ର ଜାଣିବ ଯେ ଏକ ବ୍ରେନ୍ ଷ୍ଟ୍ରୋକ୍ ହେଇଛି, ତାକୁ ମେଡିକାଲ ନେଇଯିବ। ଏଇଭଳି ବହୁତ ଆମର ସ୍କୁଲ କଲେଜ ମାନଙ୍କରେ, ବିଭିନ୍ନ କମ୍ପାନୀ ମାନଙ୍କରେ ଏଇଭଳି ପ୍ରଶିକ୍ଷଣ ଗୁଡାକ ଆମେ ଦଉଛୁ, ଯଥାସମ୍ଭବ ସେମାନେ ଆମକୁ ଯଦି କହିବେ ମାନେ ସେ ଅନୁସାରେ ଆମେ ଯାଇକିରି ଏଇ ପ୍ରଶିକ୍ଷଣ ଦେବା ପରେ ସେମାନେ ମଧ୍ୟ ବହୁତ ଶିଖୁଛନ୍ତି, ଫିଲ୍ଡରେ ମଧ୍ୟ ଆପ୍ଲାଏ କରୁଛନ୍ତି, ଏବଂ ଅଧିକ

0: ତ ସୁଫଳ ମଧ୍ୟ ଏଇଟା ଭାବରେ ମଧ୍ୟ ଆମେ ଦେଖିଛୁ ସେଇଟାକୁ।
1: ତ ଶେଷରେ କିଶୋର କିଶୋରୀ ମାନଙ୍କୁ ଆପଣ କଣ ମେସେଜ ଦେବା ପାଇଁ ଚାହିଁବେ?
0: ମୁଁ ଗୋଟିଏ ମେସେଜ ଦେବି କିଶୋର କିଶୋରୀ ମାନଙ୍କୁ, ପିଲାମାନେ ପ୍ରଥମେ ଯେତେବେଳେ ତମେ କୌଣସି ଜାଗାରେ ଫାର୍ଷ୍ଟ ଏଡ୍ ଦେବାକୁ ଯିବ, ନିଜର ସୁରକ୍ଷା ପ୍ରଥମେ ଦେଖିବ, ନିଜେ ସୁରକ୍ଷିତ ରହିଲେ ଅନ୍ୟକୁ ସୁରକ୍ଷା ଦେବା ପାଇଁ ବୋଲିକରି ଚେଷ୍ଟା କରିବ। ଯଦି କୌଶଳ ନ ଜାଣିଛ ପାଖକୁ ଯିବନି, ଯଦି କୌଶଳ ଜାଣିଛ ଯାଇକରି ତମେ ସେଠି ଯୋଉ ସଂକ୍ଷିପ୍ତରେ ମୁଁ ଯାହା କହିଲି ସେଗୁଡାକୁ ଯେମିତି ପୋଡି ପୋଡିଗଲେ କଣ କରିବ କି ଭାଙ୍ଗିଗଲେ କଣ କରିବ, ସାପ କାମୁଡ଼ି ଦେଲେ କଣ କରିବ, ଏଗୁଡାକୁ ଯେମିତି ଆପ୍ଲାଏ କରିପାରିବ ତମେ।
1: ବହୁତ ବଢିଆ କଥା ସାର୍, ବହୁତ ଭଲ ଜିନିଷ ଏହା ଭିତରେ ଆମେ ଜାଣିପାରିଲୁ। ପ୍ରାଥମିକ ସେବା ଆମେ କେମିତି ଯୋଗେଇବା ଉଚିତ, ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ ସାର୍। ପିଲା ଏଥର ଜାଣିପାରିଥିବ ଯେ ପ୍ରାଥମିକ ସେବା ବିଷୟରେ ଜାଣିବା ପ୍ରତ୍ୟେକଙ୍କ ପାଇଁ କେତେ ଜରୁରୀ। ହଁ ପିଲାଏ, ସୁଶିକ୍ଷା ସବୁବେଳେ ଭଲ ଦିଗ ପାଇଁ ବାଟ କଢ଼ାଏ। ପୋଥିଗତ ଶିକ୍ଷା ଆମକୁ ରୋଜଗାର ଦେଲାବେଳେ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଭଲ ମଣିଷଟିଏ କରି ଗଢ଼ି ଦେଇଥାଏ। ସମାଜରେ ଯେଉଁଠି ମାନବିକତା ହଜିଯାଉଛି, ତୁମେମାନେ ସେସବୁକୁ ଉଜ୍ଜୀବିତ କରିପାରିବ, ମୃତ ଜାତିକୁ ପ୍ରାଣ ସଞ୍ଚାର କରିପାରିବ, ନିଜେ ସୁରକ୍ଷିତ ରହିବ, ଅନ୍ୟକୁ ସାହାଯ୍ୟ କରିବ। ହଁ ତ, ନିଶ୍ଚୟ ଏକ ସୁନ୍ଦର ବୈଭବଶାଳୀ ଦେଶ ଗଠନ ହୋଇପାରିବ।

ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ରହିଛି ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

0: ବିସ୍ତୃତ ସମ୍ବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଉତ୍ପାଦନ ଭିତ୍ତିକ ପ୍ରୋହାହନମୂଳକ ଯୋଜନା ପିଏଲ୍ଆଇ ପ୍ରଚଳନ କରି ସରକାର ଉତ୍ପାଦନ କ୍ଷେତ୍ରର ଆଭିମୁଖ୍ୟରେ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି। ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ୍ 2026କୁ ଗତକାଲି ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି ଏଭଳି ସଂସ୍କାରମୂଳକ ପଦକ୍ଷେପ ଅର୍ଥନୈତିକ ଫଳାଫଳକୁ ତ୍ୱରାନ୍ୱିତ କରିଛି। ପିଏଲ୍ଆଇ ଯୋଜନା ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି 2.5 ଲକ୍ଷ କୋଟି ଟଙ୍କାର ନିବେଶ ଏହାଦ୍ୱାରା ସମ୍ଭବପର ହୋଇପାରିଛି। 22 ଲକ୍ଷ କୋଟି ଟଙ୍କାକୁ ଉତ୍ପାଦନ ବୃଦ୍ଧି ପାଇବା ସହ 15 ଲକ୍ଷ କୋଟି ଟଙ୍କାର ରପ୍ତାନୀ କ୍ଷେତ୍ର ସୃଷ୍ଟି ହୋଇପାରିଛି। 14 ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି।
1: ଯାହା ପହଲେ ପ୍ରୋଡକ୍ସନ ବଢ଼ାନେ ପର ପନିଶମେଣ୍ଟ ମିଲତା ଥା ବହି ଆଜ ହମାରୀ ସରକାର ପ୍ରୋଡକ୍ସନ ବଢ଼ାନେ ପର ଇନ୍ସେଣ୍ଟିଭ ଦେ ରହି ହୈ ଔର ଆଜ ପିଏଲ୍ଆଇ ସ୍କିମ କି ସକ୍ସେସ ଦୁନିଆ ଦେଖ ରହି ହୈ। ସିର୍ଫ ଇସ୍ ଏକ ଯୋଜନା କି ବଜହ ସେ କରିବ 2.5 ଲକ୍ଷ କରୋଡ ରୁପିଏ କା ଆକ୍ଚୁଆଲ ଇନ୍ଭେଷ୍ଟମେଣ୍ଟ ହୁଆ ହୈ। 22 ଲକ୍ଷ କରୋଡ ରୁପିଏ ସେ ଜ୍ୟାଦା କା ପ୍ରୋଡକ୍ସନ ଔର ସେଲ୍ସ ହୋଇ ହୈ। 15 ଲକ୍ଷ କରୋଡ ରୁପିଏ ସେ ଜ୍ୟାଦା କା ଏକ୍ସପୋର୍ଟ ହୁଆ ହୈ ଔର 14 ଲକ୍ଷ ସେ ଜ୍ୟାଦା ଡାଇରେକ୍ଟ ଔର ଇନ୍ଡାଇରେକ୍ଟ ଜବ୍ ବନି ହୈ।
0: ଶ୍ରୀ ମୋଦି କହିଛନ୍ତି ଆନ୍ତର୍ଜାତିକ ସମ୍ପ୍ରଦାୟ ଭାରତକୁ ଆର୍ଥିକ ବିକାଶ ଏବଂ ଆଶାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଭାବରେ ପରିଗଣିତ କରୁଛନ୍ତି। 25 କୋଟି ନାଗରିକ ଦାରିଦ୍ର୍ୟ ସୀମାରେଖାରୁ ମୁକ୍ତ ହେବା ଦେଶର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି କ୍ଷେତ୍ରକୁ ପ୍ରତିଫଳନ କରୁଛି। ଏହି ଅବସରରେ ଶ୍ରୀ ମୋଦି ସପ୍ତଧାରା ଶକ୍ତି କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଜୀବନଧାରଣ ମାନରେ ସହଜତା ଆଣିବା ସହ ବିକାଶ ତ୍ୱରାନ୍ୱିତ ହେଉଛି।
1: आने वाले समय में ईज ऑफ लिविंग और ईज ऑफ डूइंग बिजनेस का और विस्तार होगा। देश के यूथ के लिए, नारी शक्ति के लिए, फार्मर्स के लिए, गरीब और मिडिल क्लास के लिए हमारी सरकार लगातार काम करती रहेगी। हमारी रिफॉर्म एक्सप्रेस और अधिक गति से आगे बढ़ने वाली है। विकसित भारत का लक्ष्य पूरा करने के लिए हम पूरी प्रतिबद्धता के साथ काम करते रहेंगे और मैं मेरे लिए भारत का फ्यूचर अगर सुनिश्चित हो गया है ना तो दुनिया के फ्यूचर में भी स्थिरता लाने का बहुत बड़ा काम इसी धरती से होने वाला है।
0: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୋର୍ଖା ନେତୃତ୍ୱଙ୍କ ସହ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବୈଠକରେ ଯୋଗ ଦେଇଛନ୍ତି। ପଶ୍ଚିମବଙ୍ଗର ଦାର୍ଜିଲିଂସ୍ଥିତ ସୁକ୍ନାଠାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ପାହାଡ଼ି ଅଞ୍ଚଳ ରାଷ୍ଟ୍ରମନ୍ତ୍ରୀ ବିଶାଲ ଲାମା, ମୁଖ୍ୟ ଶାସନ ସଚିବ ମନୋଜ ଅଗ୍ରୱାଲ, ବିଧାନସଭାର 4 ଜଣ ଗୋର୍ଖା ସଦସ୍ୟ ଏବଂ ଗୋର୍ଖା ନେତା ବିମଲ ଗୁରୁଙ୍ଗ, ମାନ ଘିସିଂ ତଥା ଲୋକସଭା ସଦସ୍ୟ ରାଜୁ ବିଷ୍ଟ ପ୍ରମୁଖ ଉପସ୍ଥିତ ଥିଲେ। ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ସଭାପତି ବିମଲ ଗୁରୁଙ୍ଗ କହିଛନ୍ତି ବୈଠକରେ ସମ୍ପୂର୍ଣ୍ଣ ରାଜନୈତିକ ସମାଧାନ ସଂକ୍ରାନ୍ତ ଦୀର୍ଘଦିନର ଦାବି ଉପରେ ଆଲୋଚନା ହୋଇଛି, ତେବେ ବୈଠକର ସମ୍ପୂର୍ଣ୍ଣ ବିବରଣୀ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ଅନ୍ୟପକ୍ଷରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଉଚ୍ଚସ୍ତରୀୟ ସିଲିଗୁଡ଼ି କରିଡର ବୈଠକ ଅନୁଷ୍ଠିତ ହେବ। ଏଥିରେ ବିଏସ୍ଏଫ୍, ଏସ୍ଏସ୍ବି, ଆଇବି, ରାଜ୍ୟ ପୁଲିସ୍ର ବରିଷ୍ଠ ପଦାଧିକାରୀ ଏବଂ ରାଜ୍ୟ ତଥା କେନ୍ଦ୍ରୀୟ ଅଧିକାରୀମାନେ ଯୋଗଦେବେ। ଚାରିବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ କେତେକ ସ୍ୱତନ୍ତ୍ର ଡୋଜ୍ ମିଶ୍ରିତ ଔଷଧର ଉତ୍ପାଦନ, ବିକ୍ରୟ ଏବଂ ଯୋଗାଣ ଉପରେ ସରକାର କଟକଣା ଜାରି କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ କ୍ଲୋରାଫେରିରାମିନ୍, ମାଲେଟ୍ ଏବଂ ଫେନାଇରାଇ ଲେଫ୍ରିନ୍ ହାଇଡ୍ରୋକ୍ଲୋରାଇଡ୍ ମିଶ୍ରଣଯୁକ୍ତ ଔଷଧ ଏଥିରେ ଅନ୍ତର୍ଭୁକ୍ତ। ପିଲାଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। ଏପରିକି ଔଷଧ ପ୍ରସ୍ତୁତକର୍ତ୍ତାଙ୍କୁ ପ୍ୟାକେଟ୍ ଉପରେ ନିର୍ଦ୍ଦିଷ୍ଟ ଡୋଜ୍ ମିଶ୍ରଣ 4 ବର୍ଷରୁ କମ୍ ବୟସର ପିଲାଙ୍କଠାରେ ବ୍ୟବହାର କରାଯିବ ନାହିଁ ବୋଲି ପ୍ରଚାରମୂଳକ ସୂଚନା ଦେବାକୁ କୁହାଯାଇଛି। ଗତ ଜୁନ୍ ମାସରେ ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ 16 ନିର୍ଦ୍ଦିଷ୍ଟ ଡୋଜ୍ ମିଶ୍ରିତ ଔଷଧର ପ୍ରସ୍ତୁତି, ବିକ୍ରୟ ଏବଂ ଯୋଗାଣ ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ବିଶେଷଜ୍ଞ କମିଟି ଏବଂ ଔଷଧ ବୈଷୟିକ ପରାମର୍ଶଦାତା ବୋର୍ଡର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ କହିଛି। ସୋମାଲିଆ କର୍ତ୍ତୃପକ୍ଷଙ୍କ ନିକଟରେ ଭାରତ ବାଣିଜ୍ୟିକ ଜାହାଜ ଅପହରଣ ପ୍ରସଙ୍ଗ ଉତ୍ଥାପନ କରିଛି। 22 ଜଣ ଭାରତୀୟ ନାବିକଙ୍କ ସହିତ 2 ବିଦେଶୀ ପତାକାବାହୀ ଜାହାଜକୁ ଅପହରଣ କରାଯାଇଛି। ଏମ୍ଟି ସିବୁରେ 16 ଜଣ ଏବଂ ଏମ୍ଭି ଲୁତୁଫ୍ରେ 6 ଜଣ ଭାରତୀୟ ନାବିକ ରହିଥିଲେ। ଏହି ଜାହାଜଗୁଡ଼ିକୁ ଏମେନ୍ ଏବଂ ସୋମାଲିଆରୁ ପୃଥକ୍ ପୃଥକ୍ ଘଟଣାକ୍ରମରେ ସଶସ୍ତ ଜଳଦସ୍ୟୁ ଅପହରଣ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନିଆରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି। ସାମୁଦ୍ରିକ କ୍ଷେତ୍ର

0: ସହିତ ଜଡ଼ିତ ପ୍ରତ୍ୟେକଙ୍କ ସୁରକ୍ଷା ଏବଂ କଲ୍ୟାଣକୁ ଭାରତ ଗୁରୁତ୍ୱ ପ୍ରଦାନ କରିଥାଏ ବୋଲି ସେ କହିଛନ୍ତି। ସୋମାଲିଆ କର୍ତ୍ତୃପକ୍ଷଙ୍କ ସହ ଏ ସମ୍ପର୍କରେ ଆଲୋଚନା ହୋଇଥିବା ସେ ସୂଚନା ଦେଇଛନ୍ତି। ଏମ୍ପି ସିବୁ ଇରିଟ୍ରିଆ ପତାକା ବହନ କରିଥିବା ବେଳେ ଏମ୍ଭି ଲୁତୁଫ୍ କାମେରୁନ୍ ପତାକାବାହୀ ଜାହାଜ ରହିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ସାମୁଦ୍ରିକ କ୍ଷେତ୍ରରେ ଭାରତୀୟ ନାବିକଙ୍କ ସୁରକ୍ଷା ଚିନ୍ତା ନେଇ ସରକାର ଗୁରୁତର ସହ ପଦକ୍ଷେପ ଗ୍ରହଣ କରୁଛନ୍ତି।
1: ଆମେରିକାରେ ଭୋଟରଙ୍କ ପାଇଁ ଫଟୋ ପରିଚୟପତ୍ର ତଥା ନାଗରିକତ୍ୱର ପ୍ରମାଣକୁ ବାଧ୍ୟତାମୂଳକ କରିବା ଉପରେ ରାଷ୍ଟ୍ରପତି ଡୋନାଲ୍ଡ

0: ପ୍ରସ୍ତୁତ ତଥା କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦେଇଛନ୍ତି। ଆସନ୍ତା ନଭେମ୍ବରରେ ଆମେରିକା କଂଗ୍ରେସ ଉପରେ ରିପବ୍ଲିକାନ୍ ନିୟନ୍ତ୍ରଣକୁ ବଜାୟ ରଖିବା ଲକ୍ଷ୍ୟ ନେଇ ଶ୍ରୀ ଟ୍ରମ୍ପ ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ପକ୍ଷ ରଖିଛନ୍ତି। ସେ କହିଛନ୍ତି ଏହି ପ୍ରସଙ୍ଗରେ ତାଙ୍କର ପ୍ରଶାସନ ସୁପ୍ରିମକୋର୍ଟରେ ବିଜୟ ହାସଲ କରିସାରିଛି। ପ୍ରସ୍ତାବିତ ଆଇନ ଅନୁଯାୟୀ ପ୍ରତ୍ୟେକ ଭୋଟର ମତଦାନ ବେଳେ ଫଟୋ ପରିଚୟ ଉପସ୍ଥାପନ କରିବାକୁ ପଡ଼ିବ। ଏହାଦ୍ୱାରା ସେହି ଭୋଟର ଆମେରିକୀୟ ନାଗରିକ ବୋଲି ପ୍ରମାଣିତ ହୋଇପାରିବ। ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରି ଭାରତର ନିର୍ବାଚନ ବ୍ୟବସ୍ଥା ଏବଂ ଭୋଟର ଚିହ୍ନଟ ପ୍ରକ୍ରିୟାର ଉଚ୍ଚ ପ୍ରଶଂସା କରିଥିଲେ। କର୍ମଚାରୀ ଭବିଷ୍ୟନୀତି ପାଣ୍ଠି ସଂଗଠନ ପ୍ରତିଷ୍ଠାନଗୁଡ଼ିକର ଇପିଏଫ୍ ସୁବିଧାରୁ ବଞ୍ଚିତ ହେଉଥିବା କର୍ମଚାରୀମାନଙ୍କ ପାଇଁ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କର୍ମଚାରୀ ପଞ୍ଜିକରଣ ଅଭିଯାନ 2026 ବ୍ୟବହାର କରିବାକୁ ଅନୁରୋଧ କରିଛି। ଏହି ଅଭିଯାନର ଲକ୍ଷ୍ୟ ହେଉଛି ନିଯୁକ୍ତିଦାତାଙ୍କ ଦ୍ୱାରା ସ୍ୱେଚ୍ଛାକୃତ ଅନୁପାଳନକୁ ସହଜ କରିବା ସହିତ ଯୋଗ୍ୟ କର୍ମଚାରୀଙ୍କ ପାଇଁ ଭବିଷ୍ୟନିଧି ପାଣ୍ଠି, ପେନ୍ସନ୍ ଏବଂ ବୀମାର ଲାଭକୁ ବିସ୍ତାର କରିବା। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ କହିଛି ଯେ ଇଇସି 2026 ଚଳିତ ବର୍ଷ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଏହି ଅଭିଯାନ ଅଧୀନରେ ଯୋଗ୍ୟ ନିଯୁକ୍ତିଦାତାମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଇପିଏଫ୍ ପାଇବାରୁ ବାଦ୍ ପଡ଼ିଥିବା, ଜୀବିତ ଥିବା ଏବଂ ଘୋଷଣା ତାରିଖରେ ପ୍ରତିଷ୍ଠାନରେ ଚାକିରି ଜାରି ରଖିଥିବା କର୍ମଚାରୀଙ୍କୁ ପଞ୍ଜିକରଣ କରିପାରିବେ। ବିଡବ୍ଲ୍ୟଏଫ୍ ବ୍ୟାଡ୍ମିଣ୍ଟନ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଭାରତୀୟ ମହିଳା ଯୋଡ଼ି ତ୍ରିଶା ଜୋଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ସେମିଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବେ। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍ଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ଆଜି ଭାରତୀୟ ମହିଳା ଯୋଡ଼ି ଚୀନ୍ର ଲିୟୁ ସେଙ୍ଗ୍ ସୁ ଏବଂ ତାନ୍ ଲିଙ୍କ ଯୋଡ଼ିକୁ ଭେଟିବେ। ଏହି ଭାରତୀୟ ଯୋଡ଼ି ଚୀନ୍ର ଜିଆ ଇ ଫାନ୍ ଏବଂ ଝାଙ୍ଗ୍ ସୁ ଜିଆନ୍ଙ୍କୁ 16-21, 21-15, 21-13 ପରାସ୍ତ କରି ସେମିଫାଇନାଲ୍କୁ ଉନ୍ନୀତ ହୋଇଥିଲେ। ପୂର୍ବ ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତା 2-3 ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ, ଉପହିମାଳୟ ଅଞ୍ଚଳ, ଉତ୍ତରାଖଣ୍ଡ ଏବଂ ଦେଶର ଉତ୍ତର ପୂର୍ବ ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଉତ୍ପାଦନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଛି ପିଏଲ୍ଆଇ ଯୋଜନା କହିଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ସୁକ୍ରାଠାରେ ବିଭିନ୍ନ ପ୍ରସଙ୍ଗ ନେଇ ଗୋର୍ଖା ନେତୃତ୍ୱଙ୍କ ସହ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଆଲୋଚନା। 4 ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ କେତେକ ସ୍ୱତନ୍ତ୍ର ଡୋଜ୍ ମିଶ୍ରିତ ଔଷଧ ଉତ୍ପାଦନ, ବିତ୍ତ ଓ ଯୋଗାଣ ଉପରେ କଟକଣା ଜାରି କଲେ ସରକାର। ଏବଂ ବିଡବ୍ଲ୍ୟଏଫ୍ ବ୍ୟାଡ୍ମିଣ୍ଟନ ବିଶ୍ୱକପ୍ ପ୍ରତିଯୋଗିତାର ମହିଳା ଯୋଡ଼ି ସେମିଫାଇନାଲ୍ ମ୍ୟାଚ୍ରେ ଆଜି ଚୀନ୍ ଏବଂ ଭାରତ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେବ।
1: This is Akashvani, and I'm Shagun Chopra with the Midday News. The headlines. Government imposes restrictions on manufacturing, sale and distribution of all fixed dose combinations containing chlorpheniramine maleate and phenylephrine hydrochloride for children aged below 4 years. India to host BRICS Youth Ministers meeting at Vishakhapatnam in Andhra Pradesh this evening. India raises with Somalia issue of hijacking of 2 foreign flagged commercial vessels with 22 Indian sailors on board. US imposes 50% tariffs on $20 billion worth of Canadian products after trade talks with US fail. Canada says it will retaliate. IMD issues orange alert for very heavy rainfall over East Madhya Pradesh today. And in BWF Badminton World Championships, Indian women's doubles pair of Trisha Jolly and Gayatri Gopichand to be up against China's Liu Shengshu and Tham Ning in semi-finals this afternoon. And now the news in detail. The government today imposed restrictions on the manufacturing, sale and distribution of all fixed-dose combinations, FDCs, containing chlorpheniramine maleate and phenylephrine hydrochloride for children below 4 years of age. The Health Ministry, in a notification, mandated a clear warning that these medicines shall not be used in children below 4 years of age in a significant step to safeguard the health and safety of young children. The government directed manufacturers to clearly display the warning, fixed dose combination shall not be used in children below 4 years of age on the label, package insert and promotional literature associated with these formulations. The government said that the use of such combinations may pose risks to children below 4 years of age.

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ପରବର୍ତ୍ତୀ ଗୀତଟି ରାଜ ରିପୋର୍ଟ। ଏହି ଚଳଚ୍ଚିତ୍ରଟି ପାଇଁ ଶିଳ୍ପୀ ହେଲେ ଅରିଜିତ ସିଂ, ଗୀତିକାର କୌଶଲ ମୁନିର, ସଙ୍ଗୀତ ନିର୍ଦ୍ଦେଶନା ଜିତ୍ ଗଙ୍ଗୁଲି।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ବିଜ୍ଞାପନ ବିରତି ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ୍ ପ୍ରଦାନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି। ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀ ବିଭିନ୍ନ ସ୍ଥାନରେ ମୁତୟନ ହୋଇ ଜିଲ୍ଲାର ବନ୍ୟା ସ୍ଥିତି ଉପରେ ନଜର ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ପଟ୍ଟାମୁଣ୍ଡାଇ ଆଳି, ରାଜକନିକା, ରାଜନଗର ଏବଂ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ଅନେକ ଗ୍ରାମ ପାଣିଘେରରେ ଥିବା ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି। ପଶ୍ଚିମ କେନ୍ଦ୍ର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 21ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆସନ୍ତା ମାସ 5 ତାରିଖ ଗୁରୁଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ଶିକ୍ଷକ ପୁରସ୍କାର 2026 ପ୍ରଦାନ କରିବେ। ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଦରାଜ ଉମାକାନ୍ତ ନାୟକ ଏଥିପାଇଁ ଓଡ଼ିଶାରୁ ମନୋନୀତ ହୋଇଛନ୍ତି। ସ୍କୁଲ ଶିକ୍ଷା ଏବଂ ସାକ୍ଷରତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି। 4 ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ କେତେକ ସ୍ୱତନ୍ତ୍ର ଡୋଜ୍ ମିଶ୍ରିତ ଔଷଧ ଉତ୍ପାଦନ, ବିକ୍ରୟ ଏବଂ ଯୋଗାଣ ଉପରେ ସରକାର କଟକଣା ଜାରି କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ କ୍ଲୋରୋଫେନିରାମିନ୍, ମାଲେଟ୍ ଏବଂ ଫେନାଇଲେଫ୍ରିନ୍ ହାଇଡ୍ରୋକ୍ଲୋରାଇଡ୍ ମିଶ୍ରଣଯୁକ୍ତ ଔଷଧ ଏଥିରେ ଅନ୍ତର୍ଭୁକ୍ତ। ପିଲାଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। ଏପରିକି ଔଷଧ ପ୍ରସ୍ତୁତକର୍ତ୍ତାଙ୍କୁ ପ୍ୟାକେଟ୍ ଉପରେ ନିର୍ଦ୍ଦିଷ୍ଟ ଡୋଜ୍ ମିଶ୍ରଣ 4 ବର୍ଷରୁ କମ୍ ବୟସର ପିଲାଙ୍କଠାରେ ବ୍ୟବହାର କରାଯିବ ନାହିଁ ବୋଲି ପ୍ରଚାରମୂଳକ ସୂଚନା ଦେବାକୁ କୁହାଯାଇଛି। ନବରଙ୍ଗପୁର ଜିଲ୍ଲାରେ ଆସନ୍ତା ଖରିଫ ଋତୁରେ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାର 13ଟି ଲ୍ୟାମ୍ପସରେ ଜିଲ୍ଲା ଯୋଗାଣ ବିଭାଗ ଓ ଡିଆର୍ସିଏସ୍ଙ୍କ ତତ୍ତ୍ୱାବଧାନରେ ଏହି ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ଜିଲ୍ଲାରେ 10,394 ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଆସନ୍ତା 31 ଅଗଷ୍ଟ ଓ ସେପ୍ଟେମ୍ବର 1 ତାରିଖରେ ରତ୍ନଭଣ୍ଡାର ଗଣତି ମଣତି ହେବା ନେଇ ନିଷ୍ପଭି ନିଆଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ ଅନୁଯାୟୀ ଏହି ଗଣତି ମଣତି ହେବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2026 ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ସଦର, କୋଡିଙ୍ଗା, ଉମରକୋଟ, ରାଇଗର, ଚନ୍ଦାହାଣ୍ଡି ଓ ଝରିଗାଁଠାରେ ଥିବା ବିଚାରାଳୟଗୁଡ଼ିକରେ ଲୋକ ଅଦାଲତ ଅନୁଷ୍ଠିତ ହେବ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୌତୁକ ନିରୋଧ ଆଇନ 1961 ସମ୍ପର୍କିତ ଦିନିକିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୌତୁକ ନିରୋଧ ଆଇନର ବିଭିନ୍ନ ଦିଗ, ଆଇନଗତ ପ୍ରାବଧାନ, ଦଣ୍ଡବିଧାନ ଏବଂ ସମାଜର ଏହାର ସଠିକ୍ ପ୍ରୟୋଗ ସମ୍ପର୍କରେ ଆଲୋଚନା କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ବିଶ୍ୱ ଆଥ୍ଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲ୍ଭର ମିଟ୍ ଅନୁଷ୍ଠିତ ହେଉଛି। ପ୍ରତିଯୋଗିତାରେ 27ଟି ଦେଶର 187 ଜଣ ଆଥ୍ଲେଟ୍ ଭାଗ ନେଉଛନ୍ତି। ଏଥିରେ 12ଟି ଏସୀୟ ଦେଶର 143 ଜଣ ଶ୍ରେଷ୍ଠ ଖେଳାଳି ସାମିଲ ଥିବା ଜଣାପଡ଼ିଛି। ମୁଖ୍ୟ ଅନ୍ତର୍ଜାତୀୟ ଦଳଗୁଡ଼ିକ ମଧ୍ୟରେ ଶ୍ରୀଲଙ୍କାର 24, ଦକ୍ଷିଣ ଆଫ୍ରିକାର 17 ଏବଂ ବ୍ରାଜିଲ୍ର 11 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ପ୍ରତିଯୋଗିତାରେ ଓଡ଼ିଶାର କ୍ରୀଡ଼ାବିତ୍ ଅନିମେଶ କୁଜୁର, ସ୍ୱାଧୀନ କୁମାର ମାଝୀ, କିଶୋର ଜେନା, ବାପି ହାଂସା, ଶ୍ରାବଣୀ ନନ୍ଦ ଏବଂ ପ୍ରଜ୍ଞା ପ୍ରଶାନ୍ତି ସାହୁ ଖେଳିବେ। ଗତବର୍ଷର ସଫଳ ବ୍ରୋଞ୍ଜସ୍ତରୀୟ ପ୍ରତିଯୋଗିତା ପରେ ସିଲଭରସ୍ତରୀୟ ଆୟୋଜନ କରାଯାଉଛି। ଏହି ଏକଦିବସୀୟ ପ୍ରତିଯୋଗିତାରେ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଭାବେ 18ଟି ଇଭେଣ୍ଟ ରହିଛି। 2028 କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ୱ ଆଥ୍ଲେଟିକ୍ସ ଇଣ୍ଡୋର ଚାମ୍ପିୟନ୍ସିପ୍ ଓ ଏସୀୟ ଇଣ୍ଡୋର ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ ପାଇଁ ଏହା ଏକ ବଡ଼ ପ୍ରସ୍ତୁତି ବୋଲି କୁହାଯାଉଛି। ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷ ବୈଠକରେ 2,780 କୋଟି 10 ଲକ୍ଷ ଟଙ୍କାର 14ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ 14,104 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିରେ ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଓ ପୋଷାକ, ରାସାୟନିକ ଉତ୍ପାଦ, ଚିକିତ୍ସା ଉପକରଣ, ଇସ୍କାତ ଓ ଭିଭିଭୂମି ସମେତ ବିଭିନ୍ନ କ୍ଷେତ୍ରରୁ ଆସିଥିବା ପ୍ରସ୍ତାବଗୁଡ଼ିକ ଅନୁମୋଦନ ଲାଭ କରିଛି। ପରିମଳ କାର୍ଯ୍ୟରେ ଶୂନ୍ୟ ମୃତାହତ ସରକାରଙ୍କ ଲକ୍ଷ୍ୟ, ଗରିମା କର୍ମଶାଳାରେ ଯୋଗଦେଇ କହିଲେ ମୁଖ୍ୟମନ୍ତ୍ରୀ। ଖରିଫ ଋତୁରେ ଧାନ ବିକ୍ରି ପାଇଁ ବର୍ତ୍ତମାନ ସୁଦ୍ଧା 7 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ପଞ୍ଜୀକରଣ। ବନ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ନେଇ ପ୍ରଭାବିତ ଅଞ୍ଚଳରେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିୟୋଜିତ କଲେ ସରକାର। ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ, ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ସମ୍ଭାବନା। ଏବଂ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱ ଆଥ୍ଲେଟିକ୍ କଣ୍ଟିନେଣ୍ଟାଲ୍ ଟୁର୍ ସିଲ୍ଭର ମିଟ୍।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆଞ୍ଚଳିକ ସମ୍ବାଦ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ସମୟ ଦିନ 2:45। ଆସନ୍ତୁ ଜାଣିବା ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଅପରାହ୍ନ 5:00 ଶୁଣିବେ ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ଶୁଣିବେ ସାକ୍ଷାତକାର ଯାହାର ବିଷୟ ରହିଛି ଭୋଟଦାନ ଓ ଗଣତନ୍ତ୍ରରେ ଯୁବପିଢ଼ିଙ୍କ ଭୂମିକା। 5:30 ଶୁଣିବେ ଚୈତି ଜହ୍ନ। ଏଥିରେ ପ୍ରଚାର କରିବୁ ନାଟକ ମାଟିର ଡାକ। ରଚନା କରିଛନ୍ତି ରାଜୁ ପ୍ରଧାନୀ ଏବଂ ପରିଚାଳନା ରଞ୍ଜନ କୁମାର ବେହେରା। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:20। 6:30 ରହିଛି ହିନ୍ଦୀ ଭୋଜନ। 6:55 ଆଜିର ପ୍ରସଙ୍ଗ ଏବଂ 7:25 ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:15 ଶୁଣିବେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଏଥିରେ ଶୁଣିବେ ସାକ୍ଷାତକାର ଯାହାର ବିଷୟ ରହିଛି ନିମୋନିଆର କାରଣ ଓ ପ୍ରତିକାର। ଅଖିଳ ଭାରତୀୟ ପତ୍ରିକାର କାର୍ଯ୍ୟକ୍ରମ ପ୍ରଚାର କରିବୁ 9:30। ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଅଖିଳ ଭାରତୀୟ ସଙ୍ଗୀତ ସଭା ରିଲେ କରି ପ୍ରଚାର କରିବୁ 10:00 ଆକାଶବାଣୀ ଦିଲ୍ଲୀରୁ। କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା ଆସନ୍ତାକାଲି ରବିବାର 12:00।

ନିକଟରେ ପ୍ରଚାର କରିବୁ ପ୍ରଣବ କିଶୋର ପଟ୍ଟନାୟକଙ୍କ ସକାଶେ ଏକ ବିଶେଷ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସଙ୍ଗୀତର ପ୍ରବାହ ପ୍ରଣବ ଶୁଣିଲେ ଆଜି ସନ୍ଧ୍ୟା ପ୍ରଚାର ହେବାକୁ ଥିବା କେତୋଟି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର ସମୟ ଦିନ 2:48 ହେବାକୁ ଯାଉଛି। ଏଇଠି ଶେଷ କରୁଛୁ ମିଡିୟମ ୱେଭ୍ରେ ପ୍ରସାରଣ ସେବା। ମିଡିୟମ ୱେଭ୍ର 204.5 meter ତଥା 1467 kHz ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରିବୁ ଆଜି ଅପରାହ୍ନ 5:00 ଆମର ସାନ୍ଧ୍ୟ ଅଧିବେଶନରେ। ବର୍ତ୍ତମାନଠାରୁ ଏଫ୍ଏମ୍ର 103.6 MHz ବିବିଧ ଭାରତୀ ମୁମ୍ବାଇରୁ ପ୍ରଚାରିତ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଶୁଣିପାରିବେ। ବର୍ତ୍ତମାନ ପାଇଁ ବିଦାୟ ଚାହୁଁଛୁ, ନମସ୍କାର।

0: चाहेगी।
1: मन चाहेगी,
0: मन चाहेगी।

0: ଗୋଟେ କଣ ଦେଖ ତ ମୋବାଇଲରେ ଗୋଟେ ଆସିଛି ମେସେଜ କଣ କି ଏଟା ଆରଟିଓ ଚାଲାଣ ଏଟା କଣ
1: ଏଟା କଣ ପୁଣି ଚାଲି ନ ଜାଣି ବେଟର ଦୋଷ ଯାଇଥିବୁ ହେଲମେଟ ନ ପିନ୍ଧିକି କୋଉଠି ଗୋଟେ ନହେଲେ ଟ୍ରାଫିକ ଲାଇଟର କଥା ମାନି ନଥିବୁ ଆଜିକାଲିର ଟୁକି ମାନଙ୍କର ସ୍କୁଟି ଚଲାଣି ଏ ପ୍ରଭୁ ଜୁହାର ଲାଗୁରେ ଭାଇ
0: ଆରେ ଆରେ କଣ କହୁଛୁ ତୁ ଆରେ ଏଟା କଣ ଆସିଛି ମୁଁ ଜାଣିପାରୁନି ବୋଲି ସିନା ତତେ ପଚାରୁଛି ଜାଣିଥିଲେ ପଚାରିଥାନ୍ତି କି ଆଉ ଗୋଟେ କଥା ଜାଣିଛୁ
1: କଣଟା
0: ମତେ ତ ସ୍କୁଟି ଏକା ଚଲେଇ ଆସୁନି ଆରଟିଓ ଚାଲାଣ ବେଲେ ସେଟା ମୋର କେମିତି କଟିବ
1: ଆରେ ଏଟା ତ ସତ କଥା କାଇଁ ଦେଖବା ଦେଖବା
0: ହଁ ନେ ଦେଖ
1: ଓହୋ ଏବେ ବୁଝିଲି
0: କିସ୍ଟା ବୁଝିଲୁ
1: କହୁଛି କିସ୍ଟା ବୁଝିଲି ତତେ ଭଲସେ ବୁଝେଇବି ମାତ୍ର ଫାଷ୍ଟ ତ ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିଦବା ନା
0: ତ ଭାଇ ଭଉଣୀ ମାନେ ସ୍ୱାଗତ କରୁଛୁ ଆଜିର କାର୍ଯ୍ୟକ୍ରମକୁ ଆଜିର ଜୁଆନ କାତା କାର୍ଯ୍ୟକ୍ରମରେ ଆମେ ଦୁଇ ଜଣ ମୁଇଁ ବର୍ଷା ମହାପାତ୍ର
1: ଆରେ ମୁଇଁ ପ୍ରତୀକ ଶର୍ମା
2: ଜୁହାର

0: ହେଲେ ଶୁଣିଛୁ କି ବର୍ଷା?
1: ହଁ ହଁ କିସ୍ଟା ଯେ
0: ଦେଖେ, ପ୍ରୋଗ୍ରାମ ଷ୍ଟାର୍ଟ ହଉ, ଗୋଟେ ମସ୍ତ ଅନୁଚିନ୍ତା ଗୋଟେ ହେଲେ ଭଲ ଲାଗିବ, ହଁ କି ନାଇଁ?
1: ହଇ
0: ହେଲେ ଆଜିର ଅନୁଚିନ୍ତା ଶୁଣେ। ଦେଖେ, ଫୁଲ ଯେତେ ମିଶା ସୁନ୍ଦର ହଉ ନା କାହିଁକି, ପ୍ରଶଂସା ଖାଲି ତାର ବାସ୍ନାର ହିଁ ହେଇଥାଏ। ସେମିତିକା ମଣିଷ ଯେତେ ବଡ଼ ହଉ ନା କାହିଁକି, ପ୍ରଶଂସା ତାର ବ୍ୟବହାରର ହିଁ ହେଇଥାଏ।
1: ହଁ ତୋର କଥା ଆକା।
0: ଏ ସେମିତି କହିବୁ ନାଇଁ ଭାଇ, ମୁଁ କାମରେ ବି କରୁଛି।
1: ହଇ ଯେ ତୁ ଜଣେ ଏକା କଲେ କିସ ହବ, ଆମେ ସବୁ ଯୁବ ବର୍ଗ ଏକା କରିବାର ଅଛି।
0: ଏଇଟା ତ ଠିକ କଥା, ହେଲେ ତୋର ସେ ଆରଟିଓ ଚାଲାଣ ଯୋଉ ଏପିକେ ଦେଖେଇଲୁ ନା କି, ସେଟା ଫେକ୍ଟା।
1: ଫେକ୍ଟା ମାନେ?
0: ତୁ ସେଟାକୁ ଇନଷ୍ଟଲ କରିବୁ ବୋଲେ ଗୋଟେ ଆପ୍ଲିକେସନ ଡାଉନଲୋଡ ହବ, ତାର ପରେ ନେଇକି ସିଏ ନେଇକି ରେଜିଷ୍ଟର କରିବା ପାଇଁ ଓଟିପି ଗୋଟେ ମାଗବ।
1: ନାଇଁ ଓଟିପି ମୁଁ ଦେଇନାହିଁ, କି ପାଇଁ ବୋଲେ ମୁଁ ଜାଣିପାରିଲି ନାହିଁ, ସେଟା ପାଇଁ ଦେଇନାହିଁ, ଖାଲି ମାତ୍ର ଆପ୍ଲିକେସନଟା ଡାଉନଲୋଡ କରିକି ରଖିଛି।
0: ଯାହା ହଉ, ତୁ ଭକୁଆ ପରା ଚାଲାକି ଟୁକି ମାତ୍ର।
1: କିସ୍ କହୁଛୁ ଭକୁଆ ପରା ଚାଲାକି ଟୁକି ମାନେ କିସ୍ଟା? ସେଟା
0: ଦେଖେ, ଭଲ କଲୁ ଓଟିପି ଦେଇନୁ, ମୋର ସାଙ୍ଗ ଗୋଟେ ସେମ୍ ଚିନ୍ତାକା ହେଲା।

0: ତାର RTO ଚାଲାଣ ବୋଲି ଆଇଲା, ହେଲେ ତୁ ସିନା ସ୍କୁଟି ଚଲାଉନୁ ବୋଲି ତତେ ଟେନସନ୍ ନାହିଁ, ସେ ଗାଡ଼ି ଚଲାଉଥିଲା, ସେ ଭାବିଲା ସତକୁ ସତ କୋଉଠି ଗୋଟେ RTO କରିଯାଇଥିବ। ହେଲେ ଆପ୍ଲିକେସନ ଡାଉନଲୋଡ କଲା, OTP ଦେଲା, ଆଉ ସେ OTP କନଫର୍ମେସନ ପାଇଁ ପୁଣି ଟଙ୍କା ଗୋଟେ ମାଗିଲା ପୁଣି। ହେଲେ ଇଏ ତ ବେଶୀ ଧନୀ ଆଗାନି କି ଟଙ୍କା ଗୋଟେ କରିଦେଇଛି ପେମେଣ୍ଟ,
1: ହେଲେ କିଏ ସାଲା
0: ତାର ପରେ ତ ହ୍ୱାଟ୍ସଆପ୍ ହ୍ୟାକ୍ ଆଉ
1: ପଇସା କଟିଗଲା କି। ହେଲେ
0: ପଇସା ତ ଟଙ୍କା ଗୋଟେ କଟିଲା ସେଟା ଛାଡ଼େ, ଯେତିକି ହ୍ୱାଟ୍ସଆପ୍ ଯୋଉ ହ୍ୟାକ୍ ଥିଲା ନିକି ତାର ଯେତିକି ସାଙ୍ଗମାନଙ୍କୁ ନିକି ସେ ସେମ୍ ଏପିକା ଆଉ ଥରେ ତାର ନମ୍ବରରୁ ଆଗା ଗଲା।
1: ହେଲେ ଏମିତି ହେଇଛି ବୋଲି ତ ସବୁ ଭାବୁଥିବେ କି ସେ RTO ଯୋଉ ଆପ୍ଲିକେସନ ନା କିସ ହେଲେ ସେଟା ସିଏ ଏକା ସବୁ ଛାଡିଛି ବୋଲିକି ଭାବୁଥିବେ।
0: ହଇ ପରା, ଆମେ ତାର ନାଁ ଦେଇଥିଲୁ ପୁଲିସରେ।
1: ହେଲେ କେମିତି କରିବାର ହେଲେ ଏବେ
0: ସେ ପୁଲିସରେ ଗଲା ପରେ ସେ କହୁଛି ଆଜ୍ଞା ମୋର ଆଗା ହ୍ୱାଟ୍ସଆପ୍ ହ୍ୟାକ୍ ହେଇଯାଇଛି, ମୁଇଁ କାହାକୁ ଛାଡ଼ିନି, ମୋର ଆଡ଼େ ପଇସା କଟିଯାଇଛି ବୋଇଲା।
1: ହେ କି ବାଧାରେ ଏଇଟା ମାନେ ଭଲ ହେଲା ମୁଇଁ OTP ଦେଇନାହିଁ।
0: ସେଟା ପରା, ଏବେ ସାଇବର ସଚେତନତା ନେଇକି ଆମର ଯୁବବର୍ଗ ମାନଙ୍କର ନାହିଁ ଆଗା ଟୋଟାଲି, ଯାହାକୁ ଆମେ ଡିଜିଟାଲ ଲିଟେରେସି ବୋଲୁଛୁ।
1: ହେ ଡିଜିଟାଲ ଲିଟେରେସି ବୋଲେ କିଷ୍ଟା
0: ଇଟା କା ଯେ ଦେଖେ, ତୁ ଏବେ ଗାଡି କେବେ ଚଲେଇନୁ, ମାତ୍ର ଜାଣିଲୁ ଯେ ତୋର RTO ଚାଲାଣ କଟିବ ନାହିଁ, ସେଟା ପାଇଁ ତୁ ସେଟାକୁ କିଛି କରିଲୁ ନାହିଁ। ମାତ୍ର ଏବେ ଗାଡି ଚଲେଇବା ଲୋକ କିସ ଭାବ, କୋଉଠି ଗୋଟେ କଟିଥିବ ଆଗା। ହେଲେ ଖାଲି RTO ଚାଲାଣ ବୋଲିକି ନାହିଁ, ଏମିତି ଗଭର୍ଣ୍ଣମେଣ୍ଟର ଫାଇନ୍ ହେଇଗଲା କି କ'ଣ ଗୋଟେ ଏମିତି ଚାନ୍ଦା କଲେକ୍ସନ୍ ହେଇଗଲା, ଇନ୍ଭିଟେସନ୍ ଲେଟର୍ ହେଇଗଲା, ଏମିତି କରିକି ଗୋଟେ ଗୋଟେ APK ମାନେ ଛାଡ଼ ଦେଉଛନ୍ତି, ଆଉ ସେଟାକୁ ଇନଷ୍ଟଲ କରିକିନା OTP ମାଗି ଦେଉଛନ୍ତି, ଆଉ ଆମର ଯୁବବର୍ଗ ମାନଙ୍କୁ ଭୋକା ବନେଇ ଦେଉଛନ୍ତି।
1: ହେଲେ ସେମିତି ଦେଖିବାକୁ ଗଲେ ତ ଗୋଟେ ସାଇବର ସଚେତନତା ଗୋଟେ ହେଲେ ଏକା ସବୁ କିଛି କିଛି ଜାଣିପାରିବେ ଏ ବିଷୟରେ ନା କିସ।
0: ୱାଃ, କି ଆଇଡିଆ ଦେଲୁ ମାତ୍ର,
1: ମୁଣ୍ଡ କାର କି।
0: ଆଉ ବେଶୀ ତ ଟେଙ୍ଗ ନା, ହଉ ଆଜିର ସମ୍ପାଦକୀୟରେ ଗୋଟେ କାମ କରିବା, ସାଇବର ସଚେତନତା କରିଦବା, କଣ ବୋଲୁଛୁ?
1: ହଁ ହଁ, ସେମିତି ହେଲେ ଲୋକମାନେ କିଛି ହେଲେ ଟିକେ ଜାଣିପାରିବେ।
0: ଆଉ ତାପରେ ଏବେ ତୁ ଯେମିତି କହିଲୁ RTO ଚାଲାଣ କଥା, ସେମିତି କେତେ ଗୁଡ଼ିଏ APK ଯାକ ଆସୁଛି, ସେ ବିଷୟରେ ମିଶା ଜାଣିପାରିବେ। ତ ତୁ କଣ ଜାଣିଛୁ ସାଇବର ସଚେତନତା ବିଷୟରେ, ଫାଷ୍ଟ ତୋରଠୁ ଶୁଣବା, ତୁ କି ମାନେ ଫାଷ୍ଟ କି ନାହିଁ।
1: ହଉ ହଉ, ତୁ ଆଉ ବେଶୀ ଦେଖେଇ ହେ ନା, ମତେ ଜଣା ଅଛି ହେଲା।
0: ହଉ ଲ ହଉ, ଷ୍ଟାର୍ଟ କରେ।
1: ହେଲେ ପ୍ରତୀକ,
0: ହଁ
1: କଥା କିଷ୍ଟା ବେଲେ, ଆଜିକାଲି ଲୁକ ମାନେ ଅଲଗା ଅଲଗା ପ୍ରକାରର ଠକେଇ ଜାଲରେ ପଡୁଛନ୍ତି।
0: ସତକା?
1: ହଁ, ହେଲେ ଆଜିକାଲି ତ ଆମେ ସବୁ ହାତରେ ମୋବାଇଲ ଧରୁଛୁ,
0: ପିଲାଠୁ ଷ୍ଟାର୍ଟ କରିକି ଡକରା ପର୍ଯ୍ୟନ୍ତ ସବୁ ହାତରେ ଫୋନ।
1: ହଁ, ହେଲେ ସେ ଫୋନଟା ଆମର ପାଇଁ ଯେତିକି ଭଲ ସେତିକି ଖରାପ ମିଶା, ସେଟା ପାଇଁ ଲୋକମାନେ କେମିତି ଠକ ଜାଲରେ ନ ପଡିକି ଆହୁରି ସୁରକ୍ଷିତ ରହିବେ, ସେଟା ପାଇଁ ସାଇବର ସଚେତନତା ନିହାତି ଜରୁରୀ। କାହିଁକି ବୋଲେ ଆମେ ଯଦି ସତର୍କ ରହିବା, ଆମର କଷ୍ଟର ପଇସାକୁ କିଏ ହେଲେ ଲୁଟିକି ନେଇପାରିବ ନାହିଁ।
0: କି କହିଲୁ ଲୋ, ତାଳି ଗୁଡେ ହେଇଯାଉ ତୋର ପାଇଁ।
1: ହଉ ହଉ, ତୁ ପରେ ତାଳି ମାରିବୁ, ଆଗ ମୋର ପୁରା କଥାଟା ତ ଶୁଣେ।
0: ହଁ ହଁ, କହ।
1: ଯଦି କିଏ ହେଲେ ଫୋନ କରିକି କହିବ କି ତମର ATM କାର୍ଡ ବନ୍ଦ ହେଇଯିବ, OTP ଦେ, କେବେ ହେଲେ ସେମିତି ଜାଗାରେ OTP ଦବାର ନାହିଁ ଏକା। ଆଉ କେତେବେଳେ କେତେବେଳେ ଏମିତି ବି କଲ୍ ଆସିବ କି ତମର ଲକ୍ଷେ ଟଙ୍କା ଗୋଟେ ଲଟେରୀ ଲାଗିଛି,
0: ଏଇ ଟାଇମରେ ମାତ୍ର OTP ଦବାର, ଲକ୍ଷେ ଟଙ୍କା ବୋଲେ କମ କି।
1: ଶୁଣେ ଶୁଣେ, ଆଗ ସେମିତି ଜାଗାରେ କେବେ ହେଲେ OTP ଦବୁ ନାହିଁ, କାହିଁକି ବୋଲେ ଆଗ ଲକ୍ଷେ ଟଙ୍କା ଆଇଛି ବୋଲି କହିବେ, ତାପରେ କେତେ ଗୋଟେ କମ୍ ପଇସା ଫିସ୍ ମାଗିବେ, ଆମେ କଣ ଭାବବା ସେ କମ୍ ଫିସ୍ ଦେଲେ ଆମକୁ ଲକ୍ଷେ ଟଙ୍କା ମିଳିଯିବ ବୋଲିକି।
0: ସତ ଆଗା?
1: ହଁ, ତ ଯେତେବେଳେ ଆମେ ଗୋଟେ ଥର ପଇସା ଦେଇଦବାନି କି ଆମକୁ ସେ ଲକ୍ଷେ ଟଙ୍କା ମିଳିବ ବୋଲିକି, ତାର ତ ପଛକୁ ପଛକୁ ପଛକୁ ପଛକୁ କେମିତି ଏକାଉଣ୍ଟ ଖାଲି ହେଇଯିବ ତୁ ନିଜେ ଏକା ଜାଣିପାରିବୁ ନାହିଁ।
0: ଭୟଙ୍କର ଆଗା ହେଲେ ଏଇଟା,
1: ଆରେ ଭୟଙ୍କର କି ଭୟଙ୍କର, ଆହୁରି ଗୋଟେ ଜାଣିଛୁ ନା, QR କୋଡ୍ ତ ଜାଣିଥିବୁ, QR କୋଡ୍ ସେଟା ବି କେତେ ଲୋକ କଣ କହିବେ, ସେ QR କୋଡ୍ ସ୍କାନ କରିକି ପଇସା ଆଇବ କି ପଇସା ଯିବ କି ଏମିତି କି ଷ୍ଟାଇଲ ଗୋଟେ କହିକି QR କୋଡ୍ ସ୍କାନ କରିବାକୁ କହିବେ। ହେଲେ ଯୋଉଠି ଆମେ ଜାଣିନଥିବା ସେ QR କୋଡ୍ କେବେ ହେଲେ ସ୍କାନ କରିବା ନାହିଁ।
0: ସେଟା ସତାକା, ଦେଖେ ପଇସା ମିଳିବ ବୋଲିକି ନା କେବେ QR କୋଡ୍ ସ୍କାନ କରିବାର ନାହିଁ, ମୁଁ ଯେତିକି ଜାଣିଛି।
1: ହଁ, ମାତ୍ର ଲୋକମାନଙ୍କୁ ଲୁଭର ଜାଲରେ ଦେଖେଇକି ଲୋକମାନେ ତ ଏମିତି ଠକି ନେଉଛନ୍ତି। ଆଉ ଆହୁରି ଗୋଟେ କଣ ମେନ୍ କଥା ଜାଣିଛୁ କି ନାହିଁ, ଆଜିକାଲି ତ ଗାଁ ହଉ କି ସହର ହଉ ଆମର ପିଲା ଟୁକି ମାନେ ସବୁକୁ ଚାକିରି ଦରକାର, ହେଲେ ଯିଏ ଯୁଆଡ଼ରୁ ଚାକିରି ମିଳିଲେ ସେଠି ରହିବୁ ବୋଲି ଭାବୁଛନ୍ତି, ସେଟାରୁ ବି ସୁଯୋଗ ନେଉଛନ୍ତି ଆମର ସାଇବର ଠକ ମାନେ। କେମିତି କହ ତ? ହଁ ହଇ ଯେ, କେମିତି କହ, ତୁ ଜାଣିଛୁ କି?
0: ଓହୋ, ହେଲା ହେଲା, ହେଲେ ତୁ ଇଏ ଷ୍ଟୋରୀ କହୁଛୁ, ସେ ମୋହନ ଭାଇନାର ଷ୍ଟୋରୀ କହୁଛୁ କି?
1: ଆରେ ଶୁଣେ, କାର ଷ୍ଟୋରୀ ମୁଁ କହୁନେ, ଏଇଟା ସତ ଲାଇଫ ର ମୁଁ ସତ ଘଟଣା ଏକା କହୁଛି। ଆଜିକାଲି ତ ଆମେ ସବୁ ଫେସବୁକ୍ ଚଲଉଛୁ, ହ୍ୱାଟ୍ସଆପ୍ ଚଲଉଛୁ, ବେଳେ ବେଳେ ଦେଖୁଥିବୁ ଆମେ ଫେସବୁକ୍ ରେ ଏମିତି କଣଟା ଗୋଟେ ଦେଖୁଥିବୁ ଦେଖୁଥିବୁ, ସେଠି କଣ ଗୋଟେ ଏମିତି ଗୋଟେ ବିଜ୍ଞାପନ ଆଇବ, ଘରେ ବସିକି ପଇସା କମାନ୍ତୁ, ନହେଲେ ଇ ଲିଙ୍କ ଉପରେ କ୍ଲିକ୍ କରନ୍ତୁ, ଏବେ ସାଙ୍ଗେ ସାଙ୍ଗେ 1000 ଟଙ୍କା କମାନ୍ତୁ, ନହେଲେ ଇ ଗେମ୍ ଟା ଖେଳନ୍ତୁ, ଇ ଗେମ୍ ଖେଳିକି ପଇସା ଜିତନ୍ତୁ, ଦେଖିବୁ ତ?
0: ହଁ ହଁ, କୋ କୋ କୋ।
1: ହେଲେ ସେମିତି ଜାଗା ମାନଙ୍କରେ ଯେତେବେଳେ ଆମେ ସେ ଲିଙ୍କ କ୍ଲିକ୍ କରିବା, ଆମକୁ ଫ୍ରିରେ ଜବ୍ ମିଳିଯିବ କି ଫ୍ରିରେ କାମ ଧନ୍ଦା ମିଳିଯିବ ବୋଲିକି, ସେଠି ଆମେ ବି ସେ ଜାଲରେ ଫସିଗଲୁ।
0: ଓହୋ, ସେଟା ପାଇଁ ମୋହନ ଭାଇନାର ମୁଁ ଦେଖୁନାହାନ୍ତି, ମୋର ଲୁକିକି ବାହାରି ଯାଉଛନ୍ତି।
1: ଓହୋ, ହେଲା ଆଉ ମୋହନ ଭାଇନାର କଟି ଯାଇଛି ଆଉ।

0: ସେଟା ପାଇଁ ଆଜି ଯାଇକି ପଚାରିବି ରୋଗିନା।
1: ହଁ, ଆହୁରି ଗୋଟେ କିସ୍ଟା ଜାଣିଛୁ କି ନାହିଁ?
0: କଣ ଡାଲ?
1: ସେ ମିନି ବ୍ୟାଙ୍କ ବା CSP କେନ୍ଦ୍ରରୁ ପଇସା ଉଠେଇଲା ବେଳକୁ କେଜଣ ପାଠ ସାଠ ପଢୁନଥିବେ ତ ଆଙ୍ଗୁଠି ଛାପ ମାରିବାକୁ କହିବେ।
0: ହେଲେ ଆଙ୍ଗୁଠି ଛାପ ଦେବାର ନାହିଁ କି?
1: ଆଙ୍ଗୁଠି ଛାପ ମାରିବାର ଯେ ଆମକୁ ଆଙ୍ଗୁଠି ଛାପ ଦେଲା ବେଳକୁ ବି କିଛି ଜିନିଷ ଧ୍ୟାନ ରଖିବାକୁ ପଡିବ।
0: ଯେମିତି
1: ଯେମିତିକି ବହୁତ ଜଣ କି ସେ ପାଠ ସାଠ ପଢୁନାହାନ୍ତି, ଯୋଉଠି ହେଲେ ଆଙ୍ଗୁଠି ଛାପ ମାରିବେ ସେଠି ଯାଇକି ଆଙ୍ଗୁଠି ଛାପ ମାରିଦେବେ। ହଁ, ତ ସେଥିପାଇଁ ଯୋଉ ଲୋକକୁ ଆମେ ଜାଣିନୁ କି ଚିହ୍ନିନୁ ସେ ଲୋକକୁ କେବେ ହେଲେ ଆଧାର ନମ୍ବର ଆମେ ଦେବାର ନାହିଁ କି ସେଠି ଯାଇକି କେବେ ହେଲେ ଆଙ୍ଗୁଠି ଛାପ ଆମେ ମାରବାର ନାହିଁ।
0: ଏଟା ସତ କଥା ଆଗା। ଏବେ ତୁ ଯେମିତି କହିଲା ପରା ଆଧାର ନମ୍ବର ସହିତ ଆମର ପାନ କାର୍ଡ ଲିଙ୍କ ହେଇଛି, ଆଉ ପାନ କାର୍ଡଟା ଆମର ଡାଇରେକ୍ଟ ବ୍ୟାଙ୍କ ସହିତ ଲିଙ୍କ, ତ ଆଧାର କାର୍ଡ ନମ୍ବର ଯଦି ଗୋଟେ ଲୋକ ଜାଣିଲା, OTP ଯଦି ତାକୁ ମିଳିଗଲା, ତ ଯୋଉଟା ମିଶା ସେ କରିପାରିବ ହୋଇକି ନାହିଁ?
1: ଆରେ ପାଠ ସାଠ ନ ପଢୁଥିବା ଲୋକମାନଙ୍କୁ ତ ଆହୁରି ଅଧିକା ସୁବିଧା, ଯୋଉଠି ହେଲେ ଆଙ୍ଗୁଠି ଛାପ ମାରିବେ ସେଠି ଯାଇକି ଆଙ୍ଗୁଠି ଛାପ ଟିପ ଗୋଟେ ମାରିଦେଇକି ପଳେଇ ଆଇବେ।
0: ନାଇଁ ନାଇଁ ସତ କଥା, ଆମେ ଶିଖେଇବା ନା ଲୋକମାନଙ୍କୁ ସେମିତି କିନ୍ତୁ ମାରିଦେବେ।
1: ହଁ, ସେଟା ପାଇଁ ତ ଆମେ କହୁଛେ କି ନାହିଁ, ଯୋଉଠି ଆମେ ଜାଣିନୁ ସେଠି ହେଲେ କେବେ ହେଲେ ସେ ଟିପ୍ ମାରବାର ନାହିଁ ଆମେ।
0: ରାଇଟ, ହେଲେ ଏଟା ସିନା ତୁ କହିଦେଲୁ କେମିତି ଠକେଇ ହବ ନାହିଁ, ମାନେ ପ୍ରିଭେଣ୍ଟେସନ, ଯଦି ଜଣେ ହେଇଗଲା ସେତେବେଳେ ଚେଷ୍ଟା କରୁ।
1: ହେଲେ ହେଇଗଲେ ଫାର୍ଷ୍ଟ କଥା ତ ଡରବା ନାହିଁ କି ଚିନ୍ତା କରବା ନାହିଁ, ସାଙ୍ଗେ ସାଙ୍ଗେ ବ୍ୟାଙ୍କକୁ ଯିବା, ଆମର ଏକାଉଣ୍ଟକୁ ବନ୍ଦ କରିବା,
0: ମାନେ ଯୋଉ ଆକାଉଣ୍ଟରୁ ପଇସା କଟୁଥିବ।
1: ହଁ, ସେଠି ଯାଇକି ଆକାଉଣ୍ଟ ଆଗରେ ବନ୍ଦ କରିବା। ତାପରେ ଆମର ସରକାରୀ ହେଲ୍ପଲାଇନ ନମ୍ବର ଗୋଟେ ବି ଅଛି, 1930। ସେ ନମ୍ବରରେ ଫୋନ କରିକି ଆମେ କେମିତି ହେଇଛି, କୋଉଠି OTP ଦେଇଛୁ, କଣ କୋଉଟା ହେଇଥିଲା, ନ ଡରିକି ସବୁ ସତ ସତ କଥା ସେଠି କହିଦବା।
0: ହେଲେ ଏଇଟା ସାଇବର କ୍ରାଇମର ନମ୍ବର ନା କେମିତି?
1: ହଁ, ଏଇଟା ହଉଛି ସରକାରୀ ନମ୍ବର, ଆମେ ଏଟାକୁ ଫୋନ କରିକି ଆମେ ଆମର ଅସୁବିଧା କହିପାରିବା, ଯାହାଦ୍ୱାରା କି ଠିକ ଟାଇମରେ ଚିନ୍ତା ନ କରିକି ଠିକ ପଦକ୍ଷେପ ନେଲେ ଆମର ପଇସା ଆମର ପାଖକୁ ଆଇପାରିବ ବୋଲିକି ଆମର ଆଶା।
0: ଏଇଟା ମାତ୍ର ବଢିଆ କଥା ଗୋଟେ କହିଲୁ। ହେଲେ ଆମର ଯେତିକି ଶ୍ରୋତା ବନ୍ଧୁମାନେ ଶୁଣୁଛନ୍ତି, ସବୁ ଜାଣିବା ଦରକାର ଯେ ଅନଲାଇନ ଠକେଇ ଆଉ ସାଇବର ଠକେଇରୁ ଯେମିତି ଦୂରରେ ରହିବାର ଅଛି।
1: ହଁ, ଠିକ କଥା କହିଲୁ।

0: ହେଲେ ବର୍ଷା, ତୋର ତ ଭୋଟର ଆଇଡି କାର୍ଡ ଥିବ?
1: ହଁ ଅଛି।
0: ଆଉ ଏଇ ଯୋଉ ମଝିରେ ଏବେ ଏସ୍ଆଇଆର୍ ହଉଥିଲା ସେଟା କରିଲୁ କି ନାହିଁ?
1: ଏସ୍ଆଇଆର୍ ବୋଲେ କିଷ୍ଟା ଆହୁରି
0: ଯା ସାଫା, ଏଇଟା ପୁଣି ଆମର ଯୁବବର୍ଗ ଦେଖ ଆଜ୍ଞା।
1: ଆରେ ଜାଣିନେ ବୋଲେ କହିଦେବୁ, ତୁ ସବୁ କଥା ଜାଣିଥିବୁ କି? ସିନା ମୁଇଁ ହେଲେ ସବୁ କଥା ଜାଣିନେ ଏକା।
0: ହଉ ହଉ, ତୁ ସିନା ଏମିତି କହିଦେଲୁ ଯେ ଆଜିକାଲିର ଏମିତି ଯୁବବର୍ଗ କା ବହୁତ ଜିନିଷ ଜାଣିନାହାନ୍ତି, ଖାଲି ଭାବୁଛନ୍ତି ସ୍କୁଲ ବାହାରି ଯିବେ, କଲେଜ ବାହାରି ଯିବେ, ପାଠ ପଢ଼ିଦେବି, ଟ୍ୟୁସନ ବାହାରି ଗଲେ ହେଇଯିବ କି? ଆମ ମାନେ 18-19 ବର୍ଷ ହେଇଗଲାଣି, ଆମେ ଏବେର ଯୁବବର୍ଗ, ଆମେ ଡିସାଇଡ କରିବାକୁ ପଡିବ ଯେ ଆମର ଗୋଟେ ଗୋଟେ ଭୋଟ ଆଉ ଆମର ଗୋଟେ ଗୋଟେ କାମ ସୋସାଇଟି ବା ସମାଜ ପାଇଁ କଣ ହେଲ୍ପଫୁଲ ହେଇପାରିବ।
1: ସେଟା ସତ ଆଗା କହିଲୁ।
0: ସେଟା ପାଇଁ ଆଜିର ଗୋଟେ ସାକ୍ଷାତକାରର ମସ୍ତ ଟପିକ ଗୋଟେ ଆଣିଛି।
1: କିଷ୍ଟା କି ଟପିକ?
0: ଦେଖେ ଆଜିର ଟପିକ ହଉଛି ଭୋଟ ଦାନ ଆଉ ଗଣତନ୍ତ୍ରରେ ଯୁବପିଢ଼ିଙ୍କ ଭୂମିକା।
1: ଓହୋ, ହେଲେ ବଢିଆ ଟପିକଟା ଅଛି, ହେଲେ କହ ଏ ବିଷୟରେ କଣ କହିବୁ? ପରା
0: ହେଟ ମୁଁ କହିବି ନାହିଁ, ଆଜି ଗୋଟେ ସ୍ପେଶାଲ ଗେଷ୍ଟ ଆସିବେ ଆଉ ସେ ଗେଷ୍ଟ ରୁ ଶୁଣିବା ଭୋଟ ଦାନ ଆଉ ଗଣତନ୍ତ୍ରରେ ଯୁବପିଢ଼ିଙ୍କର ସତରେ କିସ୍ ଭୂମିକା ରହିବା ଦରକାର ଆଉ କେତେ ରହିଛି। ତ ସେ ଗେଷ୍ଟକୁ ଡାକବା?
1: ହଁ ଡାକବା ଯେ, କିଏ ଆଉଛନ୍ତି?
2: ସେଟା କହିଦେଲେ ତ ସବୁ ସରପ୍ରାଇଜ ପାଣି ହେଇଯିବ।
1: ହଉ ରେ ବାପା, ଆଉ ଦେଖେ ନା ଡାକି ଡାକି।
0: ହଉ ହଉ ଯିବା, ଚାଲ କଥା ହବା।
3: ତେବେ ଭାଇ ନମସ୍କାର, ଆଜିର ଆକାଶବାଣୀର ଜୁଆନ କଥା କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ।
4: ନମସ୍କାର, ମୁଁ ସିଦ୍ଧାର୍ଥ ପ୍ରତୀକ ନାୟକ, ଶିକ୍ଷକ ଭାବରେ କାର୍ଯ୍ୟ କରେ ଆଦିବାସୀ ଉଚ୍ଚ ବିଦ୍ୟାଳୟରେ। ତା ସହିତ ଆମମାନଙ୍କର ଜୟପୁର ମ୍ୟୁନିସିପାଲିଟିର ଯାହା ଇଲେକ୍ସନ କାର୍ଯ୍ୟରେ ଅଣ୍ଡରରେ ପିଏଲ୍ ଅଛନ୍ତି, ବୁଥ୍ ଲେଭେଲ ଅଫିସର ମାନେ, ସେମାନଙ୍କର ସୁପରଭାଇଜର ମୁଁ ଅଛି 15 ଡିଏଲ୍ଙ୍କର। ଆଉ ଏମିତି ଜଡିତ ଭାବରେ ମୁଁ କାର୍ଯ୍ୟ କରିଥାଏ ଆଉ ମୁଁ ବାସ କରେ ଖ୍ରୀଷ୍ଟିଆନ ସାହି। ଆଉ ବିଶେଷ କରି ମୋର ପରିଚୟ ହେଲା ମୁଁ ଜଣେ ଯୁବ ନେତା ମଧ୍ୟ, ସେଥିପାଇଁ ବହୁତ ଗର୍ବ ଆଉ ଧନ୍ୟ ମନେ କରେ ଯେ ଆପଣ ମୋତେ ସ୍ୱାଗତ କରିଛନ୍ତି।
3: ବହୁତ ସୁନ୍ଦର। ତେବେ ଆଜି ଆମର ବିଷୟ ରହିଛି ଭୋଟ ଦାନ ଆଉ ଗଣତନ୍ତ୍ରରେ ଯୁବପିଢ଼ିଙ୍କ ଭୂମିକା। ତେବେ ଆ ପୂର୍ବରୁ ଗଣତନ୍ତ୍ର କହିଲେ କଣ ବୁଝିବା ଆମ ଯୁବବର୍ଗଙ୍କ ପାଇଁ, ସେ ବିଷୟରେ କିଛି କୁହନ୍ତୁ।
4: ଦେଖନ୍ତୁ, ଗଣତନ୍ତ୍ର କହିଲେ ଏଇଟା ତ ଆମେ ଭାରତ ଇଂରେଜ ମାନଙ୍କ ଅଧୀନରେ ଥିଲା, ଶାସନରେ ଥିଲା, ସେଇ ସମୟରେ ଆମମାନଙ୍କୁ ସ୍ୱାଧୀନତାର ବିଶେଷ ଆବଶ୍ୟକ ଥିଲା ଆଉ ଯୋଉଥିପାଇଁ କି ଅନେକ ଶୋଷିତ ହଉଥିଲେ ଲୋକମାନେ, ଦେଶରେ ସମସ୍ତ ପ୍ରକାରର ଶକ୍ତି ନିରାଶକ୍ତି

0: ଭାବେ ପରିଣତ ହଉଥିଲା ସେତେବେଳେ ଆମ ଲୋକମାନଙ୍କ ପାଇଁ ତାହା ପ୍ରଭାବିତ ହଉନଥିଲା। ଏଇଟା ଗୋଟେ ଶାସନ ବ୍ୟବସ୍ଥା ଅଟେ ଯୋଉଟାକି ଲୋକମାନେ ନିଜର ମତଦାନ ଅଧିକାର ପାଇପାରିବେ, ନିଜର ନେତାମାନଙ୍କୁ ବାଛି ପାରିବେ, ନିଜର ପ୍ରତିନିଧିମାନଙ୍କୁ ବାଛି ପାରିବେ, ଯୋଉମାନେ କି ଉତ୍ତମ ଭାବରେ ରିପ୍ରେଜେଣ୍ଟ କରିବେ ସରକାରଙ୍କ ଲୋକତନ୍ତ୍ର ଗଣତନ୍ତ୍ର ମାଧ୍ୟମରେ। ଆଉ ଲୋକମାନଙ୍କ ଦ୍ୱାରା ହିଁ ଏଇ ଗଣତନ୍ତ୍ରଟା ଅଧିଷ୍ଠ ହେଇଥାଏ। ଆଉ ବିଶେଷ କରି ଗଣତନ୍ତ୍ରର ମୁଖ୍ୟ ବିଷୟ ରହିଲା ଯେ କି ଗୋଟେ ଖୋଲା ନିର୍ବାଚନ ହବ, ଗୋଟେ ସମାନ ଅଧିକାର ସମସ୍ତେ ପାଇବେ, ତାପରେ ସମସ୍ତେ ସ୍ୱାଧୀନତା ଭାବରେ ଯେମିତି ବସବାସ କରିବେ, ଆଉ ଲୋକମାନେ ଗୋଟେ ଦାୟିତ୍ୱବାନ ହେଇପାରିବେ ବା ଦାୟିତ୍ୱ ଅନ୍ୟକୁ ଦେବା ସହିତ ନିଜେ ମଧ୍ୟ କେମିତି ଦାୟିତ୍ୱବାନ ହେଇପାରିବେ ସେ ଉପରେ ଆମେ ବୁଝିପାରିବା ଗଣତନ୍ତ୍ର ବୋଲି କହିଲେ।
1: ବହୁତ ସୁନ୍ଦର, ବହୁତ ସରଳ ଭାଷାରେ ବୁଝେଇଲେ। ତେବେ ମୋର ଗୋଟେ ଛୋଟିଆ ପ୍ରଶ୍ନ ରହିବ। ଆପଣ ଦେଖିଥିବେ ଆଜିକାଲିର ଯୁବବର୍ଗ ସୋସିଆଲ ମିଡିଆ ଆଉ ଡିଜିଟାଲ ମିଡିଆ ସହିତ ବହୁତ କନେକ୍ଟେଡ୍ ଅଛନ୍ତି। ଏହାର ବେନିଫିଟ୍ ବି ଅଛି, ଏହାର ଡିମେରିଟ୍ ବି ଅଛି। ତ ଏହାଦ୍ୱାରା ଯୁବବର୍ଗ ମାନେ ବହୁତ ଜିନିଷ ଜାଣିପାରୁଛନ୍ତି, ଶିଖି ବି ପାରୁଛନ୍ତି। ମୋର ପ୍ରଶ୍ନ ରହିବ ଯେ ଆଜିର ଯୁବବର୍ଗ ଭୋଟ ଦାନକୁ କେତେ ଗୁରୁତ୍ୱ ଦେଉଛନ୍ତି?
0: ଦେଖନ୍ତୁ, ଯଦି ଯୁବବର୍ଗଙ୍କ ବିଷୟରେ କହିବି ତାହେଲେ ଆମ ଯୁବମାନେ ଅଧିକ ସଚେତନ ଅଛନ୍ତି, କାହିଁକି ସେମାନେ ସମସ୍ତେ ଶିକ୍ଷା ଲାଭ କରିଛନ୍ତି। ଆଉ ଟେକ୍ନୋଲୋଜି ତ କହିଲେ ଛୋଟ ପିଲା, ଆଜିକାଲି ଯୁଗରେ ଛୋଟ ପିଲା ମଧ୍ୟ ଟେକ୍ନୋଲୋଜି ବିଷୟରେ ଜାଣୁଛି। ଆଉ ଆପଣମାନେ ଜାଣିପାରୁଥିବେ ଯେ ସେମାନଙ୍କର ଯୋଉ ପ୍ରକାର ଟେକ୍ନୋଲୋଜିରେ ସେମାନେ ଡେଭଲପ୍ ହଉଛନ୍ତି, ଆଜିକାଲିର ବଡ ଲୋକମାନେ ବି ସେମାନଙ୍କ ସାମ୍ନାରେ ଟିକା ପଡ଼ିଯାଆନ୍ତି। ଆଉ ବିଶେଷ କରି ଯଦି ପଜିଟିଭ ତାର ଇମ୍ପାକ୍ଟ ଯଦି ମୁଁ କହିବି ତାହେଲେ ଟେକ୍ନୋଲୋଜିର ବିଶେଷ ଆଧୁନିକତା ବା ତାର ମଡର୍ଣ୍ଣ ଟେକ୍ନୋଲୋଜିର ବ୍ୟବହାର ଯୁବମାନେ ଅଧିକା କରନ୍ତି, ଆଉ ସେଥିରୁ ସେମାନେ ନିଜର କ୍ୟାରିୟର କିମ୍ବା ଶିକ୍ଷା ଗଠନ କରିପାରିବେ। ଯଦି ସକାରାତ୍ମକ ଭାବରେ ତାକୁ ବ୍ୟବହାର କରିବେ ଗୋଟେ ପଜିଟିଭ ୱେରେ ତାହେଲେ ସମାଜରେ ଗୋଟେ ସୁନ୍ଦର ଦେଶ, ସୁନ୍ଦର ଦୁନିଆ ଗଠନ କରିବାରେ ସେମାନେ ଜାଣିପାରିବେ। ସେଥିପାଇଁ ଏହାର ଅତ୍ୟନ୍ତ ଆବଶ୍ୟକ ଯେ ଆମ ସମାଜକୁ ବା ଆମର ଅଞ୍ଚଳକୁ ଯଦି ଉନ୍ନତି କରିବାର ଅଛି କହିଲେ ଟେକ୍ନୋଲୋଜିର ଭରସା ନେବାର ଅଛି, ଏକ ଗଣତନ୍ତ୍ରର ଉତ୍ତମ ତାର ଲାଭ ଉଠେଇବାର ଅଛି। ଦ୍ୱିତୀୟ ବିଷୟ ହେଲା ସମସ୍ତ ଯୁବ ନେତା ଉଚିତ ନେତାମାନଙ୍କୁ ବାଛିବା ପାଇଁ, ଉଚିତ ନେତାମାନଙ୍କୁ ଦାୟିତ୍ୱ ଦେବା ପାଇଁ ଭୋଟ ଦାନ ମଧ୍ୟ କରିବାର ନିହାତି ଜରୁରୀ ଅଟେ।
1: ବହୁତ ସୁନ୍ଦର ଭାବେ କହିଲେ। ତେବେ ଟେକ୍ନୋଲୋଜିକୁ ଶସ୍ତ୍ର ମାନି ଏଇ ଧର୍ମ ଯୁଦ୍ଧରେ ଆଗକୁ ଯଦି ଆମେ ବଢିବା ତ ଯୁବବର୍ଗ ନିଶ୍ଚୟ ବେନିଫିଟ ଲାଭ କରିପାରିବେ, ଆଉ ତା ସହିତ ଅନ୍ୟ ଯୁବବର୍ଗ ମାନେ ମଧ୍ୟ ତାଙ୍କୁ ଦେଖିକି ସଚେତନ ରହିବେ। ତେବେ ମୋର ଗୋଟେ ଛୋଟିଆ ପ୍ରଶ୍ନ ରହିବ। ଆପଣ କହିଲେ ଆପଣ ଜଣେ ଶିକ୍ଷକ, ଆଉ ଆପଣ ବହୁତ ଗୁଡାଏ ଛୁଆମାନଙ୍କ ସହିତ ସମ୍ପର୍କରେ ଆସନ୍ତି। ତେବେ ମୋର ଛୋଟିଆ ପ୍ରଶ୍ନଟି ରହିବ, ଆପଣଙ୍କର କର୍ମକ୍ଷେତ୍ରରେ ଆପଣ ଛୁଆମାନଙ୍କୁ ଗଣତନ୍ତ୍ର କିମ୍ବା ଭୋଟ ଦାନ ବିଷୟରେ କିପରି ସଚେତନ କରାଉଛନ୍ତି?
0: ଦେଖନ୍ତୁ, ଆମମାନଙ୍କର ଯେହେତୁ ମୁଁ ଜଡିତ ଅଟେ ମ୍ୟୁନିସିପାଲିଟି ଇଲେକ୍ସନର ଗୋଟେ ପିଏଲ୍ଓ ସୁପରଭାଇଜର ଭାବରେ, ଆମର କିଛି ଆୱାରନେସ ପ୍ରୋଗ୍ରାମ ହେଇଥାଏ ସ୍କୁଲ ଗୁଡାକରେ ଆଉ କଲେଜେସ ଗୁଡାକରେ, ସ୍ପେଶାଲ କ୍ୟାମ୍ପ ହୁଏ ଆଉ ଯୋଉଥିରେ କି ପିଲାମାନଙ୍କୁ ଭୋଟ ଦାନ ବିଷୟରେ କି ପ୍ରକାର ଭାବରେ ମାନେ ଇଲେକ୍ଟ୍ରୋନିକ ଭୋଟ ପରିଚୟ ପତ୍ର ଆମମାନଙ୍କର କେମିତି ଗଠନ ହବ, ସେମାନେ କେମିତି ରେଜିଷ୍ଟର କରିବେ, ଏନରୋଲ କରିବେ, ଆଉ ତାର ଉଚିତ ଭାବରେ ଲୋକମାନଙ୍କୁ ସଚେତନ ଦିଆଯାଏ ପିଲାମାନଙ୍କୁ ଯେ ଠିକ ସମୟରେ ସେମାନେ ଯେମିତିକି ନାମ ଜଡିତ କରିବେ ଭୋଟର ଲିଷ୍ଟରେ ଆଉ ନାଗରିକତା ହାସଲ କରିବା ସହିତ ଯେତେବେଳେ ବି ଆମମାନଙ୍କର ଯେକୌଣସି ସମୟରେ ଇଲେକ୍ସନ ହେଇଥାଏ ସମସ୍ତ ପିଲାମାନେ ଯେମିତିକି ଯାଇକି ଭୋଟ ଦେବେ, ସେଟା ଇମ୍ପୋର୍ଟାଣ୍ଟ। ଅନେକ ଏମିତି ହୁଅନ୍ତି ମାନେ ଘଟଣା ଘଟିଥାଏ ଯେ ଭୋଟର ଆଇଡି ସେମାନଙ୍କର ଥାଏ, ସେମାନେ ଗୋଟେ ନାଗରିକ ପାଇଯାଇଥାନ୍ତେ ନାଗରିକତ୍ୱରେ, କିନ୍ତୁ ସେମାନେ ବେଳେବେଳେ ଭୋଟ ଦେବା ପାଇଁ ଭୋଟ ଦାନ କେନ୍ଦ୍ରକୁ ଯାଇନଥାନ୍ତି। ଏଇଟା ଗୋଟେ ବହୁତ ମାନେ କମ୍ପ୍ଲିକେସି ବା ବହୁତ ନକାରାତ୍ମକ ବିଷୟ। ତ ମୁଁ ଯୁବ ପିଢ଼ିକୁ ଆଉ ସମସ୍ତ ଲୋକମାନଙ୍କୁ ମୁଁ ଅନୁରୋଧ କରିବି ଯେକୌଣସି ଲୋକମାନଙ୍କର ନାଗରିକ ଅଛି ଆଉ ସେମାନଙ୍କର ଭୋଟ ପରିଚୟ ପତ୍ର ଅଛି, ତ ଯେଉଁ ସମୟରେ ଇଲେକ୍ସନ ହେଇଥାଏ ସେ ସମୟରେ ଯାଇ ସେମାନେ ଉଚିତ ନିଜର ସ୍ୱଇଚ୍ଛା ଅନୁସାରେ ଯେଉଁମାନଙ୍କୁ ଯୋଗ୍ୟ ବିବେଚିତ କରୁଛନ୍ତି ସେମାନଙ୍କୁ ଭୋଟ ଦିଅନ୍ତୁ। ଆଉ ତାର ମୂଳ ଲକ୍ଷ୍ୟ ହେଲା ଯେ ଦେଶର ଗୋଟେ ଉତ୍ତମ ନେତୃତ୍ୱ ଆମେ ଗଠନ କରିବାର ମୁଖ୍ୟ ଚାବିକାଠି ଆମ ହାତରେ ଅଛି, ତେଣୁକରି ଆମେ ତାର ସଦୁପଯୋଗ କରିବା ନିହାତି ଜରୁରୀ ଅଟେ। ସେଥିପାଇଁ ଯୁବାମାନଙ୍କୁ ମୁଁ ବିଶେଷ ଅନୁରୋଧ କରିବି ସେମାନେ ନିଜର ଭୋଟ ଦାନର ମୁଖ୍ୟ ବିଷୟକୁ, ମୁଖ୍ୟ ଶସ୍ତ୍ରକୁ ଉଚିତ ଭାବରେ ବ୍ୟବହାର କରିବା ପାଇଁ ଶିଖିବେ।
1: ଏକଦମ ଠିକ କଥା କହିଲେ, ଗଣତନ୍ତ୍ର ହଉଛି ଲୋକମାନଙ୍କ ପାଇଁ, ଆଉ ଯଦି ଲୋକମାନେ ଭୋଟ ଦାନ କରିବାକୁ ଯଦି ପଛେଇ ଯାଆନ୍ତି ତେବେ ସରକାର ଗଠନ ହେବାରେ ବାଧା ସୃଷ୍ଟି ହୋଇପାରେ। ତେବେ ମୋର ଗୋଟେ ଛୋଟିଆ ପ୍ରଶ୍ନ ରହିବ, ବର୍ତ୍ତମାନ ଆମେ ବର୍ଷା ଆଉ ମୁଁ ଆଲୋଚନା କରୁଥିଲୁ, ସେ ଏସ୍ଆଇଆର୍ ବିଷୟରେ ଜାଣିନାହାନ୍ତି, ଆଉ ମୁଁ ଆଶା କରୁଛି ବହୁତ ଗୁଡ଼ାଏ ଯୁବବର୍ଗ ଅଛନ୍ତି ଆଉ ଶ୍ରୋତାବନ୍ଧୁ ବି ଅଛନ୍ତି, ସେମାନେ ମଧ୍ୟ ଏସ୍ଆଇଆର୍ କ'ଣ ଜାଣିନଥିବେ, ଆପଣ ସରଳ ଭାଷାରେ ବୁଝାଇ ପାରିବେ?
0: ହଁ ନିଶ୍ଚୟ, ଦେଖନ୍ତୁ ଏସ୍ଆଇଆର୍ ହଉଛି ଗୋଟେ ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ ବୋଲି କୁହାଯାଉଛି,

0: ପୁଙ୍ଖାନୁପୁଙ୍ଖ ଭାବରେ ଭୋଟର ମାନଙ୍କର ସମସ୍ତ ପରିଚୟ ଯେମିତିକି ଠିକ ରହିବ, ସମସ୍ତ ତଥ୍ୟ ଯେମିତି ଠିକ ରହିବ, ଆଉ ସେମାନଙ୍କର ନାମ ଠାରୁ ଆରମ୍ଭ କରି ବୟସ, ସେମାନଙ୍କର ରହିବା ସ୍ଥାନ, କେଉଁ ଜାଗାରେ ସେମାନେ ଲୋକେଟ୍ କରନ୍ତି, ରିସାଇଡ୍ କରନ୍ତି, ସେସବୁ ବିଷୟରେ ଯେଉଁମାନେ ଜଡିତ ବା ଯେଉଁମାନେ ନିଜର ନାମ ପଞ୍ଜୀକୃତ କରିଥିବେ, ସଂଶୋଧନ ନିମନ୍ତେ ପୁଙ୍ଖାନୁପୁଙ୍ଖ ଭାବରେ ମାନେ ଠିକ ସମ୍ପୂର୍ଣ୍ଣ ଠିକ ନିର୍ଭୁଲ ଭାବରେ ସେମାନଙ୍କର ଭୋଟର ପରିଚୟ ପତ୍ରର ବା ନିଜର ବିବରଣୀ ସେମାନେ ଦେବେ। ଆଉ ଏସ୍ଆଇଆର୍ ହଉଛି ଗୋଟେ ମାଧ୍ୟମ ଯାହାଦ୍ୱାରା ଆମେ ଗୋଟେ ହେଲ୍ଦି ଇଲେକ୍ଟୋରାଲ ରୋଲ ସିଟ୍ ମଧ୍ୟ ଗଠନ କରିପାରିବା ସରକାରଙ୍କୁ ସାହାଯ୍ୟ କରି ଇଲେକ୍ସନ କମିଶନ ମାଧ୍ୟମରେ, ଯେ ଗୋଟେ ଭୋଟରଙ୍କର କୌଣସି ତାର ପରିଚୟ ହଉ, ତାର ବୟସ ହଉ, ତାହାର ନାମ ହଉ, ତାହାର ରହିବା ସ୍ଥାନ ହଉ, କୌଣସି ଜାଗାରେ ତାର କୌଣସି ତ୍ରୁଟି ରହିବ ନାହିଁ। ତାର ଗୋଟେ ସ୍ପେଶାଲ ଇଣ୍ଟେନ୍ସିଭ ଚାଲିଛି, ତାର ସ୍ୱତନ୍ତ୍ର ଭାବରେ ତାର ଗୋଟେ ଯାଞ୍ଚ ଚାଲିଛି। ଆଉ ଯେଉଁଥିରେ ମୁଁ ଉତ୍ସାହିତ କରିବି ନାଗରିକ ମାନଙ୍କୁ ଯେ ସେମାନେ ଏସ୍ଆଇଆର୍ରେ ନିଜକୁ ଜଡିତ କରନ୍ତୁ, ଆଉ ଯେକୌଣସି ମାଧ୍ୟମରେ ସେମାନେ ଯଦି ନିଜର ବିଏଲ୍ଓ ମାନଙ୍କ ଠାରୁ କିଛି ସୂଚନା ପାଉଛନ୍ତି, କିଛି ନୋଟିସ୍ ଯାଉଛି ସେମାନଙ୍କୁ ଏନାମଲି କେସ୍ରେ ହଉ, ଏନାମଲି କହିଲେ ସେମାନଙ୍କର କୌଣସି ନାମରେ କି ବୟସରେ ଭୁଲ ଭାଲ ଥାଏ, ସେଥିରେ ସେମାନଙ୍କର ଆଞ୍ଚଳିକ କେନ୍ଦ୍ରରୁ ସେମାନଙ୍କୁ ନୋଟିସ୍ ଯାଇଥାଏ ଯେ ତମର ବୟସରେ ଭୁଲ ଅଛି, ନାମରେ ଭୁଲ ଅଛି, ଆପଣଙ୍କର ପିତାମାତାଙ୍କର ନାମରେ ଭୁଲ ଅଛି, ଏହିସବୁ ବିଷୟରେ ବିଏଲ୍ଓ ମାନେ ବୁଥ୍ ଲେଭେଲ୍ ଏଜେଣ୍ଟ ଅଫିସର ମାନେ ସେମାନେ ଅବଗତ କରାଇଥାନ୍ତି ସେଇ ଲୋକମାନଙ୍କୁ ନୋଟିସ୍ ଦେଇ, ତଦ୍ୱାରା ସେମାନେ ଲୋକମାନେ ପାଇବେ, ଜାଣିପାରିବେ ଯେ ମୋର ଭୋଟର ପରିଚୟ ପତ୍ରରେ ଅମୁକ ବିଷୟ ସବୁ ଭୁଲ ରହିଛି। ତେଣୁକରି ସେଇ ନୋଟିସ୍ ପାଇଲା ପରେ ଆମର ନାଗରିକ ଭାବରେ ଆମର କର୍ତ୍ତବ୍ୟ ରହୁଛି ଯେ ମୋର ଯେଉଁ ବିଷୟ ଭୁଲ ରହିଛି ତା ସଠିକ ବିବରଣୀ, ସଠିକ ପରିଚୟ ପତ୍ର ସହିତ ସଠିକ ଡକ୍ୟୁମେଣ୍ଟ ଦାଖଲ କରି ମୋର ଇଲେକ୍ଟୋରାଲ ରୋଲ ସିଟ୍ରେ ଥିବା ବିବରଣୀ ସଠିକ କରିପାରିବି, କି ପ୍ରକାର ଭାବରେ ନିର୍ଭୁଲ ରଖିପାରିବି। ଆଉ ଏସ୍ଆଇଆର୍ ଏଇଟା ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ ଯୋଉ ଇଲେକ୍ସନ କମିଶନ ମାଧ୍ୟମରେ ଆମ ଭାରତର ନିର୍ବାଚନ ଅଧିକାରୀ ତାଙ୍କର ପ୍ରୟାସ ଯେ କେମିତି ଗୋଟେ ଯୋଉ ଭୋଟର ଲିଷ୍ଟଟା ସମ୍ପୂର୍ଣ୍ଣ ଭାବରେ ସଂଶୋଧନ ରହିବ, ଆଉ ନିର୍ଭୁଲ ଗୋଟେ ଭୋଟର ତାଲିକା ପ୍ରସ୍ତୁତ ହବ, ଯଦ୍ୱାରା ଆଗକୁ ହେବାକୁ ଯାଉଥିବା ଇଲେକ୍ସନ ଗୁଡାକରେ କୌଣସି ବାଧା ନ ଉପୁଜିବ, ତାର ମୁଖ୍ୟ ଉଦ୍ଦେଶ୍ୟ ଏଇଟା।
1: ବହୁତ ସୁନ୍ଦର ଭାବେ ବୁଝେଇଲେ। ତେବେ ଯୁବବର୍ଗର ଦାୟିତ୍ୱ ହିସାବରେ ଆପଣ ବିଏଲ୍ଓ ଅଫିସର ମାନଙ୍କର ସୁପରଭାଇଜର ଅଛନ୍ତି, ଆପଣ ଯୁବବର୍ଗ ହୋଇ ମଧ୍ୟ କର୍ତ୍ତବ୍ୟନିଷ୍ଠ ହୋଇ ନିଜର କର୍ମ ଯୋଜନାରେ ସଫଳତା ହାସଲ କରିପାରୁଛନ୍ତି, ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ତେବେ ଆଜିର ଏହି ଚର୍ଚ୍ଚାରେ ଆପଣ ନିଜର ବହୁମୂଲ୍ୟ ସମୟ ଦେଇ ଶ୍ରୋତାଗଣ ଏବଂ ସମସ୍ତ ଯୁବବର୍ଗଙ୍କୁ ଉଦ୍ବୋଧନ ଦେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ତେବେ ରହିଲୁ ଭାଇ, ନମସ୍କାର।
2: ହେଲେ ବର୍ଷା, ଶୁଣିଲୁ ନା ଭାଇନା କେତେ ବଢିଆ ବୁଝେଇଲେ?
3: ବଢିଆ ବୁଝେଇଲେ, ଆରେ ମତେ ହେଲେ ବୁଝା ପଡିଗଲା ପୁରା।
2: ଏବେ ତୁ ଭକୁଆ ଭକୁଆ ପରା ହେନା, ତୋର ସାଙ୍ଗ ସାଥୀ ଭାଇ ଭଉଣୀ ବଡ ଲୋକ ମାନେ ମଧ୍ୟ ଥିବେ, ତାଙ୍କ ମାନଙ୍କୁ ମିଶା କହ ଯେ ଭୋଟ ଦାନ ଆଉ ଗଣତନ୍ତ୍ରର ଭୂମିକା କଣ ଅଛି, ଆଉ କଣ କଲେ ଆମେ ଗୋଟେ ଭଲ ନାଗରିକ ହେଇପାରବା, କିସ ବୋଲଛୁ?
3: ହଇ ଠିକ କଥା ଆକା।
2: ହେଲେ ବର୍ଷା, ଇ ଅଗଷ୍ଟ ମାସ ବୋଲେ ଗୋଟେ ନ୍ୟାସନାଲିଜିମ ର ଫିଲିଂ ଆଇବ ନି କି?
3: ଏ ଯୋ ନ୍ୟାସନାଲିଜିମ ବୋଲେ ସି ଦେଶଭକ୍ତି ପରଟା ନା?
2: ହଇ ହେ ସେଟା ଆକା। ଦେଖେ, ସ୍ୱାଧୀନତା ବେଳକୁ ଆମେ ଯାଇକି ଆନ୍ଦୋଳନ କରୁନୁ ନା ଆମେ ରକ୍ତ ବହିନୁ, ମାତ୍ର ଦେଖେ କେମିତି କି 15 ଅଗଷ୍ଟ ଇଣ୍ଡିପେଣ୍ଡେନ୍ସ ଡେ ଏଇଟା ମାନେ ଆଇଲେ ବୋଲେ ଗୋଟେ ଏମିତି ଲାଗବ କି ନାଇଁ ମୁଁ ଏକା ଯାଇଥିଲି ଭାରତକୁ ସ୍ୱାଧୀନ କରିବା ପାଇଁ।
3: ହଇ ରେ ମହାପ୍ରୁ, ତୁ ଏକା ଯାଇଥିଲୁ ପରା, ଆହୁରି ପୁନର୍ଜନ୍ମ ନେଇକି ପଳି ଆଇଛୁ।
2: ଦେ ଯାଲ ଯା, ସେମିତି ନାଇଁ ଯେ ମୁଁ ତ ଗୋଟେ ବଢିଆ ଫ୍ରିଡମ୍ ଫାଇଟର ଗୋଟର ନାଁ ମନେ ପଡ଼ିଲା, ବାହାଦୁର ଶାହ ଜଫର ବୋଲି, ଶୁଣିଛୁ?
3: ହଁ ହଁ, ଶୁଣିଛି ଶୁଣିଛି, ସେ ଆମର ସ୍କୁଲ ବହିରେ ଥିଲା, କେତେ କ୍ଲାସ ଗୋଟେ ପଢୁଛି ଆଉ, ମାତ୍ର ଶୁଣିଛି।
2: ଆଚ୍ଛା ତୁ କିସ୍ଟା ଜାଣିଛୁ ଟିକେ କହ, ତୁ ବାହାଦୁର ଶାହ ଜାଫର ବିଷୟରେ କିସ୍ଟା ଜାଣିଛୁ କହ ତ ଟିକେ।
3: ଏଇଟା ତ ସବୁ ଜାଣିଛନ୍ତି, ଏଇଟା ତ ଜାଣିବା କଥା। ଆଉ ବାହାଦୁର ଶାହ ଜାଫର ମୋଗଲ ସାମ୍ରାଜ୍ୟର ଲାଷ୍ଟ ସମ୍ରାଟ ଥିଲେ, ତାଙ୍କର ଯୋଉ ଅରିଜିନାଲ ନାଁ ଥିଲା ମିର୍ଜା ମହମ୍ମଦ ସିରାଜ ଉଦ୍ଦିନ ମହମ୍ମଦ, ସିଏ 1837 ସିଂହାସନରେ ବସିଥିଲେ। ସିସ୍ ଟାଇମକୁ ମୋଗଲ ଶାସନ କେବଳ ଦିଲ୍ଲୀର ଲାଲକିଲ୍ଲା ଭିତରେ ରହିଯାଇଥିଲା, ଆଉ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର କ୍ଷମତା ଦିନକୁ ଦିନ ବଢିବାରେ ଲାଗିଥିଲା।
2: ହେଲେ ଖାଲି ତାଙ୍କେ ସମ୍ରାଟ ଏକା ଥିଲେ କି?
3: ନାଇଁ ନାଇଁ, ସିଏ ଗୋଟେ ଉର୍ଦ୍ଦୁ କବି ମିଶା ଥିଲେ, ଆଉ ଜାଫର ଉପନାମରେ ଗୋଟେ ସୁନ୍ଦର କବିତା ମିଶା ରଚନା କରୁଥିଲେ।
2: ହେଲେ ଆମର ଦେଶ ପାଇଁ କିଷ୍ଟା କରୁଛନ୍ତି?
3: 1857 ଯୋ ଆମର ଯୋ ବିଦ୍ରୋହ ହୋଇଥିଲା।
2: କି ବିଦ୍ରୋହ?
3: ସିପାହୀ ବିଦ୍ରୋହ। ସିପାହୀ ବିଦ୍ରୋହ ସମୟରେ ବିଦ୍ରୋହୀ ସୈନିକ ମାନେ ତାଙ୍କୁ ଭାରତର ସମ୍ରାଟ ବୋଲି ଘୋଷଣା କରିଥିଲେ। ହଁ, ହେଲେ ବ୍ରିଟିଶ ମାନେ ଏଇ ବିଦ୍ରୋହକୁ ଦମନ କରିବା ପାଇଁ ତାଙ୍କୁ ବନ୍ଦୀ କରିକି ନେଇଯାଇଥିଲେ।
2: ତାପରେ
3: ଆହୁରି କିଷ୍ଟା ଜାଣିଛୁ ନା, ତାଙ୍କୁ ଦେଶଦ୍ରୋହ ଅଭିଯୋଗରେ ବର୍ମା ମାନେ କିଷ୍ଟା କି ଏବର ଜମିଆମାର ବୋଲି କହୁଛି, ସେଠିର ରଙ୍ଗୁନକୁ

0: ମୁକଲିକିଗୁଡ଼ି ଜାଗାକୁ ସେଠିକୁ ତାଙ୍କେ ନିର୍ବାସିତ କରିଦେଇଥିଲେ।
1: ନିର୍ବାସିତ ବୋଲେ ଖେଦିଦେଇଥିଲେ।
0: ଖେଦିଦେଇଥିଲେ ଆଉ ସେଠି ରହି ରହି ଏକା 1862 ମସିହାରେ ପରା ତାଙ୍କର ଦେହାନ୍ତ ହେଇଗଲା। ଆଉ
1: ଓହୋ, ହେଲେ ମୋଗଲ ସାମ୍ରାଜ୍ୟର ଅନ୍ତିମ ସମ୍ରାଟ ହେଇକି ନାମିଷା ଭାରତ ଦେଶକୁ ସ୍ୱାଧୀନ କରିବା ପାଇଁ କିଛି ନା କିଛି ଗୋଟେ କରିଥିଲେ ମାତ୍ର ନାଇକି।
0: ହଇ, ସେଟା ପାଇଁ ତ ତାଙ୍କର ନାଁ ଆଜି ମିଶା ମନେ ରଖୁଛୁ।
1: ସତାକା, ହେଲେ ଏଇଟା ତ ତୁଇ ବାହାଦୁର ଶାହ ଜାଫର ବିଷୟରେ ଏକା କହିଲୁ, ହେଲେ ତାର ପରେ ମିଶା କେତେ ଲୋକ ଏମିତି ଆସିଥିଲେ ଯିଏକି ଭାରତକୁ ବହୁତ ହେଲ୍ପ କରିକି ଯାଇଛନ୍ତି। ତୁ ଶୁଣିଥିବୁ ଜଣେ ଅଛନ୍ତି ଜନନାୟକ କର୍ପୂରୀ ଠାକୁର ବୋଲି, ଶୁଣୁଛୁ କି?
0: ଶୁଣିଲା ପରେ ତ ଲାଗୁଛି ଯେ ମନେ ପଡୁନାହିଁ, ଟିକେ କହିଦେ।
1: ସେ ଯୋଉ କର୍ପୂରୀ ଠାକୁର ବୋଲେ ତାଙ୍କେ ଯୋଉ ଭାରତୀୟ ରାଜନୀତିରେ ଯୋଉ ଗୋଟେ ଜନପ୍ରିୟ ନେତା ଥିଲେ, ମନେ ଅଛି କି?
0: ହଁ ହଁ, ମନେ ପଡୁଛି ଟିକେ ଟିକେ।
1: ହଁ, ସେ ବିହାରରେ ଦୁଇଥର ମୁଖ୍ୟମନ୍ତ୍ରୀ ମିଶା ହେଇଥିଲେ, ଆଉ ଥରେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଶା ତୁଲେଇଥିଲେ।
0: ଓହୋ ହଁ ହଁ, ଏବେ ଜାଣିପାରିଲି। ଓହୋ ହଁ ହଁ, ମନେ ପଡ଼ିଲା ମନେ ପଡ଼ିଲା। ସେଟା ପାଇଁ ତ ତାଙ୍କୁ ଜନନାୟକ ବୋଲି ଉପାଧି ଦିଆଯାଇଥିଲା ପରା, ସେ ଏକା ନା?
1: ହଁ, ତାଙ୍କେ ଏକା 1924 ମସିହାରେ ତାଙ୍କେ ଜନ୍ମ ହେଇଥିଲେ ବିହାରରେ। ବିହାରରେ ଜନ୍ମ ହେଇଥିଲେ, ହେଲେ ଯୋଉ ସ୍ୱାଧୀନତା ଆନ୍ଦୋଳନ ହେଇଥିଲା ନାକି ସେଠି ନିକି ତାଙ୍କେ ସକ୍ରିୟ ଭାବେ ଅଂଶଗ୍ରହଣ କରିକି ନାକି ଜେଲ ମିଶା ଯାଇଥିଲେ।
0: ବାପରେ, ସତ ନା କିସ?
1: ଆଉ ଆହୁରି ନାଇକି ଜୀବନ ସାରା ନାଇକି ସମାଜରେ ଶୋଷିତ ବଞ୍ଚିତ ଯୋଉ ପଛୁଆ ବର୍ଗ ମାନେ ଥିଲେ, ଦୁର୍ବଳ ବର୍ଗ ଯୋଉଟା କହୁଛୁ ନାକି ଆମେ, ତାଙ୍କମାନଙ୍କର ଉନ୍ନତି ପାଇଁ ନାକି ନିଜକୁ ନେଇକି ପୁରା ଡେଡିକେଟ୍ କରିଦେଇଥିଲେ।
0: ଆରେ ବାପରେ,
1: ହେଲେ ସେ ମୁଖ୍ୟମନ୍ତ୍ରୀ ଯେତେବେଳେ ଥିଲେ ନାକି ସେତେବେଳେ ନାକି ଶିକ୍ଷାକୁ ମାଗଣା କରିବା ପାଇଁ ନାକି ବେଶୀ ଚେଷ୍ଟା କରିଥିଲେ ମାତ୍ର ତାଙ୍କେ।
0: ଓହୋ,
1: ଆହୁରି ମିଶା ନାକି ଯୋଉ ଗଭର୍ଣ୍ଣମେଣ୍ଟ ଚାକିରି ମାନଙ୍କର ନାକି ଯୋଉ ପଛୁଆ ବର୍ଗ ମାନଙ୍କ ଆଗରେ କିଛି ସୁବିଧା ସୁଯୋଗ ନଥିଲା ନା, ତ ସେଟା ପାଇଁ ନାକି ଯୋଉ ସଂରକ୍ଷଣ ବ୍ୟବସ୍ଥା ସେଟା ମିଶା ତାଙ୍କେ ଲାଗୁ କରାଇଥିଲେ ଫାର୍ଷ୍ଟ ଟାଇମ୍। ହେଲେ କହିବାକୁ ଗଲେ ତାଙ୍କର ଯୋଉ ରାଜନୈତିକ ଜୀବନ ଥିଲା ନାକି ରାଜନୈତିକ ଜୀବନରେ ବହୁତ ବଢିଆ ବଢିଆ କାମ କରିଛନ୍ତି, ଯେତିକି ବି ନାକି ପଛୁଆ ବର୍ଗ ଲୋକମାନେ ଥିଲେ ନାକି ତାଙ୍କମାନଙ୍କୁ ବେଶୀ ସାହାଯ୍ୟ କରିଥିଲେ। ଏଇଟା ପାଇଁ ନାକି ଏଇ 2024 ଏବେ ଏବେକା ନାକି ତାଙ୍କୁ ନାକି ଭାରତ ରତ୍ନ ମିଳିଥିଲା।
0: ଏରେ ବାପରେ, ସେଟା ପାଇଁ ଏକା ଶୁଣିଲା ଶୁଣିଲା ଭଳିଆ ଲାଗୁଥିଲା। ହଇ, ଆଙ୍କର ଭଳିଆ କା ଏମିତି କିଛି ଭଲ ଭଲ କଥା ମାନେ ଶିଖିକିରି ଆମର ଯୁବବର୍ଗ ମଧ୍ୟ ଏମିତି କାମ ମାନେ କଲେ ତାଙ୍କୁ ହେଲେ ଏମିତି ନାଁ ରହିବ, ତାଙ୍କୁ ହେଲେ ଭାରତରତ୍ନ କି ପଦ୍ମବିଭୂଷଣ କିଷ୍ଟା କିଷ୍ଟା ହେଲେ ମିଳିବ ଏକା।
1: ଏଟା ମାତ୍ର ସତାକା କହିଲୁ, ଯେତେ ଟିକେ ବେଶୀ ଭାବି ଦଉଛୁ, ଆମର ଯୁବବର୍ଗ ତ ସବୁ ତ ଶୁଇକି ନା ଅଛନ୍ତି ଆଉ।
0: ସେଟା ପାଇଁ ପରା ଆମେ ଆଲାରାମ ଦେଇକିରି ଉଠଉଛୁ ଆଉ।
1: କି କଥା କହିଲୁ ମାତ୍ର,
0: ହେଲେ ଆମେ ତ ସ୍ୱାଧୀନତା ସଂଗ୍ରାମୀ ଆଉ ରାଜନେତା ମାନଙ୍କ ବିଷୟରେ କଥା ହଉଛେ, ହେଲେ ମତେ ଏଇ ଭିତରେ ନେଇକି ଆଉ ଜଣଙ୍କର ନାଁ ମନେ ପଡ଼ିଲା, ବାବୁ ଜଗଜୀବନ ରାମ। ଆଙ୍କର କଥା ତୁଇ ଶୁଣିଛୁ କି ନାଇଁ? କହ ତ
1: କି ନା କହିଲୁ?
0: ବାବୁ ଜଗଜୀବନ ରାମ, ଯିଏକି ବାବୁଜି ବୋଲିକି ଜଣାଶୁଣା ଥିଲେ। ମନେ ପଡୁଛି ନା? ମନେ ପଡୁଛି ନା?
1: ମନେ ନାହିଁ ଏକା ମତେ।
0: ଛି ଛି ଛି, ଲାଜ ଲାଗବା କଥାରେ, ସେତେବେଳଠୁ ଏତେ ଭାଷଣ ମାରୁଥିଲୁ, ଆଙ୍କ ବିଷୟରେ ତୁଇ ଜାଣିନୁ? ଫାର୍ଷ୍ଟ ତ ଶୁଣେ, ସିଏ ନିକି ଆମର 1908 April 5 ବିହାରର ଆରା ଜିଲ୍ଲାର ଚନ୍ଦୱା ବୋଲିକି ଗୋଟେ ଗାଁରେ ଜନ୍ମଗ୍ରହଣ କରିଥିଲେ। ହେଲେ ସାନ୍ଥିଲା ବେଳରୁ ଏକା ସମାଜରେ ଯୋଉ ଜାତିକୁ ନେଇକି ଯୋଉ ଭେଦଭାବ ଯୋଉଟାକି ଏବେ ବି ଅଛି ଜାଣିଛୁ, ଅସମାନତା, ଏସବୁ ବିରୁଦ୍ଧରେ ସେ ସାନ ବେଳରୁ ଏକା ସ୍ୱର ଉତ୍ତୋଳନ କରିଥିଲେ।
1: ଓହୋ, ଆମର ଯୋଉ କର୍ପୂରୀ ଠାକୁରଙ୍କ ଭଳିଆ?
0: ହଁ, ଆହୁରି ଭାରତର ରାଜନୀତିରେ ବହୁତ ଲମ୍ବା ଟାଇମ୍ ଧରିକି କେନ୍ଦ୍ର ସରକାରଙ୍କର ଯୋଉ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ଗୁଡିକ ଥିବ ନିକି ତାର ଦାୟିତ୍ୱରେ ବି ସେ ଥିଲେ। ଆହୁରି ମିଶା ଜାଣିଛୁ କି ନାଇଁ?
1: କଣ ଡାଲୁ?
0: ସେ ନିକି ଡିଫେନ୍ସ ମିନିଷ୍ଟର ଥିଲେ। କୋଉ ଟାଇମ୍ରେ କହିଲୁ? 1971 ଯୋଉ ଯୁଦ୍ଧ ଚାଲିଥିଲା ସେଇ ଟାଇମ୍ରେ। ଖାଲି ଏତିକି ନାହିଁ, ଆହୁରି ସେ କୃଷି ମନ୍ତ୍ରୀ ଥିଲେ, ଶ୍ରମ ମନ୍ତ୍ରୀ ଥିଲେ, ଆଉ ରେଳ ମନ୍ତ୍ରୀ ମିଶାରେ ଥିଲେ।
1: ଭୟଙ୍କର ଟ୍ୟାଲେଣ୍ଟେଡ ଲୋକ କହିଲେ।
0: ଆହୁରି ସେତିକି ନାହିଁ, ଆହୁରି କିଛିଟା ଜାଣିଛୁ କି ନାହିଁ? 1977 1989 ପର୍ଯ୍ୟନ୍ତ ଭାରତର ଉପପ୍ରଧାନମନ୍ତ୍ରୀ ମିଶା ଥିଲେ ସିଏ।
1: ଆରେ ବା, ମୁଁ ତ ଜାଣିନଥିଲି ଏଇଟା। ଆହୁରି ଆହୁରି
0: ସେ ଜୀବନ ସାରା ନେଇକି ଏ ଯୋଉ ଶୋଷିତ ପଛୁଆ ବର୍ଗ ଆଉ ଶ୍ରମିକ ମାନଙ୍କ ପାଇଁ ସଂଗ୍ରାମ କରିଥିଲେ।
1: ଆଚ୍ଛା,
0: ମାନେ ଭାରତର ଗଣତନ୍ତ୍ରକୁ ନେଇକି ମଜବୁତ କରିବାରେ ନେଇକି ତାଙ୍କର ଭୂମିକା ସତରେ ବହୁତ ବଡ ଆକା ଥିଲା। କିନ୍ତୁ 1986 July 6 ତାଙ୍କର ମୃତ୍ୟୁ ହେଇଗଲା।
1: ମାତ୍ର ଦେଖେ, କର୍ପୂରୀ ଠାକୁର ଆଉ ଜଗଜୀବନ ରାମ ଏମିତି କେତେ ଲୋକ ଲୋକମାନଙ୍କର ଲାଗି ଆଗା ନାଇକି ଆଜି ଡେଟ୍ରେ ପଛୁଆ ବର୍ଗ ଆଉ ଯୋଉ ଲୋକମାନଙ୍କୁ ଯୋଉ ସ୍କୋପ୍ ମିଳୁନଥିଲା ନାଇକି ଆଜି ଡେଟ୍ରେ କେତେ କ'ଣ କରିପାରୁଛନ୍ତି। ଆଜି କଲେକ୍ଟର ହେଉଛନ୍ତି, ସବ୍ କଲେକ୍ଟର ହେଉଛନ୍ତି, ଏକ୍ଜିକ୍ୟୁଟିଭ୍ ଆସେମ୍ବ୍ଲି ଆଉ ଲେଜିସ୍ଲେଟିଭ୍ ଆସେମ୍ବ୍ଲି ଦୁଇଟା ଯାକ ଆସେମ୍ବ୍ଲିରେ ନିଜକୁ ଠିଆ କରିପାରୁଛନ୍ତି।
0: ହଇ ସତ ଆକା। ହେଲେ ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମ ତ ସରିବା ଉପରେ ଆଇଲାଣି, ହେଲେ ଯିବା ଆଗରୁ ଶୁଣି ନବା ଆଗାମୀକାଲର ଆକର୍ଷଣ ବିଷୟରେ।
1: ଆଗାମୀକାଲି ରବିବାର ସୁରଭି କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଏକ ସୁନ୍ଦର ସାକ୍ଷାତକାର, ଯାହାର ବିଷୟ ରହିଛି ଆମ କଥା। ତା ସହିତ ରହିଛି ଆପଣଙ୍କର ଭଏସ୍ ମେସେଜର ପ୍ରତ୍ୟୁତ୍ତର ଆଉ ହସପସରା, ତା ସହିତ କିଛି ଜାଣିବା କଥା। ହେଲେ ଦେଖେ, କଥା ତ ହେଲୁ, ଗପିଲୁ ତ ଭାଇଙ୍କର ଗପିଲୁ, ସିଆଡ଼େ ଦେଖେ।

0: ଫୁଲ କଳା କରିକି ନା ଆଇଲାଣି
1: ମେଘ ତ
0: ହଇ ପରା ଏବେ ଦେଖେ ଏଠି ଇନ୍ତା କଥା ହେଇ ଯାଉଥିବୁ ବୋଲେ ଗଲାବେଳୁ ଫୁଲ ବତରିକି ଯିବା କଥା ଆରେ ସକାଳକୁ ଗଜା ହେଇଯିବା କଥା
1: ହଇ ହଇ ଟାଇମ ହେଲାଣି ହଇ ସତ ଏଗା କି କଥା ମାନେ ମାତ୍ର ତୋର
0: ହେଲେ ସତରେ ଗଜା ହେବାର ଅଛି ନା ଏବେ ବାହାରି ଯିବା
1: ନାଇଁ ନାଇଁ ବାହାରି ଯିବା ବାହାରି ଯିବା ନହେଲେ ଆହୁରି ଯାଇ ହବ ନାହିଁ
0: ହେଲେ ଏମିତି ଦବଡ଼ି ଦେଲେ ତ ହବ ନାହିଁ ନା କେତେ ବଢିଆ ଆମର ଶ୍ରୋତା ମାନଙ୍କୁ ଡାକିକି ମସ୍ତ କଥା ହଉଥିଲୁ ତାଙ୍କୁ ଗୋଟେ ସୁନ୍ଦର ବିଦାୟ ଗୋଟେ ଦେଇକି ଯିବା କି ନାଇଁ
1: ହଇ ହେଲେ ଭାଇ ଭଉଣୀ ମାନେ ଟାଇମ ତ ହେଇଗଲାଣି ଆମକୁ ହେଲେ ଯିବାକୁ ପଡିବ ନହେଲେ ବର୍ଷା ହେଇଯିବ ଇଥର ତ ଏତିକି ଏକା କଥା ଥିଲା ନେକ୍ସଟ ଥର ଆଉ ଥରେ ଆଇବୁ ଆହୁରି ଗୋଟେ କାର୍ଯ୍ୟକ୍ରମ ନେଇକି ଆହୁରି ଇନ୍ତି ଏକା ତମମାନଙ୍କୁ ବିଚାର କରିବୁ
0: ଆଜିର କାର୍ଯ୍ୟକ୍ରମ ଏଠି ସମାପ୍ତ କରୁଛୁ ଆଜିର ଉପସ୍ଥାପନାରେ ଥିଲୁ ଆମେ ଦିଟା ମୁଇଁ ପ୍ରତୀକ ଶର୍ମା
1: ଆରି ମୁଇଁ ବର୍ଷା ମହାପାତ୍ର ଜୁହାର।

ପ୍ରଚାର କଲୁ ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଚୈତି ଜହନ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ସନ୍ଧ୍ୟାରାଣୀ ପଟ୍ଟନାୟକ ଏବଂ ରାଜୀବ ପ୍ରଧାନୀ।

0: ଦିନେ ତ
1: ଆରେ ଟଙ୍କା ରୋଜଗାର କରୁଛନ୍ତି ପରା କେତେ ଟଙ୍କା କମେଇଲେଣି ସବୁ ପଇସା ଧରିକିରି ଗାଁକୁ ଆଇବେ ସେମାନେ
2: ହେଲେ ଏଇଟା କେତେ ଦିନ ଲାଗ୍ସି ଆଜ୍ଞା କାମ
1: ବେଶୀ ନାହିଁ ଏଇଠି ତ 6 ମାସ ଆଉ ଦେଖୁ ଦେଖୁ ସରିଯିବ ପଇସା ଧରିବ କାଟା କାଟା ଖୁରକୁ ପଳେଇ ଆଇବ ଆଉ
3: ହେଲେ ତାର ପଛେ କାଇଟା
1: ତୋର ଇଚ୍ଛା ବୋଇଲେ ତୁ ହିରୋଇନ ଦେଖିବାକୁ ଇଚ୍ଛା କି ସିନେମା ଦେଖିବାକୁ ଇଚ୍ଛା ବୋଇଲେ ତୋର ଇଚ୍ଛା ଯେତେ ଦିନ ତୁ ସେତେ ଦିନ ରହିପାରିବୁ
4: ମ୍ୟାନେଜର ପାଇଁ ବୋଇଲେ ଅଲଗା ଘର ଗୁରା ଆସ ତମର ପାଇଁ
3: ହେଲେ ତୁ ଚିମ୍ରା ପଡ଼ କାଇ
1: ଅଲଗା ଘର ଉଠ ହଉ ହଉ ହଉ ଦେଖିବା ଚାଲ ହଉ ହେଡ଼େ କାଲି ସକାଳେ ବସ୍ ଛାଡିବ ବୁଝିଲ କି ନାଇଁ ସବୁ ଏଇ ପାଖରେ ରୁଣ୍ଡି ଥିବ
4: କି
1: ଆରେ ବାବୁ ଏ ସୁଯୋଗ ଆଉ ମିଳିବ ନାହିଁ ହେଡ଼େ ବଡ଼ କମ୍ପାନୀର କାମ ବୋଇଲେ ସାଙ୍ଗେ ସାଙ୍ଗେ ବାହାରିବାକୁ ପଡିବ ଏମିତି ସୁଯୋଗ ଆଉ ବାରମ୍ବାର ଆଇବ ନାହିଁ ବୁଝିଲ କି ନାହିଁ
0: ମୋର ପିଲାକେ ମୁଇଁ ନ ପଠାଏ ସେ ନ ଆସେ
4: ଓଗେରା କା ମା ଯାଇ ଦେଖିବି
1: ମାଉସୀ ପୁଅ ବଡ ହେଇଗଲା
0: ବଡ ଲେଖା ହେଲା ଭାବି ସେମିତି କାମ କରବାର ଖାତା
1: ଭାବବାକୁ ଆଉ ସମୟ ନାହିଁ ମାଉସୀ ବଡ କମ୍ପାନୀର କାମ ନହେଲେ ପିଲା ବେରୋଜଗାର ହେଇକରି ଘରେ ରହିଯିବ ବୁଝିଲ କି ନାହିଁ ଆଉ ଭାବବାକୁ ସମୟ ନାହିଁ
4: ଏଦେ ଭାଇନା ମୁଇଁ ଆଜି ରାତି ଭିତରେ କହିବି ଭାଇନା
1: ଠିକ ଅଛି ହେଡ଼ି ମଦନ ସୁଯୋଗ ହାତ ଛଡା କର ନା ଆହୁରି ଗୋଟେ ଥର କେବେ ମିଳିବ ନାହିଁ ସୁଯୋଗ ମୁଇଁ ଆସୁଛି
4: ଜୁହାର ଭାଇନା
5: ଆଲେ ସୋ ବସା ବସା ବସା ବସା ବସା ବସା ରେ ବସା
6: ହେଲେ ସବୁ ଲୋକ ତ ବସିଲୁ ହେଲେ ଏ ଜନ ଗାଁ ଆଜି ବେରନ ଡାହାଇଲେ ଆଚାସ ଆଜି କାଇ ଖାତା ଆଚେ ତେବେ
5: ଖାତା ବୋଲେ ଖାଇଟା ଗାଁର ସବୁ ଭେଣ୍ଡିଆ ପିଲା ମନ ଖୁଲି ଖା ଯେ କନ ଆନ୍ଦ୍ରା କନ କେରଲା ଗାଲାଇନ
7: ସେଇଥିପାଇଁ ଆଜିର ଏଇ ସଭା
0: ମୁଇ ମିଶା ଉଲୁପ କହିବି କି
5: ହେଲେ କହ କହନି କାହିଁକି ନ କହୁ
0: କେତେ ଦଲାଲ ମନେ ମିଛ କଥା କହିକରି ପିଲାମାନଙ୍କେ କୁଲିକେ ପଟାଇଲାନି ନିଜର ଆକା ଲାଭ ଦେଖଲାଇନି
8: ଆମର ଗାଁର ମାଇଜି ଡକିମନ ମିଶା ବେଶୀ ଚିତା ଲଗେ ଆଚତ
9: ପୁରୁ ଦୁଇ ଲୋକ ରଘୁବାତ କରି ଆଇଲା ଇ ନସ୍ତା କି ନାଇଁ ଯେ
8: ମୋର ମୁନସ୍ତ ଆରି ଆସେ ଏକା ନାଇନି ଦଲାଲ କହିଲା ଜବ ଡବଲ ମିଲ୍ସି ବୋଲି
0: ତାର ପଛେ
8: 6 ମାସ ପଛେ ଖବର ଆଇଲା ଯେ ସେ ଆକ୍ସିଡେଣ୍ଟ ଲଗେ ମରିଗଲା ବୋଲି
0: ହେ ମାପ୍ରୁ
8: ମୋକେ ଆଜି ଯାକ ନ୍ୟାୟ ମିଳେ ନାହିଁ ସରକାର ସାଇଜ ନାହିଁ କି କାଇଟା ମିଶା ନାହିଁ
5: ଏଟା ତ ବେଶୀ ଚିନ୍ତା କଥା
7: ଆରେ କାମ ପାଇଁ ଯିବା ଜମା ଭୁଲ ନୁହଁ
0: ମାତର ଠିକ ନା ଜାନି କରି ବୁଝି ସୁଝି କରି ନା ଗଲେ ବିପଦ
8: ଆମର ଏସଏଚଜି ଲଗେ ମିଶା କାମ କରି ହେସି ସରକାର ଲୋନ ଦେଇକରି ସବସିଡି ମିଶା ଦେଲାନି
3: ମାତର ଇତି ସେତେକ ଡାଉ ମିଲସି କି
4: ଏ ପିଲା ଡାବୁ ଜୀବନ ଥାନୁ ବଡ଼କିରେ ହେଲେ ମୁଇ ଏବେ ଇତି କେନ୍ତା କରବାର ବେ
1: ଏଡି ଡରିଲେ ଗରିବ ଆକା ହେଇକିରି ରହିବ ରେ ବାବୁ ମନେ ବୁଝିଲ କି ନାଇଁ ଡରିବାର ନାହିଁ
0: ବପୁ ଦେଖେବାଟା ଆହୁରି ନିର୍ବୁଦ୍ଧିଆ ଦୁଇଟା ଅଲଗା ଅଲଗା କଥା
5: ଏବେ ସବୁ ତମର ଉପରେ ରେଲା ବିଚାର ନା କରବାଟା
10: ମଦନ ଏ ବେଟା ଏକ ଜାଗ ଶୋଷ ନାହିଁ ତା ବେଟା
4: ନାଇଁ ମା ନିନ୍ଦ ତ ଆସେ ନାହିଁ ଆରି କାଇ କରବୁ
10: ଏତେ ଚିତା କାଇ ନେ କଲୁ ଶୁଣି ହୋ
0: ଆମକେ ମିଶା ହଉ ଲୋକ କୋ କାଇ ଆଲେ
4: ଘରର ଅବସ୍ଥା ଦେଖିଲେ ମୋତେ ଯା ଯା ପରା ଲାଗଲାନି ମା
10: ପାର୍ବତୀର କଥା ତ ଜାଣିଲୁ ପିଲା
0: ତୋର ଯାଇଟା ମନ କରବେ ଆରି
4: ମୁଇଁ ନ ଗଲେ ଆରେ କାଇଟା କରିବି ଇତି
10: କଷ୍ଟ କରି ଯିବାର ଇଚିରେ ପିଲା
0: ମାତର ମିଶି କରି ରୁ
4: ମୁଇଁ ଗଲେ ତେବେ
11: ମୁଇଁ ଯିବି ପିନ୍ଧି କରି ଦେଖଲା ଲୋକ କହିବା ମ୍ୟାନେଜର ସାହେବ
10: ଏତି ରାତି ମିଶା ନାଟ ବନ୍ଦ ହୋଇ ନାହିଁ ତା ଯେ
12: ଏବାଟା ଆରେ ଆଡୁ ଏ
4: ଗୁଡ ମର୍ଣ୍ଣିଂ।

0: शेंग शू और टैन निंग से जारी है। महिला डबल्स के पहले गेम में भारतीय जोड़ी ने अपने नाम किया है। यह मुकाबला नई दिल्ली के इंदिरा गांधी इंडोर स्टेडियम में खेला जा रहा है। वहीं एफआईएच पुरुष हॉकी विश्व कप के दूसरे चरण में आज भारत का सामना मेजबान नीदरलैंड से होगा। ये मैच अम्स्टरडैम में भारतीय समयानुसार शाम 7:30 बजे शुरू होगा। इसके साथ ही ये समाचार बुलेटिन समाप्त हुआ।
1: ଶୁଣିଲେ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:20 ବାଜି। ହିନ୍ଦୀ ଭଜନ ଶୁଣିବେ 6:30 ବାଜି। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ 7:05 ଏବଂ 8:00। ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ରିଲେ କରି ପ୍ରଚାର କରିବୁ 7:30 ଆକାଶବାଣୀ କଟକ କେନ୍ଦ୍ରରୁ। 8:15 ଶୁଣିବେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଏଥିରେ ଶୁଣିବେ ସାକ୍ଷାତକାର ଯାହାର ବିଷୟ ରହିଛି ନିମୋନିଆର କାରଣ ଓ ପ୍ରତିକାର। ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ 8:35। ଏଥିରେ ଶୁଣିବେ ସନ୍ତୁର ବାଦନ, ଶିଳ୍ପୀ ପଣ୍ଡିତ ଶିବ କୁମାର ଶର୍ମା। ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ପ୍ରଚାର କରିବୁ 9:30 ଆକାଶବାଣୀ ଦିଲ୍ଲୀରୁ ଏବଂ 10:00 ପ୍ରଚାର କରିବୁ ଅଖିଳ ଭାରତୀୟ ସଙ୍ଗୀତ ସଭା, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଆଉ ଗୋଟିଏ ବିଶେଷ ସୂଚନା। ଆସନ୍ତାକାଲି ରବିବାର 12:30 ପ୍ରଚାର କରିବୁ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କ ପ୍ରତି ଏକ ବିଶେଷ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସଙ୍ଗୀତର ପ୍ରବାହ ପ୍ରଣବ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା। ବର୍ତ୍ତମାନ ଶୁଣିବା ଆଉ ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ 23 ଅଗଷ୍ଟ ରବିବାର ଅର୍ଥାତ୍ ଆସନ୍ତାକାଲି ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ପ୍ରଧାନମନ୍ତ୍ରୀ ଖାଦ୍ୟ ଉଦ୍ୟୋଗ ବୋଇଲେ କାଇଟା। ଏ ସମ୍ପର୍କରେ ଆପଣ 23 ଅଗଷ୍ଟ ଅର୍ଥାତ୍ ଆସନ୍ତାକାଲି ରବିବାର ଅପରାହ୍ନ 5:30 6:00 ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ପ୍ରଧାନମନ୍ତ୍ରୀ ଖାଦ୍ୟ ଉଦ୍ୟୋଗ ବୋଇଲେ କାଇଟା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ବର୍ତ୍ତମାନ ଶୁଣିବା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ 6:05। ଶିଳ୍ପୀମାନେ ହେଲେ ଜଗନ୍ନାଥ ପାଣିଗ୍ରାହୀ, ଶ୍ୟାମାମଣି ଦେବୀ, ରାଧାକୃଷ୍ଣ ଭଞ୍ଜ, ସୁଧା ମିଶ୍ର, ମିତାଲି ଚିନ୍ନାରା ଏବଂ ସୁବାସ ଦାସ। ରାମଚରିତ ମାନସ ଶୁଣିବେ 6:25। 6:45 ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଶୁଣିବେ ସୌରା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି କୃଷ୍ଣ ସବର ଏବଂ ସାଥୀ। 7:25 ପ୍ରଚାର କରିବୁ ଟିକି ରାଇଜ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ମୁଁ ଯେବେ ଛୋଟ ଥିଲି କ୍ରମରେ ଅକ୍ଷୟ ବେହେରାଙ୍କ ସହିତ ସାକ୍ଷାତକାର। ସୁରଲହରୀ କାର୍ଯ୍ୟକ୍ରମ ପ୍ରଚାର କରିବୁ 8:35। ଶିଳ୍ପୀମାନେ ହେଲେ

ମଦନମୋହନ କିଲାଡ଼ି ଏବଂ କସ୍ତୁରୀ ରଥ। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45 ଶିଳ୍ପୀମାନେ ହେଲେ ସୁବାସ ଦାସ, ଶୈଳ ଭାମା ଏବଂ ଶକ୍ତି ମିଶ୍ର। କାର୍ଯ୍ୟକ୍ରମ ହାଲମ ପସନ୍ଦ ପ୍ରଚାର କରିବୁ ସକାଳ 9:00। ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:30। ଦିନ 12:00 ପ୍ରଚାର କରିବୁ ପ୍ରଣବ କିଶୋର ପଟ୍ଟନାୟକଙ୍କ ପାଇଁ ଏକ ବିଶେଷ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସଙ୍ଗୀତ ପ୍ରବାହ ପ୍ରଣବ। ଦିନ 1:20 ଘର ଓ ଘରଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ମନୋରଞ୍ଜନୀ। ଦିନ 1:05 ଶୁଣିବେ ହିନ୍ଦୀ କଥାଚିତ୍ରରୁ ଭକ୍ତି ଗୀତ। ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11:00। ଶୁଣିଲେ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣାଉଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରରୁ କିଛି ଗୀତ। ନାୟକ ଦ ରିଅଲ ହିରୋ କାର୍ଯ୍ୟକ୍ରମର ପ୍ରଥମ ଗୀତଟି, ଶିଳ୍ପୀ ଉଦିତ ନାରାୟଣ ଏବଂ କବିତା ସୁବ୍ରମଣ୍ୟମ, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ଏ ଆର୍ ରେହମାନ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ପୂର୍ବରୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା। ଆସନ୍ତାକାଲି ରବିବାର ମଧ୍ୟାହ୍ନ 12ଟାରେ ପ୍ରଚାର କରିବୁ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କ ପ୍ରତି ଏକ ବିଶେଷ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସଙ୍ଗୀତର ପ୍ରବାହ ପ୍ରଣବ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା। କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ୱାଦା ଚଳଚ୍ଚିତ୍ରରୁ, ଶିଳ୍ପୀ ବାବୁଲ ସୁପ୍ରିୟ ଏବଂ ଅଲକା ଏଗ୍ନିକ, ଗୀତିକାର ସମୀର, ସଙ୍ଗୀତ ହିମେଶ ରେଶମିଆ।

ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ରରୁ କିଛି ଗୀତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 177ତମ ଭାଗ।

ମହାସର୍ପ ଯେପରି ହସ୍ତୀକୁ ଭକ୍ଷଣ କରେ, ବୃତ୍ରାସୁର ସେପରି ଐରାବତ ସହିତ ଇନ୍ଦ୍ରଙ୍କୁ ଭକ୍ଷଣ କରିଛି। ନାରାୟଣ କବଚ ଦ୍ୱାରା ସୁରକ୍ଷିତ ହୋଇଥିବାରୁ ଇନ୍ଦ୍ର ବିନଷ୍ଟ ହୋଇନାହାନ୍ତି। ଗର୍ଭବିଦାରୀ ସେ ବାହାରିଛନ୍ତି ଏବଂ ବଜ୍ର ଦ୍ୱାରା ପୁତ୍ରର ମସ୍ତକ ଛେଦନ କରିଛନ୍ତି। ଏବେ ବ୍ରହ୍ମ ହତ୍ୟା ଚାଣ୍ଡାଳୀ ରୂପ ପରିଗ୍ରହ କରି ଇନ୍ଦ୍ରଙ୍କୁ ଗୁଡ଼ାଇଛି। ଇନ୍ଦ୍ର ମାନସ ସରୋବରରେ ପ୍ରବେଶ କରି ମୁକ୍ତି ପାଇଁ ଭଗବତ ଚିନ୍ତନ କରିଛନ୍ତି। ତାଙ୍କର ଅନୁପସ୍ଥିତିରେ ନହୁଷ ହୋଇଛନ୍ତି ସ୍ୱର୍ଗର ଇନ୍ଦ୍ର।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 177ତମ ଭାଗ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କେତୋଟି ହିନ୍ଦୀ ଭଜନ। ପ୍ରଥମେ ଶିଳ୍ପୀ ଲତା ମଙ୍ଗେସ୍କର।

ପ୍ରଚାର କଲୁ କେତୋଟି ହିନ୍ଦୀ ଭଜନ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ସନ୍ଧ୍ୟା 6:40 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
1: ସବୁରି ଭାଷାରେ କେବଳ ଆକାଶବାଣୀ।

0: ପଚାଶ ହଜାର ଟଙ୍କା ସହାୟତା ପାଇଲି। ପ୍ରତ୍ୟେକ ଚାଷୀ ଭାଇ ଭଉଣୀଙ୍କୁ ଅନୁରୋଧ, ସମସ୍ତେ ପ୍ରଧାନମନ୍ତ୍ରୀ ଫସଲ ବୀମା କରନ୍ତୁ।
1: ଖରିଫ ଫସଲ ବୀମା ପାଇଁ ଶୀଘ୍ର ପଞ୍ଜୀକରଣ କରନ୍ତୁ।
2: ବ୍ୟାଙ୍କ ଶାଖା, ବୀମା କମ୍ପାନୀ, କୃଷି ଋଣ ସମିତି, ଜନସେବା କେନ୍ଦ୍ର, ସିଏସ୍ସି କୁ ଯୋଗାଯୋଗ କରନ୍ତୁ।
1: ଫସଲ ବୀମା ସମ୍ବନ୍ଧୀୟ ସୂଚନା ପାଇଁ ହେଲ୍ପଲାଇନ୍ ନମ୍ବର 1447 କୁ କଲ୍ କରନ୍ତୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସମୃଦ୍ଧ ଓଡ଼ିଶା ପାଇଁ ସ୍ୱଚ୍ଛ ସହର ଓ ସୁରକ୍ଷିତ ପରିବେଶ ଦିଗରେ କାର୍ଯ୍ୟ କରୁଥିବା ଲୋକଙ୍କ ସୁରକ୍ଷିତ ଜୀବନ ଅପରିହାର୍ଯ୍ୟ କହିଲେ ମୁଖ୍ୟମନ୍ତ୍ରୀ। ଅଗଷ୍ଟ ମାସର ଚତୁର୍ଥ ଶନିବାରକୁ ଗରିମା ଦିବସ ଭାବେ ପାଳନ କରିବା ନେଇ ଘୋଷଣା। ଚାରିବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର ଡୋଜ୍ ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲ୍ଭର ମିଟ୍ ଏବଂ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ 21ଟି ଜିଲ୍ଲାରେ ବର୍ଷା ସମ୍ଭାବନା। ସମୃଦ୍ଧ ଓଡ଼ିଶା ପାଇଁ ସ୍ୱଚ୍ଛ ସହର ଓ ସୁରକ୍ଷିତ ପରିବେଶ ଦିଗରେ କାର୍ଯ୍ୟ କରୁଥିବା ଲୋକଙ୍କ ସୁରକ୍ଷିତ ଜୀବନ ଅପରିହାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ଗରିମା ଦିବସ 2026 କର୍ମଶାଳାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସଫେଇ କର୍ମୀଙ୍କ ଜୀବନ ସୁରକ୍ଷିତ କରିବା ସହ ସେମାନଙ୍କ ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି କରିବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରଲୋକଗତ ଦୁଇଜଣ ସଫେଇ କର୍ମୀଙ୍କ ପରିବାରକୁ 10 ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରି କହିଛନ୍ତି, କ୍ଷତିପୂରଣ ପ୍ରଦାନ ଆମର ଲକ୍ଷ୍ୟ ନୁହେଁ, ଆମର ଲକ୍ଷ୍ୟ ହେଉଛି ମୃତ୍ୟୁ ପୂର୍ବରୁ ସୁରକ୍ଷା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାରକୁ ଗରିମା ଦିବସ ଭାବେ ପାଳନ କରିବା ନେଇ ଘୋଷଣା କରିଛନ୍ତି।
1: ସ୍ୱଚ୍ଛ ଭାରତର ସଫଳତାର ଅର୍ଥ କେବଳ ଏତିକି ନୁହେଁ ଯେ ଭାରତର ଘରେ ଘରେ ଖାଲି ଆମେ ଶୌଚାଳୟ ପହଞ୍ଚାଇବା। ସ୍ୱଚ୍ଛ ଭାରତର ପ୍ରକୃତ ଅର୍ଥ ସେତେବେଳେ ଏକ ପୂର୍ଣ୍ଣ ହେବ ଯେତେବେଳେ ଭାରତକୁ ସ୍ୱଚ୍ଛ ରଖୁଥିବା ପ୍ରତ୍ୟେକ ମଣିଷକୁ ମଧ୍ୟ ଏହା ସୁରକ୍ଷିତ ଭାବେ ରଖିପାରୁଥିବ। ସେହି ଲକ୍ଷ୍ୟକୁ ନେଇ ଆଜି ମିଶନ ଜିରୋ ସ୍ୱଚ୍ଛ ଭାରତର ପରବର୍ତ୍ତୀ ଏବଂ ମାନବୀୟ ଅଧ୍ୟାୟ ନିଶ୍ଚିତ ଭାବରେ ଆମକୁ ଆଗାମୀ ଦିନରେ ଆଉ ଏକ ବଡ଼ ପରିବର୍ତ୍ତନ କରିକି ଆମକୁ ସମସ୍ତଙ୍କ ସାମ୍ନାକୁ ଏକ ସ୍ୱଚ୍ଛତାର ପରିମାପକ ହିସାବ କାମ କରାଇ ଆମ ସମସ୍ତଙ୍କ ସାମ୍ନାରେ ସମ୍ମାନର ସହିତ ଛିଡ଼ା କରିପାରିବ।
0: କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସାମାଜିକ ନ୍ୟାୟ ବିଭାଗ ସଚିବ ସୁଧାଂଶୁ ପନ୍ଥ ସଫେଇ କର୍ମୀଙ୍କ ସୁରକ୍ଷା, ଆର୍ଥିକ ଉନ୍ନତି ଓ କଲ୍ୟାଣ କ୍ଷେତ୍ରରେ ଓଡ଼ିଶା ଦେଶର ଉଦାହରଣ ସୃଷ୍ଟି କରିଛି ବୋଲି କହିଛନ୍ତି। କର୍ମଶାଳାରେ 8ଟି ରାଜ୍ୟର ସଫେଇ କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞ ଓ ଅଧିକାରୀମାନେ ଯୋଗଦେଇଥିଲେ। 4 ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ କେତେକ ସ୍ୱତନ୍ତ୍ର ଡୋଜ୍ ମିଶ୍ରିତ ଔଷଧ ଉତ୍ପାଦନ, ବିକ୍ରୟ ଏବଂ ଯୋଗାଣ ଉପରେ କେନ୍ଦ୍ର ସରକାର କଟକଣା ଜାରି କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ କ୍ଲୋରାଫେନିରାମାଇନ୍ ମାଲିଏଟ୍ ଏବଂ ଫେନାଇଲେଫ୍ରିନ୍ ହାଇଡ୍ରୋକ୍ଲୋରାଇଡ୍ ମିଶ୍ରଣଯୁକ୍ତ ଔଷଧ ଏଥିରେ ଅନ୍ତର୍ଭୁକ୍ତ। ପିଲାଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। ଏପରିକି ଔଷଧ ପ୍ରସ୍ତୁତକର୍ତ୍ତାଙ୍କୁ ପ୍ୟାକେଟ୍ ଉପରେ ନିର୍ଦ୍ଦିଷ୍ଟ ଡୋଜ୍ ମିଶ୍ରଣ 4 ବର୍ଷରୁ କମ୍ ବୟସର ପିଲାଙ୍କଠାରେ ବ୍ୟବହାର କରାଯିବ ନାହିଁ ବୋଲି ପ୍ରଚାରମୂଳକ ସୂଚନା ଦେବାକୁ କୁହାଯାଇଛି। ଗତ ଜୁନ୍ ମାସରେ ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ 16ଟି ନିର୍ଦ୍ଦିଷ୍ଟ ଡୋଜ୍ ମିଶ୍ରିତ ଔଷଧର ପ୍ରସ୍ତୁତି, ବିକ୍ରୟ ଏବଂ ଯୋଗାଣ ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ବିଶେଷଜ୍ଞ କମିଟି ଏବଂ ଔଷଧ ବୈଷୟିକ ପରାମର୍ଶଦାତା ବୋର୍ଡର ସୁପାରିଶ ଆଧାରରେ ଏହି ନିଷ୍ପଭି ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 2026-27 ଖରିଫ୍ ଋତୁ ପାଇଁ ଧାନ ବିକ୍ରି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ରାଜ୍ୟରେ ଗତକାଲି ଗୋଟିଏ ଦିନରେ 1,20,000 ଚାଷୀ ପଞ୍ଜୀକରଣ କରିଥିବାବେଳେ ଏପର୍ଯ୍ୟନ୍ତ 7 ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏହି ପଞ୍ଜୀକରଣ ପ୍ରକ୍ରିୟା ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଆସନ୍ତା ନଭେମ୍ବର 1 ତାରିଖରୁ 2027 ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଧାନ ସଂଗ୍ରହ କେନ୍ଦ୍ର ପାକ୍ସରେ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ। ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି,
2: ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ଆମେ ସରଳ କରିଛୁ, କୌଣସି ପ୍ରକାର ସେଥିରେ ବାଧା ନାହିଁ। ତେଣୁ ଆଜି ଗୋଟିଏ ଦିନରେ 120,000ରୁ ଉର୍ଦ୍ଧ୍ୱ ଚାଷୀ ଆଉ ନିଜର ପଞ୍ଜୀକରଣ କରିସାରିଛନ୍ତି। ମୁଁ ଏ ଅବସରରେ ନିବେଦନ କରିବି ସମସ୍ତ ଚାଷୀ ଭାଇମାନଙ୍କୁ, ସେମାନେ ଅଗଷ୍ଟ 31 ସୁଦ୍ଧା ଶେଷ ତାରିଖ ଅଛି,

0: ତାଙ୍କର ରେଜିଷ୍ଟ୍ରେସନ ପ୍ରକ୍ରିୟା ଛାଡ଼ି ଦିଅନ୍ତୁ।
1: ପୌରସଂସ୍ଥାଗୁଡ଼ିକ ପାଇଁ ସାମଗ୍ରିକ ସମୀକ୍ଷା ଓ ଅନୁସ୍ଥାପନ କାର୍ଯ୍ୟକ୍ରମ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ 2026 ଆସନ୍ତାକାଲି ଅନୁଷ୍ଠିତ ହେବ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ହେବାକୁ ଥିବା କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସକ, ଯୋଜନାକାରୀ, ପୌର ପ୍ରତିନିଧି ଓ ଯନ୍ତ୍ରୀମାନେ ବିଭିନ୍ନ ଯୋଜନାର ସମୀକ୍ଷା କରି ସମସ୍ୟା ଚିହ୍ନଟ କରିବେ। କାର୍ଯ୍ୟକ୍ରମକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିବେ। ଏହି ଦିନିକିଆ ସମ୍ମିଳନୀରେ ପୌରସଂସ୍ଥାର ରାଜସ୍ୱ ବୃଦ୍ଧି, ଟାୟାର ଟୁ ଏବଂ ଥ୍ରୀ ପର୍ଯ୍ୟାୟଭୁକ୍ତ ସହରଗୁଡ଼ିକର ଯୋଜନା ଓ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅନ୍ତର୍ଗତ ଭିଭିଭୂମି ବିକାଶ ଉପରେ ବିଚାର ବିମର୍ଶ କରାଯିବ। ରାଜ୍ୟରେ ସୌରଶକ୍ତି ସ୍ଥାପନ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଶୀର୍ଷରେ ରହିଛି। ଗଞ୍ଜାମ ଜିଲ୍ଲାରେ 16,418 ଛାତ ଉପରେ ସୌରଶକ୍ତି ସ୍ଥାପନ ହୋଇଥିବା ଜଣାପଡ଼ିଛି। ଏ କ୍ଷେତ୍ରରେ ବାଲେଶ୍ୱର ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଖୋର୍ଦ୍ଧା ତୃତୀୟ ଏବଂ କଟକ ଚତୁର୍ଥ ସ୍ଥାନରେ ରହିଛି। ଦକ୍ଷିଣ ଓଡ଼ିଶାର 8 ଜିଲ୍ଲାରେ ଏପର୍ଯ୍ୟନ୍ତ 25,277 ସୌରଶକ୍ତି ସ୍ଥାପନ ହୋଇଥିବା ଜଣାପଡ଼ିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍ ଜାରି ରହିଛି। ପ୍ରତିଯୋଗିତାରେ 26 ଦେଶର 198 ଜଣ କ୍ରୀଡ଼ାବିତ୍ ଭାଗ ନେଇଛନ୍ତି। ଆଜି ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଏହି ପ୍ରତିଯୋଗିତାର ବିଜେତାମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରସ୍କାର ପ୍ରଦାନ କରିବେ। ଏଥିରେ 12 ଏସୀୟ ଦେଶର 143 ଜଣ ଶ୍ରେଷ୍ଠ ଖେଳାଳି ସାମିଲ ଥିବା ଜଣାପଡ଼ିଛି। ମୁଖ୍ୟ ଅନ୍ତର୍ଜାତୀୟ ଦଳଗୁଡ଼ିକ ମଧ୍ୟରେ ଶ୍ରୀଲଙ୍କାର 24, ଦକ୍ଷିଣ ଆଫ୍ରିକାର 17 ଏବଂ ବ୍ରାଜିଲର 11 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତାରେ ଓଡ଼ିଶାର କ୍ରୀଡ଼ାବିତ୍ ଅନିମେଶ କୁଜୁର, ସ୍ୱାଧୀନ କୁମାର ମାଝୀ, କିଶୋର ଜେନା, ବାପି ହାଁସ୍ଦା, ଶ୍ରାବଣୀ ନନ୍ଦ ଏବଂ ପ୍ରଜ୍ଞା ପ୍ରଶାନ୍ତି ସାହୁ ଭାଗ ନେଇଛନ୍ତି। ଗତବର୍ଷର ସଫଳ ବ୍ରୋଞ୍ଜସ୍ତରୀୟ ପ୍ରତିଯୋଗିତା ପରେ ସିଲଭରସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏହି ଏକଦିବସୀୟ ପ୍ରତିଯୋଗିତାରେ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଭାବେ 18 ଇଭେଣ୍ଟ ରଖାଯାଇଛି। 2028 ମସିହାରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ୱ ଆଥଲେଟିକ୍ସ ଇଣ୍ଡୋର ଚମ୍ପିୟନ୍ସିପ୍ ଓ ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚମ୍ପିୟନ୍ସିପ୍ ପାଇଁ ଏହା ଏକ ବଡ଼ ପ୍ରସ୍ତୁତି ପଦକ୍ଷେପ। ସର୍ବଶେଷ ସୂଚନା ଅନୁଯାୟୀ ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ମହିଳା 100 ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କରିଥିବାବେଳେ 1,500 ମିଟର ଦୌଡ଼ରେ ଲିଲି ଦାସ ରୌପ୍ୟ ପଦକ ହାସଲ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖୁଦପେଜ ଗ୍ରାମ ପଞ୍ଚାୟତରେ ଅମ୍ଳଜାନ ବ୍ୟାଙ୍କ ଉଦ୍ଘାଟିତ ହୋଇଛି। ଗ୍ରାମ ପଞ୍ଚାୟତର 6 ଏକର ଜମିରେ 6,000ରୁ ଅଧିକ ଫଳବୃକ୍ଷ ରୋପଣ କରାଯାଇ ଅମ୍ଳଜାନ ସୃଷ୍ଟି କରାଯାଉଛି। ଆଗାମୀ ଦିନରେ ଏହି ପ୍ରକଳ୍ପ ପର୍ଯ୍ୟଟନର ମାନ୍ୟତା ପାଇବ ବୋଲି ଜିଲ୍ଲାପାଳ ମଧୁସୂଦନ ଦାସ କହିଛନ୍ତି। ବୌଦ୍ଧ ଜିଲ୍ଲାରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କାର୍ଯ୍ୟକାରିତା ସମୀକ୍ଷା କରିବା ଅବସରରେ ସାଂସଦ ଶ୍ରୀ ପାଣିଗ୍ରାହୀ ନିର୍ଦ୍ଧାରିତ ସମୟ ମଧ୍ୟରେ ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଗସ୍ତ ସମୟରେ ଶ୍ରୀ ପାଣିଗ୍ରାହୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିବା ଜଣାପଡ଼ିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଏବଂ ରିଲିଫ୍ ପରିଚାଳନା ନେଇ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ରିଲିଫ୍ ପ୍ରଦାନ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ପରିମଳ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ବନ୍ୟା ପ୍ରଭାବିତ ଲୋକମାନଙ୍କୁ ଜରୁରୀ ସେବାଗୁଡ଼ିକର ନିରନ୍ତର ଯୋଗାଣ ନିଶ୍ଚିତ କରିବାକୁ ଜିଲ୍ଲାପାଳ ରଘୁରାମ ଆର୍ ଆୟର ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲାରେ ଇଣ୍ଟାକ୍ ପକ୍ଷରୁ ଜାତୀୟ ଐତିହ୍ୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସାହାରା ଟ୍ରଷ୍ଟ ହାଇସ୍କୁଲରେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର 7ମରୁ 10ମ ଶ୍ରେଣୀ ପର୍ଯ୍ୟନ୍ତ 130 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏଥିରେ ସଫଳତା ପାଇଥିବା ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ନବରଙ୍ଗପୁରର ଦେଶିଆ କୁଟୁମ୍ବ ପକ୍ଷରୁ ପାପଡ଼ାହାଣ୍ଡି ଓ ମାଥିଲି ଗୁଳିକାଣ୍ଡର ଶହୀଦ ସଂଗ୍ରାମୀମାନଙ୍କ ସ୍କୃତିରେ ଦେଶାତ୍ମବୋଧକ କବିତା ପାଠୋହବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପରଶୁରାମ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଆସନ୍ତା ଅଗଷ୍ଟ 31 ଓ ସେପ୍ଟେମ୍ବର 1 ତାରିଖରେ ରତ୍ନଭଣ୍ଡାର ଗଣତି ମଣତି ହେବା ନେଇ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ ଅନୁଯାୟୀ ଏହି ଗଣତି ମଣତି ହେବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ପଶ୍ଚିମ କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଜୁଳି ଓ ଘଡ଼ଘଡ଼ି

0: ବର୍ଷା ହେବା ନେଇ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ସର୍ବାଧିକ 93 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସମୃଦ୍ଧ ଓଡ଼ିଶା ପାଇଁ ସ୍ୱଚ୍ଛ ସହର ଓ ସୁରକ୍ଷିତ ପରିବେଶ ଦିଗରେ କାର୍ଯ୍ୟ କରୁଥିବା ଲୋକଙ୍କ ସୁରକ୍ଷିତ ଜୀବନ ଅପରିହାର୍ଯ୍ୟ କହିଲେ ମୁଖ୍ୟମନ୍ତ୍ରୀ। ଅଗଷ୍ଟ ମାସର ଚତୁର୍ଥ ଶନିବାରକୁ ଗରିମା ଦିବସ ଭାବେ ପାଳନ କରିବା ନେଇ ଘୋଷଣା। 4 ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ 2 ସ୍ୱତନ୍ତ୍ର ଡୋଜ୍ ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲ୍ଭର ମିଟ୍ ଏବଂ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ 21 ଜିଲ୍ଲାରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ବିଷୟ ଖଣି ଏବଂ ଖଣିଜ ପଦାର୍ଥ ବିକାଶ ଓ ନିୟନ୍ତ୍ରଣ ସଂଶୋଧନ ଆଇନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ସୁକନ୍ୟା ଜେନା। ବିଶ୍ୱ ପୁଞ୍ଜି ବଜାରରେ ଖଣି ତଥା ଖଣିଜ ପଦାର୍ଥ କ୍ଷେତ୍ରଗୁଡ଼ିକ ଉପରେ ପ୍ରତିଯୋଗିତା ବୃଦ୍ଧି ପାଉଛି। ଦେଶର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଖଣିଜ ପଦାର୍ଥଗୁଡ଼ିକର ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ପରିଚାଳନା ଏବଂ ଖଣିଜ ଉତ୍ତୋଳନରେ ସଂସ୍କାରିତ ପଦକ୍ଷେପ ନିବେଶ କ୍ଷେତ୍ରକୁ ଆକର୍ଷଣ କରିଥାଏ। ଭାରତର କେତେକ ଅଞ୍ଚଳରେ ବିଭିନ୍ନ ପ୍ରକାର ଖଣିଜ ସମ୍ପଦ ମହଜୁଦ ରହିଛି। ତେବେ ଏ କ୍ଷେତ୍ରରେ ସମ୍ପୃକ୍ତ ରାଜ୍ୟଗୁଡ଼ିକର ସ୍ୱତନ୍ତ୍ର ଟିକସ ବ୍ୟବସ୍ଥା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପଦକ୍ଷେପ ଶିଳ୍ପ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି କରିବା ସହ ବ୍ୟବସାୟର ସହଜତାରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ଖଣିଜ ପଦାର୍ଥଗୁଡ଼ିକ କ୍ଷେତ୍ରରେ ଲାଗୁ ହେଉଥିବା ଶୁଳ୍କ ବ୍ୟବସ୍ଥା ସମାନତା ଏବଂ ଯୁକ୍ତିଯୁକ୍ତତାକୁ ଦୃଷ୍ଟିରେ ରଖି ସରକାର ଖଣି ଓ ଖଣିଜ ପଦାର୍ଥ ବିକାଶ ଏବଂ ନିୟନ୍ତ୍ରଣ ସଂଶୋଧନ ଆଇନ 2026 କାର୍ଯ୍ୟକାରୀ କରୁଛନ୍ତି। ପୂର୍ବ ପ୍ରଚଳିତ 1957 ମସିହା ଆଇନ ଏଥିରେ କେତେକ ସଂଶୋଧନ କରାଯାଇଛି। ସଂଶୋଧିତ ଆଇନ ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ ହେଉଥିବା ଟିକସ ଉପରେ ସୀମା ନିର୍ଦ୍ଧାରଣ କରାଯାଇଛି। ଖଣିଜ ଅଧିକାର କିମ୍ବା ଖଣିଜ ପଦାର୍ଥ ଥିବା ଜମି ଉପରେ ରାଜ୍ୟ ସରକାର ଏଣିକି କୌଣସି ଟିକସ କିମ୍ବା ସେସ୍ ଲାଗୁ କରିପାରିବେ ନାହିଁ। ଖଣିଜ ପରିମାଣ, ନିର୍ଦ୍ଧାରିତ ମୂଲ୍ୟ, ରୟାଲିଟି କିମ୍ବା ଅନ୍ୟ କୌଣସି ଆଧାରରେ ଲାଗୁ ହେଉଥିବା ଶୁଳ୍କ ମଧ୍ୟରେ ଏହା ଅନ୍ତର୍ଭୁକ୍ତ ହେବ। କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ତ୍ତାବଳୀ ଅନୁସାରେ ଲାଗୁ କରାଯିବ। ଖଣି ଓ ଖଣିଜ ପଦାର୍ଥ କ୍ଷେତ୍ରରେ ଏଣିକି ନିୟମ ପ୍ରଣୟନ କରିବାକୁ କେନ୍ଦ୍ର ସରକାର କ୍ଷମତାପ୍ରାପ୍ତ ହୋଇଛନ୍ତି। ଆଇନର ଧାରା 13ରେ ଏଥିପାଇଁ ଆବଶ୍ୟକ ସଂଶୋଧନ କରାଯାଇଛି। ରାଜ୍ୟସ୍ତରରେ ଲାଗୁ ହେଉଥିବା ଲେଭି ଏ କ୍ଷେତ୍ରରେ ଏକ ବ୍ୟାବସାୟିକ ବୋଝ ହୋଇଥାଏ। ରାଜ୍ୟଗୁଡ଼ିକ ପକ୍ଷରୁ ଖଣିଜ ଏବଂ ଖଣିଜ କ୍ଷେତ୍ର ପାଇଁ 14 ପ୍ରକାରର ଶୁଳ୍କ ଲାଗୁ ହୋଇଥାଏ। ଏପରିକି କେତେକ ରାଜ୍ୟ ଖଣିଜ ପଦାର୍ଥ ଥିବା ଜମିଗୁଡ଼ିକ ଉପରେ ଅତିରିକ୍ତ କର ଲାଗୁ କରିଥାନ୍ତି। କିଛି କ୍ଷେତ୍ରରେ ଏହା 20% ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧି ପାଇଥାଏ। ସାମ୍ପ୍ରତିକ ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଖଣି କ୍ଷେତ୍ରରେ ନିରନ୍ତରତା ବଜାୟ ରଖିବା ଜରୁରୀ ରହିଛି। ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଲକ୍ଷ୍ୟ ନେଇ କୋଇଲା କ୍ଷେତ୍ରକୁ ଅଧିକ ପ୍ରତିଯୋଗିତାମୂଳକ ତଥା ପ୍ରଯୁକ୍ତିବିଦ୍ୟା ଆଧାରିତ ବିକାଶ କରାଯାଇଛି। ସଂଶୋଧିତ ଆଇନ ଅନୁଯାୟୀ ରାଜ୍ୟଗୁଡ଼ିକୁ ମିଳୁଥିବା ଅର୍ଥରେ କୌଣସି ହ୍ରାସ ଘଟିବ ନାହିଁ ବୋଲି ସମ୍ପୃକ୍ତ ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। 2014 ମସିହା ପରଠାରୁ ସ୍ୱଚ୍ଛ ତଥା ନିଲାମ ଆଧାରିତ ପଦକ୍ଷେପ ଦ୍ୱାରା ରାଜ୍ୟଗୁଡ଼ିକର ଖଣି ରାଜସ୍ୱ ବୃଦ୍ଧି ପାଇଛି। ଖଣିଜ ଉତ୍ପାଦନରୁ ରାଜ୍ୟଗୁଡ଼ିକୁ ମିଳୁଥିବା ଅର୍ଥ ଇତିମଧ୍ୟରେ 354% ବୃଦ୍ଧି ପାଇଛି। କୋଇଲା ସମେତ ଖଣିଜ ପଦାର୍ଥ କ୍ଷେତ୍ରରେ ରାଜ୍ୟଗୁଡ଼ିକ 7 ଲକ୍ଷ କୋଟିରୁ ଅଧିକ ଅର୍ଥ ପାଇସାରିଲେଣି। ଖଣି କ୍ଷେତ୍ରରେ ରାଜସ୍ୱର ପ୍ରାୟ 90% ରାଜ୍ୟଗୁଡ଼ିକୁ ମିଳୁଛି। ମୋଟ ଖଣିଜ ରାଜସ୍ୱ କୋଇଲା ଏବଂ ଅଣକୋଇଲା କ୍ଷେତ୍ରରେ ଗତ ଦଶନ୍ଧି ମଧ୍ୟରେ 28% ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷରେ ଏହା 1,14,549 କୋଟି 28 ଲକ୍ଷ ଟଙ୍କା ହୋଇଥିଲା। ପ୍ରମୁଖ ଖଣିଜ ରାଜ୍ୟଗୁଡ଼ିକ 2013-14 ଆର୍ଥିକ ବର୍ଷରେ 13,586 କୋଟି 16 ଲକ୍ଷ ଟଙ୍କା ପାଇଥିବା ବେଳେ ଗତ ଆର୍ଥିକ ବର୍ଷରେ ଏହା 82,366 କୋଟି 19 ଲକ୍ଷ ଟଙ୍କାରେ ପହଞ୍ଚିଛି। ଗତ 2015-16 ଆର୍ଥିକ ବର୍ଷରୁ 2025-26 ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟଗୁଡ଼ିକ 5 ଲକ୍ଷ କୋଟିରୁ ଅଧିକ ଅର୍ଥ ସଂଗ୍ରହ କରିଥିଲେ। ତେବେ କେନ୍ଦ୍ରକୁ କେବଳ 82,000 କୋଟି ଟଙ୍କା ମିଳିଥିଲା। ସଂଶୋଧିତ ଆଇନରେ ଏଭଳି ସ୍ଥିତି ପୂର୍ବ ପୂର୍ବଭଳି ବଳବତ୍ତର ରହିଛି। ପ୍ରାୟ 50 ଲଘୁ

ଖଣିଜ ପଦାର୍ଥ ଏବେ ମଧ୍ୟ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହିଛି। ବାଲି, ପଥର, ମାଟି, ସିଲିକା, ଗାନାଇଟ୍, ମାର୍ବଲ, ଜିପ୍ସମ୍ ଏବଂ ଲାଟେରାଇଟ୍ ଭଳି ଲଘୁ ଖଣିଜ ପଦାର୍ଥ ଏହି ସଂଶୋଧିତ ଆଇନରୁ ବାହାରି ରହିଛି, ଅର୍ଥାତ୍ ପୂର୍ବ ଭଳି ଏଗୁଡ଼ିକ ରାଜ୍ୟ ସରକାରଙ୍କ ଅଧୀନରେ ରହିଛନ୍ତି। ଗତ ଆର୍ଥିକ ବର୍ଷରେ ବିଶ୍ୱସ୍ତରରେ ପ୍ରମୁଖ ଖଣିଜ ଉତ୍ପାଦନ ମୂଲ୍ୟ 26.8% ବୃଦ୍ଧି ପାଇଛି। ଭାରତ ଏବେ ଚୂନ ପଥର ଉତ୍ପାଦନରେ ବିଶ୍ୱସ୍ତରରେ ଦ୍ୱିତୀୟ, ଜିଙ୍କରେ ତୃତୀୟ, ଲୁହା ପଥରରେ ଚତୁର୍ଥ ଏବଂ ବକ୍ସାଇଟ୍ କ୍ଷେତ୍ରରେ ପଞ୍ଚମ ସ୍ଥାନରେ ରହିଛି। ଖଣି ପ୍ରଭାବିତ ସମ୍ପ୍ରଦାୟଗୁଡ଼ିକୁ ସିଧାସଳଖ ସହାୟତା ପ୍ରଦାନ ଲକ୍ଷ୍ୟ

0: କରାଯାଇଛି। ତେବେ ମୋଟାମୋଟି ଭାବରେ ଦେଖିଲେ ଏହି ସଂଶୋଧିତ ଆଇନ 2026 ଖଣିଜ କ୍ଷେତ୍ରର ଆର୍ଥିକ ବ୍ୟବସ୍ଥାରେ ନିରନ୍ତରତା ବଜାୟ ରଖିବ। ଜାତୀୟ ଆର୍ଥିକ ଅଭିବୃଦ୍ଧିକୁ ଏହା ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଆଶା କରାଯାଉଛି।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଜୀବିକା ମିଶନ।
2: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
3: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
2: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
3: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
2: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
3: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
2: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
3: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
2: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
3: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
2: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
3: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
2: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
3: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
2: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
3: ତେବେ ଆବେଦନ କିପରି କରାଯିବ?
2: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 5:30 ପର୍ଯ୍ୟନ୍ତ।
3: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 5:30 ପର୍ଯ୍ୟନ୍ତ।
2: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ ବ୍ରାଣ୍ଡ।
3: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
4: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
1: ଶୁଣୁଥିଲେ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରରୁ କିଛି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଶପଥ ଚଳଚ୍ଚିତ୍ରରୁ, ଶିଳ୍ପୀ ବାବୁଲ ସୁପ୍ରିୟ ଏବଂ ଅଲକା ୟାଗ୍ନିକ ସମୀରଙ୍କ ଗୀତ।

ଗୀତଟି ନେଇଛୁ ଶପଥ ଚଳଚ୍ଚିତ୍ରରୁ। ଶିଳ୍ପୀ ବାବୁଲ ସୁପ୍ରିୟ ଏବଂ ପାମେଲା ଜେନ, ଗୀତିକାର ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ପ୍ରଶାନ୍ତ ପାଢ଼ୀ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ରୁମ୍କୁ ଝୁମାନା ଚଳଚ୍ଚିତ୍ରରୁ। ଶିଳ୍ପୀ ରତିକାନ୍ତ ଶତପଥୀ, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ବୈଦ୍ୟନାଥ ଦାସ।

0: ପ୍ରଚାର କଲୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ରାତି 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ଆକାଶବାଣୀ

ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ସିଲିଗୁଡ଼ି କରିଡରର ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପୂର୍ବାଞ୍ଚଳ ସୀମା ସୁରକ୍ଷା ବୈଠକରେ ବରିଷ୍ଠ ପଦାଧିକାରୀଙ୍କ ସହ କଲେ ଆଲୋଚନା। ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମଠାରେ ଆରମ୍ଭ ହେଲା ବ୍ରିକ୍ସ ଯୁବମନ୍ତ୍ରୀଙ୍କ ବୈଠକ, କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ ଆସନ୍ତାକାଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଅବସରରେ ଦେଶରେ ମାସେ ବ୍ୟାପୀ ବିଜେପି ପକ୍ଷରୁ ପାଳନ କରାଯିବ ସେବା ସଂକଳ୍ପ ଅଭିଯାନ। ସୁପ୍ରିମକୋର୍ଟରେ ଜାରି ରହିଛି ତିନିଦିନିଆ ସମାଧାନ ସମାରୋହ କାର୍ଯ୍ୟକ୍ରମ, ପ୍ରଥମ ଦିନରେ ଆଜି 400ରୁ ଉର୍ଦ୍ଧ୍ୱ ମାମଲାର ହୋଇଛି ଫଇସଲା। ଏବଂ ବିଡବ୍ଲ୍ୟଏଫ୍ ବ୍ୟାଡମିଣ୍ଟନ ବିଶ୍ୱକପ୍ ପ୍ରତିଯୋଗିତାରେ ସେମିଫାଇନାଲ ପର୍ଯ୍ୟାୟରେ ଚୀନ୍ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପରାସ୍ତ ହେଲେ ଭାରତୀୟ ମହିଳା ଯୋଡ଼ି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶର ପୂର୍ବାଞ୍ଚଳ ସୀମା ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମୀକ୍ଷା କରିଛନ୍ତି। ଚିକେନ୍ ସ୍ନେକ୍ ଭାବେ ପରିଚିତ ସିଲିଗୁଡ଼ି କରିଡରର ସୁରକ୍ଷା ଉପରେ ଏଥିରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତର ତୃତୀୟ ତଥା ଚୂଡ଼ାନ୍ତ ଦିନ ଗସ୍ତ ଅବସରରେ ସୁକ୍ନାଠାରେ ପଶ୍ଚିମବଙ୍ଗର ବରିଷ୍ଠ ପଦାଧିକାରୀ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି। ସୀମାରେ ମୁତୟନ ସୀମା ସୁରକ୍ଷା ବଳ ଏବଂ ସଶସ୍ତ ସୀମାବଳ ଏହି ବୈଠକରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୀମାନ୍ତରେ ସୁରକ୍ଷା ନିରୀକ୍ଷଣ, କେନ୍ଦ୍ରୀୟ ସୁରକ୍ଷା ବଳକୁ ଅଧିକ ସହଯୋଗ କରିବା, ଗୁପ୍ତଚରୀ ସଂସ୍ଥା, ରାଜ୍ୟ ପୁଲିସ୍ ପ୍ରଶାସନକୁ ନେଇ ଏକ ତ୍ରିକୋଣୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା। ସିଲିଗୁଡ଼ି ଅଞ୍ଚଳ ଆନ୍ତର୍ଜାତିକ ସୀମାରେଖାକୁ ସ୍ୱର୍ଶ କରୁଥିବା ନେପାଳ, ଭୁଟାନ ଏବଂ ବାଂଲାଦେଶ ସୀମା ସଂଲଗ୍ନ ଥିବାରୁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ସଂକୀର୍ଣ୍ଣ ସିଲିଗୁଡ଼ି କରିଡର ଦେଶର ଉତ୍ତର ପୂର୍ବାଞ୍ଚଳ ସହ ଗୁରୁତ୍ୱପୂର୍ଣ୍ଣ ସ୍ଥଳପଥ ସଂଯୋଗୀକରଣ କରିଥାଏ। ଅନ୍ୟପକ୍ଷରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆଜି ସିଲିଗୁଡ଼ିର ସୁକ୍ନାଠାରେ ଥିବା ଏକ ରିସୋର୍ଟରେ ବରିଷ୍ଠ ଗୋର୍ଖା ନେତାମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ମୁଖ୍ୟ ଶାସନ ସଚିବ ମନୋଜ ଅଗ୍ରୱାଲା, ମଧ୍ୟସ୍ଥ ପଙ୍କଜ ସିଂ, ସୂଚନା ଓ ପ୍ରସାରଣ ନିର୍ଦ୍ଦେଶକ ମହେଶ ଦୀକ୍ଷିତ, ପାହାଡ଼ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶାଲ ଲାମା, ଲୋକସଭା ସାଂସଦ ରାଜୁ ବିଷ୍ଟା, ରାଜ୍ୟସଭା ସାଂସଦ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା, ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ସଭାପତି ବିମଲ ଗୁରୁଙ୍ଗ ଏବଂ ଗୋର୍ଖା ନ୍ୟାସନାଲ୍ ଲିବରେସନ୍ ଫ୍ରଣ୍ଟର ସଭାପତି ମାନ ଘି ସିଂ ଏହି ବୈଠକରେ ଉପସ୍ଥିତ ଥିଲେ। ଏହା ସହିତ 5 ଜଣ ଗୋର୍ଖା ବିଧାୟକ ଏବଂ ଅନ୍ୟ କେତେକ ଗୋର୍ଖା ନେତା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଗଣମାଧ୍ୟମକୁ ଦାର୍ଜିଲିଂ ଲୋକସଭା ସାଂସଦ ରାଜୁ ବିଷ୍ଟା କହିଛନ୍ତି, ଏହି ବୈଠକ ଅତ୍ୟନ୍ତ ବିଶ୍ୱସନୀୟ ଏବଂ ସମସ୍ତ ଗୋର୍ଖା ନେତାମାନେ ସେମାନଙ୍କର ବିଭିନ୍ନ ସମସ୍ୟା ଗଠନମୂଳକ ଭାବେ ଉପସ୍ଥାପନ କରିଛନ୍ତି। ଉପସ୍ଥିତ ନେତୃବୃନ୍ଦଙ୍କର ବିଭିନ୍ନ ସମସ୍ୟାକୁ ଶୁଣି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସମସ୍ୟା ସମାଧାନ ଦିଗରେ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ବୈଠକ ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଘୋଷଣା କରି କହିଛନ୍ତି, ଏକ ଉଚ୍ଚସ୍ତରୀୟ କମିଟି ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗ ଉପରେ ସମାଧାନ କରାଯିବ। ଏହି କମିଟିରେ ପୂର୍ବତନ ବିଏସ୍ଏଫ୍ ନିର୍ଦ୍ଦେଶକ ଏବଂ ଜାତୀୟ ଉପସୁରକ୍ଷା ପରାମର୍ଶଦାତା ପଙ୍କଜ ସିଂ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକ ଅତ୍ୟନ୍ତ ଫଳପ୍ରଦ ଏବଂ ସନ୍ତୋଷଜନକ ହୋଇଛି ବୋଲି ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ସମ୍ପାଦକ ରୋଶନ ଗିରି ଗଣମାଧ୍ୟମକୁ କହିଛନ୍ତି। ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମଠାରେ ବ୍ରିକ୍ସ ଯୁବମନ୍ତ୍ରୀଙ୍କ ବୈଠକ ଆରମ୍ଭ ହୋଇଛି। ଯୁବବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ଶିକ୍ଷା, ଦକ୍ଷତା ବିକାଶ, ଉଦ୍ୟୋଗୀ କ୍ଷେତ୍ର, ଜନକଲ୍ୟାଣ ଏବଂ ନିରନ୍ତର ବିକାଶ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେବ। ଯୁବବର୍ଗଙ୍କ ବିକାଶ ଏବଂ ସଶକ୍ତିକରଣ କ୍ଷେତ୍ରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ବ୍ରିକ୍ସ କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ ଆସନ୍ତାକାଲି ବିଶାଖାପଟ୍ଟନମଠାରେ ଅନୁଷ୍ଠିତ ହେବ। ଏଥିରେ କ୍ରୀଡ଼ା କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ନେଇ ମତ ବିନିମୟ ହେବାର ସମ୍ଭାବନା ରହିଛି। ଏହି ବୈଠକଗୁଡ଼ିକରେ ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ଆଦାନ ପ୍ରଦାନ, ସହଭାଗିତା ପାଇଁ ନୂତନ କ୍ଷେତ୍ର ଚିହ୍ନଟ ଏବଂ ଯୁବବର୍ଗଙ୍କ ଅଂଶଗ୍ରହଣ ତଥା କ୍ରୀଡ଼ା ବିକାଶ ମାଧ୍ୟମରେ ସମାବେଶୀ ଅଭିବୃଦ୍ଧି ନେଇ ସମନ୍ୱିତ ପ୍ରୟାସ ଉପରେ ଆଲୋଚନା କରାଯିବ। ବୈଠକର ଅବ୍ୟବହିତ ପୂର୍ବରୁ ଆଜି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ମନ୍ତ୍ରୀ ତଥା ପ୍ରତିନିଧି ମଣ୍ଡଳୀ ମନ୍ତ୍ରୀ ଡକ୍ଟର ମାଣ୍ଡବ୍ୟଙ୍କ ସହ ବିଶାଖାପଟ୍ଟନମ୍ ନିକଟସ୍ଥ ଥୋଟଲାକୁଣ୍ଡା ବୌଦ୍ଧ ଐତିହ୍ୟସ୍ଥଳୀ ପରିଦର୍ଶନ କରିଥିଲେ। ଏହି ସ୍ଥଳୀର ଐତିହାସିକ ଗୁରୁତ୍ୱ ଏବଂ ବହୁବର୍ଷ ଧରି ସେଠାରେ ରହୁଥିବା ବୌଦ୍ଧ ଭିକ୍ଷୁଙ୍କ ଜୀବନାଚର୍ଯ୍ୟ ସମ୍ପର୍କରେ ଏହି ପ୍ରତିନିଧିମଣ୍ଡଳୀ ଅବଗତ ହୋଇଥିଲେ। ଏକ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଡକ୍ଟର ମାଣ୍ଡବ୍ୟ ସେଠାରେ ଏକ ଚାରାରୋପଣ କରିଥିଲେ। ବ୍ରିକ୍ସ ସଦସ୍ୟ ତଥା ଅଂଶୀଦାର 11 ରାଷ୍ଟ୍ରର ପ୍ରତିନିଧିମଣ୍ଡଳୀ ଏହି ଗସ୍ତରେ ଯାଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ ଅବସରରେ ବିଜେପି ପକ୍ଷରୁ ମାସେବ୍ୟାପୀ ସେବା ସଂକଳ୍ପ ଅଭିଯାନ କରାଯିବ। ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେ କହିଛନ୍ତି, ଜନସେବା ପ୍ରତି ଶ୍ରୀ ମୋଦିଙ୍କ ଅଙ୍ଗୀକାରବଦ୍ଧତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଏବଂ ଯୁବବର୍ଗଙ୍କୁ ସେବା କାର୍ଯ୍ୟ ପାଇଁ ପ୍ରୋହାହିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ସେ କହିଛନ୍ତି, ଶ୍ରୀ ମୋଦି 2001 ଅକ୍ଟୋବର 7 ତାରିଖରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଚଳିତ ବର୍ଷ ଏହାର 25 ପୂର୍ତ୍ତି ପାଳନ ଅବସରରେ ମଧ୍ୟ ଏହି ଅଭିଯାନ ଗୁରୁତ୍ୱ ବହନ କରୁଛି। ଶ୍ରୀ ମୋଦିଙ୍କ ବ୍ୟକ୍ତିତ୍ୱ ସହ ଜଡ଼ିତ ସେବା ଦୃଷ୍ଟିକୋଣ ଆଧାରରେ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଦେଶବ୍ୟାପୀ 14 ଅଧିକ ଅଙ୍ଗନୱାଡ଼ି କେନ୍ଦ୍ରରେ ବିଜେପି କର୍ମୀ ପହଞ୍ଚ ଶିଶୁଙ୍କୁ ଉପଯୁକ୍ତ ପୁଷ୍ଟି ପ୍ରଦାନ ଏବଂ ଲାଳନ ପାଳନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ଅଙ୍ଗନୱାଡ଼ି କର୍ମୀଙ୍କୁ ସମ୍ମାନିତ କରିବେ। ସ୍ୱଚ୍ଛତା ଅଭିଯାନ ଏବଂ ଚାରାରୋପଣ ଆଦି ପଦକ୍ଷେପ ଗ୍ରହଣ କରାଯିବ। ବ୍ଲକ ସ୍ତରରେ 15 ସେବା ସେତୁ ଅଭିଯାନ କରାଯିବା ନେଇ ଶ୍ରୀ ତାୱଡେ ଏହି ଅବସରରେ ସୂଚନା ପ୍ରଦାନ କରିଛନ୍ତି। ସମୁଚିତ ନିଷ୍ପତ୍ତି ଗ୍ରହଣ କରୁଥିବା ନ୍ୟାୟ ବ୍ୟବସ୍ଥା ଆନ୍ତର୍ଜାତିକ ସ୍ତରରେ ବିଶ୍ୱାସ ସୃଷ୍ଟି କରେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ନୂଆଦିଲ୍ଲୀଠାରେ 11 ବ୍ରିକ୍ସ ଆଇନଗତ ସମ୍ମିଳନୀକୁ ସମ୍ବୋଧନ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ତ୍ୱରିତ ନ୍ୟାୟ ବ୍ୟବସ୍ଥା ବ୍ୟବସାୟ କରିବାର ସହଜତାକୁ ସୁଦୃଢ଼ କରିବା ସହ ନିର୍ଦ୍ଦେଶ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ନିର୍ଭରଶୀଳ ଭିତ୍ତିଭୂମି ପ୍ରଦାନ କରିଥାଏ। ସେ କହିଛନ୍ତି, ଆଇନର ଶାସନ ହେଉଛି ଏଭଳି ଏକ ଭିତ୍ତିଭୂମି ଯାହା ଉପରେ ସଭ୍ୟତାର ଆକାଂକ୍ଷା ନିର୍ଭର କରିଥାଏ। ବିଶ୍ୱ ବ୍ୟାଙ୍କିଙ୍ଗ୍ ବ୍ୟବସାୟ କ୍ଷେତ୍ରରେ ସହଜତା ଦୃଷ୍ଟିରୁ ଭାରତ ଏବେ ଶୀର୍ଷ 100 ରାଷ୍ଟ୍ର ମଧ୍ୟରେ ସ୍ଥାନିତ ହୋଇଛି। ତ୍ୱରିତ ନ୍ୟାୟ ପ୍ରଦାନ ଏବଂ ନିର୍ଭର ଯୋଗ୍ୟତା ଆନ୍ତର୍ଜାତିକ ନିବେଶକଙ୍କ ପାଖରେ ଦେଶର ବିଶ୍ୱସନୀୟତା ପ୍ରତିପାଦନ କରିଥାଏ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ଆର୍ଥିକ ଅଭିବୃଦ୍ଧି, ନିବେଶ ପ୍ରୋହାହନ କରିବାରେ ନ୍ୟାୟିକ ଦକ୍ଷତା, ସମୁଚିତ କାର୍ଯ୍ୟକାରିତା ଏବଂ ସ୍ୱଚ୍ଛ ଶାସନର ଗୁରୁତ୍ୱ ଉପରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହି ଅବସରରେ ଆଲୋକପାତ କରିଛନ୍ତି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନ୍ୟାୟପାଳିକା ମଧ୍ୟରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଏବଂ ବ୍ରିକ୍ସ ନ୍ୟାୟିକ ଫେଲୋସିପ୍ ଓ ସହଭାଗୀ ଆଇନଗତ ସଂକଳ୍ପ ପ୍ରସ୍ତୁତ କରିବା ଉପରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ସମାଧାନ ସମାରୋହ କାର୍ଯ୍ୟକ୍ରମ ଜରିଆରେ 3 ବ୍ୟାପୀ ଚାଲିଥିବା ସ୍ୱତନ୍ତ୍ର ଲୋକ ଅଦାଲତର ଆଜି ପ୍ରଥମ ଦିନରେ 400 ଉର୍ଦ୍ଧ୍ୱ ମାମଲାର ସମାଧାନ କରିଛନ୍ତି। ଏହି ମାମଲାଗୁଡ଼ିକ ମଧ୍ୟରେ ବିବାହ ଓ ସମ୍ପତ୍ତି ବିବାଦ, ମୋଟର ଦୁର୍ଘଟଣାଜନିତ ଦାବି, ଜମିଜମା, ଖଜଣା, ଚାକିରି ଓ ଶ୍ରମ ସମ୍ପର୍କିତ ବିବାଦ, ଯାହା ଉଚ୍ଚତମ ନ୍ୟାୟାଳୟରେ ଦୀର୍ଘଦିନ ଧରି ପଡ଼ି ରହିଥିଲା। ସୁପ୍ରିମକୋର୍ଟ କହିଛନ୍ତି, ମଧ୍ୟସ୍ଥତା ଏବଂ ସହମତି ଭିତ୍ତିରେ ବିବାଦର ସମାଧାନ ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। 16 ସ୍ୱତନ୍ତ୍ର ଲୋକ ଅଦାଲତ ବେଞ୍ଚ ମାଧ୍ୟମରେ ସମାଧାନ ନିମନ୍ତେ 600 ଉର୍ଦ୍ଧ୍ୱ ମାମଲା ପଞ୍ଜିକୃତ ହୋଇଥିଲା। ପ୍ରତ୍ୟେକ ବେଞ୍ଚରେ 2 ବିଚାରପତି ଥିଲେ ଏବଂ ସେମାନଙ୍କୁ ବରିଷ୍ଠ ଆଇନଜୀବୀ, ଆଡ୍ଭୋକେଟ୍ସ ଅନ୍ ରେକର୍ଡ ଓ ଅନ୍ୟମାନେ ସହାୟତା କରିଥିଲେ। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଲୋକ ଅଦାଲତ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ। ଟେଲିଭିଜନ ଚ୍ୟାନେଲଗୁଡ଼ିକ ପାଇଁ 12 ଅବଧି ବିଶିଷ୍ଟ ବିଜ୍ଞାପନ ସଂକ୍ରାନ୍ତ ନିଷ୍ପଭିକୁ ସରକାର ପ୍ରତ୍ୟାହାର କରିଛନ୍ତି। କେବୁଲ ଟେଲିଭିଜନ ନେଟୱାର୍କ ନିୟମ 1994 ଏ ସଂକ୍ରାନ୍ତ ସଂଶୋଧନ କରାଯାଇଛି। ବିଜ୍ଞପ୍ତି ପ୍ରକାଶ ପରେ ଏହା କାର୍ଯ୍ୟକାରୀ ହୋଇଛି। ପ୍ରସାରଣ କ୍ଷେତ୍ରରେ ହେଉଥିବା ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପଭି ଗ୍ରହଣ କରାଯାଇଥିବା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଟେଲିଭିଜନ ପ୍ରସାରଣ ମୁଖ୍ୟତଃ ବିଜ୍ଞାପନ ଉପରେ ବହୁଳ ଭାବରେ ନିର୍ଭରଶୀଳ। ଡିଜିଟାଲ ମିଡିଆରେ ବିଜ୍ଞାପନ ପ୍ରସାରଣ ନେଇ ସମୟସୀମାରେ କୌଣସି ପ୍ରତିବନ୍ଧକ ରହିନାହିଁ। ତୁଳନାତ୍ମକ ଭାବରେ ଏହାର ସମୀକ୍ଷା କରାଯାଇ ଟିଭି ଚ୍ୟାନେଲଗୁଡ଼ିକରେ ବିଜ୍ଞାପନ ପ୍ରସାରଣ ସମୟସୀମାରେ ଏଭଳି ପରିବର୍ତ୍ତନ କରାଯାଇଥିବା ମନ୍ତ୍ରଣାଳୟ କହିଛି। 2006 ଦେଶରେ 62 ଚ୍ୟାନେଲ କାର୍ଯ୍ୟକ୍ଷମ ଥିବାବେଳେ ବର୍ତ୍ତମାନ ଏହା 900 ଅଧିକ ହୋଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ବିଡବ୍ଲ୍ୟଏଫ୍ ବ୍ୟାଡମିଣ୍ଟନ ବିଶ୍ୱକପ୍ ପ୍ରତିଯୋଗିତାରେ ମହିଳା ଯୋଡ଼ି ସେମିଫାଇନାଲ ପର୍ଯ୍ୟାୟରେ ଭାରତ ପରାସ୍ତ ହୋଇଛି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତୀୟ ଯୋଡ଼ି ତ୍ରିଶା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ଚୀନ୍ର ପ୍ରତିଯୋଗୀଙ୍କଠାରୁ 13-21 ଓ 8-21 ସେଟ୍ରେ ପରାସ୍ତ ହୋଇଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ସିଲିଗୁଡ଼ି କରିଡରର ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପୂର୍ବାଞ୍ଚଳ ସୀମା ସୁରକ୍ଷା ବୈଠକରେ ବରିଷ୍ଠ ପଦାଧିକାରୀଙ୍କ ସହ କଲେ ଆଲୋଚନା। ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ୍ଠାରେ ଆରମ୍ଭ ହେଲା ବ୍ରିକ୍ସ ଯୁବମନ୍ତ୍ରୀଙ୍କ ବୈଠକ। କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ ଆସନ୍ତାକାଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଅବସରରେ ଦେଶରେ ମାସବ୍ୟାପୀ ବିଜେପି ପକ୍ଷରୁ ପାଳନ କରାଯିବ ସେବା ସଂକଳ୍ପ ଅଭିଯାନ। ସୁପ୍ରିମକୋର୍ଟରେ ଜାରି ରହିଛି 3 ସମାଧାନ ସମାରୋହ କାର୍ଯ୍ୟକ୍ରମ ଏବଂ ବିଡବ୍ଲ୍ୟଏଫ୍ ବ୍ୟାଡମିଣ୍ଟନ ବିଶ୍ୱକପ୍ ପ୍ରତିଯୋଗିତାରେ ସେମିଫାଇନାଲ ପର୍ଯ୍ୟାୟରେ ଚୀନ୍ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ

0: ହେଲେ ଭାରତୀୟ ମହିଳା ଯୋଡ଼ି। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ବାଦଦାତା ସୁବୋଧ ମେହର ଓ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଶ୍ରାବଣ ମାସ ଅବସରରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଶିବମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଛି। ପ୍ରସିଦ୍ଧ ହରିଶଙ୍କର ପୀଠରେ ମଧ୍ୟ କାଉଁରିଆ ଓ ବୋଲବମ୍ ଭକ୍ତଙ୍କ ସମାଗମ ହୋଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତମାନେ ଆସି ହରିଶଙ୍କରଙ୍କଠାରେ ଜଳ ଲାଗି କରୁଛନ୍ତି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଭୋର 4ଟାରୁ ମନ୍ଦିର ଖୋଲାଯାଇଛି। ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ୍ ମୁତୟନ କରାଯାଇଥିବା ବେଳେ ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରୁଛନ୍ତି। ଏ ବିଷୟରେ ଅଧିକ ତଥ୍ୟ ଦେଇଛନ୍ତି ହରିଶଙ୍କର ମନ୍ଦିରର ମୁଖ୍ୟ ପୂଜକ ନରସିଂହ ପୂଜାରୀ।
3: ପଶ୍ଚିମ ଓଡ଼ିଶା ତଥା ଓଡ଼ିଶାରୁ ବହୁତ ଭକ୍ତଙ୍କ ସମାଗମ ଅଛି, ତାର ସାଙ୍ଗେ ସାଙ୍ଗେ ଓଡ଼ିଶା ବାହାରୁ ଭକ୍ତମାନଙ୍କ ସମାଗମ ଅଛି ଏହି ସମୟରେ। ତ ସେଇ ଜିନିଷକୁ ଆଧାର କରିକି ଆମ ମନ୍ଦିର ପ୍ରଶାସନ ପୁରା ତତ୍ପର ଅଛେ, ଆଉ କେନ୍ଦ୍ର ଲୋକମାନେ ଶାନ୍ତି ଶୃଙ୍ଖଳା ପୂର୍ବ ଦର୍ଶନ କରିକି ଯିବେ ସେଥିପ୍ରତି ସବୁ ସଜାଗ ଥିନୁ। ସମସ୍ତଙ୍କ ଲାଗି ବ୍ୟାରିକେଡ୍ କରିକି ଲାଇନ୍ରେ କେନ୍ଦ୍ର ଭକ୍ତମାନେ ଯିବେ ଦର୍ଶନ କରିକି ଯାଉଛେ।
2: ଲୋୟର ସୁକ୍ତେଲ ଜଳସେଚନ ପ୍ରକଳ୍ପ ଡ୍ୟାମ୍ ପରିସରରେ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ୍ ଆଲୋକ କୁମାର ପଟେଲ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା 163(1) ଅନୁଯାୟୀ ପ୍ରକଳ୍ପ ଅଞ୍ଚଳରେ ନିଷେଧାଦେଶ ଜାରି କରିଛନ୍ତି। ଡ୍ୟାମ୍ର ମୁଖ୍ୟ କାନ୍ଥ, ସ୍ପିଲ୍ୱେ, ଜଳାଶୟ କୂଳ ଓ ନିୟନ୍ତ୍ରଣ କକ୍ଷ ଅଞ୍ଚଳକୁ ସାଧାରଣ ଲୋକ ଓ ବେସରକାରୀ ଯାନବାହନର ପ୍ରବେଶ ବାରଣ କରାଯାଇଛି। ଗାଧୋଇବା, ପହଁରିବା, ଡଙ୍ଗା ଚଳାଇବା, ମାଛ ଧରିବା, ସେଲ୍ଫି ଓ ଭିଡ଼ିଓ ସୁଟିଂ ସହ ଭିଡ଼ ଜମା କରିବା ଉପରେ ମଧ୍ୟ କଟକଣା ଲାଗିଛି। ଏହି ଆଦେଶ 31 ଜୁଲାଇରୁ 60 ଦିନ ପାଇଁ ବଳବତ୍ତର ରହିବ। ନିୟମ ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଏ ସମ୍ପର୍କରେ କହିଛନ୍ତି ଉପଖଣ୍ଡ ମାଜିଷ୍ଟ୍ରେଟ୍ ଆଲୋକ କୁମାର ପଟେଲ।
4: ଫ୍ଲୋସୁକ୍ତିଲ ଡ୍ୟାମ୍ରେ ପ୍ରିଲିମିନାରି ପାଣି ରଖାହଉଛି ଫର୍ ଦ ଫାର୍ଷ୍ଟ ଟାଇମ୍, ତେଣୁ ଲୋକମାନେ ୱିଥ୍ ଭେରି ଏକ୍ସାଇଟମେଣ୍ଟ ବଲାଙ୍ଗୀର ଟାଉନସିପ୍ରୁ ବା ନିୟର ବାଇ ଏରିଆଜ୍ରୁ ଦେଖିବାକୁ ଯାଉଛନ୍, ଯାହାଫଳରେ ସେଠି ଗୋଟେ କାଇଣ୍ଡ ଅଫ୍ କାଉଜ୍ ହୋଇଯାଉଛି, ଆଉ ରିସ୍କ ଟୁୱାର୍ଡସ୍ ଲାଇଫ୍ ବି ରହୁଛି ଡ୍ୟାମ୍ ପଏଣ୍ଟରେ, ସ୍ପିଲ୍ ୱେରେ। ତେଣୁ ପ୍ରଶାସନ ତରଫରୁ ଆମେ 163 ଡିକ୍ଲିୟର କରିଛୁ, ତାର ଅର୍ଥ ହେଲା ଆମର ଯେତେ ଲୋକ ବି ଅଛନ୍ତି ସେମାନଙ୍କୁ ଡିଭାଇଡ଼ କରାହେଇଛି ବା ମନା କରାହେଇଛି, ସେମାନେ ସେଇ ଜାଗାକୁ ନ ଯାଆନ୍ତୁ, ସେଫ୍ଟି ପାରାମିଟରକୁ ନିଜର ଧ୍ୟାନ ଦିଅନ୍ତୁ। ପୋଲିସକୁ ବି ଏନଫୋର୍ସମେଣ୍ଟ ପାଇଁ କୁହାହେଇଛି, ଇନକ୍ଲୁଡିଂ ତହସିଲ ସାଇଡ୍ରୁ ଆଉ ବ୍ଲକ ସାଇଡ୍ରୁ ଲୋକଙ୍କୁ ଆୱେୟାର କରିବା ପାଇଁ ବି କୁହାହେଇଛି।
2: ଜାତୀୟ ସ୍ତରୀୟ ଆକ୍ୱାଟିକ୍ ଚାମ୍ପିୟନସିପ୍ରେ 3ଟି ସ୍ୱର୍ଣ୍ଣପଦକ ହାସଲ କରି ବଲାଙ୍ଗୀର ତଥା ଓଡ଼ିଶାର ଗୌରବ ବଢ଼ାଇଥିବା ଯୁବ ସନ୍ତରଣ ପ୍ରତିଭା ସୌରଭ ପଟେଲଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ତାଙ୍କୁ ଉତ୍ତରୀୟ ମାନପତ୍ର ଓ ସ୍କୃତିଚିହ୍ନ ପ୍ରଦାନ କରି ସମ୍ମାନିତ କରିଥିଲେ। ସୌରଭଙ୍କ ସଫଳତା ଯୁବପିଢ଼ି ପାଇଁ ପ୍ରେରଣା ବୋଲି ଜିଲ୍ଲାପାଳ କହିବା ସହ ଆଗାମୀ ଦିନରେ ତାଙ୍କୁ ସମସ୍ତ ପ୍ରକାର କ୍ରୀଡ଼ା ସହାୟତା ଯୋଗାଇ ଦେବାକୁ କହିଛନ୍ତି। ବଲାଙ୍ଗୀର ଜିଲ୍ଲାରେ ଏସ୍ଆଇଆର୍ 2026 ଅନ୍ତର୍ଗତ ଖସଡ଼ା ଭୋଟର ତାଲିକା ପ୍ରକାଶ ପରବର୍ତ୍ତୀ କାର୍ଯ୍ୟର ସମୀକ୍ଷା କରିଛନ୍ତି ଭୋଟର ତାଲିକା ପର୍ଯ୍ୟବେକ୍ଷକ ତଥା ପର୍ଯ୍ୟଟନ ବିଭାଗର କମିଶନର ଓ ସଚିବ ବଳବନ୍ତ ସିଂ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଧାର୍ଯ୍ୟ ସମୟସୀମା ମଧ୍ୟରେ ସଂଶୋଧନ କାର୍ଯ୍ୟ ସମ୍ପନ୍ନ କରିବା ସହ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ସଠିକତା ବଜାୟ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବଲାଙ୍ଗୀରରେ 80ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମନୋହରପୁର ରିଜର୍ଭ ପୁଲିସ୍ ପଡ଼ିଆଠାରେ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ସଂସ୍କୃତି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ବଲାଙ୍ଗୀର ଜିଲ୍ଲାର ବନ୍ୟା ସ୍ଥିତି ଓ କ୍ଷୟକ୍ଷତି ନେଇ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଭାସୀ ବୈଠକ ମାଧ୍ୟମରେ ସମୀକ୍ଷା କରାଯାଇଛି। ପ୍ରବଳ ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ କ୍ଷେତ୍ର ଗସ୍ତ କରି କ୍ଷୟକ୍ଷତିର ତୁରନ୍ତ ଓ ସଠିକ୍ ଆକଳନ କରିବାକୁ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଆଜି ଶୁଣୁଥିଲେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ, ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ଯେଉଁମାନେ ଅଛନ୍ତି ତାଙ୍କର ପରାମର୍ଶ ନଉଥିବା।
1: ବିହନ ବି ଆମେ ଆଣିବା, ପ୍ରାମାଣିକ ବିହନ ଆଣିକିରି ବି ଆମେ ଚାଷ କରିବା। ଆଚ୍ଛା ନିଧିଆ, ତୁ ଯୋଉ ପନିପରିବା ଫସଲ କରିଥିଲୁ ସେଥିରେ ବନ୍ୟା ପାଣି ପଶିଗଲା, ମୁଁ ଜାଣିଛି ମନ ତୋର କଷ୍ଟ ହଉଥିବ, ହେଲେ ଚାଷୀ ବନ୍ଦୀ ଭାଙ୍ଗି ପଡିଲେ ତ ହବନି, ମନକୁ ଟାଣ କରି ଆମେ ଯେତେ ହବ ଆଗକୁ ମାଡି ଚାଲିବା। ଆଚ୍ଛା ଏବେ ତ ସବୁ ହେଲାଣି ଯୋଉ ପଲି ହାଉସ, ଇଏ ଜାଲି ଲଗେଇକି ଚାଷ କରୁଛନ୍ତି, ତୁ ସେମିତି କଲୁନି?
0: ସେ କଥା କଣ ଅପା ବାକି ଅଛି, ଯାଇକି ଆମର କୃଷି ଅଧିକାରୀଙ୍କ ସହିତ କଥା ହେଇକି ଆସିଛି।
1: ଆଚ୍ଛା
0: ଆଉ ଏଇଥର ଯୋଉ ହଇରାଣଟି ହେଲି, ବିଲରେ ବି ଚାଷ ହବ, ତା ସହିତ ସେ ଢିଅ ଉପରେ ଆମର ପଲି ହାଉସରେ ଚାଷ ହବ।
1: ହଉ
0: ହଉ ଅପା, ଏମିତି ଆଲୋଚନା ହଉଥିଲେ ହଉଥିବ, ତାହେଲେ ଗୋଟେ ବଢିଆ ପଲି ଗୀତଟେ ଶୁଣଉଛି, ଶୁଣ।

0: ମନଟା ମୋର ଖୁସି ହେଇଗଲା।
1: ଇଏ ପଲ୍ଲୀ ଗୀତ ପରା ଆମର ମାଟିର ବାସ୍ନା,
0: ଆମ ଗାଁ ମାଟିର କଥା, ଆମର ଖାଦ୍ୟ ପେୟ, ଆମର ରୀତିନୀତି ଚଳନୀର କଥା କହିଦିଏ ଏ ପଲ୍ଲୀ ଗୀତ।
1: ହଁ, ହେଲେ ଇଏ ପଲ୍ଲୀ ଗୀତ ପରେ ମୁଖ୍ୟ କଥା ହଉଛି ପେଟ ପାଟଣା। କାହିଁକି ନା ଆମେ ଯେତେବେଳେ ଏଠି ବସୁଛେ ଭଲ କଥା ଆଲୋଚନା କରିବା ପାଇଁ ବସୁଛେ, ଆଜି ବିଶେଷଜ୍ଞ କିଏ ଅଛନ୍ତି, ବିଷୟ କଣ ଅଛି କୁହ।
0: ବିଷୟ କଣ କହିବି ରେ ନିଧିଆ, ସକାଳୁ ପହରୁ ତ ମୋ ମନଟା ଦୁଃଖ। ମୋ ବିଲାତି ଗଛ ଗୁରା କେଡେ ସୁନ୍ଦର ଛନ ଛନ ହେଇଥିଲା, ଫୁଲ ଧରିଥିଲା, ଏବେ ଦେଖିଲା ବେଳକୁ ସବୁ ଗଛ ଗୁଡାକ ରୋଗିଣା ହେଇଯାଇଛି।
1: ହଉ ଅପା, ଏଇ ଯୋଉ ଆମର ଆଜି ବୈଠକରେ ସେଇ ବିଷୟରେ ଗୋଟେ ବଢିଆ ଆଲୋଚନାଟି ଅଛି। ଆମର ଆଲୋଚନାର ବିଷୟ ରହିଛି ବିଲାତି ବାଇଗଣ ଚାଷରେ ରୋଗ ପୋକ ପରିଚାଳନା।
0: ମୋର ଯୋଉ ସମସ୍ୟା ହେଇଛି ମତେ ଲାଗୁଛି ଆଜି ଶୁଣିଲେ ସେ ସମସ୍ୟାର ସମାଧାନ ହେଇଯିବ। ବିଶେଷଜ୍ଞ କିଏ ଆସୁଛନ୍ତି ବା?
1: କୃଷି ବିଜ୍ଞାନ କେନ୍ଦ୍ର ସାକ୍ଷୀଗୋପାଳର ବୈଜ୍ଞାନିକ ଡକ୍ଟର ପ୍ରଣୟ କୁମାର ପ୍ରଧାନ।
0: ନିଦିଆ, ତୁ ଆମର କଥାବାର୍ତ୍ତା ହୋ ବିଶେଷଜ୍ଞଙ୍କ ସହିତ, ମୁଁ ଏଠି ବସି ଶୁଣିବି।
2: ସାର୍, ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ନମସ୍କାର।
3: ନମସ୍କାର।
2: ଶ୍ରୋତା ବନ୍ଧୁ, ଆପଣମାନେ ସମସ୍ତେ ଜାଣନ୍ତି ଯେ ବିଲାତି ଏବେ ବର୍ଷ ସାରା ମିଳୁଛି, ତେବେ ବର୍ଷା ଋତୁରେ ଟମାଟୋରେ ପ୍ରଥମେ ଜଳ ପରିଚାଳନା କିପରି କରିବା ସେ ସମ୍ପର୍କରେ ଆପଣ ଆମ ଚାଷୀ ଭାଇମାନଙ୍କୁ କୁହନ୍ତୁ।
3: ଟମାଟୋ ଫସଲରେ ଯେତେବେଳେ ଫୁଲ ଧରେ, ଯେତେବେଳେ ଫଳ ଆସେ, ସେଇ ଟାଇମ୍ରେ ମେନ୍ଲି ଆମର ଜଳ ଦରକାର ହୁଏ।
2: ଆଜ୍ଞା।
3: କିନ୍ତୁ ଏବେ ଯୋଉ ବର୍ଷା ଲାଗି ରହିଛି ସେହି ସମୟରେ ଆମେ ମାଟିର ଆର୍ଦ୍ରତା ଦେଖି ଜଳ ପରିଚାଳନା କରିବା ଦରକାର। ଯୋଉଠି ପାଣି ଜମି ଯାଉଛି, ଯୋଉଠି ପାଣି ଡ୍ରେନ୍ ହେଇପାରୁନି, ସେଇଠି ଆମେ ରେଷ୍ଟ ବେଡ୍ କରିବା କଥା। ମାନେ ଉଠେଇକି ଯୋଉ ଆମେ ଦୁଇଟା ହିଡ଼ କରିକି ଯୋଉ କରନ୍ତି, ଯାହାଫଳରେ ପାଣିଟି ବହିଯିବ, ଆଉ ଟମାଟୋ ଗଛର ମୂଳଟି ସେଇଠାରେ ପାଣି ଜମିବା କଥା ନୁହଁ।
2: ଆଜ୍ଞା।
3: ସେଇଟା ଜମିଲା ମାନେ ମୂଳ ସଢିଯିବ। ଯୋଉଠି ବର୍ଷା ହଉନି, ଯୋଉଠି ବାଲିଆ ମାଟି ଅଛି, ପାଣି ବଳି ଯାଉଛି, ସେଇଠି ଦେଖିକି ସାତ ଦିନ ଆଠ ଦିନ ଟିକେ ଟିକେ ପାଣି ସ୍ପ୍ରେ କଲା ଭଳି ଯଦି ଦେବା ବି ଭଲ କଥା, କିନ୍ତୁ ଫ୍ଲଡ୍ ଇରିଗେସନ୍ ଯୋଉଟା ଆମେ ବନ୍ୟା ଭଳି ଯୋଉ ପାଣି ଛିଣ୍ଡ ଦିଏ ସେଇଟାକୁ ବନ୍ଦ କରିବା କଥା।
2: ଏଇଠି ଆପଣ ଗୋଟେ ଫ୍ଲଡ୍ ଇରିଗେସନ୍ ଆଉ ଡ୍ରିପ୍ ଇରିଗେସନ୍

0: କଥା କହୁଥିଲେ, ଯୋଉଟା ଆପଣଙ୍କର ବୁନ୍ଦା ଜଳସେଚନ, ଆଉ ଗୋଟେ ହଉଛି ଆମେ ଯୋଉଟା ସାଧାରଣ ପଦ୍ଧତିରେ ଜଳସେଚନ କରୁଛେ। ତେବେ ଆମ ଚାଷୀ ଭାଇମାନଙ୍କୁ କୁହନ୍ତୁ ଯେ ଟମାଟୋ ଚାଷୀଟିଏ ଯେତେବେଳେ ଚାଷ କରୁଛି, ସେ ଏ ଦୁଇଟି ଭିତରୁ କେଉଁ ଗୋଟିଏକୁ ସେ ଗ୍ରହଣ କରିବ ଏବଂ କେଉଁଟି ଆମ ଟମାଟୋ ଚାଷୀମାନଙ୍କ ପାଇଁ ଭଲ?
1: ସାଧାରଣତଃ ଡ୍ରିପ୍ ଇରିଗେସନ୍ ଯୋଉଟା ବୁନ୍ଦା ଜଳସେଚନ ରହୁଛି, ସେଇଟା ଆମେ ବୈଜ୍ଞାନିକ ପଦ୍ଧତିରେ ଯେତେବେଳେ କରୁଛୁ ଆମେ କହୁଛୁ ସେଇଟା ସବୁଠୁ ଭଲ। ସମସ୍ତେ ଡ୍ରିପ୍ ଇରିଗେସନ୍ ବୁନ୍ଦା ଜଳସେଚନ ବ୍ୟବହାର କରିପାରିବେ ନାହିଁ
0: ନିଶ୍ଚିତ,
1: କାହିଁକି ନା ସେଇଟା ପ୍ରାଇମେରୀ ବେସ୍ରେ ଯେତେବେଳେ ଆମେ ଫାଷ୍ଟ ଲଗେଇବୁ ଡ୍ରିପ୍ ଇରିଗେସନ୍, ସେହି ସମୟରେ ତାର ପ୍ରଥମ ଖର୍ଚ୍ଚଟି ବହୁତ ପଡ଼ିଥାଏ। ଜେନେରାଲି ଯେଉଁମାନେ ବ୍ୟବସାୟିକ ମୂଳରେ କରୁଛନ୍ତି ଟମାଟୋ ଚାଷ, ସେମାନଙ୍କ ପାଇଁ ମୁଁ କହିବି ଡ୍ରିପ୍ ଇରିଗେସନ୍ ବହୁତ ଭଲ। କାହିଁକି ନା ଯେଉଁଠି ପାଣିର ସମସ୍ୟା ଅଛି ସେଇଠି ଆମେ ବୁନ୍ଦା ଜଳସେଚନ କଲେ ଜଳ କ୍ଷୟଟି କମିବ, ଆମେ ଫର୍ଟିଗେସନ୍ ବି କରିପାରିବା। ଫର୍ଟିଗେସନ୍ ମାନେ ଯେଉଁଠି ସାର ପ୍ଲସ୍ ଜଳ ମିଶେଇକି ଦିଆଯିବ ସେଟାକୁ ହେଉଛି ଫର୍ଟିଗେସନ୍। ଆଉ ଯେହେତୁ ବୁନ୍ଦା ବୁନ୍ଦା ପଡିବ ସେଟା ଗଛ ମୂଳରେ ପଡିବ, ଯେତିକି ଦରକାର ସେତିକି ଦିଆଯିବ, ତାପରେ ତାକୁ ବନ୍ଦ କରିଦିଆ ହବ, ଯାହାଫଳରେ ଜଳ କ୍ଷୟ ହବନି। ଆଉ ଫ୍ଲଡ୍ ଇରିଗେସନ୍ରେ କଣ ହୁଏ, ପାଣି ଚାରିଆଡେ ମାଡ଼ିଯାଏ, ପାଣି ଚାରିଆଡେ ମାଡ଼ିଯିବା ଦ୍ୱାରା ଅନାବନା ଘାସ ହବାର ଚାନ୍ସେସ୍ ଅଛି। କିନ୍ତୁ ଡ୍ରିପ୍ ଇରିଗେସନ୍ରେ ଯେଠି ପାଣି ପଡିଲା ସେଇଠି ହବ, ତ ସେଠି ଆଉ ବେଶୀ ଘାସ ହେଇପାରିବ ନାହିଁ। ଫ୍ଲଡ୍ ଇରିଗେସନ୍ରେ ରୋଗ ପୋକ ଡେଇଁବାର ଚାନ୍ସେସ୍ ବହୁତ, ଗୋଟେ ଗଛକୁ ଯଦି ଡିଜିଜ୍ ହେଇଛି ଆଉ ଗୋଟେ ଗଛକୁ ଡିଜିଜ୍ ହେବାର ଚାନ୍ସେସ୍ ବହୁତ ଅଛି, କିନ୍ତୁ ଡ୍ରିପ୍ ଇରିଗେସନ୍ରେ ସେଇ ଜିନିଷଟି ହେବ ନାହିଁ।
0: ଆଜ୍ଞା, ତେବେ ଏଇଠି ଆମ ଚାଷୀ ଭାଇମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଏଇ ଯୋଉ ବର୍ଷା ଋତୁ, ସେଇ ବର୍ଷା ଋତୁରେ ଯେତେବେଳେ ସେମାନେ ଟମାଟୋ ଚାଷ କରୁଛନ୍ତି, ସେଇଥିରେ କେଉଁ ପ୍ରକାର ରୋଗ ବା କେଉଁ ପ୍ରକାର କୀଟପତଙ୍ଗ ବେଶୀ ଦେଖାଯାଆନ୍ତି?
1: ଟମାଟୋରେ ମେନଲି ଆମର ଏବେ ବର୍ଷା ଋତୁରେ ଗୋଟେ ଲେଟ୍ ବ୍ଲାଇଟ୍ଟା ହଉଛି, ଯୋଉଟା ହେଲା ତାର ସାଇଣ୍ଟିଫିକ୍ ନେମ୍ ହେଲା ଫାଇଟୋପ୍ଥେରା ଇନ୍ଫେଷ୍ଟାନ୍ସ। ମେନଲି ଯେତେବେଳେ ପାଣି ଜମିକି ରହୁଛି ଗଛ ମୂଳରେ ସେଇଟା ବେଶୀ ଲେଟ୍ ବ୍ଲାଇଟ୍ଟା ହଉଛି, ଆମର ଯେହେତୁ ରୋଗ ହିସାବରେ ଇଏ ଯାଉଛି ତ ରୋଗ ହିସାବରେ ଯିବ। ଆଉ ଗୋଟେ ହେଲା ଡେମ୍ପିଙ୍ଗ ଅଫ୍ ହଉଛି, ଡେମ୍ପିଙ୍ଗ ଅଫ୍ ହେଲା ଯୋଉଟା ମୂଳରୁ ଗଛ ହେବା ସିଡ୍ ଟାଇପ୍ରୁ, ଯେତେବେଳେ ମଞ୍ଜିରେ ଯଦି ଆମେ ଠିକ୍ସେ ଆମେ ବିଶୋଧନ କରିନଥିବା ସେଇ ଟାଇମ୍ରେ ହେବ, ତ ସେଥିପାଇଁ ଆମେ କ୍ୟାପିଟାନ୍ ଆମେ ମଞ୍ଜିରେ ବିଶୋଧନ କରିଥିବା 2 gram per kg ନହେଲେ ତ 22 tin ମିଶେଇଥିବା, ତାହେଲେ ସେଟାକୁ ମ୍ୟାନେଜ୍ କରିହେବ। ନହେଲେ ଯେତେବେଳେ ଚାରା ହଉଛି, ଆମର ଯେତେବେଳେ ଚାରା ହୁଏ 2-3 ପତ୍ର ହବ ଫାଷ୍ଟ, ସେଇ ସମୟରେ ହିଁ ଡେମ୍ପିଙ୍ଗ ଅଫ୍ ହେଇଯିବ ଆଉ ନର୍ସରୀ ସମୟରେ ହିଁ ମରିଯିବ। ତାପରେ ହେଲା ଆର୍ଲି ବ୍ଲାଇଟ୍ ହଉଛି, ଆର୍ଲି ବ୍ଲାଇଟ୍ ହେଲା ଯୋଉଟା ବାଦାମୀ କଲର୍ର ରଙ୍ଗ ହବ, କନ୍ସେଣ୍ଟ୍ରିକ୍ ରିଙ୍ଗ ମାନେ ସାର୍କୁଲାର ରିଙ୍ଗ ମୁଦି ଭଳି ସେ ଏମିତି ଦାଗ ହବ ବାଦାମୀ କଲର୍ର। ଆଉ ଲେଟ୍ ବ୍ଲାଇଟ୍ ହେଲା ଅଧିକ ଆର୍ଦ୍ରତା ଯେତେବେଳେ ହେବ ଲେଟ୍ ବ୍ଲାଇଟ୍ରେ, ସେଠାରେ ଧଳା ଧଳା ପେଚେସ୍ ପଡିବ ପତ୍ରରେ, ତ ସେଇଠୁ ଆପଣ ଜାଣିଯିବେ ଯେ ଲେଟ୍ ବ୍ଲାଇଟ୍ ହେଇଗଲା, ଆଉ ସେଥିପାଇଁ ଆମେ ତାର କଣ୍ଟ୍ରୋଲ କରିବା କଥା। ଆଉ ବ୍ୟାକ୍ଟେରିଆଲ ୱିଲ୍ଟ ହଉଛି, ଆଉ ଗୋଟେ ହେଲା ଫ୍ୟୁଜେରିୟମ ୱିଲ୍ଟ ହଉଛି। ଫ୍ୟୁଜେରିୟମ ୱିଲ୍ଟ ଆଉ ବ୍ୟାକ୍ଟେରିଆଲ ୱିଲ୍ଟର ଜିନିଷ ହେଲା, ଫ୍ୟୁଜେରିୟମରେ ଆମେ ଷ୍ଟ୍ରେପ୍ଟୋମାଇସିନ୍ ଦେଇପାରିବା, ବ୍ୟାକ୍ଟେରିଆଲ ୱିଲ୍ଟ ଗୋଟେ ହଉଛି ଯୋଉଟା ଆମ ଜୀବାଣୁ ଜନିତ ଯୋଉ, ଇଏ କଣ ହବ ସଡନ୍ ପୁରା ଗୋଟେ ପ୍ଲଟ୍ ପୁରା ଛାଉଳିକି ମରିଯିବ।
0: ଆଚ୍ଛା,
1: ତ ସେଇଠାରେ ବହୁତ ଲସ୍ ହୁଏ ଚାଷୀମାନଙ୍କର, ସେଥିପାଇଁ ଆମେ ଷ୍ଟ୍ରେପ୍ଟୋମାଇସିନ୍ ଦେଇପାରିବା 200 ppm। ଏଇଗୁଡା ହେଲା ରୋଗ ପୋକ ହିସାବରେ ଆମର ହଉଛି ଫଳ ବିନ୍ଧା,
0: ଆଜ୍ଞା,
1: ଯୋଉଟା ହେଲା ଫ୍ରୁଟ୍ ବରର, ତାର ସାଇଣ୍ଟିଫିକ୍ ନେମ୍ ହେଲା ହେଲିକୋଭର୍ପା ଆର୍ମିଜେରା। ତାପରେ ହେଲା ଆମର ହ୍ୱାଇଟ୍ ଫ୍ଲାଏ ହଉଛି, ହ୍ୱାଇଟ୍ ଫ୍ଲାଏ ହେଲା ଧଳା ମାଛି,
0: ଆଜ୍ଞା,
1: ପେମିସିଆ ଟାବାକି। ତାପରେ ହେଲା ଆମର ଥ୍ରିପ୍ସ ହଉଛି, ତାପରେ ହେଲା ଆଫିଡ୍ସ ହଉଛି, ଆଫିଡ୍ସ ହେଲା ଯୋଉ ପୋକ, ଲିଫ୍ ମାଇନର ଗୋଟେ ଅଛି,
0: ଆଜ୍ଞା,
1: ଯେମିତି ସାପ ଟନେଲରେ କରେ ପୁରା ସୁଡଙ୍ଗ କଲା ଭଳି ସେ କରିଦେବ। ଯୋଉ ପୋକ ଆଫିଡ୍ସ ଯୋଉଟା ହେଲା, ତାପରେ ହେଲା ଉକୁଣିଆ ପୋକ, ଏଗୁଡାକ ପାଇଁ ଆମେ ଥାୟୋମେଥକ୍ସାମ୍, ଆଉ ଥ୍ରିପ୍ସ ପାଇଁ ଆମେ ପକେଇବା ସ୍ପିନୋସାଟ୍, ଏମାମାକ୍ଟିନ୍, ବେଞ୍ଜଏଟ୍, ଏଗୁଡାକ ଆମେ ଆପ୍ଲାଏ କରିପାରିବା କେମିକାଲ ହିସାବରେ। ନହେଲେ ଆମେ ଇଣ୍ଟିଗ୍ରେଟେଡ୍ ଡିଜିଜ୍ ପେଷ୍ଟ ମ୍ୟାନେଜମେଣ୍ଟ ଯୋଉଟା ଆଗରୁ କରୁଛନ୍ତି କରିପାରିବା।
0: ତେଣୁ ଆମ ଚାଷୀ ଭାଇମାନଙ୍କୁ ଆପଣ କୁହନ୍ତୁ ଯେ ବଜାରରେ କେଉଁ କେଉଁ କିସମ ଉପଲବ୍ଧ ଅଛି, ଯେଉଁ କିସମ ସେମାନେ ଯଦି ପ୍ରୟୋଗ କରିବେ ତାହେଲେ ସେଥିରେ ରୋଗ ପୋକ କମ୍ ହେବ।
1: ଲେଟ୍ ବ୍ଲାଇଟ୍ କହିଲି, ଆର୍ଲି ବ୍ଲାଇଟ୍ କହିଲି, ଆଉ ବ୍ୟାକ୍ଟେରିଆଲ ୱିଲ୍ଟ କହିଲି, ଟମାଟୋ କଲ୍ ଭାଇରସ୍ ଗୋଟେ ଅଛି ଯୋଉଟା ପତ୍ର ମୋଡ଼ି ଦିଏ,
0: ଆଜ୍ଞା,
1: ସେଇ ଭାଇରସ୍ ବି ଅଛି, ସେଇଟା ଆମର ଧଳା ମାଛି ଦ୍ୱାରା ହିଁ ନିୟନ୍ତ୍ରଣ ହୁଏ, ତ ଧଳା ମାଛିକୁ ନିୟନ୍ତ୍ରଣ କଲେ ଆମେ କରିପାରିବା। ତ ଏଇସବୁ ଗୁଡାକର ଆମର ମିଶ୍ରିତ ହିସାବରେ 3-4ଟାର ଗୋଟେ ଭେରାଇଟି ଆମର ପୁରା ସୁପର ଭେରାଇଟି ଅଛି, ଅର୍କ ରକ୍ଷକ, IIHR ବାଙ୍ଗାଲୋର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ହର୍ଟିକଲଚର ରିସର୍ଚ୍ଚ ଭେରାଇଟି ଅର୍କ ରକ୍ଷକ, ଆମର ବ୍ୟାକ୍ଟେରିଆଲ ୱିଲ୍ଟ କୁ ବି କରିବ, ତାପରେ ହେଲା ଲିପକଲ୍ ଭାଇରସ୍ କୁ ବି ଜଗିବ, ଆଉ ଗୋଟେ ହେଲା ଆର୍ଲି ବ୍ଲାଇଟ୍ କୁ ବି ଜଗିବ, ଆଉ ଗୋଟେ ଭେରାଇଟି ହେଲା ଅର୍କ ଆଭେଡ୍।
0: ଆଚ୍ଛା,
1: ସେଠାରେ ଖାଲି ଆର୍ଲି ବ୍ଲାଇଟ୍ ଅଛି ଅର୍କ ରକ୍ଷକରେ, ଇଏ ଲେଟ୍ ବ୍ଲାଇଟ୍ ଆଉ ଆର୍ଲି ବ୍ଲାଇଟ୍ ଦୁଇଟା ଯାକୁ ସେ କଣ୍ଟ୍ରୋଲ କରିବ। ଦୁଇଟା ଯାକ ପ୍ଲସ୍ ଲିପକଲ୍ ଭାଇରସ୍ ପ୍ଲସ୍ ବ୍ୟାକ୍ଟେରିଆଲ୍ ୱିଲ୍ଟ। ତ ଏଇ ଦୁଇଟା ଭେରାଇଟି ମୁଁ ଚାଷୀଙ୍କୁ ସଜେଷ୍ଟ କରିବି, ଆପଣମାନେ ଏଇଟା କରନ୍ତୁ, ଚାରି ପାଞ୍ଚଟା ଡିଜିଜ୍କୁ ସେ ମ୍ୟାନେଜ୍ କରିପାରିବେ।
0: ସେଇ ଭେରାଇଟି ଦୁଇଟି ଟିକେ ଆଉଥରେ କହିଦିଅନ୍ତୁ,
1: କର୍କରକ୍ଷକ ଅର୍କ ଆଭେଡ଼ା,
0: ଏ ଦୁଇଟି ଆମର ବଜାରରେ ଉପଲବ୍ଧ
1: ଅଛି।
0: ତେବେ ଆମେ ଯେମିତି ରୋଗ ପୋକ କଥା ହଉଥିଲେ, ସେଇ ଭିତରେ ଗୋଟିଏ ଆମର ଫିମ୍ପି ଜନିତ ରୋଗ ମଧ୍ୟ ହଉଥିବ, ବିଭିନ୍ନ ସମୟରେ ଫଙ୍ଗସ୍ ଆକ୍ରମଣ ହଉଥିବ, ତ ସେଇ ସମୟରେ ଆମର ଯୋଉ ଲଗାତାର ବର୍ଷା

0: ହେଉଛି ବା ଅଧିକ ଆର୍ଦ୍ରତା ହେଉଛି, ସେତେବେଳେ ଟମାଟୋ ଗଛକୁ ଆମର ଯୋଉ ହିମ୍ପିଜନିତ ରୋଗରୁ ଆମ ଚାଷୀ ଭାଇମାନେ କେମିତି ରକ୍ଷା କରିବେ?
1: ଯେତେବେଳେ ପାଣି ଜମୁଛି ଆମକୁ ସେଇ ରେଷ୍ଟ ବେଡ୍ କରିବାକୁ ପଡିବ, ନିଶ୍ଚିତ ଭାବେ ଜଳ ପରିଚାଳନା କରିବାକୁ ପଡିବ, ପ୍ରପର ମନିଟରିଂ କରିବାକୁ ପଡିବ।
0: ଆଜ୍ଞା,
1: ମାନେ ଇଏ ହେଲା ମାନେ ଯୋଉ ଆମର ଥାଏ କ୍ୱାରେଣ୍ଟାଇନ୍ ମେଜର ଥାଏ, ଆମର କିଛିଟା ଇଣ୍ଟିଗ୍ରେଟେଡ୍ ଡିଜିଜ୍ ପେଷ୍ଟ ମ୍ୟାନେଜମେଣ୍ଟ ସମନ୍ୱିତ ପରିଚାଳନାରେ ଥାଏ। ଗୋଟେ ହେଲା କ୍ୱାରେଣ୍ଟାଇନ୍, ମାନେ ପ୍ରିଭେନ୍ସନ୍ ଇଜ୍ ବେଟର ଦାନ୍ କ୍ୟୁର ଯୋଉ କୁହନ୍ତି, ମାନେ ଆମକୁ ରୋଗ ହେବା ଯାଏ ଆମେ ଯିବାନି, ତା ଆଗରୁ ଆମେ ତାକୁ ସୁରକ୍ଷା କରିଦେବା। ତ ଆମେ ଯଦି ବର୍ଷା ଆଗରୁ ହିଁ ରେଷ୍ଟ ବେଡ୍ କରିଦେବା, ମାନେ ପ୍ରପର ନାଳ କରିଥିବା ଯାହାଫଳରେ ପାଣି ଆଉ ରହିବନି, ଗୋଟେ ଆଡ଼କୁ ଗଡ଼ାଣିଆ କରି ରଖିବା, ଆଉ 2-3 ଦିନରେ ଚେକ୍ କରିବା ଯେ ମାଟିର ଆର୍ଦ୍ରତାଟା କେତେ ଅଛି
0: ନିଶ୍ଚିତ,
1: ତ ଯାହାଫଳରେ ପାଣି ଆଉ ଜମି ରହିବନି ଆଉ ପାଣିର ଆର୍ଦ୍ରତାଟା ମେଣ୍ଟେନ୍ ହେଇକି ରହିପାରିବ।
0: ତ ଏଇଠି ଆମେ ଯୋଉ ଆଲୋଚନା କରୁଛେ ଯେ ଟମାଟୋରେ ସମନ୍ୱିତ ରୋଗ ପୋକ ପରିଚାଳନା, ତେବେ ସେଇ ଭିତରେ ସାର ପରିଚାଳନା ମଧ୍ୟ ଆସୁଛି। ତ ଆମ ଚାଷୀ ଭାଇମାନେ ଏଇଠି ଜାଣିବା ପାଇଁ ଚାହୁଁଥିବେ ଯେ ଟମାଟୋରେ ସେମାନେ କେମିତି ସାର ପରିଚାଳନା କରିବେ?
1: ଯେତେବେଳେ ବି କୌଣସି ଚାଷ କରୁ ତା ଆଗରୁ ଆମେ ମୃତ୍ତିକା ପରୀକ୍ଷା କରୁ।
0: ଆଜ୍ଞା,
1: ଆଉ ଆମର ମୃତ୍ତିକା ପରୀକ୍ଷା କରିବା ପାଇଁ ପ୍ରତି ବ୍ଲକରେ ଏଗ୍ରିକଲଚର ଅଫିସ ଅଛି, କୃଷି ଅଧିକାରୀଙ୍କ ଅଫିସ ଅଛି, ନହେଲେ ଆମର ସଏଲ ଟେଷ୍ଟ ଲ୍ୟାବ ଗୁଡା ବି ଖୋଲାଯାଇଛି, ସେଠି ଆଗ ଟେଷ୍ଟ କରିବା କଥା କୋଉ ପରିମାଣଟା କମ୍ ଅଛି, ଯବକ୍ଷାରଜାନ କମ୍ ଅଛି, ଫସ୍ଫରସ୍ କମ୍ ଅଛି, ସେଇ ପରିମାଣରେ କରିବା କଥା। ବିଶେଷତଃ ଚାଷୀମାନେ କଣ କରନ୍ତି, ପାଖ ଲୋକ ପାଖ ଚାଷୀ କେତେ ବସ୍ତା ପକେଇଛି ୟୁରିଆ, ସେ ଗୋଟେ ବସ୍ତା ପକେଇଛି, ମୁଁ 2 ବସ୍ତା ପକେଇଦେବି। ଏମିତି କମ୍ପିଟିସନ କଲେ ଆମର କଣ ହବ, ପେଷ୍ଟ ରିସର୍ଜେନ୍ସ ଯେମିତି ହୁଏ ଫର୍ଟିଲାଇଜର ରିସର୍ଜେନ୍ସ ହେଇଯିବ। ଜିନିଷ ହେଲା କି ପରେ ଆପଣ ଯେତେ ବି ପକାନ୍ତୁ ସାର ଆଉ ମାଟି ନେବ ନାହିଁ, ମାଟି ଠେଲା ଠେଲା ହେଇ ରହିବ। ତ ମେନଲି ହେଲା ସାର ପାଇଁ ମୁଁ କହିବି ଫାର୍ମିୟାର୍ଡ ମେନ୍ୟୁର, ଫାଷ୍ଟ ହେଲା ଗୋବର ଖତ, ଏଗୁଡ଼ାକ ନେଚୁରାଲ ଫାର୍ମିଂ ଆଉ ଅର୍ଗାନିକ ଫାର୍ମିଂ ଆମର ଏବେ ଚାଲିଛି। ଜୈବିକ କୃଷି ଉପରେ ବହୁତ ଆମେ ଦିଆହଉଛି, ମୃତ୍ତିକା ସୁରକ୍ଷା ପାଇଁ ବହୁତ କରାହଉଛି, କ୍ୟାମ୍ପେନ୍ ହଉଛି। ଆମର କହିବାର ଜିନିଷ ହେଲା କି ଆଗ ଆପଣ ଦେଖନ୍ତୁ ଆପଣଙ୍କ ଜମିରେ କେତେ ପରିମାଣର ମାନେ ଡେଫିସିଏନ୍ସି ଅଛି, କୋଉ ସାରର ଡେଫିସିଏନ୍ସି ଅଛି ସେହି ହିସାବରେ କରିବ। ତ ଫାଷ୍ଟ ହେଲା ଏନ୍ପିକେ ଆମେ ପକେଇବା, ୟୁରିଆ ନାଇଟ୍ରୋଜେନ୍ ଫସ୍ଫରସ୍ ଏଣ୍ଡ ପଟାସ୍ ହେଲା ଏନ୍ପିକେ। ତ ଏଇଟାର ଅନୁପାତ ହେଲା 50-50-150 କେଜି ପର ହେକ୍ଟର ରଖାହେଇଛି, ଏହି ହିସାବରେ ଆମେ ସାର ଦେବା। ଆଉ ମେନ୍ଲି ହେଲା ବର୍ଷା ଦିନରେ ଆମେ ନାଇଟ୍ରୋଜେନ୍ଟାକୁ ଟିକେ ସ୍ପ୍ଲିଟ୍ ଡୋଜ୍ରେ ଦେବା ପାଇଁ ଟ୍ରାଏ କରିବା, ସ୍ପ୍ଲିଟ୍ ଡୋଜ୍ ହେଲା ଥରକେ ନ ଦେଇ 2-3 ଥରରେ ଦେବା, ଭାଗ ଭାଗ କରି ଦେବା, ଯାହାଫଳରେ କଣ ହୁଏ ଯବକ୍ଷାରଜାନ ମେନ୍ଲି ଏଟାକୁ କୁହାଯାଏ ଲିଚିଂ ହୁଏ। ଲିଚିଂ ମାନେ ତଳକୁ ପଳାଏ, ଯେତିକି ଯାଏ ଯାଇଛି ଟମାଟୋ ଗଛର ଚେରଟା ତା ତଳକୁ ଯଦି ଆମର ନ୍ୟୁଟ୍ରିଏଣ୍ଟ ଖାଦ୍ୟ ସାର ପଳଉଛି ତାହେଲେ ଆଉ ସେଟା ଦେଇକି କିଛି ଫାଇଦା ନାହିଁ, ସିଏ ଆଉ ତଳୁ ହିଁ ଟାଣିପାରିବ ନାହିଁ। ତ ସେଇ ଲେବେଲରେ ରଖିବା ପାଇଁ ଆମେ ଯଦି କିଛି ଦିନ
0: ଅନ୍ତରରେ
1: ଦେବା ତାହେଲେ ସିଏ କଣ କରିବ, ପ୍ରପର ପରିମାଣରେ ସିଏ ତାକୁ ଟାଣି ନେଇପାରିବ, ଚେର ନେଇକି ତାର ରନ୍ଧନ ପ୍ରକ୍ରିୟାରେ ସାହାଯ୍ୟ କରିପାରିବ। ଏଇ ଲିଚିଂ ଲସ୍ ପାଇଁ ସବୁବେଳେ ଦେଖିବା କଥା ପାଣି ଜମି ରହୁଛି କି, ଯଦି ବର୍ଷା ପାଣି ଜମିକି ରହୁଛି ସେଇ ସମୟରେ ଆମେ ସାର ଦେବା କଥା ନୁହଁ, କାହିଁକି ସେ ବହିଯିବ। ଏନ୍ପିକେ ଦେବା କଥା ଆମର ରେସିଓ କହିଲି, ତାପରେ ହେଲା ଫାର୍ମିୟାର୍ଡ ମେନ୍ୟୁର ମିନିମମ୍ 25 ଟନ୍ ପର ହେକ୍ଟର କଥା।
0: ତେବେ ଏଇଠି ଗୋଟେ ସବୁଠୁ ବଡ ପ୍ରଶ୍ନ ଆସୁଛି ଚାଷୀ ଭାଇମାନଙ୍କ ମନରେ, ଯେତେବେଳେ ସେମାନେ ବିଲାତି ବାଇଗଣ ଫସଲ କରୁଛନ୍ତି ସେତେବେଳେ ଘାସ ପରିଚାଳନା କରିବା ମଧ୍ୟ ନିହାତି ଆବଶ୍ୟକ। ତେବେ ଏଇଠି ଆମ ଚାଷୀ ଭାଇମାନଙ୍କୁ ଆପଣ ଘାସ ପରିଚାଳନା ସମ୍ପର୍କରେ କଣ କହିବେ?
1: ଘାସ ଗୋଟେ ବହୁତ ବଡ ଶତ୍ରୁ, କାହିଁକିନା ସେ ଏତିକି କ୍ଷୟକ୍ଷତି କରେ। ଘାସ ହେଲା ପ୍ରପର କମ୍ପିଟେଟିଭ, ମାନେ ପୁରା ପ୍ରତିଯୋଗିତା ହେଲା ଭଳି ସେ ତମ ସହିତ କମ୍ପିଟ କରେ, ମେନ୍ କ୍ରପ ଯୋଉଟା ଗଛ। ଟମାଟୋ ଗଛରେ ଖାଲି ଘାସ ହେଇଛି ସେ ଘାସ ବୋଲି ନୁହଁ, ଯାହା ବି ଆପଣ ଲଗେଇଛନ୍ତି, ଯଦି ଆପଣ ଗହମ ଗଛ ଲଗେଇଛନ୍ତି, ଯଦି ଆପଣ ଧାନ ଗଛ ଲଗେଇଛନ୍ତି, ଆଉ ଧାନ ଗଛରେ ଯଦି ଗୋଟେ ଟମାଟୋ ଗଛ ହେଇଛି ତାହେଲେ ବି ଟମାଟୋ ଗଛକୁ ଆମେ ଘାସ ଭଳି କରୁ, ଯାହା ଲଗା ହେଇଛି ତାର ବିନା ଯାହା ବି ଅଯଥା ଜିନିଷ ଆସିଗଲା ସେ ହେଲା ଘାସ, ତାକୁ ଏଲିଏନ୍ ପ୍ଲାଣ୍ଟ ବି କହୁ। ଘାସର ମେନ୍ ହେଲା ସେ ଖାଦ୍ୟ ସାରରେ କମ୍ପିଟିସନ କରିବ, ଯାହା ଯଦି ଅବକ୍ଷାର ଦେଇଛନ୍ତି ସିଏ ଅଧା ନେଇଯିବ, ବହୁତ ଜୋରରେ ତାର ପ୍ରଡକ୍ସନ ହବ, ମାନେ ଗୋଟେ ଗଛରୁ 2-4 ଗଛ ହେଲା ବେଳକୁ ସେ ଘାସ ଅସଂଖ୍ୟ ଘାସ ହେଇଯିବ। ଟମାଟୋ ଗଛ ଯେହେତୁ ଆପଣ ବଡ ଗଛ, ଯେମିତି ଧାନ ଗଛ ଗୁଡାକରେ ଆମେ ପ୍ରି ଏମର୍ଜେନ୍ସ ପୋଷ୍ଟ ଏମର୍ଜେନ୍ସ କରୁ, ଏଠି ସେଥିପାଇଁ ଦରକାର ନାହିଁ। ଆଉ ଯେହେତୁ ବର୍ଷା ଦିନେ ଟିକେ ଘାସ ହବ ତ ସେଥିପାଇଁ ଆମକୁ କଣ କରାଯିବ, ଘାସ ପାଇଁ ହ୍ୟାଣ୍ଡ ୱିଡିଂ କରନ୍ତି, ମାନେ ହାତରେ କରନ୍ତି, ଆଉ ଯେହେତୁ ପାଣି ଥାଏ ସେ ଟାଇମ୍ରେ ଇଜି ହୁଏ ଘାସ ଉପାଡ଼ିବା ପାଇଁ, ଟିକେ ଯେତେବେଳେ ଶୁଖା ଥାଏ ସେଇ ଟାଇମ୍ରେ ଘାସ ଉପାଡ଼ିବା ବୋଲି କଷ୍ଟ ହବ, ଏଇଟା ଟିକେ ସହଜ ହବ। ନହେଲେ ହ୍ୟାଣ୍ଡ ହୋରେ ୱିଡିଂ କରନ୍ତି, କୋଦାଳକୁ ସେଇ ଗୁଡାକରେ ୱିଡିଂ କରାଯାଏ, ଆଉ ଏଠାରେ କେମିକାଲ ନ ପକେଇବାଟା ବେଟର, କାହିଁକି ସବୁବେଳେ ରାସାୟନିକ ମାନେ ଜିନିଷ ପ୍ରୟୋଗ କରିବା ଭଲ କଥା ନୁହଁ, କାହିଁ ଆମର ମାଟି ମା ହିଁ ଖରାପ ହବ, ଆମର ଅଣୁଜୀବ ମରିଯିବେ, ଆଉ ଆଗ ଭଳି କଣ ଭର୍ମିଂ କମ୍ପୋଷ୍ଟ ଭଳି ଯୋଉ ଆମର ଜିଆ ଦେଖୁଛନ୍ତି ଆପଣ ଆଉ ନାହାନ୍ତି, କାହିଁକି ନା ଏଇସବୁ ରାସାୟନିକ ସାର ପଡିକି ସବୁ ଖରାପ ହେଇସାରିଛି।
0: ତେବେ ଆମେ ଯେହେତୁ ସମନ୍ୱିତ ରୋଗ ପୋକ ପରିଚାଳନା ସମ୍ପର୍କରେ ଆଲୋଚନା କରୁଛେ, ତେବେ ମୁଖ୍ୟ ପୋକ ଯେମିତିକି ଆମର ଫଳ ବିନ୍ଧା ପୋକ, ଧଳା ମାଛି ପୋକ, ଯୌ ପୋକ, ଏହିସବୁକୁ ଆମେ

0: ଆସିଡାଇଟି କେମିତି ନିୟନ୍ତ୍ରଣ କରିବ?
1: ଧଳାମାଛି ହେଲା, ତାପରେ ଯୋଉ ପୋକ ହେଲା, ସେଥିପାଇଁ ଆପଣ ଥାୟାମେଥଗ୍ଜାମ୍ ୟୁଜ୍ କରନ୍ତୁ, ଇମିଡାକ୍ଲୋପ୍ରିଡ୍ ବି ୟୁଜ୍ କରନ୍ତୁ, ଆଉ ଆମର ହେଲିକୋଭର୍ ପାର୍ମିଜରା ଯୋଉଟା ଆପଣ ଫଳବିନ୍ଧା ପୋକ ଅଛି ସେଥିପାଇଁ ଆପଣ କେମିକାଲ ଦେଇପାରିବେ, ସ୍ପିନୋସାଇଡ୍ ଦେଇପାରିବେ, ଇମାମେକ୍ଟିନ୍ ବେଞ୍ଜଏଡ୍ ଦେଇପାରିବେ, ସ୍ପିନୋସାଇଡ୍ ଯୋଉଟା ଟ୍ରେସର୍ ନାଁରେ ଆସୁଛି।
0: ତେବେ ଏଇ ପୋକ ଯେମିତି ସେମିତି ବେଳେବେଳେ ଆମର ହୁଏ ଝାଉଁଳା ରୋଗ, ପତ୍ର ମୋଚା ରୋଗ ଏବଂ ପତ୍ର ଦାଗ ରୋଗ, ସେହିସବୁ ଯୋଉ ରୋଗ ଅଛି ତାକୁ ଆମ ଚାଷୀ ଭାଇଟିଏ କେମିତି ପରିଚାଳନା କରିବ?
1: ସେ ବ୍ୟାକ୍ଟେରିଆଲଟା ହଉଛି ସବୁଠୁ ବେଶୀ ଡେଞ୍ଜରସ୍, ସେ ଯେହେତୁ ଏକା ସହିତ ବହୁତ ଗୁଡ଼େ ଲସ୍ କରିଦିଏ। ତ ବ୍ୟାକ୍ଟେରିଆଲ ପାଇଁ ଆମର ହେଲା ଷ୍ଟ୍ରେପ୍ଟୋମାଇସିନ୍ 100 ppm ଅଛି, ଯଦି ବହୁତ ମାତ୍ରାରେ ହେଇଛି ଆମେ ତାକୁ ସ୍ପ୍ରେ କରିବା କଥା। ତାକୁ କଣ୍ଟ୍ରୋଲ କରିବାକୁ ହେଲେ ଆମେ ପୂର୍ବରୁ ବିହନ ବିଶୋଧନ, ଯେ ବିହନ ବିଶୋଧନ ଯଦି ଆମେ ଠିକ୍ସେ କରିଥିବା ତାହେଲେ ବ୍ୟାକ୍ଟେରିଆଲ ୱିଲ୍ଟି ହେବ ନାହିଁ। ବିହନ ବିଶୋଧନ ପାଇଁ ଆମର ଜାଣିଥାନ୍ତୁ ଗୋଟେ ଏଫ୍ଆଇଆର୍ ଫଙ୍ଗିସାଇଡ୍ ଇନ୍ସେକ୍ଟିସାଇଡ୍ ଆଉ ଗୋଟେ ରାଇଜୋବିୟମ୍ ଏମିତି ୟୁଜ୍ କରାଯାଏ, ବାସିଲସ୍ ଥୋରେଞ୍ଜିନ୍ସିସ୍, ଟ୍ରାଇକୋଡର୍ମା ଭିରିଡି, ଏଇଗୁଡ଼ାକ ସହିତ ଆମେ ଯଦି ବିହନ ବିଶୋଧନ କରିଥିବା, ଆଉ ଗୋଟେ ଅଛି ଆମର କ୍ୟାପ୍ଟେନ୍ ଥିଟମ୍ ବାଦିଷ୍ଟିନ୍, ଏଇଗୁଡ଼ାକ ସହିତ ଆମେ ଯଦି ବିହନ ବିଶୋଧନ କରିଥିବା ତାହେଲେ ଆମେ ଫଙ୍ଗସ୍ ହଉ ଇନ୍ସେକ୍ଟିସାଇଡ୍ ହଉ ସମସ୍ତଙ୍କୁ ସେ କଣ୍ଟ୍ରୋଲ କରିବ, ଯେମିତି ବ୍ୟାକ୍ଟେରିଆଲ ୱିଲ୍ଟି ଆଉ ଆସିବ ନାହିଁ।
0: ଯାହା ଆମେ ଆଲୋଚନା କରୁଥିଲେ ଯେ ସବୁବେଳେ ରାସାୟନିକ କୀଟନାଶକ ପ୍ରୟୋଗ କରିବାନି, ଜୈବିକ ଉପାୟରେ ମଧ୍ୟ କୀଟ ଦମନ କରିବା ପାଇଁ ଚାହିଁବା, ଜୈବିକ ଉପାୟରେ ହଉ କିମ୍ବା ବିଭିନ୍ନ ପ୍ରକାର ଟ୍ରାପ୍ କାର୍ଡ ମାଧ୍ୟମରେ ହଉ, କେମିତି ଆମ ଚାଷୀ ଭାଇମାନେ ଏସବୁକୁ ନିୟନ୍ତ୍ରଣ କରିବେ?
1: ଜୈବିକ ଉପାୟରେ ହେଲା ଆମର କଲ୍ଚରାଲ କଣ୍ଟ୍ରୋଲ ଅଛି, ଫିଜିକାଲ କଣ୍ଟ୍ରୋଲ, ତାପରେ ଅଛି ବାୟୋଲୋଜିକାଲ କଣ୍ଟ୍ରୋଲ, ଏଗୁଡ଼ାକ ହେଲା ମାନେ ଜୈବିକ ହିସାବରେ ଆମେ ଜୀବାଣୁ ଯେମିତି ହେଲା ଟ୍ରାକୋଡର୍ମା ଭିରିଡି, ତାପରେ ହେଲା ବାସିଲସ୍ ଥୋରେଞ୍ଜିନ୍ସିସ୍, ତାପରେ ହେଲା ସ୍ୟୁଡୋମୋନାସ୍ ଫ୍ଲୋରେସେନ୍ସ, ଏଗୁଡ଼ାକ ସବୁ ୟୁଜ୍ କରିବା ଦ୍ୱାରା ଏମାନେ ସବୁ ବାକି ରୋଗକୁ ବାକି ପୋକକୁ ଏମାନେ କଣ୍ଟ୍ରୋଲ କରନ୍ତି, ଯୋଉଟା ରାସାୟନିକ ନ ୟୁଜ୍ କରିକି କଣ୍ଟ୍ରୋଲ ଆସିଥାଏ। ଆଉ ହେଲା ଟ୍ରାପ୍ସ, ଟ୍ରାପ୍ସ ହେଲା ଆମର ଭେରିୟସ୍ ଟ୍ରାପ୍ସ ଅଛି, ଯୋଉଟାକୁ ଜନ୍ତା କୁହାଯାଉଛି, ଲାଇଟ୍ ଟ୍ରାପ୍ସ ଆଲୋକ ଜନ୍ତା, ବ୍ଲୁ ଷ୍ଟିକି ଟ୍ରାପ୍ସ, ୟେଲୋ ଷ୍ଟିକି ଟ୍ରାପ୍ସ, ହଳଦିଆ ଅଠାଦିଆ ଜନ୍ତା, ସବୁଜ ଅଠାଳିଆ ଜନ୍ତା, ଆଉ ଗୋଟେ ହେଲା ଫେରୋମନ୍ ଟ୍ରାପ୍ ଅଛି ଯୋଉଟା ଲିଙ୍ଗ ଆକର୍ଷକ ଜନ୍ତା, ବକେଟ୍ ଟ୍ରାପ୍ ଅଛି, ୟେଲୋ ଷ୍ଟିକି ଟ୍ରାପ୍ ଯୋଉଟା ଅଛି
0: ହଳଦିଆ ଅଠାଳିଆ ଜନ୍ତା,
1: ଏଇଟା ଆମର ହ୍ୱାଇଟ୍ ଫ୍ଲାଏ, ତାପରେ ହେଲା ଆଫିଡ୍ସ, ଆଉ ହେଲା ଥ୍ରିପ୍ସ ପାଇଁ ହେଲା ଆମର ବ୍ଲୁ ଷ୍ଟିକି ଟ୍ରାପ୍। ଫେରୋମନ୍ ଟ୍ରାପ୍ ମେନ୍ଲି ଆମର ବିଲାତି ବାଇଗଣ ପାଇଁ, ତାହେଲେ ଇଏ ହେଲା ଫ୍ରୁଟ୍ ବରର୍କୁ ପୁରା ବହୁତ ମାତ୍ରା ଫଳବିନ୍ଧା ପୋକକୁ ମେନ୍ଲି ଆଟ୍ରାକ୍ଟ କରେ। ଇଏ ହେଲା ହେଲିକପ୍ଟର ପାର୍ମିଜରାକୁ ଏନ୍ଏଚ୍ପିଭିକୁ, ଏଇଥିରେ କଣ ଥାଏ ମାଇ ପୋକ ମାନଙ୍କର ଗନ୍ଧଟା ସେଇ ଭିତରେ ଥାଏ, ଯାହାଫଳରେ ପୁରୁଷ ପୋକମାନେ ଯାଇକି ସେଇଠି
0: ଆକର୍ଷିତ
1: ହେଇ ଆସନ୍ତି। ଏଇଟା ହେଲା ଗୋଟେ ଏମିତି ତାଙ୍କର ପୁରା ବଂଶକୁ ନଷ୍ଟ କରାଯାଏ।
0: ଆପଣ ଜଣେ ବିଶେଷଜ୍ଞ ଭାବରେ ଆମ ଚାଷୀ ଭାଇମାନଙ୍କୁ ସମନ୍ୱିତ ରୋଗ ପରିଚାଳନା ସମ୍ପର୍କରେ ସର୍ବଶେଷରେ ଆପଣଙ୍କ ଉପଦେଶ କଣ ରହିବ?
1: ମୁଁ ଏତିକି କହିବି ଯେ ଆପଣ ଜଳ ପରିଚାଳନା, ସାର ପରିଚାଳନା କିମ୍ବା ରୋଗପୋକ ପରିଚାଳନା କିଛି ବି ହଉ, ଆଗ ଆପଣ ଦେଖନ୍ତୁ, ଆପଣ ଫାଷ୍ଟ ଯାଇକି ନିକଟସ୍ଥ କୃଷି ଅଧିକାରୀଙ୍କ ପାଖରେ ପଚାରନ୍ତୁ, ନହେଲେ କୃଷି ବିଜ୍ଞାନ କେନ୍ଦ୍ର ଗୁଡାକ ଅଛି ସେଇଠି ଯାଇ ପଚାରନ୍ତୁ, ଭଲସେ ଗଛରୁ ଗଛର ଡିଷ୍ଟାନ୍ସ ରଖନ୍ତୁ, ଖତ ପ୍ରୟୋଗ କରନ୍ତୁ, କାହିଁକି ଏବେ ଜୈବିକ ସାର ନିହାତି ଜରୁରୀ। ସବୁବେଳେ କହିବି ଆପଣ ଭର୍ମି କମ୍ପୋଷ୍ଟିଂ ଉପରେ ଧ୍ୟାନ ଦିଅନ୍ତୁ, ଜିଆ ଖତକୁ ପ୍ରପର ମାତ୍ରାରେ ୟୁଜ୍ କରନ୍ତୁ, ମାଟି ଭଲ ରହିଲେ କ୍ଷେତ ଭଲ ରହିବ, ଚାଷ ଭଲ ରହିବ।
0: ତେବେ ଆଜି ଆପଣ ଆମ ଆଲୋଚନାରେ ରହିଲେ ବିଲାତି ବାଇଗଣ ଫସଲରେ ସମନ୍ୱିତ ରୋଗପୋକ ପରିଚାଳନା ସମ୍ପର୍କରେ ଏତେ ସୁନ୍ଦର ଭାବରେ ବୁଝାଇ କହିଲେ, ସେଥିପାଇଁ ଆମ କିଷାନବାଣୀ କାର୍ଯ୍ୟକ୍ରମ ତରଫରୁ ଏବଂ ଆମ ଅନୁଷ୍ଠାନ ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ରହୁଛୁ। ନମସ୍କାର।
1: ନମସ୍କାର।
2: ଆରେ ନିଦିଆ, ମୋ ମନରେ ଯାହା ସବୁ ପ୍ରଶ୍ନ ଥିଲା ତୁ ସବୁ ସେଇ ପ୍ରଶ୍ନ ପଚାରିଛୁ, ଆଉ ମୋ ମହାଶୟ ବି ଭାରି ସୁନ୍ଦର ଭାବରେ ତାର ଉତ୍ତର ଦେଇଛନ୍ତି। ତାଙ୍କ କହିବା ଅନୁସାରେ ଆମେ ଯଦି ବିଲାତି ବାଇଗଣ ଚାଷ କରିବା, ରୋଗ ପୋକ ସବୁ ଦାଉରୁ ଆମ ଫସଲକୁ ରକ୍ଷା କରିପାରିବା।
3: ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହଉଛି ଖାଲି ଚାଷ କରିଦେଲେ ହବନି, ତାକୁ ନିରୀକ୍ଷଣ କରିବାକୁ ପଡିବ, ତାକୁ ଦେଖିବାକୁ ପଡିବ, ଆଉ ତାର ରୋଗ ପୋକ ନିୟନ୍ତ୍ରଣ ଆଉ ଖାଦ୍ୟସର ପରିଚାଳନା କଲେ ହିଁ ଭଲ ଫସଲ ଅମଳ କରିପାରିବା। ହେଲେ ଅପା,
2: କଣ
3: ଏବେ ଯୋଉ ସମୟ ଚାଲିଛି, ଆମର ଚାଷୀ ଭାଇମାନେ ବିଭିନ୍ନ ଆଡୁ ବିଭିନ୍ନ କଥା କହୁଛନ୍ତି, ଇଏ ସେମିତି କେହି ଚାଷୀ ଭାଇ ଅଛନ୍ତି ଯାହାଙ୍କ ସହିତ ଟିକେ କଥା ହେବା, କେମିତି କଣ ପରିସ୍ଥିତି ଅଛି?
2: ଫୋନ ଲଗାଉଛି ଆମ ଯାଜପୁର ଜିଲ୍ଲାର ଜଣେ ଚାଷୀ ଭାଇ, ତାଙ୍କ ସାଙ୍ଗରେ ମୁଁ କଥା ହଉଛି।
3: ହଉ ହଉ ହଉ।
4: ଯାଜପୁର,
2: ଆପଣଙ୍କ ଅଞ୍ଚଳରେ ତ ଥରେ ବନ୍ୟା ହେଇ ଛାଡିଥିଲା, ପୁଣି ଦ୍ୱିତୀୟ ଥର ବନ୍ୟା ଆସିଛି, ସେ ଯୋଉ ବନ୍ୟା ଦ୍ୱିତୀୟ ଥର ଆସିଛି, ଫସଲ ଆଉ ଚାଷ ଉପରେ କଣ ପ୍ରଭାବ ପକଉଛି ସେ ସମ୍ପର୍କରେ ଟିକେ କୁହନ୍ତୁ।
4: ଫାର୍ଷ୍ଟ ବନ୍ୟାରେ ଅଳ୍ପ କ୍ଷତି ହେଇଥିଲା, କିନ୍ତୁ ସେକେଣ୍ଡ ବନ୍ୟାଟା ଟିକେ ଅଧିକ ଆକାରରେ ହେଇଛି, ବହୁତ ପାଣି ବଢି ଯାଇଛି, ତଳି ସୁଦ୍ଧା ପକେଇଥିଲୁ ଯୋଉ ଜାଗାରେ ତାପରେ ପାଣି ମାଡ଼ି ଯାଇଛି, ନଈ ପଠା ଘରକୁ ଯୋଉ ତାଳରେ କରିଥିଲୁ ଯୋଗୁ ତାଳରେ ଯେତିକ ହେଇଥିଲା ସେଇ କ୍ଷତି ହେଇଛି, ନହେଲେ ଆଉ ବିଶେଷ ବାହାର ଇଏ ଗୁଡା କ୍ଷତି ହେଇନି।
2: ଆପଣଙ୍କ ଅଞ୍ଚଳରେ ଅନ୍ୟ ଚାଷୀମାନଙ୍କର କଣ ସବୁ କ୍ଷୟକ୍ଷତି ହୋଇଛି?
4: ନଈ ପିଠାରେ ଜଣେ ଚାଷୀ ପୋଟଳ କରିଥିଲା 10-12 ଗୁଣ୍ଠ ସମ୍ପୂର୍ଣ୍ଣ।

0: ପରିଶ୍ରମ କରି ଚାଷ କରିଥିବେ, ଫସଲ ଯେତେବେଳେ ନଷ୍ଟ ହେଇଯାଉଛି ମନ ତ ଭାରି କଷ୍ଟ ହଉଥିବ।
1: ବନ୍ୟା ସଡନ ଆସିଲା, ଯଦି ବ୍ୟାରେଜଟା ହେଇଯାଇଥାନ୍ତା ଆମ କଳାପଟ ଘାଇରେ, ଏତେ ବନ୍ୟା କ୍ଷତି କରିନଥାନ୍ତା। ବ୍ୟାରେଜଟା କାମ ଚାଲିଛି, ଫାଟକ ଲାଗିନି, ତେଣୁ କରି ଯୋଉ ପାଣି ଆସିଲା ସିଧା ନଈରେ ଆସିଲା। 99 ମସିହାରେ ଯାହା ବନ୍ୟା ହେଇଥିଲା, ତାପରେ ଏଇ ବର୍ଷ ଆଉ
0: ଏ ବନ୍ୟାରେ ଯୋଉ ଚାଷୀ ଭାଇ ମାନଙ୍କର କ୍ଷୟକ୍ଷତି ହେଇଛି, ତାଙ୍କର କେମିତି ଦୃଢ ମନୋବଳ ରହିବ, ଆଜି ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ କଣ କହିବେ?
1: ଯୋଉ ଜାଗାରେ ବନ୍ୟା ହେଇଛି, ବନ୍ୟା ପରେ ପାଣି ଖସିଗଲେ ସେ ଜାଗାରେ ମଧ୍ୟ ଉର୍ବର ପଟୁ ମାଟି ପଡି ଭଲ ଫସଲ ହବ। ସେଥିପାଇଁ ସହଳ କିସମ ଫସଲ ନଗାଇଲେ ଆହୁରି ସୁବିଧା ହବ।
0: ଆପଣ କଣ ସେମିତି ଚାଷ କରିବେ ବୋଲି କିଛି ମନରେ ଭାବିଛନ୍ତି?
1: ନିଶ୍ଚୟ ଶାଗ ସବ୍ଜି, କୋଶଳା, ମୂଳା, ଏଇଟା ଟିକେ ସହଳ କିସମ, ନଈ ପାଣି ଛାଡିଗଲା ପରେ ସେଇ ସ୍ଥାନରେ ଆମେ ତାକୁ ପ୍ରତିକୂଳ ପାଗରେ ନଗେଇଲେ ଶୀଘ୍ର ଉତ୍ପାଦନ ହବ, ଆଉ 15-20 ଦିନ ମଧ୍ୟରେ ଫସଲ ବି ଆମେ ଅମଳ କରିକି
0: କ୍ଷତିଟାକୁ ଭରଣା କରିପାରିବେ।
1: ଆଉ ଭାଙ୍ଗି ପଡିବୁ କେମିତି, ଚାଷ ହିଁ ଆମର ଜୀବନ।
0: ଆପଣଙ୍କୁ ଆମର କିଷାନ ବାଣୀ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ।
2: ହେଇଟି ଅପା, ଏ ଦେଖୁଛ ଟି ଆମ ଚାଷୀ ଭାଇ କେତେ ସତର୍କ, କେବେ ହେଲେ କୌଣସି ଦୈବୀ ଦୁର୍ବିପାକ ଆମ ଚାଷୀ ଭାଇଙ୍କୁ ଭାଙ୍ଗି ପାରିବ ନାହିଁ।
0: ଆରେ ନିଦିଆ ସେତିକି ଗପ, ବଜାର ଦର କଣ ରହିଛି ଟିକେ କହ।
2: ଏବେ ଚାଲ ପନିପରିବା ଦର କଣ ଅଛି ଶୁଣିବା।
3: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ଆଳୁ କିଲୋ ପ୍ରତି 20-30 ଟଙ୍କା, ପିଆଜ କିଲୋ ପ୍ରତି 25-35 ଟଙ୍କା, ଟମାଟୋ କିଲୋ ପ୍ରତି 30-40 ଟଙ୍କା, ବାଇଗଣ କିଲୋ ପ୍ରତି 40-60 ଟଙ୍କା, କୋବି କିଲୋ ପ୍ରତି 60-70 ଟଙ୍କା, ବିନ୍ସ କିଲୋ ପ୍ରତି 80-90 ଟଙ୍କା, ଭେଣ୍ଡି କିଲୋ ପ୍ରତି 50-70 ଟଙ୍କା, କଖାରୁ କିଲୋ ପ୍ରତି 30-40 ଟଙ୍କା, ଝୁଡ଼ଙ୍ଗ କିଲୋ ପ୍ରତି 50-60 ଟଙ୍କା, କଲରା କିଲୋ ପ୍ରତି 40-60 ଟଙ୍କା, ଗାଜର କିଲୋ ପ୍ରତି 50-70 ଟଙ୍କା, ସଜନା ଛୁଇଁ କିଲୋ ପ୍ରତି 60-80 ଟଙ୍କା ରହିଛି। ମନେ ରଖନ୍ତୁ, ଖାଉଟି ମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ ବଜାର ଦର କମ୍ ବେଶୀ ହେବାର ସମ୍ଭାବନା ରହିଛି।
2: ହେଇଟି ଅପା
0: କଣ,
2: ଏ ତାହେଲେ ସବୁ କାମ ସରିଲା, ତାହେଲେ ଆଜି ପାଇଁ ବୈଠକୀ ଘରେ ଏତିକି।
0: ଏ ନିଦିଆ, ତୁ ଏମିତି ତରତର କାହିଁକି ହଉଛୁ କହିଲୁ ଉଠିବା ପାଇଁ ବୈଠକୀ ଘରୁ? ଇଏ ପାଣିପାଗ ବିଷୟରେ ଟିକେ ଆଲୋଚନା ନ କରି ଉଠିକି ପଳେଇବା?
2: ଏ ଚାଷୀ ଭାଇ ମାନଙ୍କୁ ତାହେଲେ ପାଣିପାଗ ଶୁଣାଅ।
0: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁସାରେ ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ପାଣିପାଗ ପ୍ରାୟତଃ ସ୍ୱାଭାବିକ ରହିବ। କେତୋଟି ଜିଲ୍ଲାରେ ହାଲକା ଏବଂ ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ନିଦିଆ, ପାଣିପାଗ ଶୁଣିଲେ ତାହେଲେ ଉଠିବା ଆଉ।

ଏତେବେଳେ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ପରଶୁରାମ ଚଳଚ୍ଚିତ୍ରରୁ। ଶିଳ୍ପୀ ଉଦିତ ନାରାୟଣ ଏବଂ ନିବେଦିତା, ଗୀତିକାର ଶ୍ରୀକାନ୍ତ ଗୌତମ, ସଙ୍ଗୀତ ମନ୍ମଥ ମିଶ୍ରା।

କରେ ବିଶେଷ ସୂଚନା। ଶ୍ରୋତାବନ୍ଧୁ ଆପଣମାନେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ କ୍ରିମିନାଲ ଚଳଚ୍ଚିତ୍ରରୁ। ଶିଳ୍ପୀ ପାମେଲା ଜେନ, ଗୀତିକାର ନିଜାମ, ସଙ୍ଗୀତ ଦୀପକ କୁମାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ପୂର୍ବରୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା। ଆସନ୍ତାକାଲି ରବିବାର ମଧ୍ୟାହ୍ନ 12ଟାରେ ପ୍ରଚାର କରିବୁ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କ ପ୍ରତି ଏକ ବିଶେଷ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସଙ୍ଗୀତର ପ୍ରବାହ ପ୍ରଣବ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ଧର୍ମର ହେବ ଜୟ ଚଳଚ୍ଚିତ୍ରରୁ। ଶିଳ୍ପୀ ଇରା ମହାନ୍ତି ଏବଂ କୁମାର ବାପି, ଗୀତିକାର ବସନ୍ତରାଜ ସାମଲ, ସଙ୍ଗୀତ ମଳୟ ମିଶ୍ର।

ଏହି ଗୀତଟି ସହିତ ଶେଷ ହେଲା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାରକୁ ସ୍ୱାଗତ ଜଣାଇ ଆରମ୍ଭ କରୁଛି ମୁଁ ସୃଷ୍ଟି। ନମସ୍କାର।

ଜ୍ୱର ହେଉଛି ଏକ ସାଧାରଣ ଲକ୍ଷଣ ଯାହା ଶରୀରରେ କୌଣସି ସଂକ୍ରମଣ ବା ରୋଗର ଉପସ୍ଥିତିକୁ ଦର୍ଶାଇଥାଏ। ଜ୍ୱର ଏକ ରୋଗ ନୁହେଁ, ବରଂ ରୋଗ ସହିତ ଲଢ଼ିବା ପାଇଁ ଶରୀରରେ ପ୍ରତିରୋଧକ ପ୍ରଣାଳୀର ଏକ ପ୍ରତିକ୍ରିୟା। ସାଧାରଣତଃ ଥଣ୍ଡା କାଶଠାରୁ ଆରମ୍ଭ କରି ମ୍ୟାଲେରିଆ, ଡେଙ୍ଗୁ, ଟାଇଫଏଡ୍ ଭଳି ସାଂଘାତିକ ରୋଗ ପାଇଁ ମଧ୍ୟ ଜ୍ୱର ହୋଇଥାଏ। ଜ୍ୱର ହେବାର ପ୍ରକୃତ କାରଣ ଜାଣିବା ପାଇଁ ରକ୍ତ ପରୀକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାଥମିକ ପଦକ୍ଷେପ। ଜ୍ୱର ଯଦି 2 ଦିନରୁ 3 ଦିନ ଅଧିକ ହୁଏ, ରକ୍ତ ପରୀକ୍ଷା ଆବଶ୍ୟକ। ରକ୍ତ ପରୀକ୍ଷା ଦ୍ୱାରା ହିଁ ଆମେ ରକ୍ତରେ ଥିବା ବ୍ୟାକ୍ଟେରିଆ, ଭୂତାଣୁ ବା ପରଜୀବୀକୁ ଚିହ୍ନଟ କରିପାରୁ ଏବଂ ଏହା ଆମକୁ ଭୁଲ ଔଷଧ ସେବନରୁ ମଧ୍ୟ ରକ୍ଷା କରି ସଠିକ୍ ଚିକିତ୍ସାରେ ସାହାଯ୍ୟ କରିଥାଏ। ବିଭିନ୍ନ ପ୍ରକାରର ରକ୍ତ ପରୀକ୍ଷା ଅଛି, ଯେମିତିକି CBC, ଶ୍ୱେତ ରକ୍ତକଣିକା ଓ ପ୍ଲେଟଲେଟ୍ ଯାଞ୍ଚ ପାଇଁ CBC ପରୀକ୍ଷା ହୋଇଥାଏ। ଭାଇଡାଲ୍ ଟେଷ୍ଟରେ ଟାଇଫଏଡ୍ ଜ୍ୱରର ଚିହ୍ନଟ କରାଯାଏ। ମ୍ୟାଲେରିଆ ଟେଷ୍ଟରେ ପରଜୀବୀ ଚିହ୍ନଟ କରାଯାଇଥାଏ। ଭୂତାଣୁ ସଂକ୍ରମଣ ନିଶ୍ଚିତ କରିବା ପାଇଁ ଡେଙ୍ଗୁ ପ୍ରୋଫାଇଲ୍ ଟେଷ୍ଟ କରାଯାଇଥାଏ। ସେହିପରି ସି ରିଆକ୍ଟିଭ୍ ପ୍ରୋଟିନ୍ ଟେଷ୍ଟ ଦ୍ୱାରା ଶରୀରରେ ସଂକ୍ରମଣର ମାତ୍ରା ଜାଣିପାରିଥାଉ। ସେଇଥିପାଇଁ ଠିକ୍ ସମୟରେ ରକ୍ତ ପରୀକ୍ଷା ବହୁ ଉପକାରୀ, ଯେମିତିକି ଏହା ଆମକୁ ଭୁଲ ଔଷଧରୁ ରକ୍ଷା କରେ। ଡେଙ୍ଗୁ ଭଳି ସ୍ଥିତିରେ ପ୍ଲେଟଲେଟ୍ ହ୍ରାସ ପାଇବା ବିଷୟରେ ଆମକୁ ଜଣାପଡ଼େ ଏବଂ ଠିକ୍ ସମୟରେ ରୋଗ ଚିହ୍ନଟ ହେଲେ ରୋଗ ଶୀଘ୍ର ସୁସ୍ଥ ହୋଇଥାଏ। ଜ୍ୱର ହେଲେ ଆମକୁ ସାଧାରଣ ଭାବି ଅବହେଳା କରିବା ଉଚିତ ନୁହେଁ। ନିଜ ମନ ଇଚ୍ଛା ଫାର୍ମାସିରୁ ଔଷଧ ଆଣି ଖାଇବା ଦ୍ୱାରା ଶରୀର ପ୍ରତି ବିପଦ ସୃଷ୍ଟି ହୋଇଥାଏ। ତେଣୁ ଜ୍ୱର ଯଦି ଦୀର୍ଘ ସମୟ ରହୁଛି, ଆମକୁ ନିଶ୍ଚୟ ଡକ୍ଟରଙ୍କ ପରାମର୍ଶ କ୍ରମେ ଉପଯୁକ୍ତ ରକ୍ତ ପରୀକ୍ଷା କରାଇ ନେବା ସ୍ୱାସ୍ଥ୍ୟ ପାଇଁ ନିରାପଦ ଏବଂ ବୁଦ୍ଧିମାନର କାମ।

ସେହିପରି ଯଦି ଥଣ୍ଡା, ଖାସ, କଫ, ସର୍ଦ୍ଦି ବହୁତ ଦିନ ଧରି ଲାଗି ରହୁଛି ଏବଂ ଏଥିସହ ଜ୍ୱର ମଧ୍ୟ ଆସୁଛି, ତେବେ ଏହା ନିମୋନିଆ ହେବାର ସଙ୍କେତ ହୋଇଥାଏ। ନିମୋନିଆ ହେଉଛି ଫୁସ୍ଫୁସ୍ର ଏକ ଗୁରୁତର ସଂକ୍ରମଣ ଜନିତ ରୋଗ।

ବା ମୁଖ୍ୟତଃ ଜୀବାଣୁ ଭୂତାଣୁ କିମ୍ବା କବକ ଦ୍ୱାରା ହୋଇଥାଏ। ଏହି ରୋଗରେ ଫୁସ୍ଫୁସ୍ରେ ଥିବା ଛୋଟ ଛୋଟ ବାୟୁଥଳିଗୁଡ଼ିକ ପ୍ରଦାହଜନିତ କାରଣରୁ ପୂଜ କିମ୍ବା ତରଳ ପଦାର୍ଥରେ ପୂରିଯାଏ, ଯାହାଫଳରେ ରୋଗୀକୁ ନିଶ୍ୱାସ ନେବାରେ ପ୍ରବଳ କଷ୍ଟ ହୋଇଥାଏ। ଏହା ସମସ୍ତ ବୟସର ଲୋକଙ୍କୁ ହୋଇପାରେ, କିନ୍ତୁ ଛୋଟ ପିଲା ଏବଂ ବୃଦ୍ଧମାନଙ୍କ ପାଇଁ ଏହା ଅତ୍ୟଧିକ ବିପଦଜନକ ଅଟେ। ନିମୋନିଆ ଆକ୍ରାନ୍ତ ରୋଗୀଙ୍କଠାରେ ପ୍ରବଳ ଜ୍ୱର ସହିତ କମ୍ପିବା ଓ ଥଣ୍ଡା ଲାଗିବା, ଲଗାତାର କାଶ ହେବା ଏବଂ କାଶ ସହିତ ମାଟିଆ କିମ୍ବା ସବୁଜ ରଙ୍ଗର କଫ ବାହାରିବା, ନିଶ୍ୱାସ ଓ ପ୍ରଶ୍ୱାସ ନେବା ସମୟରେ ଛାତିରେ ତୀବ୍ର ଯନ୍ତ୍ରଣା ଅନୁଭବ ହେବା, ଶ୍ୱାସକ୍ରିୟାର ଗତି ଦ୍ରୁତ ହେବା ଏବଂ ଅଣନିଶ୍ୱାସୀ ଅନୁଭବ କରିବା, ଅତ୍ୟଧିକ କ୍ଲାନ୍ତି ଦୁର୍ବଳତା ଏବଂ ଭୋକ ନ ଲାଗିବା, କେତେକ କ୍ଷେତ୍ରରେ ସାଂଘାତିକ ପରିସ୍ଥିତିରେ ରୋଗୀର ଓଠ ଏବଂ ନଖ ମଧ୍ୟ ନୀଳ ରଙ୍ଗ ପଡ଼ିଯାଇଥାଏ, ଯାହାକି ଅକ୍ସିଜେନ୍ ଅଭାବ ଯୋଗୁଁ ହୋଇଥାଏ। ଏମିତି ସବୁ ନିମୋନିଆ ହେଲେ ଲକ୍ଷଣ ଦେଖାଯାଇଥାଏ। ଏହାର ପ୍ରତିକାର ପାଇଁ ଆମେ ଶିଶୁମାନଙ୍କୁ ଟିକା ନିଶ୍ଚିତ ରୂପରେ ଦେବା ଉଚିତ। ରୋଗର ଲକ୍ଷଣ ଦେଖାଯିବା ମାତ୍ରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆଣ୍ଟିବାୟୋଟିକ୍ କିମ୍ବା ଆଣ୍ଟିଭାଇରାଲ ଔଷଧ ସେବନ କରିବା ଦରକାର। ସାବୁନରେ ନିୟମିତ ହାତ ଧୋଇବା ଏବଂ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ନିଜକୁ ଦୂରରେ ରଖିବା ଦରକାର। ଶିଶୁମାନଙ୍କୁ ଜନ୍ମରୁ 6 ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର ଦେବା ଦ୍ୱାରା ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ନିମୋନିଆ ଭଳି ରୋଗରୁ ସେମାନେ ଦୂରରେ ରହିଥାନ୍ତି। ପ୍ରତିକାର ନିମନ୍ତେ ଆମକୁ ଶୀତଦିନେ ଗରମ ପୋଷାକ, ସ୍ୱେଟର ଏବଂ ମଫଲର ବ୍ୟବହାର କରି ନିଜ ଶରୀରକୁ ଉଷୁମ ରଖିବା ଦରକାର।

0: ତେବେ ଚାଲନ୍ତୁ ବର୍ତ୍ତମାନ କଥା ହେବା ସିଏସ୍ସି କଟପାଡ଼ର ଅବସରପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ଅମ୍ବିକା ସାହୁଙ୍କ ସହିତ ଏବଂ ଜାଣିବା ନିମୋନିଆର କାରଣ ଓ ପ୍ରତିକାର ସମ୍ପର୍କରେ। ମ୍ୟାଡାମ୍, ଆପଣଙ୍କର ଅଭିଜ୍ଞତା ତ ବହୁତ ଥିବ, ତାହେଲେ ଆମକୁ କୁହନ୍ତୁ ନିମୋନିଆ ରୋଗ ପ୍ରକୃତରେ କ'ଣ ଏବଂ ଏହା ଶରୀରର କୋଉ ଅଂଶକୁ ପ୍ରଭାବିତ କରେ?
1: ନିମୋନିଆ ହେଲା ଗୋଟେ ଥଣ୍ଡା ଜନିତ ରୋଗ, ଏହା ଯେ ଶରୀର ଫୁସ୍ଫୁସ୍କୁ ସଂକ୍ରମଣ କରିଥାଏ।
0: ତେବେ ଏହି ରୋଗ କ'ଣ ପାଇଁ ବା କୋଉ କାରଣରୁ ହୁଏ, ଯେମିତିକି ବ୍ୟାକ୍ଟେରିଆ, ଭୂତାଣୁ, ଏମିତି କୋଉ କାରଣରୁ ହୋଇଥାଏ?
1: ଭୂତାଣୁ ଦ୍ଵାରା ହୋଇଥାଏ, ବାୟୁବାହିତ ରୋଗ।
0: ଯେହେତୁ ଆପଣ କହିଲେ ଏଇଟା ଗୋଟେ ଥଣ୍ଡା ଜନିତ ରୋଗ, ତେବେ ଥଣ୍ଡା ଜନିତ ସମସ୍ୟା କିପରି କ୍ରମଶଃ ନିମୋନିଆର ରୂପ ନିଏ ଏବଂ ଏହା କ'ଣ ଗୋଟେ ବ୍ୟକ୍ତି ଠାରୁ ଅନ୍ୟ ପାଖକୁ ସଂକ୍ରମିତ ହୁଏ କି?
1: ହୋଇଥାଏ, ଯେହେତୁ ଏଇଟା ଥଣ୍ଡା ସର୍ଦି ଜଣଙ୍କର ଛିଙ୍କ କାଶ ଦ୍ଵାରା ଅନ୍ୟ ଜଣକୁ ବ୍ୟାପିଥାଏ।
0: ତେବେ ଆମ ଘରେ କାହାକୁ ହେଇଛି ତାହେଲେ ଅନ୍ୟ ଲୋକଙ୍କୁ ବି ସେଇ ଘରର ହବ ବୋଲି ଆଶଙ୍କା ଥାଏ।
1: ହଁ ଠିକ।
0: ନିମୋନିଆ ହେଲେ ପ୍ରଥମେ କ'ଣ କ'ଣ ଲକ୍ଷଣ ସବୁ ଦେଖାଦିଏ?
1: ନିମୋନିଆ ହେବା ଦ୍ଵାରା ପ୍ରଥମେ ଶରୀରରେ ଥଣ୍ଡା, ଜ୍ଵର, ନାକରୁ ପାଣି ବୁହିବା ଲକ୍ଷଣ ଦେଖାଯାଇଥାଏ।
0: ତେବେ ଯଦି ଛୋଟ ପିଲାମାନଙ୍କୁ ହଉଛି, ଏହା କେତେ ବିପଦଜନକ ଏବଂ ଛୋଟ ପିଲାମାନଙ୍କ କ୍ଷେତ୍ରରେ କ'ଣ ସବୁ ଲକ୍ଷଣ ଦେଖାଦିଏ?
1: ଛୋଟ ପିଲା ଆଉ ବଡ ମାନଙ୍କର ଲକ୍ଷଣ ଏକ ଗୋଟିଏ ପ୍ରକାରର ଆଗା ହେଇଥାଏ, ଲକ୍ଷଣଟା ସେମ୍। ଥଣ୍ଡା ହବ, ସେ ନାକରୁ ପାଣି ବୋହିବ, ଜ୍ଵର ହବ, କାଶ ବି ହବ, ଆଉ ପିଲାମାନଙ୍କୁ ସାଧାରଣତଃ ବହୁତ କଷ୍ଟ, କଣ ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ, ତେଣୁ ଏହା ନିମୋନିଆର ରୂପ ଧାରଣ କରିଥାଏ।
0: ତାହେଲେ ମ୍ୟାଡାମ୍, ବୟସ୍କ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଏହା କେମିତି ହୋଇଥାଏ?
1: ସେମାନଙ୍କର ମଧ୍ୟ ଠିକ ସେଇଭଳି କାଶ ହବ, ଥଣ୍ଡା ସର୍ଦି ଜ୍ଵର ହୋଇଥାଏ, ଆଉ ଅତ୍ୟଧିକ ହେଲେ ସେମାନେ ଟିକେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଭୋଗିଥାନ୍ତି।
0: ତେବେ ଯଦି ଜଣକୁ ଶ୍ୱାସ ରୋଗ ଅଛି ଏବଂ ତାକୁ ନିମୋନିଆ ହଉଛି, ତ କେତେ ବିପଦଜନକ ବା ଯେମିତିକି କହୁଥିଲେ କି ନିମୋନିଆ ହେଲେ ନିଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ହୁଏ, ତ ସେ କ୍ଷେତ୍ରରେ କ'ଣ ହେଇଥାଏ?
1: ସେ କ୍ଷେତ୍ରରେ ମଧ୍ୟ ତାକୁ ପୁରା ରୋଗୀ ପୁରା ଅସୁସ୍ଥ ହୋଇଯାଏ, ନିଶ୍ୱାସ ନେଇପାରେ ନାହିଁ, କିଛି ଖାଇପାରେ ନାହିଁ, ତାକୁ ତୁରନ୍ତ ହସ୍ପିଟାଲ ଚିକିତ୍ସା କରିବାକୁ ପଡ଼ିଥାଏ।
0: କାଶ ଏବଂ ଖଙ୍କାର ସହିତ ଛାତିରେ ଯନ୍ତ୍ରଣା ଏବଂ ଶ୍ୱାସକଷ୍ଟ ଏହି ରୋଗରେ କ'ଣ ପାଇଁ ହୁଏ?
1: ଯେହେତୁ କଫ ଜମି ଯାଇଥାଏ ଫୁସ୍ଫୁସ୍ର ଚାରିପାଖରେ, ତେଣୁ ମଣିଷକୁ କାଶ ଆଉ ସେ ନିଶ୍ୱାସ ନେବାଟା ଅସୁବିଧା ହୁଏ।
0: ଯଦି ରୋଗୀର ଅକ୍ସିଜେନ୍ ଲେବେଲ କମିଯାଉଛି, ତେବେ ତାକୁ ଆମେ ଅକ୍ସିଜେନ୍ ଦବା ତୁରନ୍ତ କେତେ ଜରୁରୀ?
1: ଅତ୍ୟଧିକ ଜରୁରୀ, ନହେଲେ ମଣିଷ ବଞ୍ଚିବାର ଆଉ ଆଶା ବି ନାହିଁ, ତେଣୁ

0: ତୁରନ୍ତ ମେଡିକାଲ ନେଇକି ତାକୁ ଜଏନ କରିକି ଚିକିତ୍ସା ଆରମ୍ଭ କରିକି ଅକ୍ସିଜେନ୍ ଦେବାକୁ ପଡ଼ିଥାଏ।
1: ତେବେ ମ୍ୟାଡାମ କହିପାରିବେ କି ରୋଗୀର ଅକ୍ସିଜେନ୍ ଲେବେଲ କେତେ ରହିବା କଥା?
0: ପ୍ରତି ମିନିଟରେ ବଡ ମାନଙ୍କର 82ରୁ 80 ଆଉ ଛୋଟ ପିଲାର 20ରୁ 30।
1: ଠିକ ଅଛି। ତେବେ ଏହି ରୋଗରୁ ରକ୍ଷା ପାଇବା ପାଇଁ କଣ କଣ ସବୁ ଟୀକା ନେବା ଆବଶ୍ୟକ?
0: ବଡ ମାନଙ୍କର ଟୀକା ତ କିଛି ନାହିଁ, ପିଲାମାନଙ୍କୁ ଦିଆଯାଉଛି। ଆମର ଯୋଉ ଇମ୍ୟୁନାଇଜେସନ ପ୍ରୋଗ୍ରାମ ଅଛି, 1.5 ମାସରୁ ଆରମ୍ଭ କରିକି ତମମାନଙ୍କୁ 5 ମାସ ଭିତରେ 3ଟା ଟୀକା ଦିଆଯାଉଛି।
1: ତେବେ ଟୀକା ଦେବା ପରେ ବି ଏହି ରୋଗ ହେବାର ସମ୍ଭାବନା କେତେ ଦୂର ଅଛି?
0: ଟୀକା ଦେଲା ପରେ ରୋଗ ହବ, କିନ୍ତୁ ସିରିୟସ ହବ ନାହିଁ। ପିଲା ଅତି ନିମ୍ନ ଯୋଉ କଣ୍ଡିସନ କୁ ଯାଉଛି ସେତିକି ଯିବ ନାହିଁ, କିନ୍ତୁ ହବ। ବର୍ଷକୁ 2 ଥର ତାଙ୍କମାନଙ୍କୁ ଥଣ୍ଡା ସର୍ଦ୍ଦି ହବ ଆକା, ସେଇଟା ନ ହେଇକି ରହିବ ନାହିଁ।
1: ଆମକୁ ଆମ ଘର ପରିବେଶ ଏବଂ ନିଜର ଜୀବନ ଶୈଳୀରେ କଣ କଣ ଆମେ ପରିବର୍ତ୍ତନ ଆଣିଲେ ଏହି ରୋଗକୁ ଆମେ ଆଡେଇ ପାରିବା?
0: ଜୀବନଶୈଳୀ ଭିତରେ ପିଲାମାନଙ୍କର ହଉ କି ବଡ଼ମାନଙ୍କର ହଉ, ଫାଷ୍ଟ ହଉଛି ହ୍ୟାଣ୍ଡ ୱାସିଂ, ହାତକୁ ସଫା ରଖିବା, ପରିବେଶ ସଫା ରଖିବା। ଯୋଉ ଆମେ ପିନ୍ଧା ପିନ୍ଧି କରୁଛୁ ଡ୍ରେସ ପଟା, ସେଗୁଡାକ ମଧ୍ୟ ଯେମିତି ଗରମ ପାଣିରେ ଧୋଇ କରିକି ସଫା ସୁତୁରା କରିକି ପିନ୍ଧିଲେ ସେଟା ସାଧାରଣତଃ ହବ ନାହିଁ।
1: କିଛି ଖାଇବା ପିଇବାରେ ବି ଆମକୁ ନିୟନ୍ତ୍ରଣ ରଖିବାକୁ ପଡେ କି?
0: ଖାଦ୍ୟକୁ ଘୋଡେଇକି ରଖିବାକୁ ପଡିବ, ଯେହେତୁ ସେଟା ଗୋଟେ ଭୂତାଣୁ ଜନିତ ରୋଗଟା, ମାଛି ହଉଛି ତାର ବାହକ, ସେଥିପାଇଁ ଆମେ ଖାଦ୍ୟକୁ ଘୋଡେଇକି ରଖିବା, ଗରମ ପାଣି ପିଇବା। ମା ମାନେ ଯିଏ ବି ତାଙ୍କୁ ସର୍ଭ କରୁଛି ଖାଇବାକୁ ଦଉଛି, ସିଏ ସବୁବେଳେ ହାତ ସଫା କରିବା ଉଚିତ।
1: ତାହେଲେ ଯଦି ଥଣ୍ଡା ବାତାବରଣ ଏବଂ ମୌସୁମୀ ପରିବର୍ତ୍ତନ ଆସୁଛି ସେ ସମୟରେ ପିଲାମାନଙ୍କର କିପରି ବିଶେଷ ଯତ୍ନ ଆମେ ନେବା ଦରକାର?
0: ପିଲାମାନଙ୍କୁ ସେଇ ସମୟରେ କଣ କରିବା, ଆମେ ସବୁବେଳେ ତେଲ ମାଲିସ କରିକି ରଖିବା, ପ୍ଲସ ତାଙ୍କୁ କଣ କରିବା ନା ସବୁବେଳେ ଗରମ ପୋଷାକ ପିନ୍ଧେଇବା। ପିଲାମାନଙ୍କୁ ଯେମିତି ମୁଣ୍ଡ ଆଉ ପାଦକୁ ଘୋଡେଇକି ରଖିବାକୁ ପଡିବ, ଯେହେତୁ ତାଙ୍କୁ ଥଣ୍ଡାଟା ପାଦ ପଟରୁ ହିଁ ତାଙ୍କୁ ସଂକ୍ରମଣ କରିଥାଏ, ତେଣୁ ଏଇ ପାଦ ଆଉ ମୁଣ୍ଡକୁ ସବୁବେଳେ ଘୋଡେଇକି ରଖିବା। ଉଷୁମ କରିକି ରଖିଲେ, ମା ପାଖରେ ଶୋଇକି ରଖିଲେ ପିଲାମାନଙ୍କୁ ଭଲ, ସାଧାରଣତଃ ଥଣ୍ଡା ହବ ନାହିଁ।
1: ତେବେ ପ୍ରାଥମିକ ଚିକିତ୍ସା ଭାବରେ ଏହି ରୋଗର ଆମେ ଘରୋଇ ଉପଚାର କିଛି କରିପାରିବା କି?
0: ହଁ, କରିପାରିବା ଘରେ ଉପଚାର। ଆଜିକାଲି ଆଗରୁ ତ ଥିଲା ସେଇଟା, ଏବେ ତ ଡକ୍ଟର ସବୁ ଯାଉଛନ୍ତି ଡକ୍ଟରଙ୍କ ପାଖକୁ। ଆଗକୁ ତ ଥିଲା ଯୋଉ ତୁଳସୀ ପତ୍ର ମହୁ, ଆଗରୁ ମା ମାନେ ସେୟା ହିଁ କରୁଥିଲେ, ଯାହାକି ପିଲାମାନେ ସେଇ ରୋଗରୁ ଭଲ ହୋଇଯାଉଥିଲେ, କିନ୍ତୁ ବର୍ତ୍ତମାନ ତ ହେଇପାରୁନି। ଏବେ ଖାଲି ମେଡିକାଲ ଯିବାକୁ ପଡୁଛି, ମେଡିକାଲରେ ତାଙ୍କର ଯୋଉ ଚିକିତ୍ସାଟା ଅଛି ସେ ଟ୍ରିଟମେଣ୍ଟ ଅନୁସାରେ କରିବାକୁ ପଡୁଛି।
1: ତେବେ ମ୍ୟାଡାମ ଗୋଟେ ରୋଗୀ ନିମୋନିଆରେ ଆକ୍ରାନ୍ତ ହେଲା ପରେ ସେ ଠିକ ଯେତେବେଳେ ହେଇଯାଉଛି ତା ପରବର୍ତ୍ତୀ ସମୟରେ ତାକୁ କେମିତି ନିଜର ଯତ୍ନ ନେବାକୁ ପଡିବ?
0: ସିଏ ତାର ନିଜ ଯତ୍ନ ନବାର ଅଛି, ଗରମ ପାଣି ପିଇବ, ଗରମ ଖାଦ୍ୟ ଖାଇବ, ଟିକେ ଦେହକୁ ଉଷୁମ ରଖିବ, ଘୋଡ଼ାଘୋଡ଼ି ହେଇକି ରହିଲେ ଭଲ, ନଚେତ ସେ ଯୋଉ ଥଣ୍ଡାଟା ଦେହଟା ଦୁର୍ବଳ ହେଇଯାଇଥିବ, ପୁଣି ଥରେ ସଂକ୍ରମଣ ହବାର ଆଶଙ୍କା ଥାଏ।
1: ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ କାଢି ଆକାଶବାଣୀ ଜୟପୁରକୁ ଦେଇଥିଲେ ଏବଂ ନିମୋନିଆ ଉପରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ବହୁତ ଭଲ ଭାବେ ବୁଝେଇ ଦେଇଥିଲେ, ତେଣୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ।

ନିମୋନିଆକୁ ସାଧାରଣ ଥଣ୍ଡା କାଶ ଭାବି ଅବହେଳା କରିବା ଆଦୌ ଠିକ୍ ନୁହେଁ। ଠିକ୍ ସମୟରେ ଟୀକାକରଣ ଏବଂ ସ୍ୱଚ୍ଛତା ଅବଲମ୍ବନ ଦ୍ୱାରା ହିଁ ସାଂଘାତିକ ରୋଗରୁ ଆମେ ରକ୍ଷା ପାଇପାରିବା। ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଅଭିଜ୍ଞ ଡାକ୍ତରଙ୍କ ପାଖକୁ ଯିବା ଆବଶ୍ୟକ।

ବର୍ତ୍ତମାନ ତ ବର୍ଷା ଋତୁ ଆସିବା ସହ ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ପାଇବା ଯୋଗୁଁ ଜୀବାଣୁ ଭୂତାଣୁ ଏବଂ କୀଟପତଙ୍ଗମାନଙ୍କର ବଂଶ ବୃଦ୍ଧି ହୋଇଥାଏ, ଫଳରେ ଥଣ୍ଡା, ଜ୍ୱର, କାଶ, ଡେଙ୍ଗୁ, ମ୍ୟାଲେରିଆ ଏବଂ ପେଟ ରୋଗ ଭଳି ସଂକ୍ରମଣ ମଧ୍ୟ ବଢ଼ିଥାଏ। ତେଣୁ ଏହି ସମୟରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ। ବର୍ଷାଦିନେ ଜଳ ପ୍ରଦୂଷଣ ଅଧିକ ହୁଏ, ତେଣୁ ସବୁବେଳେ ଆମକୁ ପାଣିକୁ ଫୁଟେଇ ଏବଂ ଛାଣି ପିଇବା ଦରକାର। ରାସ୍ତାକଡ଼ର ଖୋଲା ଖାଦ୍ୟ, ଚାଟ୍ ଏବଂ ଦହି ବରା ଆଦି ଖାଇବା ଦ୍ୱାରା ଡାଇରିଆ କିମ୍ବା ଜଣ୍ଡିସ୍ ହେବାର ମଧ୍ୟ ଆଶଙ୍କା ରହିଥାଏ। ସେଇଥିପାଇଁ ସବୁବେଳେ ଘରେ ତିଆରି ଗରମ ଏବଂ ସନ୍ତୁଳିତ ଖାଦ୍ୟ ଖାଇବା ଦରକାର। ଶାଗ ଏବଂ କଞ୍ଚା ପନିପରିବାକୁ ଭଲ ଭାବେ ଧୋଇ ବ୍ୟବହାର କରିବା ହିତକାରୀ। ଏହାଛଡ଼ା ଶାରୀରିକ ସ୍ୱଚ୍ଛତା ମଧ୍ୟ ଆବଶ୍ୟକ। ଘର ଚାରିପାଖ ସଫା ରଖିବା ଏବଂ ପାଣି ଜମିବାକୁ ଦେବା ନାହିଁ। ଜମିଥିବା ପାଣିରେ ମଶା ବଂଶ ବିସ୍ତାର କରନ୍ତି। ପରବର୍ତ୍ତୀ ସମୟରେ ସେହି ମଶା ଆମକୁ କାମୁଡ଼ିଲେ ମ୍ୟାଲେରିଆ ଡେଙ୍ଗୁ ଭଳି ରୋଗରେ ଆମେ ଆକ୍ରାନ୍ତ ହୋଇଥାଉ।

ଏଥିସହ ବର୍ଷାରେ ଅଦା ହେଲେ ତୁରନ୍ତ ପଚି ସଫା ଶୁଖିଲା ପୋଷାକ ପିନ୍ଧିବା ଆବଶ୍ୟକ। ଅଦା କପଡ଼ା ପିନ୍ଧିଲେ ଚର୍ମରୋଗ ଏବଂ କଫ ଭଳି ସମସ୍ୟା ହୋଇଥାଏ। ଖାଇବା ପୂର୍ବରୁ ଏବଂ ଘରୁ ବାହାରୁ ଆସିଲେ ଭଲଭାବେ ହାତ ଏବଂ ଗୋଡ଼ ଧୋଇବା ଦରକାର।

ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ପ୍ରତିଦିନ ଅଦା, ତୁଳସୀ, ଗୋଲମରିଚ ପଡ଼ିଥିବା ଚା କିମ୍ବା କାଢ଼ା ପିଇବା ଲାଭଦାୟକ। ଏଥିସହ ଭିଟାମିନ୍ ସି ଯୁକ୍ତ ଫଳ ସେବନ କରିବା ଦ୍ୱାରା ଶରୀର ସଂକ୍ରମଣରୁ ରକ୍ଷା ପାଇଥାଏ। ବର୍ଷା ଋତୁରେ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ସ୍ୱାସ୍ଥ୍ୟ ସଚେତନ ରହିବା ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ। ସାମାନ୍ୟ ଅସାବଧାନତା ବଡ଼ ରୋଗର କାରଣ ହୁଏ, ତେଣୁ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଏହାକୁ ମନେ ରଖି ବର୍ଷା ଦିନେ ଆମେ ସ୍ୱଚ୍ଛତା ଓ ସତର୍କତା ଅବଲମ୍ବନ କଲେ ଆମେ ନିଜକୁ ଏବଂ ନିଜ ପରିବାରକୁ ସୁସ୍ଥ ରଖିପାରିବା। ଏଥିସହ ଆଜିର କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। କାର୍ଯ୍ୟକ୍ରମ ଭଲ ଲାଗିଥିଲେ ଆମ ଫୋନ୍ ନମ୍ବର 9438268568 ମତାମତ ଦେବେ। ପୁଣି ଥରେ କିଛି ନୂଆ ସ୍ୱାସ୍ଥ୍ୟଜନିତ ସମସ୍ୟାର ସମାଧାନକୁ ନେଇ ମିଶିବାର ପ୍ରତିଶ୍ରୁତିରେ ବିଦାୟ ନେଉଛି ମୁଁ ସୃଷ୍ଟି। ନମସ୍କାର।

ପ୍ରଚାର କଲୁ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଉପସ୍ଥାପନା କରିଥିଲେ ସୃଷ୍ଟି ସର୍ଜନା ତ୍ରିପାଠୀ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ସନ୍ତୁର ବାଦନ। ଶିଳ୍ପୀ ପଣ୍ଡିତ ଶିବକୁମାର ଶର୍ମା ପରିବେଷଣ କରିଛନ୍ତି ରାଗ ମିଶ୍ରା ଶିବରଞ୍ଜନୀ।

0: reciprocity.
1: For any relationship to work, it has to meet the test of mutual interest. It has to work for them, it has to work for us. There has to be fair degree of my recognizing and respecting what is their interest, just as I expect them also to do so. It is when you get that landing point, that common ground, that relationships work smoothly.
0: The External Affairs Minister also described Pakistan as a unique country in the world, as there is no other nation that uses terrorism so systematically and in a sustained manner to attack and put pressure on a neighbor. The United States has imposed 50% tariffs on $20 billion worth of Canadian products. The tariffs came into effect early today. Canada immediately said it would retaliate after a failure of last-minute talks to ease tensions between the two historic allies. The new U.S. tariffs will affect about 5% of Canada's annual exports to the United States. Canadian Prime Minister Mark Carney said Canada would match the tariffs dollar for dollar. The Indian men's hockey team conceded 2 goals in the final quarter despite a flawless first half to lose 1-3 against reigning Olympic champions, the Netherlands, and crashed out of the semi-final race of the ongoing FIH World Cup at Amstelveen, Netherlands today. India needed to win this match at all costs to reach the last 4 stage, but despite a good start, the team committed mistakes in the final 10 minutes to get knocked out of podium contention. India will now play an inconsequential final second round match against Argentina on Monday. After that, the team will play the 5th-8th place classification matches. Captain Harmanpreet Singh scored the only goal for India in the 52nd minute from a penalty corner. India's Treza Jolly and Gayatri Gopichand have etched their names in history by bagging the bronze medal at the BWF Badminton World Championships. They have become only the second Indian women's doubles pair to win a World Championship medal, following in the footsteps of Jwala Gutta and Ashwini Ponappa. And that is the end of this news bulletin.
2: ଶୁଣିଲେ ପ୍ରଥମେ ହିନ୍ଦୀ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ସମୟ ରାତି 11:10 ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରଖିଛି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ 6:05 ଶିଳ୍ପୀମାନେ ହେଲେ ଜଗନ୍ନାଥ ପାଣିଗ୍ରାହୀ ଶ୍ୟାମାମଣି ଦେବୀ ରାଧାକୃଷ୍ଣ ଭଞ୍ଜ ସୁଧା ମିଶ୍ର ମିତାଲି ଚିନ୍ନାରା ଏବଂ ସୁବାସ ଦାସ 6:45 ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଶୁଣିବେ ସୌରା ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି କୃଷ୍ଣ ସବର ଏବଂ ସାଥୀ 7:25 ପ୍ରଚାର କରିବୁ ଟିକିରାଇଜ କାର୍ଯ୍ୟକ୍ରମ ଏଥିରେ ଶୁଣିବେ ମୁଁ ଯେବେ ଛୋଟ ଥିଲି କ୍ରମରେ ଅକ୍ଷୟ ବେହେରାଙ୍କ ସହିତ ସାକ୍ଷାତକାର 8:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଲାଇଭଲିହୁଡ୍ସ ମିଶନ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସୁରଲହରି କାର୍ଯ୍ୟକ୍ରମ ପ୍ରଚାର କରିବୁ 8:35 ଶିଳ୍ପୀମାନେ ହେଲେ ମଦନ ମୋହନ କିଲାଡ଼ି ଏବଂ କସ୍ତୁରୀ ରଥ ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 12:00 ପ୍ରଚାର କରିବୁ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କ ପ୍ରତି ଏକ ବିଶେଷ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସଙ୍ଗୀତ ପ୍ରବାହ ପ୍ରଣବ ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ 5:30 ଚୈତୀ ଜୋନ୍ରେ ଶୁଣିବେ ଲାଇଫ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ ବିଷୟ ରହିଛି ପ୍ରଧାନମନ୍ତ୍ରୀ ଖାଦ୍ୟ ଉଦ୍ୟୋଗ ବୋଇଲେ କାଇଟା ହିନ୍ଦୀ ଭଜନ ଶୁଣିବେ 6:30 ଶିଳ୍ପୀମାନେ ହେଲେ ଗୁଲସନ କୁମାର ଅନୁରାଧା ପୋଡ଼ୱାଲ ଏବଂ ସୁମନ ରୟ ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ 7:05 ଏବଂ 8:00 କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ 7:30 କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଶୁଣିବେ 8:15 ଏ ଥିଲା ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରଖିଛି ଆକାଶବାଣୀ ଜୟପୁର ସମୟ 11:12 ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ ପୁଣି ଥରେ ଆପଣମାନଙ୍କୁ ଅଭିବାଦନ